ତାଲିମ ଦେଇକରି 99% ନୁ ଅଏତକା ନିଯୁକ୍ତି ହାର ହାସଲ କରିଛେ। ସେଥିର୍ ଭିତରୁ 251 ଜନ ଭିନ୍ ଭିନ୍ କମ୍ପାନୀଥି ବିଦେଶ ନ ଚାକିରି କରୁଛନ୍। ଇତାର ଛଡ଼ା ବହୁଟେ ଅତ୍ୟାଧୁନିକ ନୂଆ ପାଠ୍ୟକ୍ରମ ମୂଲ କରବାର୍କେ ଭିଲ୍ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟ ଶାସନ ସଚିବ ଅନୁଗର୍ଙ୍କର ଅଧ୍ୟକ୍ଷତାଥି 2025-26 ଡାଲୁଆ ଧାନଘିନା ବାବଦେ ଗୋଟେ ବୈଠକ ଗଲାକାଲି ଭୁବନେଶ୍ୱରନ ହୋଇଯାଇଛି। ଡାଲୁଆ ଧାନଘିନା ସମୟକେ ମେ 1 ଜୁନ୍ 30 ତାରିଖ ତକ ଧାରିଜ କରାଯାଇଥିବାର ବେଳେ ଭିନ୍ ଭିନ୍ ଜିଲ୍ଲାନ ମେ 14 ତାରିଖନୁ ଅଲଗା ଅଲଗା ତାରିଖଥି ଧାନ ଘିନ୍ବାର୍କେ ଜିଲ୍ଲାସ୍ତରୀୟ ଧାନଘିନା କମିଟି ନିଷ୍ପତ୍ତି ଅନୁସାରେ ତାରିଖ ଧାରିଜ କରାଯାଇଛି। 20 ଜିଲ୍ଲାର 375,000 ଚାଷୀ ଏଥିଲାଗି ପଞ୍ଜୀକରଣ କରିଛନ୍। 2025-26 ଖରିଫ ଋତୁଥି 77,48,000 ମେଟ୍ରିକ୍ ଟନ୍ ଧାନ କିଣାଯାଇଛି, ଯେନ୍ଟା ଗଲା ବଛରନୁ 5.48% ଅଏତକାଏ। ଧାନଘିନା କେନ୍ଦ୍ରମାନଙ୍କେ CCTV ଆଉ ଅଲଗା ସୁବିଧା ସହିତ ଅନଧିକୃତ ଧାନ ପ୍ରବେଶକେ ଅଟକାବାର ଲାଗି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ୱ ବ୍ୟାଙ୍କ ଗ୍ରୁପ୍ର ଗୋଟିଏ ପ୍ରତିନିଧି ଦଳ ଗଲାକାଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଉ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହିତ ଗୋଟିଏ ବୈଠକରେ ଯୋଗ ଦେଇକରି ଓଡ଼ିଶା ଭାରତନ ଗୁରୁତ୍ୱପୂର୍ଣ୍ଣ ଖଣିଜ ଦରବ ଉପରେ ମୂଲ୍ୟ ଶୃଙ୍ଖଳକେ ବର୍କସ୍ କରବାର ବାବଦେ ଆଲୋଚନା କରିଛନ୍। ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସହିତ ଜରୁରୀ ଖଣିଜ ସମ୍ପଦ ପ୍ରକ୍ରିୟାକରଣ ପାର୍କ, ଉତ୍ପାଦନ ବିନିଯୋଗ, ଲଜିଷ୍ଟିକ୍ ଶିଳ୍ପ କରିଡରର ବିକାଶ, ଦକ୍ଷତା ବିକାଶ ବାଗିର ଭିନ୍ ଭିନ୍ ବିଷୟଥି ଆଲୋକପାତ କରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ସୁବର୍ଣ୍ଣପୁର ଜିଲ୍ଲାର ପଞ୍ଚାୟତିରାଜ ସାଧନ କେନ୍ଦ୍ରକେ ଉଦ୍ଘାଟନ କରିଛନ୍। ମନ୍ତ୍ରୀ ଶ୍ରୀ ନାୟକ 2 କୋଟିରୁ ଅଧିକା ଟଙ୍କା ଖର୍ଚ୍ଚାଥି ତିଆରି ହୋଇଥିବା ସାଧନ ସୌଧକେ ଲୋକାର୍ପଣ କରିଥିବାର ବେଳେ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ସାଧନ କର୍ମୀମାନଙ୍କର ପ୍ରଶିକ୍ଷଣ ଲାଗି ଇ ଭବନ ସାହାଯ୍ୟ କରବା ବୋଲି କହିଛନ୍। ପୁରୀନୁ କୋରାପୁଟକେ ଖୁବ୍ ଜଲ୍ଦି ଗୋଟେ ନୂଆ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରବା। ଇ ନୂଆ ଟ୍ରେନ୍ ପୁରୀନୁ ସମ୍ବଲପୁର ଦେଇକରି କୋରାପୁଟ ଯିବା। ସୋମବାର, ଗୁରୁବାର ଆଉ ଶନିବାର ଚାଲବାର୍କେ ଥିବା ଇ ଟ୍ରେନ୍ 19 ଷ୍ଟେସନ୍ନ ଅଟକିବା। ଇ ନୂଆ ଟ୍ରେନ୍ ଚଳାଚଳ ଲାଗି ପୂର୍ବ, ପଶ୍ଚିମ ଆଉ ଦକ୍ଷିଣ ଓଡ଼ିଶା ରେଲ୍ ଯୋଗାଯୋଗ ବ୍ୟବସ୍ଥା ବର୍କସ୍ ହୋଇପାରବା। ଝାରସୁଗୁଡ଼ା ବିମାନ ବନ୍ଦରନୁ ଆଇବା 21 ତାରିଖନୁ ଷ୍ଟାର ଏୟାର ବିମାନ ସେବା ମୂଲ ହେବାର୍କେ ଯାଉଛି। ଏଥିଲାଗି ପ୍ରସ୍ତୁତି ଶେଷ ହୋଇସାରିଥିବାର ବେଳେ ଟିକେଟ୍ ବୁକିଂ ହପ୍ତେ ତଲୁ ମୂଲ ହୋଇସାରିଛି। ଝାରସୁଗୁଡ଼ା ଭୁବନେଶ୍ୱର ଭିତରେ ବୁଧବାର ଛଡ଼ା ବାକି 6 ବିମାନ ଚଳାଚଳ କରବା। ହାଇଦ୍ରାବାଦ ଝାରସୁଗୁଡ଼ା ଭିତରେ ଭିଲ୍ ବୁଧବାର ଛଡ଼ା ହପ୍ତାର ବାକି ସବୁଦିନ ବିମାନ ଚଳାଚଳ କରବା ବୋଲି ଜଣାପଡ଼ିଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷନ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ସମୀକ୍ଷା ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ଟୁକେଲ ଛୁଆମାନଙ୍କର ସୁରକ୍ଷା ଓ ସେମାନଙ୍କୁ ସଶକ୍ତ କରବାର ଲାଗି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କାମ କରବାର ବାବଦେ ଜିଲ୍ଲାପାଳ ଜୋର୍ ଦେଇଛନ୍। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ସଂସ୍କାର ଭାରତୀ ତରଫୁ ବରଗଡ଼ନ ଆୟୋଜିତ ହୋଇଥିବା ଲୋକରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ମେ 11-13 ତକ ହୋଇଥିବା କାର୍ଯ୍ୟକ୍ରମଟି ଓଡ଼ିଶାର ସମୃଦ୍ଧ ଲୋକ ସଂସ୍କୃତି ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମଟି ବରଗଡ଼, ଅତାବିରା, ବିଜେପୁର ଆଉ ଭଟଲିର ବିଧାୟକମାନେ ଯୋଗ ଦେଇକରି ଯୁବ କଳାକାରମାନଙ୍କୁ ପ୍ରତିଭା ପ୍ରଦର୍ଶନ ଲାଗି ମଚାନ ବହୁତ ସାହାଯ୍ୟ କରବା ବୋଲି କହିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସାଂସ୍କୃତିକ ଅନୁଷ୍ଠାନ ତରଫୁ ଆୟୋଜିତ 8 ବୀର ବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ପ୍ରତିଯୋଗିତା ଲେଖକ ନିର୍ଦ୍ଦେଶକ କଳାକାରମାନଙ୍କୁ ସୁଯୋଗ ଦେବାର ଲାଗି ଆୟ ବୋଲି ଅତିଥିମାନେ ମତ ଦେଇଥିଲେ। 3 ଧରିକରି ହେବାର୍କେ ଥିବା ନାଟକ ପ୍ରତିଯୋଗିତାଟି ଅଞ୍ଚଳର ବହୁଟେ କ୍ଷୁଦ୍ର ନାଟକ ପ୍ରଦର୍ଶିତ ହେବା। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଅଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ କାଲ ବୈଶାଖୀର ବଲେ ହୋଇଥିବା ବର୍ଷା ଲାଗି ରାଜ୍ୟ ତାପମାତ୍ରା କମିଛି। ଏବେ 24 ଭିତରେ ଚଡ଼କ ମାରିକରି ବର୍ଷା ହେବ ବୋଲି 15 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: प्रसार भारती के पास है भारतीय संस्कृति की अनमोल धरोहर। इसमें शामिल हैं

ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆଜି ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ, କୁକୁର କାମୁଡ଼ିଲେ କ'ଣ କରିବେ? ଏ ବିଷୟରେ କହିବେ ଡାକ୍ତର ଲକ୍ଷ୍ମୀକାନ୍ତ ଦାସ ସକାଳ 7:35। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଏଥିରେ ଶୁଣିବେ ତପସ୍ୱିନୀ କାବ୍ୟର ଦ୍ୱିତୀୟ ଭାଗ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ତଥ୍ୟ ଉପସ୍ଥାପନ ଓ ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। 7:50 କମଳ କୁମାରୀ ବେହେରାଙ୍କ କଣ୍ଠରେ ସମ୍ବଲପୁରୀ ଗୀତ ଶୁଣିବେ। 8:30 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଦୟାନିଧି ବେହେରା, ଖଦାଳ ସାହୁ ଏବଂ ଚିତ୍ତରଞ୍ଜନ ବେହେରା। 8:45 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ ଏବଂ ରଶ୍ମିରଞ୍ଜନ ବିଶ୍ୱାଳ। ସକାଳ 9:00 ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲ ପାରେ ବଜା, କଣ୍ଠଶିଳ୍ପୀ ଶ୍ୟାମସୁନ୍ଦର ସାହୁ, ବିଳାସିନୀ ମହାପାତ୍ର ଏବଂ ତୁଳାରାମ କଲେତ। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଜରକା। 12:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। 12:30 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ, ଦିନ 1:05 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ରୀନା ଦାସ, ଜିତେନ୍ଦ୍ର ହଳିପାଲ, ତୁଳାରାମ କଲେତ ଏବଂ ଉଷାରାଣୀ ବାରିକ। ଦିନ 1:20 ଘର ସଂସାର କାର୍ଯ୍ୟକ୍ରମରେ ଶୁଣିବେ ଆଲୋଚନା, ସାମ୍ପ୍ରତିକ ସମାଜରେ ହଜିଯାଉଥିବା ସମ୍ପର୍କ, ଆଲୋଚିକା ଜ୍ୟୋତ୍ସ୍ନାରାଣୀ ଦଳବେହେରା। ଅପରାହ୍ନ 2:45 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, 3:00 କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା, 4:00 ସନ୍ଦେଶ ଟୁ ସୋଲଜର୍ସ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସନ୍ଧ୍ୟା 5:02 ଲୋକଗୀତ କ୍ରମରେ ସଞ୍ଚାର ଶୁଣିବେ, ପରିବେଷଣ ଦୁଃଖନାଶନ ବେହେରା ଏବଂ ସାଥୀ। 5:30 ଯୁବବାଣୀ କାର୍ଯ୍ୟକ୍ରମରେ ଶୁଣିବେ ବିକାଶ ପଟେଲଙ୍କ ସହିତ ସାକ୍ଷାତକାର। 6:10 ଓଡ଼ିଆ ଲଘୁ ସଙ୍ଗୀତ, 7:25 ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିରେ ଶୁଣିବେ ନୂଆପଡ଼ା ଜିଲ୍ଲା ବିଷୟରେ। 7:30 କୃଷି ସଂସାର କାର୍ଯ୍ୟକ୍ରମରେ କୁକୁଡ଼ା ଚାଷର ପଦ୍ଧତି ଓ ତା'ର ବିଭିନ୍ନ ରୋଗ ଓ ନିରାକରଣ ବିଷୟରେ ମମିତା ପରିଡ଼ାଙ୍କ ସହିତ ଆଲୋଚନା ଶୁଣିବେ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତରେ ଡିପ୍ ଫେକ୍ ଏବଂ ଅଭିନବ ଗବେଷଣା ସୁଦୃଢ଼ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତ ଇନୋଭେଟର୍ସ 2026 ଅନ୍ତର୍ଗତ ଇଣ୍ଡଷ୍ଟ୍ରି ଲିଡର୍ସ ଗୋଲ୍ ଟେବୁଲ୍ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ଦେଶ କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ବିଶ୍ୱସ୍ତରୀୟ ସମାଧାନ ପ୍ରସ୍ତୁତ କରୁଛି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଦେଶ ଆଜି ବିଶ୍ୱର ଏକ ବିଶ୍ୱସ୍ତ ପ୍ରଯୁକ୍ତି ସହଭାଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ବିକଶିତ ଭାରତ ଆଡ଼କୁ ଅଗ୍ରସର ହେବା ସହ ଭାରତ ସମଗ୍ର ବିଶ୍ୱ ପାଇଁ ସମାଧାନ ସହ ନିର୍ମାଣ କରିବାରେ ବିଶ୍ୱାସ କରେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭୁବନେଶ୍ୱରରେ କଲରାପତରିଆ ବାଘ ସଂରକ୍ଷଣ ଓ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ଶୀର୍ଷକ ହେଉଛି ମାନବ ଅଧ୍ୟୁଷିତ ବାତାବରଣରେ ସହାବସ୍ଥାନ। ଏଥିରେ କଲରାପତରିଆ ବାଘ ସଂରକ୍ଷଣ ପାଇଁ କାର୍ଯ୍ୟକାରୀ ହେଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋଚନା ସହ ଜୈବ ବିବିଧତା ସଂରକ୍ଷଣ ପଦକ୍ଷେପଗୁଡ଼ିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସଂରକ୍ଷଣ ସଫଳତା, ଆହ୍ୱାନ ଓ ପ୍ରୟାସ ପ୍ରଦର୍ଶନ କରାଯିବ। ରାଜ୍ୟରେ ଉନ୍ନତମାନର ଦକ୍ଷତା ବିକାଶ ପାଇଁ ଭିତ୍ତିଭୂମିର ସମ୍ପୂର୍ଣ୍ଣ ବିନିଯୋଗ କରିବା ଉପରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଶ୍ୱ ଦକ୍ଷତା ଭଳି ବିଶ୍ୱସ୍ତରୀୟ ମଞ୍ଚ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି। ରାଜ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏପର୍ଯ୍ୟନ୍ତ 9000ରୁ ଅଧିକ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ନିଯୁକ୍ତି ହାର 99%ରୁ ଅଧିକ ରହିଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ 2025-26 ବିପଣନ ଋତୁରେ ରବି ଫସଲ ଧାନ କ୍ରୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି, ଆଜିଠାରୁ ଜୁନ୍ 30 ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ଧାନ କ୍ରୟ କରାଯିବ। ଶ୍ରୀମତୀ ଗର୍ଗ ଧାନ କ୍ରୟ ବ୍ୟବସ୍ଥାର ସୁପରିଚାଳନା ନେଇ ଗୁରୁତ୍ୱ ଦେବା ସହ ଧାନ ସଂଗ୍ରହ ସମ୍ପର୍କରେ ସୂଚନା, ଶିକ୍ଷା, ଯୋଗାଯୋଗ ମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚର ହିସାବ ଏବଂ ରାଜସ୍ୱ ଆଦାୟ ସମ୍ପର୍କରେ ଆଲୋଚନା ପାଇଁ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପଞ୍ଚାୟତିରାଜ, ଆଇନ ଆଦି କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଦଳ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ମୂଲ୍ୟ ଶୃଙ୍ଖଳ ସୁଦୃଢ଼ କରିବା ବିଷୟରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଶିଳ୍ପ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରି ବିଶ୍ୱସ୍ତରୀୟ ସୁଦୃଢ଼ ଖଣିଜ ପରିବେଶ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଶ୍ରମ ପ୍ରବର୍ତ୍ତନ ବିଭାଗ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଅଧୀନରେ ନିୟୋଜିତ ଠିକାଦାରମାନଙ୍କ ମଧ୍ୟରେ ଶ୍ରମ ନିୟମ

0: ବଳି ଏବଂ ଶ୍ରମିକ କଲ୍ୟାଣକାରୀ ପଦକ୍ଷେପ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାରେ ଶ୍ରମିକମାନଙ୍କ କଲ୍ୟାଣ, ସୁରକ୍ଷା ନିୟମ, ଠିକ୍ ସମୟରେ ମଜୁରୀ ପ୍ରଦାନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଭଦ୍ରକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମା ପକ୍ଷରୁ ବିପର୍ଯ୍ୟୟ ହ୍ରାସ ଲିଙ୍ଗଗତ ମୁଖ୍ୟ ଧାରାକରଣ ଶୀର୍ଷକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ମହିଳା, କିଶୋରୀ ଓ ଭିନ୍ନକ୍ଷମଙ୍କୁ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏବଂ ମହିଳାଙ୍କ ପ୍ରତି ହିଂସା ଆଚରଣ ବିରୋଧରେ ସଚେତନତା ସୃଷ୍ଟି କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ବେଜୁଗୁଡ଼ା ଗ୍ରାମରେ ଭଲ ବର୍ଷା ଓ ଫସଲ ହେବା ନେଇ ଆୟୋଜିତ ବାଲିଯାତ୍ରା ଉଦ୍ଯାପିତ ହୋଇଛି। 24 ବର୍ଷ ବ୍ୟବଧାନରେ ଆୟୋଜିତ ହୋଇଥିବା ଏହି 9 ଦିନିଆ ବାଲିଯାତ୍ରାରେ ଆଉଁଳିଗୁମା ଇନ୍ଦ୍ରାବତୀ ନଦୀରୁ ବାଲି ସଂଗ୍ରହ କରାଯାଇ ପୂଜା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ 3 ଦିନିଆ ଅଷ୍ଟମ ବୀରବିକ୍ରମ ବହୁଭାଷୀ କ୍ଷୁଦ୍ରନାଟକ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଏଭଳି ପ୍ରତିଯୋଗିତା ଶିକ୍ଷଣୀୟ ବାର୍ତ୍ତା ଦେବା ସହ ସମାଜକୁ ସଚେତନ ଓ ସମୃଦ୍ଧ କରିଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି। ବରଗଡ଼ ଜିଲ୍ଲା ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ 3 ଦିନିଆ ଲୋକରଞ୍ଜନୀ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟର ଯୁବ କଳାକାରମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା 2-3 ଦିନ ମଧ୍ୟରେ ତାପମାତ୍ରା 2-5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ଟିଟିଲାଗଡ଼ଠାରେ ସର୍ବାଧିକ ତାପମାତ୍ରା 40.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀର କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନାରେ କୁକୁର କାମୁଡ଼ିଲେ କ'ଣ କରିବେ, ଏ ବିଷୟରେ ଆଲୋଚନା କରୁଛନ୍ତି ଡାକ୍ତର ଲକ୍ଷ୍ମୀକାନ୍ତ ଦାସ।
2: ପାଗଳା କୁକୁର କାମୁଡ଼ିଲେ ଜଳାତଙ୍କ ରୋଗ ହୋଇଥାଏ। ଜଳାତଙ୍କ ରାବିଜ୍ ଭାଇରସ୍ ବା ଏକ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହି ଭୂତାଣୁ ପାଗଳା କୁକୁରର ସାଲାଇଭାରି ଗ୍ଲାଣ୍ଡ ଅର୍ଥାତ୍ ଲାରଗ୍ରନ୍ଥିରୁ ନିର୍ଗତ ହୋଇ ଲାଳରେ ଥାଏ। କୁକୁର କାମୁଡ଼ିବା ପରେ ଯେଉଁ କ୍ଷତ ସୃଷ୍ଟି ହୁଏ ତାହା କୁକୁରର ଲାଳର ସଂସ୍ପର୍ଶରେ ଆସିଲା ପରେ କ୍ଷତଟି ରାବିଜ୍ ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୁଏ। ଏହାପରେ ଭୂତାଣୁ ଶରୀରରେ ପ୍ରବେଶ କରେ ଏବଂ ଜଳାତଙ୍କ ରୋଗ କରାଏ। ଜଳାତଙ୍କ ରୋଗ ହୋଇଗଲା ପରେ ମୃତ୍ୟୁ ସୁନିଶ୍ଚିତ, ଆଉ କିଛି କରିହୁଏ ନାହିଁ। ସାରା ପୃଥିବୀରେ ଜଳାତଙ୍କ ରୋଗ ହେଲା ପରେ ପ୍ରାୟ କେହି ବଞ୍ଚିକରି ରହିନାହାନ୍ତି। ଏହିପରି ଏକ ମାରାତ୍ମକ ରୋଗ ପାଇଁ କେବଳ ପ୍ରତିଷେଧକ ହିଁ ଏକମାତ୍ର ବ୍ୟବସ୍ଥା ରହିଛି, ଏବଂ ଏହି ପ୍ରତିଷେଧକ କୁକୁର କାମୁଡ଼ିଲା ପରେ ହିଁ ଦେବାର ବ୍ୟବସ୍ଥା ରହିଛି, ଯାହାକୁ ପୋଷ୍ଟ ଏକ୍ସପୋଜର୍ ପ୍ରୋଫିଲାକ୍ସିସ୍ ବୋଲି କୁହାଯାଏ। ପ୍ରତିଷେଧକ କେଉଁ କେଉଁ କ୍ଷେତ୍ରରେ ଦିଆଯାଏ ତାହା ମଧ୍ୟ ନିର୍ଦ୍ଧାରିତ ହୋଇଅଛି। ଯଥା କୁକୁର କାମୁଡ଼ିଲା ପରେ ଯଦି କୁକୁରଟି ପାଗଳ ହୋଇଛି ବୋଲି ଜଣାପଡ଼େ ତାହେଲେ ସଙ୍ଗେ ସଙ୍ଗେ ପ୍ରତିଷେଧକ ନେବା ନିହାତି ଦରକାର। କୁକୁରଟି ଯଦି ବେଶୀ ଲାଳ ବାହାର କରୁଥାଏ, ତାହାର ଚାଲିଚଳନ ବ୍ୟବହାରରେ ପରିବର୍ତ୍ତନ ହୋଇଥାଏ, ଇତସ୍ତତ ହୁଏ, ଅତିଶୀଘ୍ର ବିଚଳିତ ହୁଏ, ରାଗିଯାଏ, ବିନା କାରଣରେ କାମୁଡ଼ିବା ପାଇଁ ଦୌଡ଼ି ଆସେ, ସେହି କୁକୁର ପାଗଳ ବୋଲି ସାଧାରଣରେ ଜଣାଯାଏ। ଏହି କୁକୁର କେବଳ ଚାଟି ଦିଏ କିମ୍ବା କୌଣସି କ୍ଷତ ସ୍ଥାନରେ କୁକୁରର ଲାଳ ଲାଗିଯାଏ ତେବେ ମଧ୍ୟ ପ୍ରତିଷେଧକ ଦରକାର ହୁଏ। ଯଦି କୁକୁରଟି କାମୁଡ଼ିଲା ପରେ ଆଉ ଦୃଶ୍ୟ ହୁଏ ନାହିଁ କିମ୍ବା କୁକୁରଟିକୁ ନିଜ ତତ୍ତ୍ୱାବଧାନରେ ଆକଟ କରି ରଖି ହୁଏ ନାହିଁ ତେବେ ମଧ୍ୟ ପ୍ରତିଷେଧକ ଦରକାର। ଯଦି କୁକୁରଟି ନିଜ ତତ୍ତ୍ୱାବଧାନରେ ଆକଟରେ ରହିଥିବା ବେଳେ ରୋଗାକ୍ରାନ୍ତ ହୁଏ କିମ୍ବା କାମୁଡ଼ିବାର 10 ଦିନ ମଧ୍ୟରେ ମୃତ୍ୟୁ ହୁଏ ତେବେ ମଧ୍ୟ ପ୍ରତିଷେଧକ ଦରକାର ହୁଏ। ଯଦି କୁକୁରଟି ଆକଟ ଅବସ୍ଥାରେ ରହିଥିବା ବେଳେ କୌଣସି ରୋଗର ସୂଚନା ଦିଶେ ନାହିଁ ଏବଂ ପରବର୍ତ୍ତୀ 10 ଦିନରେ ଠିକ୍ ଥାଏ ତେବେ ପ୍ରତିଷେଧକ ନେବାର ଆବଶ୍ୟକତା ନଥାଏ। କେଉଁ କେଉଁ ପ୍ରତିଷେଧକ ଦିଆଯିବ? ସାଧାରଣତଃ ପ୍ରତିଷେଧକ 2 ପ୍ରକାରର। ପ୍ରଥମଟି ହେଲା ପ୍ୟାସିଭ୍ ଇମ୍ୟୁନାଇଜେସନ୍, ଏବଂ ଏହି ଔଷଧର ନାମ ହେଉଛି ହ୍ୟୁମାନ୍ ରାବିସ୍ ଇମ୍ୟୁନୋଗ୍ଲୋବୁଲିନ୍। ଏହା କ୍ଷତ ସ୍ଥାନରେ ଇଞ୍ଜେକ୍ସନ୍ ଆକାରରେ ଅଧା ଦିଆଯାଏ ଏବଂ ଅବଶିଷ୍ଟ ଅଧା ମାଂସପେଶୀରେ ଇଞ୍ଜେକ୍ସନ୍ ଆକାରରେ ଦିଆଯାଏ। ଏହା ଭୂତାଣୁକୁ ଅର୍ଥାତ୍ ରାବିସ୍ ଭାଇରସ୍କୁ ନିଷ୍କ୍ରିୟ କରିଥାଏ। ଦ୍ୱିତୀୟଟି ହେଲା

0: ଆକ୍ଟିଭ୍ ଇମ୍ୟୁନାଇଜେସନ୍ ଏହି ଔଷଧର ନାମ ହେଉଛି ଆଣ୍ଟି ରାବିସ୍ ଭ୍ୟାକ୍ସିନ୍। ଯଦି ଏହା ଚିକ୍ ଏମ୍ବ୍ରିଓରେ ତିଆରି ହୁଏ ତେବେ ଏହା ରୋଗ ନିରାକରଣ ଶକ୍ତି ରଖିଥାଏ, କିନ୍ତୁ ଏହା ଅନ୍ୟ କେତେକ ଅସୁବିଧା କରିପାରେ। ଏହାକୁ ପ୍ରତିଦିନ ନିଆଯାଏ ଏବଂ 10ଟି କିମ୍ବା 14ଟି ଦରକାର ହୁଏ। ଦ୍ୱିତୀୟ ପ୍ରକାର ଆଣ୍ଟି ରାବିସ୍ ଭ୍ୟାକ୍ସିନ୍ର ନାମ ହେଉଛି ହ୍ୟୁମାନ୍ ଡିପ୍ଲଏଡ୍ ସେଲ୍ ଭ୍ୟାକ୍ସିନ୍। ଏହା ଅତ୍ୟନ୍ତ ଭଲ, ଏହାର କୌଣସି ଖରାପ ଗୁଣ ପରିଲକ୍ଷିତ ହୁଏ ନାହିଁ। ଏହାକୁ ସାଧାରଣତଃ ପ୍ରଥମ ଦିନ, ତୃତୀୟ ଦିନ, ସପ୍ତମ ଦିନ, 14 ଦିନ ଓ 28 ଦିନରେ 5ଟି ଇଞ୍ଜେକ୍ସନ୍ ପାଳି ପାଳି କରି ଦିଆଯାଏ। ବିଭିନ୍ନ ଉପାୟ ଦ୍ୱାରା କୁକୁର କାମୁଡ଼ା କ୍ଷତରୁ ଭୂତାଣୁ ରାଶିକୁ ବା ପରିମାଣକୁ ମଧ୍ୟ ବିଭିନ୍ନ ଉପାୟରେ ହ୍ରାସ କରାଯାଇପାରେ। ଯଥା କ୍ଷତ ସ୍ଥାନକୁ ସାବୁନରେ ରଗଡ଼ି ପାଣିରେ ଧୋଇଦେଲେ ଭୂତାଣୁର ମାତ୍ରା କମିଯାଏ, ଏବଂ କ୍ଷତ ସ୍ଥାନରେ କିଛି ରାସାୟନିକ ପଦାର୍ଥ ପକାଇଲେ ମଧ୍ୟ ଭୂତାଣୁ ନିଷ୍କ୍ରିୟ ହୁଏ। ଯଥା 1-4% ବେଞ୍ଜାଲକୋନିୟମ କ୍ଲୋରାଇଡ୍ କିମ୍ବା 1% ସେଟ୍ରିମୋନିୟମ ବ୍ରୋମାଇଡ୍। ଏହାଛଡ଼ା ଟିଟାନସ୍ ଟକ୍ସାଇଡ୍ ଇଞ୍ଜେକ୍ସନ୍ ମଧ୍ୟ ସାଧାରଣରେ ଦିଆଯାଏ।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନାରେ କୁକୁର କାମୁଡ଼ିଲେ କ'ଣ କରିବେ ବିଷୟରେ ଆଲୋଚନା କଲେ ଡାକ୍ତର ଲକ୍ଷ୍ମୀକାନ୍ତ ଦାସ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ଦୁଇଦିନିଆ ବୈଠକ. ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ. ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି କଲେ ସରକାର. ଉତ୍ତରପ୍ରଦେଶରେ ଝଡ଼ବର୍ଷା ଯୋଗୁଁ 43 ଜଣଙ୍କର ମୃତ୍ୟୁ. ଏବଂ ଆଇପିଏଲ୍ କ୍ରିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ. ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରିବେ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରିବେ। ଭାରତ ଗସ୍ତରେ ଆସିଥିବା ଏହି ଅତିଥିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବୈଷୟିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ। ବୈଠକର ଦ୍ୱିତୀୟ ଦିନରେ ବ୍ରିକ୍ସ ଆଟ୍ 20 ନମନୀୟତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ଲାଗି ଗଠନ ପ୍ରକ୍ରିୟା ଶୀର୍ଷକ ଆଲୋଚନାରେ ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପରେ ପରେ ଅନ୍ୟ ଏକ ଅଧିବେଶନରେ ଏହି ଅତିଥିମାନେ ବିଶ୍ୱ ସୁଶାସନ ଏବଂ ବହୁବିଧ ବ୍ୟବସ୍ଥାର ସଂସ୍କାର ସମ୍ପର୍କିତ ଅନ୍ୟ ଏକ ଅଧିବେଶନରେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ମିଳିତ ଜାତିସଂଘର ସାଧାରଣ ଅଧିବେଶନର 80ତମ ବୈଠକ ଅବସରରେ ଗତବର୍ଷ ସେପ୍ଟେମ୍ବର 26 ଦିନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବାକୁ ଥିବା ଦୃଷ୍ଟିରୁ ଏହି ବୈଠକରେ ମଧ୍ୟ ଅଧ୍ୟକ୍ଷତା କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ କରିବେ। ଏ ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୀତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ଗତ 5 ମାସ ମଧ୍ୟରେ ଶ୍ରୀ ମୋଦି ଏବଂ ଶ୍ରୀ ଅଲ୍ ନହ୍ୟାନ୍ଙ୍କ ମଧ୍ୟରେ ଏହା ହେବ ଦ୍ୱିତୀୟ ଦ୍ୱିପକ୍ଷୀୟ ବୈଠକ। ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକରେ ମିଳିତ ହୋଇଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ ଖ୍ରୀଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଦୁଇ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭାନ୍ ଡେର୍ ଲେନ୍ସଙ୍କ ସହିତ ଏକ ଶିଳ୍ପ ସଂକ୍ରାନ୍ତ ୟୁରୋପୀୟ ଗୋଲ୍ଟେବୁଲ୍ ବୈଠକକୁ ସମ୍ବୋଧିତ କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଓ ରୁଷ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ବୈଠକରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍ଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିବା ଅବସରରେ ସେ ଏହା କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଏକ ଅନିଶ୍ଚିତ ଏବଂ ଅସ୍ଥିର ବୈଷୟିକ ପରିବେଶ ମଧ୍ୟରେ ଦକ୍ଷତା ଓ ବିକାଶର ଗତିଶୀଳତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଉଭୟ ଦେଶ ଗତ
କିଛିବର୍ଷ ମଧ୍ୟରେ ଦ୍ୱିପକ୍ଷୀୟ ଭାଗିଦାରୀ ସମେତ ଅର୍ଥନୈତିକ ଏବଂ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିବା ସମ୍ପର୍କରେ ଅବଗତ ହୋଇଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ସ୍ୱତନ୍ତ୍ର ତଥା ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀର ଅଗ୍ରଗତି ସମଗ୍ର ସମୀକ୍ଷା କରିବା ଲାଗି ବାର୍ଷିକ ବ୍ରିକ୍ସ ସମ୍ମିଳନୀ ଏକ ଉପଯୁକ୍ତ ମଞ୍ଚ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ବୈଠକରେ ସମ୍ପୃକ୍ତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କର କାର୍ଯ୍ୟକାଳକୁ ସରକାର ଏକ ବର୍ଷ ବୃଦ୍ଧି କରିଛନ୍ତି। କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି, କ୍ୟାବିନେଟ୍ର ନିଯୁକ୍ତି କମିଟି ଶ୍ରୀ ସୁଦଙ୍କର କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି। ଚଳିତ ମାସ 24 ତାରିଖରେ ଶ୍ରୀ ସୁଦଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଗତକାଲି ନୂଆଦିଲ୍ଲୀଠାରେ ମାଲଦ୍ୱୀପ୍ସର ବୈଦେଶିକ ମନ୍ତ୍ରୀ ଇରୁ ଥିସାମ ଆଦାମଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋୟଲ କହିଛନ୍ତି, ଦୁଇ ଦେଶ ମଧ୍ୟରେ 60 ବର୍ଷର କୂଟନୈତିକ ସମ୍ପର୍କ ପୂର୍ତ୍ତି ଅବସରରେ ଭାରତ ଓ ମାଲଦ୍ୱୀପ୍ସ ମଧ୍ୟରେ ଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ବିଶେଷକରି ଭାରତ ମାଲଦ୍ୱୀପ୍ସ ମୁକ୍ତ ବାଣିଜ୍ୟ ରାଜିନାମା, ଦ୍ୱିପକ୍ଷୀୟ ପୁଞ୍ଜିନିବେଶ ରାଜିନାମା, ସ୍ଥାନୀୟ ମୁଦ୍ରା ମାଧ୍ୟମରେ ବାଣିଜ୍ୟ କାରବାରକୁ ପ୍ରୋତ୍ସାହନ ଦେବା ସମେତ ପର୍ଯ୍ୟଟନ, ଡିଜିଟାଲ ନେଣଦେଣ ଏବଂ ବ୍ୟବସାୟିକ ସଂଯୋଗ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଛନ୍ତି ବୋଲି ଶ୍ରୀ ଗୋୟଲ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଚୀନ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ସହିତ ଦୁଇଦିନିଆ ସମ୍ମିଳନୀରେ ଯୋଗ ଦେବା ଲାଗି ଗତକାଲି ସନ୍ଧ୍ୟାରେ ବେଜିଂରେ ପହଞ୍ଚିଛନ୍ତି। ଇରାନ ଯୁଦ୍ଧ, ବିଶ୍ୱରେ ଦେଖାଦେଇଥିବା ଶକ୍ତି ସଙ୍କଟ, ବାଣିଜ୍ୟ ସମ୍ପର୍କିତ ସମସ୍ୟା ଓ ତାଇୱାନ ସମେତ କୃତ୍ରିମ ବୁଦ୍ଧିମତା ଆଦି ପ୍ରସଙ୍ଗ ଏହି ସମ୍ମିଳନୀରେ ସ୍ଥାନ ପାଇବାର ଆଶା ରହିଛି। ଏହି ସମ୍ମିଳନୀ ବର୍ତ୍ତମାନର ବୈଶ୍ୱିକ ଭୂ ରାଜନୈତିକ ସ୍ଥିତିରେ ଅନେକ ଗୁରୁତ୍ୱ ବହନ କରେ। ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଆମେରିକାର ସ୍ୱରାଷ୍ଟ୍ର ସଚିବ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ପିଟେ ହେକ୍ସେଟ୍ଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଚୀନ ଯାଇଛନ୍ତି। 2017 ପରଠାରୁ ଏବଂ ଦ୍ୱିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଏହା ହେଉଛି ଟ୍ରମ୍ପଙ୍କର ପ୍ରଥମ ସରକାରୀ ଚୀନ ଗସ୍ତ। ଉତ୍ତରପ୍ରଦେଶରେ ଗତ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ଏବଂ ବିଜୁଳି ଯୋଗୁଁ 43 ଜଣଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ଯୋଗାଇ ଦେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି, ଏହି ସମୟ ମଧ୍ୟରେ ଭାଦୋଇ ଜିଲ୍ଲାରେ ସର୍ବାଧିକ 15 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମିର୍ଜାପୁରରେ 10, ଫତେପୁରରେ 9, ବଡ଼ାଇଉଁରେ 5 ଏବଂ ବରେଲି ଜିଲ୍ଲାରେ 4 ଜଣଙ୍କର ମୃତ୍ୟୁ ହୋଇଛି। ଲୋକଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିବା, ଗଛ ପଡ଼ିଯିବା ତଥା ବିଜୁଳି ଯୋଗୁଁ ସର୍ବାଧିକ

0: ଓ ମୃତ୍ୟୁ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 192 ରନ୍ କରିଥିଲା। ଦଳ ପକ୍ଷରୁ ଆଙ୍କ୍ରିସ୍ ରଘୁବଂଶୀ ସର୍ବାଧିକ 71 ରନ୍ କରିଥିବା ବେଳେ ରିଙ୍କୁ ସିଂ 49 ରନ୍ରେ ଅପରାଜିତ ରହିଛନ୍ତି। 193 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭର୍ ଓ ଗୋଟିଏ ବଲ୍ରେ 4 ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ଦଳ ପକ୍ଷରୁ ବିରାଟ କୋହଲି 60 ବଲ୍ରୁ 11 ଚୌକା ଓ 3 ଛକା ସହିତ 105 ରନ୍ କରିଥିଲେ। ଏହା ହେଉଛି ତାଙ୍କର 9ମ ଆଇପିଏଲ୍ ଶତକ, ଯାହାକି ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ ବୋଲି ଜଣାଯାଇଛି। ଏଥିସହିତ ଚଳିତ ଆଇପିଏଲ୍ ସଂସ୍କରଣରେ କୋହଲି 400 ରନ୍ ଅତିକ୍ରମ କରିଛନ୍ତି। କୋହଲି ପ୍ରଥମ ଭାରତୀୟ ଭାବେ T20 ଟୁର୍ଣ୍ଣାମେଣ୍ଟରେ 14,000 ରନ୍ ସମ୍ପୂର୍ଣ୍ଣ କରିଛନ୍ତି। ଏହି ମାଇଲଖୁଣ୍ଟ ସ୍ପର୍ଶ କରି ସେ କ୍ରିସ୍ ଗେଲ୍ଙ୍କ ରେକର୍ଡ ଭଙ୍ଗ କରିବା ସହିତ ଗତକାଲିର ମ୍ୟାଚ୍ରେ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ପାଇ ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ସ୍ଥାନିତ ହୋଇଛି। ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର 2-ଦିନିଆ ବୈଠକ। ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଏବଂ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଓ 1 ବର୍ଷ ବୃଦ୍ଧି କଲେ ସରକାର। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଚାଷୀ ଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷର ହାଲ।
2: ଖରାଦିନେ ପ୍ରାଣୀମାନଙ୍କର ଯତ୍ନ। ଖରାଦିନେ କାଣାସି ଜହକିରି ଶାଗୁଆ ଘାସର ବହୁତ ଅଭାବ ହେସି, ସେଥିର୍ ଲାଗି ଖରାଦିନେ ଶାଗୁଆ ଘାସ ବଦଲେ ଗଛମାନଙ୍କର ପତର ଯେନ୍ତାକି ସୁବାବୁଲ ପତର, ପିପଲ ପତର, ବର ପତର, ଆମ ପତର, ସ୍ୱର୍ଗୀ ପତର, ଅଗସ୍ତୀ ପତର, ଇସବୁମାନେ ଗୋରୁମାନଙ୍କୁ ଖାଇବାର୍କେ ଦେବାର କଥା। ଗାଁ ଗହଲିମାନଙ୍କୁ ଯହକିରି ନଡ଼ା କି କୁଟା ବେଶୀ ମାତ୍ରାଥି ଗୋରୁମାନଙ୍କୁ ଖାଇବାର୍କେ ଦେସନ୍। ଇ ନଡ଼ାଥି ଖାଦ୍ୟସାର ପ୍ରାୟ ନାଇଁ ଥାଏ କହିଲେ ଚଲ୍ବା। ଇଟା ଗୋରୁମାନଙ୍କର ପେଟ ଭରବାର୍ତି ଆର୍ ଝାଡ଼ା ହେବାର୍ତି ଖାଲି ସାହାଯ୍ୟ ହେସି, ଆର୍ ପେଟ ଭରବାର୍ ଲାଗି ଗୋରୁମାନଙ୍କୁ ଶାନ୍ତି ଲାଗ୍ସି। ନଡ଼ାଥି ଅକ୍ଚାଲିକ୍ ଏସିଡ୍ ନାଁର ଗୋଟେ ଅମ୍ଳ ଥିସି। ଇ ନଡ଼ା ଗୋରୁ ଖାଇଲେ ଅକ୍ଚାଲିକ୍ ଅମ୍ଳ ଶରୀରର କ୍ୟାଲସିୟମ୍ ସହିତ ମିଶିକିରି କ୍ୟାଲସିୟମ୍ ଅକ୍ଚାଲିଟ୍ଥି ତିଆରି ହେସି ଆର୍ ଝାଡ଼ାଥି ମିଶିକିରି ବାହାରି ଆସି। ଇଥୁ କଣାସି ଗୋରୁମାନଙ୍କର ହାଡ଼ ଦୁର୍ବଳ ହେସି ଆର୍ ହାଡ଼ୁଆ ବାଗିରି ଦିଶନ୍। ତ ସେଥିର୍ ଲାଗି ଇ ଅମ୍ଳନୁ ମୁକ୍ତି ପାଇବାର୍ ଲାଗି, ନଡ଼ାର ଗୁଣାତ୍ମକ ମାନ ବଢ଼ାବାର୍ ଲାଗି 2 ପ୍ରକାରର ପଦ୍ଧତି କରାଯାଏସି। ପହଲା ପ୍ରଣାଳୀ, ନଡ଼ାକେ 3-5 ସେଣ୍ଟିମିଟର ଲମ୍ବାର ଚାପ କଟର ବାଟିଆ କି ଦାଥି କାଟିକିରି 3-4 ଘଣ୍ଟା ପାଏନ୍ତି ଭିଜେଇକିରି ରଖ୍ବାର ଉତରୁ, ତାହେଁରୁ ଏ ନଡ଼ାକେ ପାଏନ୍ରୁ ଛାନିକିରି 2 ଘଣ୍ଟା ଶୁଖାବାର ଉତରୁ ମେକା ଗୁଣ ମିନେରାଲ ମିକ୍ସ କରିକିରି ନୁନ୍ ଆର୍ କୁଣା ଇଟାକେ ମିଶେଇକିରି ଗୋରୁମାନଙ୍କୁ ଖାଇବାର୍କେ ଦଉନ୍। ନଡ଼ା ଧୋଇକିରି ଗୋରୁମାନଙ୍କୁ ଖାଇବାର୍କେ ଦେଲେ ନଡ଼ାଥି ଥିବାର ଅକ୍ଚାଲିକ୍ ଅମ୍ଳର ପ୍ରଭାବଟା କମିଯାଏସି ଆର୍ ନଡ଼ା ସୁଆଦିଆ ନରମ ଆର୍ ପୁଷ୍ଟିଯୁକ୍ତ ହେସି। ଇଥୁ କଣାସି ନଡ଼ାର ମଏଲା ଗଲେ ବାହାରି ଯାଏସି ଆର୍ ଅତକା ନଷ୍ଟ ନାଇଁ ହୁଏ। 2 ନମ୍ବର ପ୍ରଣାଳୀ ହେଲା ୟୁରିଆ ମିଶ୍ରିତ ନଡ଼ା ଉପଚାର। ଇଥିର୍ଲାଗି ଦରକାର ଜିନିଷ୍ମାନେ ହେଉଛି ୟୁରିଆ ସାର 4 କେଜି, ସଫା ପାଣି 50 ଲିଟର ଆର୍ ନଡ଼ା କଟା ଖଣ 4-5 ସେଣ୍ଟିମିଟର ଲମ୍ବାର 100 କେଜି। ତିଆରି କେନ୍ତି କିରି କରିବେ? ପହଲା ଗୋଟେ ଜାଗାଥି 4 କେଜି ୟୁରିଆକେ 50 ଲିଟର ସଫା ପାଣିଥି ମିଶନ୍ ଆର୍ ବିଛା ଯାଇଥିବାର କଟା ନଡ଼ା ଖଣ୍ଡର ଗୋଟେ ସ୍ତର ଦେଇଦଉନ୍। ସେତାର ଉପରେ ଇ ଦ୍ରବଣକେ ହାତେ କି ସ୍ପ୍ରିଙ୍କ୍ଲର ବାଟିଆ ସମାନ କରି ଛିଟୁନ୍। ଫେର୍ ଗୋଟେ ସ୍ତର କଟା ନଡ଼ା ଖଣ୍ଡ ଏତାର ଉପରେ ରଖିକିରି ଫେର୍ ଆଘର ବାଗିର ୟୁରିଆ ଦ୍ରବଣକେ ଛିଟୁନ୍। ତାହେରୁ ଗୋଡ଼ ବାଟିଆ ମାଡ଼ିକିରି ନଡ଼ା ଗଦାନୁ ପବନମାନେ ବାହାର କରି ନଉନ୍ ଆର୍ ଭଲ୍କିରି ଚାପିକିରି ଗଦାଥି ରଖୁନ୍। ଏନ୍ତିକିରି ଗଦାଟା ପୁରା ହେଇଗଲେ କଲା ରଙ୍ଗର ପଲିଥିନ୍ କି ଉପଚାର ନାଇଁ ହେଇଥିବାର ନଡ଼ା କି ତାର ପୋଲିନ ବାଟିଆ ନଡ଼ା ଗଦାକେ ପୁରା କିରି ଢାପିକିରି ରଖାଯାଏସି ଆର୍ ସବୁ ରସାୟନିକ ପ୍ରକ୍ରିୟା ହେବାର୍ ଲାଗି 3 ହପ୍ତା ତକ୍

0: ସେକମ୍ ରଖାଯାଏସି। ହେଲେ ସୁରଖବାର କଥା ଯେ ମଇଲା କି ଅପରିଷ୍କାର ପାନ୍ ବ୍ୟବହାର ନାଇଁ କରୁନ୍, ୟୁରିଆ ଦ୍ରବଣକେ ସମାନ ହିସାବେ ସବୁଆଡ଼େ ଝିଟୁନ୍, ନଡ଼ା ଗଦା ତିଆରି କଲା ସମୟଥି ଭଲକିରି ଗୁଡ଼େ ମାରୁନ୍, ୟୁରିଆ ମିଶ୍ରିତ ନଡ଼ା ଗଦାକେ ଭଲକିରି କଲା ରଙ୍ଗର ପଲିଥିନ୍ ବାଟିଆ ନିବୁଜ କରି ରଖୁନ୍। ତିନି ହପ୍ତା ଉତରୁ ସବୁ ରସାୟନିକ ପ୍ରକ୍ରିୟା ହେଇଯିବାର ଉତରୁ ନଡ଼ାର ଗୁଣାତ୍ମକ ମାନ ବଢ଼ିଯାଏସି, ଆର୍ ଇଟା ଖାଦ୍ୟ ଉପଯୋଗୀ ଆର୍ ସୁଆଦିଆ ହେସି। ଆର୍ ଦେଖିବେ ବେଲେ ଖାଲି ନଡ଼ାଥି ସୁପଚ୍ୟ ପୁଷ୍ଟିସାର 0% ଥିସି, ଆର୍ ସବୁ ସୁପଚ୍ୟ ସୂତେସାର 38-40% ଥିସି। ହେଲେ ୟୁରିଆ ଉପଚାର ନଡ଼ାଥି ଇଟା ବଢ଼ିକିରି ସୁପଚ୍ୟ ପୁଷ୍ଟିସାରଟା 4-5%, ଆର୍ ସମୁଦାୟ ଶ୍ୱେତସାର 50% ହେସି। ଆର୍ ଘାଏ ଘାଏ ଚାଷୀ ଭାଇ ଭଉଣୀମାନେ ଗୁରସ୍ ଜହ ବଢ଼ାବାର୍ ଲାଗି ଭୁଲ୍ଥି ଖାଲି ୟୁରିଆ ମିଶ୍ରିତ ପାନ୍ କି ଇତାର ଦ୍ରବଣକେ ସିଧା ସଲଖ ଗାଈମାନଙ୍କୁ ପିଇବାର୍କେ ଦେସନ୍। ଏଥୁ କାଣାସି ଗୁରସ୍ ତ ବଢ଼େ ନାହିଁ, ହେଲେ ଗାଈମାନେ ମରିଗଲେ ଯାଏସନ୍। ସେଥିର୍ଲାଗି ଚାଷୀ ଭାଇ ଭଉଣୀମାନେ ଇତାର ଉପରେ ଧ୍ୟାନ ଦେବାର କଥା। ଆର୍ ଗୋଟେ କଥା, ବାଛୁରୀମାନଙ୍କୁ ବଛାମାନଙ୍କୁ ୟୁରିଆ ଉପଚାର ନଡ଼ା ଖାଇବାର୍କେ ନାଇଁ ଦଉନ୍।
1: ଶୁଣିଲେ ଚାଷର ହାଲ।

ଶ୍ରୋତାବନ୍ଧୁ, ବୟସ୍କ ବ୍ୟକ୍ତିମାନଙ୍କର ଜ୍ଞାନ, ଅଭିଜ୍ଞତା ଓ ଦିଗଦର୍ଶନ ଦ୍ୱାରା ଗୋଟିଏ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇଥାଏ। ତେବେ ସେମାନଙ୍କୁ ସମ୍ମାନ ଜଣାଇବା ସହ ଏକ ସୁସ୍ଥ ଓ ନିରାମୟ ଜୀବନଯାପନ କରିବା ପାଇଁ ସହଯୋଗ କରିବା ଆମର କର୍ତ୍ତବ୍ୟ। ସେଥିପାଇଁ ବାର୍ଦ୍ଧକ୍ୟକୁ ବୋଝ ବୋଲି ଭାବନ୍ତୁ ନାହିଁ, ବାକି ଥିବା କାମକୁ ସମାପ୍ତ କରିବାର ଅବସର ବୋଲି ଭାବନ୍ତୁ। ଖାଦ୍ୟ ପାନୀୟ ସୀମିତ, ସନ୍ତୁଳିତ ଓ ସୁଷମ କରନ୍ତୁ। ନିଶା ସେବନରୁ ନିବୃତ୍ତ ରୁହନ୍ତୁ। ପସନ୍ଦ ମୁତାବକ କିଛି କିଛି ବ୍ୟାୟାମ ବା ଶାରୀରିକ ଶ୍ରମ ପ୍ରତିଦିନ କରନ୍ତୁ। ମନକୁ ଖୁସି ରଖିବାକୁ ପଢ଼ାପଢ଼ି, ଲେଖାଲେଖି ସହ ପରିବାର ଓ ସାଙ୍ଗସାଥୀଙ୍କ ସହ ଫୋନରେ ସମ୍ପର୍କ ବଜାୟ ରଖନ୍ତୁ। ପ୍ରାର୍ଥନା କରିବା ସହ ଭଜନ, ଜଣାଣ ଆଦି ଶୁଣନ୍ତୁ। ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ଓ ଆବଶ୍ୟକ ହେଲେ ଔଷଧ ସେବନ କରନ୍ତୁ। ରାତ୍ରି ଅନିଦ୍ରା ହୁଅନ୍ତୁ ନାହିଁ, ନିଦ ନ ହେଲେ ମଧ୍ୟ ମନକୁ ନିଶ୍ଚିନ୍ତ ରଖି 5-6 ଘଣ୍ଟା ବିଶ୍ରାମ କରନ୍ତୁ।

ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଆଜି ଏଥିରେ ଶୁଣନ୍ତୁ ତପସ୍ୱିନୀ କାବ୍ୟର ଦ୍ୱିତୀୟ ଭାଗ। ତଥ୍ୟ ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସହଯୋଗିତା ଜୟରାମ ମୁଣ୍ଡା, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ, କଣ୍ଠଦାନ କରିଛନ୍ତି ବି ବୁଦ୍ଧପ୍ରସାଦ ରାଓ, ପ୍ରମୋଦ କୁମାର ବେହେରା, ସସ୍ମିତା ସାହୁ, ସଙ୍ଗୀତା ମାସି ଧୃତିତପା ମିଶ୍ର ଏବଂ ମାନସ କୁମାର ଦତ୍ତ, ବାଦ୍ୟଯନ୍ତ୍ରରେ ସହଯୋଗିତା ପ୍ରଦୀପ୍ତ ଶେଖର ମହାପାତ୍ର, ବୀରେନ୍ଦ୍ର ପ୍ରସାଦ ଦାସ, ଖଗେଶ୍ୱର ଓଝା ଓ ରଜତ କୁମାର ବେହେରା।

ସତୀମୁଖେ ସୁଶୀତଳ ବିନ୍ଦୁ ବିନ୍ଦୁ ପାଣି ସିଞ୍ଚି ସିଞ୍ଚି ଜୀବନରେ ସଂଜ୍ଞା ଦେଲା ଆଣି। ଭାଗୀରଥୀ ତୀରରେ ବାଲ୍ମୀକି ଆଶ୍ରମ ନିକଟରେ ସୀତାଙ୍କୁ ପରିତ୍ୟାଗ କରି ଲକ୍ଷ୍ମଣ ପ୍ରତ୍ୟାବର୍ତ୍ତନ କରିବା ପରେ ମୂର୍ଚ୍ଛିତା ସୀତା ସ୍ନେହମୟୀ ପ୍ରକୃତିର ପ୍ରଚେଷ୍ଟାକ୍ରମେ ସଂଜ୍ଞା ଫେରି ପାଇଛନ୍ତି। ଗର୍ଭବତୀ ଅବସ୍ଥାରେ ପରିତ୍ୟକ୍ତା ଏକାକିନୀ ସୀତା ଅସହାୟ ଭାବରେ ବିଳାପ କରୁଥିଲେ ମଧ୍ୟ ନିର୍ବାସନର କାରଣ ଅନୁଧ୍ୟାନ କରୁ କରୁ ତାଙ୍କ ଜୀବନର ତିନୋଟି ଦୁଃଖ କଥା ସ୍ମରଣ କରୁଥିଲେ। ସେ ରାବଣ ଦ୍ୱାରା ହରଣ, ଅଗ୍ନି ପରୀକ୍ଷା ଓ ବର୍ତ୍ତମାନର ବନବାସ। ତେବେ ଏହି ଆତ୍ମସମୀକ୍ଷା କାଳରେ ତାଙ୍କର ହୃଦ୍ବୋଧ ହୋଇଥିଲା ଯେ ପ୍ରତ୍ୟେକଟି ଦୁଃଖର କାରଣ ତାଙ୍କର ନିଜକୃତ ପାପ। ପ୍ରଥମ ପାପ ହେଉଛି ନିଷ୍ପାପ ଲକ୍ଷ୍ମଣଙ୍କ ଚରିତ୍ର ପ୍ରତି ସନ୍ଦେହ ପ୍ରକାଶ କରି ତିରସ୍କାର କରିବା, ଯେଉଁ କାରଣରୁ ରାମଙ୍କ ଆଦେଶ ଲଙ୍ଘନ କରି ରାମଙ୍କ ଅନ୍ୱେଷଣ କରିବାକୁ ଚାଲିଗଲା ପରେ ରାବଣ ଆସି ତାଙ୍କୁ ଅପହରଣ କରିବାକୁ ସକ୍ଷମ ହୋଇପାରିଥିଲା। ଦ୍ୱିତୀୟରେ ଅଶୋକବନରେ ମାୟାବୀ ରାବଣ ମାୟାବୀ ରାମଙ୍କ ମୁଣ୍ଡ କାଟିଦେଲାବେଳେ ସୀତା ତାକୁ ବିଶ୍ୱାସ କରି କାତର ବିଳାପ କରିଥିଲେ ହେଁ ପ୍ରାଣନାଶ ହୋଇନଥିଲା। ସେ ପାପ ପ୍ରାଣ ତେଣୁ କଳଙ୍କରୁ ନିଷ୍କୃତି ନିମିତ୍ତ ଅଗ୍ନି ପରୀକ୍ଷାରେ ଅବତୀର୍ଣ୍ଣ ହେଲା। ତୃତୀୟରେ ରାମପଦ ସେବାର ଅବସର ପାଇଥିଲେ ହେଁ ବନଦର୍ଶନକୁ ଅଧିକ ସୁଖକର ମନେ କରିବାରୁ ନିର୍ବାସନ ମଧ୍ୟରେ ନିତ୍ୟ ବନଦର୍ଶନର ସୁଯୋଗ ମିଳିଲା। ସୀତାଙ୍କର ଏହି ଚିନ୍ତା ମଧ୍ୟରେ ହିଁ କର୍ମ ଓ ଫଳଶ୍ରୁତିର ଯେଉଁ ନିୟତ ସମ୍ବନ୍ଧ ରହିଛି ତାହା କବିଙ୍କ ଲେଖନୀରେ ଯୁକ୍ତିସିଦ୍ଧ ହୋଇଉଠିଛି। ତାହା ହିଁ ସୀତାଙ୍କର ସ୍ୱକୀୟ ନିୟତି। ତେଣୁ ତାଙ୍କର ଏ ଦୁଃଖ ଲାଗି ବିଧାତା ଦୋଷୀ ନୁହନ୍ତି, ଦୋଷୀ ନୁହନ୍ତି କରୁଣାସାଗର ରାମଚନ୍ଦ୍ର, ଦାୟୀ ତାଙ୍କର ନିଜସ୍ୱ କଲାକର୍ମ।

ଏଇଠି ଶେଷ ହେଲା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଆଜି ଏଥିରେ ଶୁଣିଲେ ତପସ୍ୱିନୀ କାବ୍ୟର ଦ୍ୱିତୀୟ ଭାଗ। ତଥ୍ୟ ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସହଯୋଗିତା ଜୟରାମ ମୁଣ୍ଡା, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ, କଣ୍ଠଦାନ କଲେ ବି ବୁଦ୍ଧପ୍ରସାଦ ରାଓ, ପ୍ରମୋଦ କୁମାର ବେହେରା, ସସ୍ମିତା ସାହୁ, ସଙ୍ଗୀତା ମାସି, ଧୃତିତପ ମିଶ୍ର ଓ ମାନସ କୁମାର ଦତ୍ତ। ବାଦ୍ୟଯନ୍ତ୍ରରେ ସହଯୋଗିତା କଲେ ପ୍ରଦୀପ୍ତ ଶେଖର ମହାପାତ୍ର, ବୀରେନ୍ଦ୍ର ପ୍ରସାଦ ଦାସ, ଖଗେଶ୍ୱର ଓଝା ଓ ରଜତ କୁମାର ବେହେରା।

ତଳବେହେରା ତିନିଟାରେ କାର୍ଯ୍ୟକ୍ରମ ମାକାପୁପୁ ଝକାଝକା ଚାରିଟାରେ ସନ୍ଦେଶ ଟୁ ସୋଲଜର୍ସ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପାଞ୍ଚଟା ବାଜି ଦୁଇ ମିନିଟ୍ରେ ଲୋକଗୀତ କ୍ରମରେ ସଞ୍ଚାର ଶୁଣିବେ ପରିବେଷଣ ଦୁଃଖନାଶନ ବେହେରା ଏବଂ ସାଥୀ ପାଞ୍ଚଟା ବାଜି ତିରିଶ ମିନିଟ୍ରେ ଯୁବବାଣୀ କାର୍ଯ୍ୟକ୍ରମରେ ବିକାଶ ପଟେଲଙ୍କ ସହିତ ସାକ୍ଷାତକାର ଶୁଣିବେ ସାତଟା ବାଜି ତିରିଶ ମିନିଟ୍ରେ କୃଷି ସଂସାର କାର୍ଯ୍ୟକ୍ରମରେ କୁକୁଡ଼ା ଚାଷର ପଦ୍ଧତି ଓ ତା'ର ବିଭିନ୍ନ ରୋଗ ଓ ନିରାକରଣ ବିଷୟରେ ମନ୍ମିତା ପରିଡ଼ାଙ୍କ ସହିତ ଆଲୋଚନା ଶୁଣିବେ ଆଠଟା ବାଜି ଦୁଇ ମିନିଟ୍ରେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ରାଜାରଥ ଓ ଶୁଭ୍ରା ନାୟକ ଆଠଟା ବାଜି ପନ୍ଦର ମିନିଟ୍ରେ ଶୁଣିବେ ଆଲୋଚନା ବ୍ରାହ୍ମବାଦୀ କବି ଚନ୍ଦ୍ରମଣି ଦାସ ଆଲୋଚକ ଅନିରୁଦ୍ଧ କୁରକୁରିଆ ରାତି ଆଠଟା ବାଜି ତିରିଶ ମିନିଟ୍ରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ପରିବେଷଣ ବିଦୁଷୀ ଗିରିଜା ଦେବୀ ନଅଟା ବାଜି ପନ୍ଦର ମିନିଟ୍ରେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ନଅଟା ବାଜି ତିରିଶ ମିନିଟ୍ରେ ଅଖିଳ ଭାରତୀୟ ରୂପକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ କମଳ କୁମାରୀ ବେହେରା କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଲାଲ ରତ୍ନାକର ସିଂଙ୍କ ରଚନାରୁ

ଶୁଣିଲେ କମଳକୁମାରୀ ବେହେରାଙ୍କ କଣ୍ଠରେ ସମ୍ବଲପୁରୀ ଗୀତ। ଗୀତ ରଚନା ଲାଲ ରତ୍ନାକର ସିଂ ଏବଂ ପଞ୍ଚାନନ ମିଶ୍ର।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 8:00 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ଓ ତାପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣିଲେ ସମ୍ବଲପୁରୀ ଗୀତ କଣ୍ଠଦାନ କଲେ ଦୟାନିଧି ବେହେରା, ଖଦାଳ ସାହୁ ଏବଂ ଚିତ୍ତରଞ୍ଜନ ବେହେରା। ଗୀତ ରଚନା ବିନୋଦ କୁମାର ପସାୟତ, ଉପେନ୍ଦ୍ର ମିଶ୍ର ଏବଂ ଛଳ ମେହେର। ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ସରୋଜ କୁମାର ପଟ୍ଟନାୟକଙ୍କ ରଚନାରୁ, କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ।

ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଦାନ କଲେ ବାଳକୃଷ୍ଣ ଦାସ ଏବଂ ରଶ୍ମିରଞ୍ଜନ ବିଶ୍ୱାଳ। ଗୀତ ରଚନା ସରୋଜ କୁମାର ପଟ୍ଟନାୟକ, ଶାନ୍ତନୁ ପଣ୍ଡା ଏବଂ ସୌରମ ମିଶ୍ର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 9:00। ଆଜି ଗୁରୁବାର। ଏଥର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ।

ଜୀବନ ଏକ କାହାଣୀ, ଆଉ ଭାବନା ହେଉଛି ତାର ଭାଷା। କେବେ ହସ, କେବେ ଲୁହ, କେବେ ମିଳନ, କେବେ ବିରହ। ମଣିଷ ଜୀବନର ଏହି ବିବିଧ ରଙ୍ଗକୁ ନେଇ ଆଜିର ଏହି ସକାଳର ଆଶର ଭାବାନୁଭୂତିର କଥାଟିଏ ଗୀତଟିଏ। ଅଭିମାନର ପାଚେରୀ, ପ୍ରେମର ସାଗର, କୋହର ସାଥୀ, ହସର ନିଝୁମ ରାତି। ଆଜି ଆମେ ଖୋଲିବା ମନ।

ପ୍ରଥମେ ସେହି ଅନୁଭୂତି ଯାହା ଜୀବନକୁ ସୁନ୍ଦର କରେ, ଯାହା ମନକୁ ବାନ୍ଧି ରଖେ। ମୁଁ ତୁମକୁ ଭଲ ପାଏ, ଏ କେବଳ ଶବ୍ଦ ନୁହେଁ, ଏକ ପବିତ୍ର ଅନୁଭବ। ମନ ମିଶିଥିବା ଦୁଇଟି ସାଥୀ ସାରା ଜୀବନ ବଞ୍ଚିବା ପାଇଁ ପ୍ରତିଜ୍ଞା କରନ୍ତି, କେବଳ ଏହି ପବିତ୍ର ଅନୁଭବ ପାଇଁ, ଏହି ପବିତ୍ର ଭାବନା ପାଇଁ। ଆସନ୍ତୁ ସ୍ୱାଗତ କରିବା ପ୍ରେମ ଓ ଶୃଙ୍ଗାରର ଏହି ସୁନ୍ଦର ଗୀତଟିର।

ଭଲ ପାଇବା ଏକ ଏମିତି ଅନୁଭୂତି ଯାହା ପଥରକୁ ବି ତରଳାଇ ଦିଏ। ଜୀବନର ସବୁଠାରୁ ମଧୁର ଆବେଗ ବା ଭାବନା ହେଉଛି ଭଲ ପାଇବା। ଏହା ଏପରି ଏକ ଆବେଗ ଯାହା କରିବାକୁ ପଡ଼େନି, କେବଳ ଅନୁଭବ କରିବାକୁ ପଡ଼େ। ତୁମେ ଗ୍ରୀଷ୍ମର ତାତିରେ ସେ ମନର ଶୀତଳତା, ହଁ ତୁମେ ଅପୂର୍ଣ୍ଣ ଜୀବନର ମନଲାଖି ପୂର୍ଣ୍ଣତା। ଏବେ ଆସନ୍ତୁ ସେହି ସ୍ମୃତିକୁ ମନେ ପକାଇବା ଯେଉଁଠି ଦୁଇଟି ହୃଦୟ ଏକାଠି କଥା ହୁଅନ୍ତି।

କିନ୍ତୁ ସବୁବେଳେ ପ୍ରେମ ପାଖରେ ଥାଏ ତାର ଛାୟା, ଜାଣିଛନ୍ତି କି? ଅଭିମାନ, ଯାହା କେବଳ

ନିଜର ଲୋକଙ୍କ ଉପରେ କରାଯାଏ। ଯେତେବେଳେ ରାଗ ନୁହେଁ ବରଂ ନିରବତାରେ ଲୁହ ଝରେ, ସେତେବେଳେ ଜନ୍ମ ନିଏ କରୁଣ ରସ। ଆସନ୍ତୁ ଅନୁଭବ କରିବା ସେଇ ମୌନ ବ୍ୟଥା।

ପ୍ରେମର ଅନ୍ୟ ପାଖଟି ହେଉଛି ବିରହ, ଯେତେବେଳେ ସମୟ ସାଙ୍ଗ ଦିଏନି ବା ଶବ୍ଦ ଅସମ୍ପୂର୍ଣ୍ଣ ରହିଯାଏ। ମୁଁ ଦୁଃଖିତ, କହିବା ଯେତିକି ସହଜ ତାକୁ ଅନୁଭବ କରିବା ସେତିକି କଷ୍ଟ। ବାଟ ଭୁଲିଗଲେ ସ୍ୱପ୍ନର ସହର, ନିଜେ ଛାଡ଼ି ଯାଆନ୍ତି ସାଥୀ ଆପଣାର। କିଛି ଲୁହ ଲୁଚି ରହେ ଓଠର ହସରେ, କିଛି କଥା ରହିଯାଏ ଅଧୁରା ଫସଲରେ।

ହେଲେ ଜୀବନ କ'ଣ କେବଳ ଦୁଃଖରେ ତିଆରି? ନା, ଲୋହ ପରେ ହସର ପାଳି ଆସେ, ଉଲ୍ଲାସ, ଯାହା ମନକୁ ଉଡ଼ାଇ ନିଏ ଆକାଶରେ। ଭାବନା କେବଳ କାନ୍ଦିବା ନୁହେଁ, ହସିବା ବି। ବିଦାୟ ବେଳେ ଯେଉଁ ଆଶା ଥାଏ ତାହା ପୁଣି ମିଳିବାର, ଆସନ୍ତୁ ସେହି ସକାରାତ୍ମକ ଆବେଗକୁ ପାଳନ କରିବା, ଖୁସି ବାଣ୍ଟିବା।

ଅୟୁଏଟି ଅଧୀନରେ ଅମ୍ବାଡ଼ିର ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପରେ ଛଅ ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଅଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର ସାତଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ ଏବଂ ମତ୍ସ୍ୟ ବିଜ୍ଞାନରେ ପିଲାମାନେ ତିନି ମାସର କ୍ଲାସରୁମ୍ ପାଠପଢ଼ା ଏବଂ ତିନି ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି।

ସବୁ ଭାବନାର ଶେଷ ସ୍ଥାନ ହେଉଛି ଶାନ୍ତି, ଭକ୍ତି ଓ ବାତ୍ସଲ୍ୟ, ଯେଉଁଠି ମନ ନୀରବ ହୋଇଯାଏ ଆଉ ଈଶ୍ୱର ବା ପ୍ରକୃତି ସହ ମିଶିଯାଏ। ଆସନ୍ତୁ ଆଜିର ଏହି କାର୍ଯ୍ୟକ୍ରମକୁ ଶାନ୍ତିର ସ୍ୱରରେ ସମାପ୍ତ କରିବା। ଜୀବନ ବିଭିନ୍ନ ଅନୁଭୂତିର ସମାହାର, ଆସନ୍ତୁ ପ୍ରତିଟି ଭାବନାକୁ ଉପଭୋଗ କରିବା।

ସମୟ ହୋଇଛି ବିଦାୟର, କିନ୍ତୁ ଭାବନା ରହିବ ନିରନ୍ତର। ନମସ୍କାର ସହ ଆରମ୍ଭ କରିଥିଲୁ କାର୍ଯ୍ୟକ୍ରମରେ ଯୋଡ଼ି ହୋଇ। କାର୍ଯ୍ୟକ୍ରମଟି ଶୁଣିଥିବାରୁ ଧନ୍ୟବାଦ ସହ ଶ୍ରୋତାବନ୍ଧୁ ଶେଷ କରୁଛୁ। ମନେ ରଖିବେ, ଶବ୍ଦ ଫିକା ପଡ଼ି ପରେ ଭାବନା କେବେ ମରେନି। ଆମ ଆଖିରେ ଆପଣ, ଆମ ଭାବନାରେ ଆପଣ, ଆମର ଏ ଅନୁଭୂତିରେ ସଦାସର୍ବଦା ଆପଣ। ଏଇଠି ଶେଷ କରୁଛୁ ଏ ସପ୍ତାହର କଥାଟିଏ ଗୀତଟିଏ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପନା କଲି ମୁଁ, ସଙ୍ଗୀତା ସାହୁ।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ପୂର୍ବାହ୍ନ 10:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी समाचार के साथ मैं फरहत नाज़।

କାର୍ଯ୍ୟକ୍ରମର ଶେଷ ଦେଇ ଅଭିଳାଷ ସିନେମାତୁ ସୁନୁନି ଗୀତ କଣ୍ଠଶିଳ୍ପୀ ଆରତୀ ମୁଖାର୍ଜୀ, ଗୀତ ରଚନା ସଂଗ୍ରାମ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ସରୋଜ ପଟ୍ଟନାୟକ।

ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ସମିଆ ସକାଳର 10:30 ମୁଲ୍ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଆୟୋଜିତ ଶୁଣୁନ୍ ଧଡ଼କନ୍ ସିନେମାର ଗୀତ ଗୀତମାନଙ୍କୁ ସଙ୍ଗୀତ ସଜେଇଛନ୍ ନଦୀମ ଶ୍ରବଣ ଗୀତ ରଚନା ସମୀର କାର୍ଯ୍ୟକ୍ରମର ପହିଲା ଗୀତ ଶୁଣୁନ୍ ଅଲକା ୟାଗ୍ନିକ ଆଉ ସାଥୀଙ୍କର କଣ୍ଠ ଦେଇ

ଆପଣମାନେ ଶୁଣୁଛନ୍ ଗୋଟିଏ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ କ୍ରମଥି ସିନେମା ଧଡ଼କଣ୍ଡ ଗୀତମାନେ ଶୁଣୁଥିଲେ କୁମାର ସେନ ଗାଇଥିବାର ଗୀତଟା ସିନେମା ଧଡ଼କଣ୍ଡ ଇହାଦେ ସିନେମାର ଆର୍ ଗୋଟିଏ ଗୀତ ଶୁଣୁ ଗାଇଛନ୍ ଉଦିତ ନାରାୟଣ ଆର୍ ଅଲକା ୟାଗ୍ନିକ।

ଶୁଣୁଥିଲେ ସୋନୁ ନିଗମ ଆର୍ ଅଲକା ୟାଗ୍ନିକ ଗାଇଥିବାର ଗୀତଟା ସିନେମା ଧଡ଼କନୁ। ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ କ୍ରମେ ଆପଣମାନେ ଶୁଣୁଛନ୍ ଧଡ଼କନ ସିନେମାର ଗୀତମାନେ। ଇହାଦେ ଶୁଣୁ ରୁସରତ ଫତେ।

0: ଅୟୁଏଟି ଅଧୀନରେ ଅମ୍ବାଡ଼ିର ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପରେ ଛଅ ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଅଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର ସାତଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ ଏବଂ ମତ୍ସ୍ୟ ବିଜ୍ଞାନରେ ପିଲାମାନେ ତିନି ମାସର କ୍ଲାସରୁମ୍ ପାଠପଢ଼ା ଏବଂ ତିନି ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ଆବେଦନ କରିବାର ଶେଷ ତାରିଖ ହେଉଛି 25 ମେ, ତେଣୁ ଆଉ ଡେରି ନକରି ଶୀଘ୍ର ଆପଣଙ୍କ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
1: ଆପଣମାନେ ଶୁଣୁଛନ୍ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ, ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲପାରେ ପଜା। ইয়াদে শুনুন বিলাসিনী মহাপাত্র গাইথিবার গীত মানে। পয়লা শুনুন এই গীতটা গাইছন ভোজরাজ পড়ুয়া।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲପାରେ ବଜା। ଶୁଣୁଥିଲେ ମୀଳାସିନୀ ମହାପାତ୍ର ଗାଇଥିବାର ଗୀତଟା। ଗୀତିକାର ଥିଲେ ଭୋଜରାଜ ପରୁଆ।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ, ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘର ବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: कार्यक्रम शेष सुनन पुरातन लेखन तुलाराम कलेदगा।

ଇନ ଶେଷ କରୁଛୁ ଆମର ସମ୍ବଲପୁରୀ ଗୀତକି ନିକିରି କାର୍ଯ୍ୟକ୍ରମ ଢୋଲପାରେ ବଜା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇଆଦେ ମୂଲ କରୁଛୁ ହିନ୍ଦୀ ସିନେମା ଗୀତକି ନିକିରି ଆମର ସବୁଦିନିଆ କାର୍ଯ୍ୟକ୍ରମ ଖୁଲା ଚର୍କା।

ଆପଣମାନେ ଶୁଣୁଛନ୍ ହିନ୍ଦୀ ସିନେମା ଗୀତକେ ନେଇକିରି ଆମର୍ ସବୁଦିନିଆ କାର୍ଯ୍ୟକ୍ରମ ଖୋଲା ଚର୍କା। ଏଥି ଶୁଣୁଥିଲେ ସିନେମା ଜୋସ୍ର ଗୀତଟା ଗାଇଥିଲେ ଉଦିତ ନାରାୟଣ ନାରଲ କାୟାଗ୍ନିକ, ଗୀତଟାକେ ଲେଖିଥିଲେ ସମୀର ଆର୍ ସୁରେଶ ସଜେଇଥିଲେ ଅନୁ ମଲ୍ଲିକ। ଇହାଦେ ଆସୁନ୍ ଶୁନ୍ମା ଇ ଗୀତ ସିନେମା ଜାନସିନୁ। ଗାଇଛନ୍ ସୋନୁ ନିଗମ ଆର୍ ଅଲକା ୟାଗ୍ନିକ, ଗୀତଟାକେ ଲେଖିଛନ୍ ପ୍ରବୀଣ ଭରଦ୍ୱାଜ ସୁରେଶ।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 317.5 ମିଟର ତଥା 945 କିଲୋ ହର୍ଜ ଯୋଗେ, ଏଫ୍ଏମ୍ ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ AIR ଏପ୍ ମାଧ୍ୟମରେ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଆପଣ ମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଏଥର ଶୁଣନ୍ତୁ କଥାଚିତ୍ର ମୋହରାର ଏହି ଗୀତଟି। ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ପଙ୍କଜ ଦାସ ଏବଂ ସାଧନା ସର୍ବମ। ଗୀତ ରଚନା ଇନ୍ଦିବର, ସଙ୍ଗୀତ ବିଜୁ ସାହା।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଏଥିରେ ଶୁଣନ୍ତୁ ବର୍ତ୍ତମାନ କଥାଚିତ୍ର ଖିଲାଡ଼ିର ଏହି ଗୀତଟି। ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଅଭିଜିତ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ଅନୱାର ସାଗର, ସଙ୍ଗୀତ ଯତୀନ ଲଲିତ।

ଏଥର କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଜୁର୍ମ କଥାଚିତ୍ରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ସାଧନା ସରଗମ। ଗୀତ ରଚନା ଇନ୍ଦିବର, ସଙ୍ଗୀତ ରାଜେଶ ରୋଶନ।

ଆପଣମାନେ ଶୁଣୁଛନ୍ତି କେତୋଟି ସମ୍ବଲପୁରୀ ଗୀତ। ଏଥର ଶୁଣନ୍ତୁ ପୁରାତନ ରଚନାରୁ ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ତୁଲାରାମ କଲେଜ।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ପୁରାତନ ରଚନାର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଉଷାରାଣୀ ବାରିକ।

ସେ ସାଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜିର ଶିଳ୍ପୀମାନେ ଥିଲେ ରୀନା ଦାସ, ଜିତେନ୍ଦ୍ର ହରିପାଲ, ତୁଲାରାମ କଲେଦ ଏବଂ ଉଷାରାଣୀ ବାରିକ। ଗୀତଗୁଡ଼ିକୁ ରଚନା କରିଥିଲେ ରଜନୀ ଭୁଏ ଏବଂ ପୁରାତନ ରଚନାରୁ ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ଏହି ଅଗଣାକୁ ଆପଣମାନଙ୍କୁ ଆଜି ସ୍ୱାଗତ କରୁଛି ଆଜିର ଉପସ୍ଥାପିକା ବିଶ୍ୱଭାରତୀ। ଶ୍ରୋତା ଭଉଣୀ, ଆଜି ଗୃହଲକ୍ଷ୍ମୀର ଆଉ ଏକ ଫର୍ଦ୍ଦ ନେଇ ଆମେ ଆସିଛୁ, କାହିଁକିନା ଆଜି ଗୁରୁବାର। ତେବେ ଆଜି ଜାଣିବା କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ବାବଦରେ କିଛି କଥା। ଓଡ଼ିଶାରେ ମହିଳା ଓ ଶିଶୁ ବିକାଶ ବିଭାଗ ବା ଡିପାର୍ଟମେଣ୍ଟ ଅଫ୍ ଓମେନ୍ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟ ମହିଳା ଏବଂ ଶିଶୁମାନଙ୍କ ସର୍ବାଙ୍ଗୀନ ଉନ୍ନତି ଓ ସୁରକ୍ଷା ପାଇଁ କାର୍ଯ୍ୟ କରିଥାଏ। ଏହା ଅଙ୍ଗନବାଡ଼ି ସେବା, ପୁଷ୍ଟି ସାଧନ, ମାତୃତ୍ୱ ସୁବିଧା ଏବଂ ଶିଶୁ ସୁରକ୍ଷା ଯୋଜନା ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମଗୁଡ଼ିକୁ ପରିଚାଳନା କରେ।

ମହିଳା ଓ ଶିଶୁ ବିକାଶ ବିଭାଗର ମୁଖ୍ୟ କାର୍ଯ୍ୟଗୁଡ଼ିକ କଥା ଯଦି ଆମେ ବିଚାର କରିବା, ତେବେ ସେଗୁଡ଼ିକ ହେଉଛି ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସ୍ୱାବଲମ୍ବୀ କରିବା, ମହିଳା ସଶକ୍ତିକରଣ କରିବା, ଶିଶୁମାନଙ୍କର ଅଧିକାର ଓ ସୁରକ୍ଷା ପାଇଁ ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା ପ୍ରସ୍ତୁତ କରିବା ଏବଂ ଶିଶୁ ସୁରକ୍ଷା ପ୍ରତି ସଜାଗ ହେବା, ତା ସହିତ ପୁଷ୍ଟି ସାଧନ କରିବା, ଅଙ୍ଗନବାଡ଼ି ମାଧ୍ୟମରେ ଗର୍ଭବତୀ ମହିଳା ଏବଂ ଛୋଟ ପିଲାଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା କୁସୁଚାରୁ ରୂପେ ତୁଲିବାର ଦାୟିତ୍ୱ ଏମାନେ କରିଥାନ୍ତି। ତା ସହିତ SHG

ଓଡ଼ିଶାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ମହିଳା ଓ ଶିଶୁ ବିକାଶ ବିଭାଗ ବୋଲି ଆମେ ଜାଣିଛେ। ଏହି ବିଭାଗ କିଶୋରୀ ମହିଳା ଏବଂ ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିଥାଏ। ମିଶନ ଶକ୍ତି, ମମତା ଯୋଜନା, ସମନ୍ୱିତ ଶିଶୁ ବିକାଶ ସେବା ଏବଂ ନିକଟରେ ଆରମ୍ଭ ହୋଇଥିବା ଆରୋହଣ କାର୍ଯ୍ୟକ୍ରମ ମଧ୍ୟ ଏଗୁଡ଼ିକର ଅନ୍ତର୍ଭୁକ୍ତ।

ଟିଭି ଶ୍ରୋତା ଭଉଣୀ, ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଆମେ ଅବଗତ ହେବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଅବଗତ କରାଇବା, ଯାହା ସୁବିଧା ସୁଯୋଗ ଆମ ହାତ ପାହାନ୍ତାରେ ସରକାରୀ କାର୍ଯ୍ୟକ୍ରମ ଜରିଆରେ ଆସି ପହଞ୍ଚୁଛି ସେସବୁର ଭରପୁର ଲାଭ ଉଠାଇବା, ଏବଂ ଆମେ ନିଜେ ସଶକ୍ତ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଶକ୍ତ କରିବା, ସୁସ୍ଥ ସମୃଦ୍ଧ ରାଷ୍ଟ୍ର ଗଠନ ଦିଗରେ ଆମେ ସହାୟକ ହେବା।

ଶ୍ରୋତା ଭଉଣୀ, ଆପଣ ଜାଣନ୍ତି ପ୍ରତ୍ୟେକ କାମ ଆମେ ଯେତେବେଳେ କରୁ ସେତେବେଳେ ଈଶ୍ୱରଙ୍କର ପ୍ରତି ଆମର ଗଭୀର ଆସ୍ଥା ଆମେ ରଖିଥାଉ। ସେଇ ଆସ୍ଥା ଆମେ ନିଜ ଉପରେ ମଧ୍ୟ ରଖିବା କଥା। ଗଭୀର ଆତ୍ମବିଶ୍ୱାସର ସହିତ ଆମେ ଯଦି କାମ କରିବା ପାଇଁ ଆଗଭର ହେବା, କମର କଷିବା, ତେବେ ନିଶ୍ଚିତ ଭାବରେ ଆମେ ଦିନେ ନା ଦିନେ ସଫଳ ହେବା। ଏହି ସୁବିଚାର ସହିତ ଆସନ୍ତୁ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣିବା ଭଜନଟିଏ ନମିତା ଅଗ୍ରୱାଲଙ୍କ କଣ୍ଠରେ। ଭଜନଟିକୁ ରଚନା କରିଛନ୍ତି ବସନ୍ତରାଜ ସାମଲ।

0: ତେବେ ହୁଏତ ସେଇ ରାମରାଜ୍ୟ ଫେରିଆସିବ। ପ୍ରତ୍ୟେକ ଘରେ ହୁଏତ ଭାଇ ଭାଇ ଭିତରେ ସେ ସମ୍ପର୍କ ରହିବ। ଦିନେ ଯେଉଁ ସମ୍ପର୍କକୁ ନେଇ ଭାରତୀୟ ସଂସ୍କୃତି ଗର୍ବ କରୁଥିଲା, ପୁନଃ ସେହି ସମୟକୁ ଆମେ ଫେରି ଆଣିପାରିବା। ଏସବୁକୁ ଥରେ ବିଚାର କରିବା। ଆସନ୍ତୁ ଏହି ପରିପ୍ରେକ୍ଷୀରେ ଶୁଣିବା ସୁନ୍ଦର ଆଲୋଚନାଟିଏ, ସାମ୍ପ୍ରତିକ ସମାଜରେ ହଜିଯାଉଥିବା ସମ୍ପର୍କ, ଏ ବିଷୟରେ ଆଲୋଚନା କରିଛନ୍ତି ଜ୍ୟୋତ୍ସ୍ନାରାଣୀ ଦଳବେହେରା।
1: ସାମ୍ପ୍ରତିକ ସମାଜରେ ହଜିଯାଉଥିବା ସମ୍ପର୍କ। ମନୁଷ୍ୟ ଏକ ସାମାଜିକ ପ୍ରାଣୀ, ସମାଜରେ ସେ ବାସ କରେ। ସମାଜର ସୃଷ୍ଟି ତା ପାଇଁ ଅତି ପ୍ରାଚୀନ। ସୁପ୍ରାଚୀନ କାଳରୁ ଆଦିମାନବ କ୍ରମବିକାଶ ପଥର ପଥିକ ସାଜି ସଙ୍ଗବଦ୍ଧ ଜୀବନଯାପନ କରିଆସିଛି। ତେଣୁ ସେ ସମାଜକୁ ଆଦର କରେ, ସମ୍ମାନ ଦିଏ, କାରଣ ସମାଜ କୋଳରେ ହିଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାର ଲୀଳାଖେଳା। ସାମାଜିକ ପରିବେଶ ମନୁଷ୍ୟ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ସମାଜରେ ମିଳିମିଶି ଚଳିବା, ସୁଖ ଦୁଃଖ ବାଣ୍ଟିବା ଏବଂ ସ୍ନେହ ଶ୍ରଦ୍ଧାର ବନ୍ଧନରେ ବାନ୍ଧି ହୋଇ ରହିବା ହେଉଛି ମାନବ ସଭ୍ୟତାର ମୂଳଦୁଆ। ମାତ୍ର ସାମ୍ପ୍ରତିକ ସମାଜରେ ଏହାର ବ୍ୟତିକ୍ରମ ଦେଖାଦେଉଛି। ବର୍ତ୍ତମାନ ସମାଜରେ ସମ୍ପର୍କ ଶବ୍ଦର ମାଧୁର୍ଯ୍ୟ ନାହିଁ। ସମ୍ପର୍କ ମାନବ ଅସ୍ତିତ୍ୱର ମୌନ ମହାକାବ୍ୟ। ଧରାପୃଷ୍ଠର ଶ୍ରେଷ୍ଠ ଜୀବ ମଣିଷ ଜନ୍ମ ନେଇଥାଏ ଏକାକୀ, କିନ୍ତୁ ବଞ୍ଚିଥାଏ ସମ୍ପର୍କର ଆଶ୍ରୟରେ। କାରଣ ସମ୍ପର୍କହୀନ ଜୀବନ ମୂଳହୀନ ବୃକ୍ଷ ସଦୃଶ୍ୟ, ଆଲୋକବିହୀନ ପ୍ରଦୀପ ସଦୃଶ୍ୟ, ସ୍ୱରହୀନ ସଙ୍ଗୀତ ପରି କର୍କଶ। ସମ୍ପର୍କ କେବଳ ସାମାଜିକ ଗଠନର ଏକ ଅଂଶ ନୁହେଁ, ଏହା ମାନବିକତାର ମୂଳ ଆଧାର, ସଂସ୍କୃତିର ଆତ୍ମା, ଜୀବନର ସର୍ବାଧିକ ପବିତ୍ର ଅନୁଭୂତି। ହିନ୍ଦୁ ପୁରାଣ ଓ ଭାରତୀୟ ସଂସ୍କୃତିରେ ସମ୍ପର୍କ କେବଳ ଏକ ସାଧାରଣ ବନ୍ଧନ ନୁହେଁ, ବରଂ ଏହା ପବିତ୍ର ଆତ୍ମିକ ବନ୍ଧନ। ସମ୍ବନ୍ଧ ଯାହାର ମୂଳ ଆଧାର ହେଉଛି ବିଶ୍ୱାସ, ଶ୍ରଦ୍ଧା, ସ୍ନେହ, ଆଦର, ମମତା, ତ୍ୟାଗ, ଭରସା, ସମ୍ମାନ ଏବଂ ଧର୍ମ। ହିନ୍ଦୁ ଧର୍ମ ଅନୁସାରେ ପ୍ରତ୍ୟେକ ସମ୍ପର୍କକୁ ଧର୍ମ ଏବଂ କର୍ତ୍ତବ୍ୟ ସହିତ ଯୋଡ଼ାଯାଇଛି। ଆମର ପୁରାଣ ଶାସ୍ତ୍ରରେ ଅନେକ ପ୍ରକାର ସମ୍ପର୍କ ରହିଛି, ଯାହାକି ଗୁରୁ ଶିଷ୍ୟର ସମ୍ପର୍କ, ଭକ୍ତ ଭଗବାନଙ୍କ ସମ୍ପର୍କ, ବନ୍ଧୁତ୍ୱ ତଥା ପାରିବାରିକ ସମ୍ପର୍କ। ଏହି ସମ୍ପର୍କଗୁଡ଼ିକ ଆଜିର ପିଢ଼ି ପାଇଁ ପାରିବାରିକ ସ୍ନେହ, ନିଷ୍ଠା, ନିଃସ୍ୱାର୍ଥ ଭାବନା, କର୍ତ୍ତବ୍ୟ ଏବଂ ଧର୍ମ ପାଳନ ନିମିତ୍ତ ଗୋଟିଏ ଗୋଟିଏ ଉତ୍କୃଷ୍ଟ ଉଦାହରଣ। ଏହି ପରିପ୍ରେକ୍ଷୀରେ ବସୁଧୈବ କୁଟୁମ୍ବକମ୍ର ଆଦର୍ଶ ସମ୍ପର୍କର ମହତ୍ତ୍ୱକୁ ପରିପ୍ରକାଶ କରେ ଏବଂ ଏହି ଚିନ୍ତାଧାରା ସମସ୍ତ ମାନବ ଜାତି ମଧ୍ୟରେ ପ୍ରେମ, ଏକତା, ସହଯୋଗ ଓ ସମନ୍ୱୟର ବାର୍ତ୍ତା ବହନ କରେ। ମାନବୀୟ ସମ୍ପର୍କ ମଣିଷର ଚରିତ୍ର, ଭାବନା ଓ ସାମାଜିକ ଜୀବନକୁ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ମାତୃସ୍ନେହର କୋମଳତା, ପିତୃତ୍ୱର ନିରବ ତ୍ୟାଗ, ଭାଇ ଭଉଣୀଙ୍କ ନିଷ୍କଳୁଷ ଅନାବିଳ ମମତା, ବନ୍ଧୁତ୍ୱର ଅବିଚଳ ଅର୍ଥପୂର୍ଣ୍ଣ ହୋଇଥାଏ। ସମ୍ପର୍କ ମଣିଷର ଚରିତ୍ର, ଭାବନା ଓ ସାମାଜିକ ଜୀବନକୁ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ସମ୍ପର୍କ ତିଷ୍ଠି ରହେ ନିଷ୍ଠା ଏବଂ ବିଶ୍ୱାସରେ ଏବଂ ଭାଙ୍ଗିଯାଏ କିଞ୍ଚିତ ଅବହେଳାରେ, ଯାହାକି ସାମ୍ପ୍ରତିକ ମଣିଷ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରିଥାଏ। ସୃଷ୍ଟିର ଶ୍ରେଷ୍ଠ ଜୀବ ଭାବରେ ଭଲ ମନ୍ଦ, ଗଢ଼ିବା ଭାଙ୍ଗିବା, ଭୁଲ ଠିକ୍ ସବୁ ବିଚାର, ବୁଦ୍ଧି, ବିବେକ ଉପରେ ନ୍ୟସ୍ତ ହୋଇ ରହିଥାଏ। କିନ୍ତୁ ପରିତାପର ବିଷୟ ଯେ ଯେଉଁ ସମ୍ପର୍କ ଦିନେ ମଣିଷର ମାନସିକ ଆଶ୍ରୟସ୍ଥଳ ଥିଲା, ସେହି ସମ୍ପର୍କ ଏକବିଂଶ ଶତାବ୍ଦୀରେ ଆଧୁନିକତାର ଅନ୍ଧ ଆକର୍ଷଣ, ଭୌତିକବାଦର ମୋହ, ସ୍ୱାର୍ଥପରତାର ଅବିରତ ବିସ୍ତାର ଓ ଯାନ୍ତ୍ରିକ ଜୀବନଧାରାର ଚାପରେ ଧୀରେ ଧୀରେ କ୍ଷୀଣ ହେବାରେ ଲାଗିଛି। ମଣିଷ ଆଜି ଅଗଣିତ ଲୋକଙ୍କ ସହିତ ସଂଯୁକ୍ତ, କିନ୍ତୁ ହୃଦୟରେ ନିଃସଙ୍ଗ, ସାମାଜିକ ଭାବରେ ସକ୍ରିୟ କିନ୍ତୁ ଭାବନାତ୍ମକ ଭାବରେ ବିଚ୍ଛିନ୍ନ। ଏହିପରି ପରିସ୍ଥିତିରେ ସାମ୍ପ୍ରତିକ ସମାଜରେ ହଜିଯାଉଥିବା ସମ୍ପର୍କ ଏକ ଗଭୀର ମାନବିକ ସଙ୍କଟର ରୂପ ଧାରଣ କରିଛି। ମାନବ ସଭ୍ୟତାର ଆରମ୍ଭରୁ ହିଁ ସମ୍ପର୍କ ମଣିଷକୁ ଏକତା, ସହଯୋଗ ଓ ସହାବସ୍ଥାନର ଶିକ୍ଷା ଦେଇଛି। ଭାରତୀୟ ଦର୍ଶନରେ ବସୁଧୈବ କୁଟୁମ୍ବକମ୍ ଶ୍ଳୋକ ସାଧାରଣ ନୁହେଁ, ବରଂ ଏହା ହେଉଛି ସମ୍ପର୍କର ବିଶ୍ୱଜନୀନତାର ଅଦ୍ଭୁତ ଘୋଷଣା।

0: ଏକଦା ପରିବାର ଥିଲା ମୂଲ୍ୟବୋଧର ପାଠଶାଳା, ଯେଉଁଠାରେ ଭଲ ପାଇବା ଥିଲା, ତ୍ୟାଗ ଥିଲା, ସଂସ୍କାର ଓ ସମ୍ମାନ ଥିଲା ଜୀବନର ମୂଳମନ୍ତ୍ର। ପଡ଼ୋଶୀର ଦୁଃଖ ନିଜ ଦୁଃଖ ପରି ଲାଗୁଥିଲା। ବୃଦ୍ଧଙ୍କ ଅନୁଭବ ସମାଜର ସମ୍ପଦ ବୋଲି ବିବେଚିତ ହେଉଥିଲା। ପରିବାରର ସମ୍ପର୍କ ଥିଲା ଆତ୍ମାର ଏକ ଅବିନାଶୀ ସଂଯୋଗ। କିନ୍ତୁ ସମୟର ପରିବର୍ତ୍ତନ ସହିତ ଏହି ପବିତ୍ର ମୂଲ୍ୟବୋଧ ଧୀରେ ଧୀରେ ଅସ୍ତମିତ ହେବାରେ ଲାଗିଛି। ମାନବ ଜାତି ଆଜି ପ୍ରଯୁକ୍ତି ବିଦ୍ୟାରେ ଯେତିକି ଆଗକୁ ବଢ଼ୁଛି, ସେହି ମାତ୍ରାରେ ସମ୍ପର୍କ ଦିନକୁ ଦିନ ତାର ଗଭୀରତା ଓ ଭାବନାତ୍ମକ ମୂଲ୍ୟ ହରାଇବାରେ ଲାଗିଛି। ହୃଦୟରୁ ହୃଦୟର ଦୂରତା ବୃଦ୍ଧି ପାଇଚାଲିଛି। କାରଣ ସମ୍ପର୍କ ତିଷ୍ଠି ରହେ ନିଷ୍ଠା ଏବଂ ବିଶ୍ୱାସରେ, ମାତ୍ର ଭାଙ୍ଗିଯାଏ କିଞ୍ଚିତ୍ ମାତ୍ର ଅବହେଳାରେ। ପୂର୍ବ ସମ୍ପର୍କ ମଧୁର ଥିଲା, ବିଶ୍ୱାସ, ସ୍ନେହ, ଶ୍ରଦ୍ଧା, ଆଦର, ମମତା, ଭଲ ପାଇବା ଏବେ ସେସବୁର ଜାଗା ଅକ୍ତିଆର କରି ନେଇଛି ସ୍ୱାର୍ଥ, ଅହଙ୍କାର, ଧନଲୋଭ ଓ ଅସ୍ଥାୟୀ ଭାବନା। ରାତିକ ଭିତରେ ହାତିଏ ପାଇବାର ବୃଥା ପରିକଳ୍ପନା ମଣିଷ ପ୍ରକୃତ ମାନବୀୟ ସମ୍ପର୍କଠାରୁ ଅଧିକ ଭରସା ଭର୍ଚୁଆଲ ଜଗତ ଉପରେ କରୁଛି। ଫଳସ୍ୱରୂପ ଏକାକୀପଣ, ମନମାଳିନ୍ୟ ଏବଂ ମାନସିକ ଚାପ ବଢ଼ି ବଢ଼ି ଚାଲିଛି। ସମ୍ପର୍କ ହଜିଯାଉଥିବାର ଆଉ ଏକ କାରଣ ହେଉଛି ଧୈର୍ଯ୍ୟ ଏବଂ ସଂଯୋଗର ଅଭାବ। ପୂର୍ବରୁ ଥିବା ଯୌଥ ପରିବାର ଆଜି ଭାଙ୍ଗିଯାଇଛି, ତିଆରି ହୋଇଛି ଏକକ ପରିବାର, ଯାହାଦ୍ୱାରା ଆବେଗିକ ସମ୍ପର୍କ ହ୍ରାସ ପାଇଛି। ଆଧୁନିକ ଜୀବନଶୈଳୀ ମଣିଷ ଜୀବନରେ ଭରିଦେଇଛି ଚାପ ଏବଂ ପ୍ରତିଯୋଗିତା। ଲକ୍ଷ୍ୟରୁ ଅଧିକ ରୋଜଗାର, ପଦୋନ୍ନତି, ସଫଳତା ଆମେ ଭୁଲି ଯାଇଛନ୍ତି। ବାସ୍ତବିକ ସୁଖ ବସ୍ତୁବାଦୀ ଜୀବନରେ ନୁହେଁ, ବରଂ ଆବେଗିକ ସମ୍ପର୍କରେ ଲୁଚି ରହିଥାଏ। କାରଣ ଆବେଗିକ ସମ୍ପର୍କ ଏକ ସୁସ୍ଥ ଓ ଭାବପୂର୍ଣ୍ଣ ଜୀବନର ମୂଳାଧାର। ଏହି ସମ୍ପର୍କ କେବଳ ବ୍ୟକ୍ତିଗତ ଉନ୍ନତି ନୁହେଁ, ବରଂ ସମାଜର ଶାନ୍ତି ଏବଂ ଉନ୍ନତିରେ ମଧ୍ୟ ସହାୟକ ହୋଇଥାଏ। ଆହୁରି ମଧ୍ୟ ଡିଜିଟାଲ ଯୁଗର ପ୍ରଯୁକ୍ତିବିଦ୍ୟା ମଣିଷକୁ ବିଶ୍ୱ ସହିତ ଯୋଡ଼ି ଦେଇଥିଲେ ମଧ୍ୟ ନିଜ ସମ୍ପର୍କୀୟଙ୍କଠାରୁ ଦୂରେଇ ଦେଇଛି। ବର୍ତ୍ତମାନ ହଜାର ହଜାର ହ୍ୱାଟ୍ସଅପ୍, ଫେସବୁକ୍, ଇନଷ୍ଟାଗ୍ରାମ ବନ୍ଧୁ ଥାଇ ମଧ୍ୟ ମନ ଖୋଲି କଥା ହେବା ପାଇଁ ଜଣେ ନିକଟତମ ଲୋକର ଅଭାବ ଦେଖାଦେଉଛି। ସମୟ ଅସମୟରେ ଯାନ୍ତ୍ରିକ ଚିହ୍ନଟିଏ ଦେଇଦେଲେ କିମ୍ବା ମୋବାଇଲରେ ଦୁଇ ଧାଡ଼ି ଲେଖି ପଠାଇଦେଲେ ସମ୍ପର୍କମାନ ସରିଯାଉଛି। ରାଜଦ୍ୱାରରେ, ଶ୍ମଶାନରେ ଯିଏ ଠିଆ ହୁଏ ସେ ହିଁ ପ୍ରକୃତ ବନ୍ଧୁ ଆଜି କେବଳ ପୁସ୍ତକ ପୃଷ୍ଠାରେ ଶୋଭା ପାଉଛି। ଆଧୁନିକ ମଣିଷ ପାଖରେ ସବୁ ଅଛି, କିନ୍ତୁ କାହା ପାଇଁ ଟିକେ ସମୟ ନାହିଁ। ଯୌଥ ପରିବାରରେ ବିଲୟ ପୂର୍ବରୁ ଓଡ଼ିଶାର ଗାଁ ଗହଳିରେ ଯୌଥ ପରିବାରର ଏକ ସୁନ୍ଦର ପରମ୍ପରା ରହିଥିଲା। ଅଜା, ଆଈ, କକା, କାକି, ବଡ଼ବାପା, ବଡ଼ମା ସମସ୍ତେ ମିଶି ଗୋଟିଏ ଛାତ ତଳେ ପରସ୍ପରର ସୁଖ ଦୁଃଖ ବାଣ୍ଟି ହସଖୁସିରେ ରହୁଥିଲେ। ଯେଉଁଠି ତିଷ୍ଠି ରହିଥିଲା ସ୍ନେହ, ମମତା, ତ୍ୟାଗ, ସହନଶୀଳତା, ସହାନୁଭୂତି, ସାହାଯ୍ୟ, ସହଯୋଗ, ପୁଣି ମତ ମତାନ୍ତର ସହିତ ଉଚିତ ସମାଧାନ। ମଧୁର ସମ୍ପର୍କ ଭିତରେ ମଧୁର ତାଗିଦ ଆକଟଣ ସନ୍ତାନକୁ ବିପଦଗାମୀ ହେବାକୁ ଦେଉନଥିଲା। ବୁଢ଼ୀ ମାଆର ଶିକ୍ଷଣୀୟ ଗଳ୍ପ, ବୁଢ଼ା ବାପାର ଅତୀତର ଗୌରବମୟ କାହାଣୀ, ମାଆର ଉପର ରାଗ ଭିତର ସରାଗ, ବାପାଙ୍କ ନାଲି ଆଖିର ତାଗିଦ ଭିତରେ ଲୁଚି ରହୁଥିଲା ସମ୍ପର୍କର ମଜବୁତ ବନ୍ଧନଟିଏ, ଯେଉଁ ବନ୍ଧନକୁ ଛିଡ଼େଇବା ସହଜ ନଥିଲା। ମାତ୍ର ସାମ୍ପ୍ରତିକ ସମାଜର ଶିକ୍ଷା, ଚାକିରି ଏବଂ ସ୍ୱାଧୀନତା ନାମରେ ଯୌଥ ପରିବାର ପ୍ରାୟତଃ ଭାଙ୍ଗି ସାରିଛି। ଏବେ ପରିବାର କହିଲେ କେବଳ ସ୍ୱାମୀ, ସ୍ତ୍ରୀ ଏବଂ ପିଲା। ଏହାଦ୍ୱାରା ପିଲାମାନେ ବଡ଼ମାନଙ୍କ ନୈତିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଆନ୍ତରିକତା ବଦଳରେ ଯାନ୍ତ୍ରିକତା ଅଧିକ ଆଦର ପାଉଛି। ଘର ଭିତରେ ରହି ମଧ୍ୟ ଭାବ ବିନିମୟ ବଦଳରେ ସମସ୍ତେ ନିଜ ନିଜର ମୋବାଇଲ ଫୋନକୁ ନେଇ ବ୍ୟସ୍ତ ରହୁଛନ୍ତି। ପିଲାଦିନର ନିଷ୍ପାପ, ନିଃସ୍ୱାର୍ଥ, ନିଃସର୍ତ୍ତ ବନ୍ଧୁତା ଆଉ ଦେଖାଯାଉ ନାହିଁ। ସହରୀକରଣ ଯୋଗୁଁ ପାଖ ଘରେ କିଏ ରହୁଛି, ସିଏ ଅସୁବିଧାରେ ଅଛି କି ତାହା ଜାଣିବାକୁ ମଧ୍ୟ ଆଜି କାହା ପାଖରେ ଭାବ ନାହିଁ କି ସମୟ ମଧ୍ୟ ନାହିଁ। ହିନ୍ଦୁ ଧର୍ମ ଶାସ୍ତ୍ରରେ ଉଲ୍ଲେଖ ରହିଛି, ଅତିଥି ଦେବତା ତୁଲ୍ୟ, ଅତିଥି ସତ୍କାର, ଅତିଥି ଦେବ ଭବମ ପରମ୍ପରା ଏବେ କେବଳ ଔପଚାରିକତାରେ ସୀମିତ। ବର୍ତ୍ତମାନ ଆମେ ଅତିଥିକୁ ବୋଝ ବୋଲି ଭାବୁଛନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ ମଣିଷ ପାଖରେ ସୁବିଧା ସୁଯୋଗ ବଢ଼ିଛି ସତ, କିନ୍ତୁ ହୃଦୟର ସେହି ପୁରୁଣା ସମ୍ପର୍କ ଓ ଅବିଶ୍ୱାସର ସୂତାକ୍ଷ ଧୀରେ ଧୀରେ ଛିଣ୍ଡି ଯାଉଛି। ଟେକ୍ନୋଲୋଜି ଓ ଭର୍ଚୁଆଲ ଦୁନିଆର ପ୍ରଭାବ ସାମ୍ପ୍ରତିକ ସମାଜରେ ମୋବାଇଲ ଫୋନ୍ ଏବଂ ସୋସିଆଲ ମିଡ଼ିଆ ଆମ ଜୀବନକୁ ସହଜ ସରଳ କରିଥିଲେ ମଧ୍ୟ ସମ୍ପର୍କରେ ଏକ ବଡ଼ ପ୍ରାଚୀର ଠିଆ କରିଦେଇଛି। ପରସ୍ପର ସମ୍ମୁଖରେ ବସି ମନର ଭାବ କହିବା ଶୁଣିବା ଅପେକ୍ଷା ଇମୋଜି ମାଧ୍ୟମରେ ଭାବ ଆଦାନ ପ୍ରଦାନ କରିବା ଅଭ୍ୟାସରେ ପରିଣତ ହୋଇଗଲାଣି। ସମ୍ପର୍କ ବନ୍ଧୁତା ଆତ୍ମୀୟତା ସବୁଠି ଲାଭ କ୍ଷତିର ହିସାବ ଚାଲିଛି। ସମ୍ପର୍କ ସଦ୍ଭାବ ମିଳନ ପାଇଁ ଓଡ଼ିଶାରେ ପାଳନ ବିଲୁପ୍ତ କରିଦେଉଛି। ସମ୍ପର୍କ ଆଜି ପ୍ରାୟତଃ ଆବଶ୍ୟକତା ଓ ସୁବିଧାର ମାନଦଣ୍ଡରେ ମପାଯାଉଛି। ସମ୍ପର୍କର ଗଭୀରତା ଆଜି ଧନ ପ୍ରତିଷ୍ଠା ପ୍ରତିପତ୍ତି ଓ ଭୋଗବିଳାସ ଦ୍ୱାରା ନିର୍ଦ୍ଧାରିତ ହୋଇସାରିଛି। ପରିବର୍ତ୍ତନ ସଂସାରର ନିୟମ, କିନ୍ତୁ ମାନବୀୟ ସମ୍ପର୍କର ମୂଲ୍ୟବୋଧକୁ ହରାଇ କୌଣସି ସମାଜ ପ୍ରକୃତରେ ସୁଖୀ ହୋଇପାରିବ ନାହିଁ। ଯନ୍ତ୍ର ପଛରେ ଦୌଡ଼ି ଆମେ ଜଣେ ଜଣେ ଯନ୍ତ୍ର ପାଲଟି ଯାଉଛୁ। ଯଦି ଆମେ ଆମ ସଂସ୍କୃତି ଓ ସମ୍ପର୍କକୁ ବଞ୍ଚାଇବାକୁ ଚାହିଁବା, ତାହେଲେ ଯନ୍ତ୍ରଠାରୁ ଦୂରେଇ ଯାଇ ମଣିଷକୁ ସମୟ ଦେବାକୁ ପଡ଼ିବ। ମନେ ରଖିବାକୁ ହେବ ଯେ ସମ୍ପର୍କ ହେଉଛି ଜୀବନର ପ୍ରକୃତ ପୁଞ୍ଜି, ଯାହା ବିନା ମଣିଷ ଜୀବନ ଶୂନ୍ୟ ହୋଇଯାଏ। ସମୟ ଥାଉ ଥାଉ ଆମକୁ ବୁଝିବାକୁ ହେବ ଯେ ଜୀବନର ଶେଷ ସମୟରେ ଟଙ୍କା କିମ୍ବା ମୋବାଇଲ ନୁହେଁ, ବରଂ ଆମେ ଗଢ଼ିଥିବା ସମ୍ପର୍କ ହିଁ ଆମ ପାଖରେ ଠିଆ ହେବ। ତେଣୁ ପରିବାରକୁ ସମୟ ଦେବା, ବନ୍ଧୁମାନଙ୍କ ସହ ମିଳିମିଶି ଦୁଃଖ ସୁଖରେ ଭାଗି ହେବା, ପଡ଼ୋଶୀଙ୍କ ସହିତ ସୁସମ୍ପର୍କ ରଖିବା, ବୃଦ୍ଧ ପିତାମାତାଙ୍କ ମନର କଥାକୁ ବୁଝିବା ନିହାତି ଉଚିତ ମନେ ହୁଏ। ସ୍ୱାର୍ଥର ସଂକୀର୍ଣ୍ଣତାକୁ ପରିତ୍ୟାଗ କରି ଭଲ ପାଇବା, ସହାନୁଭୂତି, ତ୍ୟାଗ ଓ ପରସ୍ପର ସମ୍ମାନର ଭିତ୍ତିରେ ଯଦି ଆମେ ପୁନଃ ସମ୍ପର୍କକୁ ଫେରାଇ ଆଣିବା, ତାହେଲେ ସମାଜରେ ସ୍ନେହର ସୁବର୍ଣ୍ଣ ଅଧ୍ୟାୟ ପ୍ରତିଷ୍ଠା ହୋଇପାରିବ। ଧନ ଶଯ୍ୟା କିଣିପାରେ ସତ, କିନ୍ତୁ ନିଦ୍ରା ନୁହେଁ। ଟଙ୍କା ଔଷଧ କିଣିପାରେ ସତ, ମାତ୍ର ମାତୃସ୍ନେହର ସ୍ପର୍ଶ ନୁହେଁ। ଧନ ତିଆରି କରିପାରେ ଘର, କିନ୍ତୁ ଆତ୍ମୀୟତା ନୁହେଁ। ସୁସମ୍ପର୍କ ହିଁ ଘରକୁ ସ୍ୱର୍ଗରେ ପରିଣତ କରିପାରେ। ତେଣୁ ଭାଗବତରେ ଉଲ୍ଲେଖ ଅଛି, ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଜହିଁ ଥାଏ ନିରନ୍ତର। ସମ୍ପର୍କ ଈଶ୍ୱର ଦତ୍ତ, କିନ୍ତୁ ତାକୁ ଧରି ରଖିବା ମଣିଷର କର୍ତ୍ତବ୍ୟ। ଏଣୁ ବର୍ତ୍ତମାନ ସମୟରୁ ହିଁ ଆମେ ନିଜେ ସଚେତନ ହେବା ସଙ୍ଗେ ସଙ୍ଗେ ଅନ୍ୟକୁ ସଚେତନ କରିବା ପାଇଁ ଚେଷ୍ଟା କରିବା, ତାହେଲେ ହୁଏତ ଆମର ହଜିଲା ଅତୀତ ପୁଣି ଆମ ପାଖକୁ ଫେରିଆସିବ।
1: ଶୁଣିଲି ତ ଶ୍ରୋତା ଭଉଣୀ, ସାମ୍ପ୍ରତିକ ସମାଜରେ ହଜି ଯାଉଥିବା ସମ୍ପର୍କ ଆଲୋଚନା କଲେ ଜ୍ୟୋତ୍ସ୍ନାରାଣୀ ଦଳବେହେରା। ପ୍ରକୃତରେ ଆମେ ମଣିଷ ସମାଜ ଅତ୍ୟାଧୁନିକତାର ନାଁରେ ଯନ୍ତ୍ରପାତ ଜୀବନ ବିତାଉଛେ ଆଉ ହଜେଇ ଦେଉଛେ ଆମ ଚାରିପାଖରେ ଥିବା ସୁନ୍ଦର ଆଉ ମଧୁର ସମ୍ପର୍କ ସବୁକୁ। ତେବେ ବେଳ ଥାଉ ଥାଉ ବନ୍ଧ ବାନ୍ଧଲ ସଜନୀ ନିଜେ ବୁଝିଯିବା ଆଉ ଅନ୍ୟମାନଙ୍କୁ ମଧ୍ୟ ବୁଝେଇବାର ଚେଷ୍ଟାରେ ଲାଗିବା। ପିଲାଙ୍କୁ ଏହି ବିଷୟରେ ଅବଗତ କରାଇବା, ଖାଲି ଅବଗତ କରାଇବା ନୁହେଁ, ସେମାନଙ୍କୁ ସ୍ନେହ ଆଦର ଦେଇ ମମତାର ଶିକୁଳିରେ ଏମିତି ବାନ୍ଧିବା ଯେ ସେମାନେ ସମ୍ପର୍କକୁ ନିହାତି ବୁଝିବା ପାଇଁ ଚେଷ୍ଟା କରିବେ। ଏଥର ଆମେ କାର୍ଯ୍ୟକ୍ରମର ଶେଷ ପାହାଚରେ ଶୁଣିବା ସୁନ୍ଦର ଆଧୁନିକ ଗୀତଟିଏ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ନିବେଦିତା, ଗୀତ ରଚନା ଅରୁଣ ମନ୍ତ୍ରୀ।

0: ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରିବ ଆକାଶବାଣୀ କଟକରୁ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ପୁଣି ଅପରାହ୍ନ 2:32 ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ରିଲେ କରିବ ଆକାଶବାଣୀ କଟକରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସରିତା ସାହୁ। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସ ଭାଜନ ହୋଇପାରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆସନ୍ତାକାଲିଠାରୁ ହେବ ଆରମ୍ଭ। କଂଗ୍ରେସ ବିଧାୟକ ଭିଡି ସତୀଶନ୍ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଜାରି ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଭାରତର ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ବିଷୟ ରହିଛି ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧିମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ଏହି ଅବସରରେ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଶାନ୍ତି ଓ ସୁରକ୍ଷା ହେଉଛି ବୈଶ୍ୱିକ ବ୍ୟବସ୍ଥାର କେନ୍ଦ୍ରସ୍ଥଳୀ। ସେ କହିଛନ୍ତି ବର୍ତ୍ତମାନ ଦେଖାଦେଇଥିବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିକୁ କୂଟନୀତି ମାଧ୍ୟମରେ ସମାଧାନ କରାଯାଇପାରିବ। ଏଭଳି ଜଟିଳ ଏବଂ ଅନିଶ୍ଚିତତା ମଧ୍ୟରେ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ଏଥିସହିତ ଆତଙ୍କବାଦୀଙ୍କ ବିରୁଦ୍ଧରେ ଆମକୁ ସଂଗଠିତ ହେବାକୁ ପଡ଼ିବ। ଡକ୍ଟର ଜୟଶଙ୍କର କହିଛନ୍ତି ଏଠାରେ ଯୋଗଦେଇଥିବା ବିଭିନ୍ନ ରାଷ୍ଟ୍ରର ଉପସ୍ଥିତି ଏବଂ ସହଯୋଗର ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରାଯାଇପାରିବ ଏବଂ ପରସ୍କର ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରାଯାଇପାରିବ। ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥଜନିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ। ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା, ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍, ଇରାନ୍ର ବୈଦେଶିକ ମନ୍ତ୍ରୀ

0: ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ସହଯୋଗୀ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିମଣ୍ଡଳୀ ମୁଖ୍ୟମାନେ ଅଂଶଗ୍ରହଣ କରିବେ। ମିଳିତ ଜାତିସଂଘର ସାଧାରଣ ଅଧିବେଶନର 80ତମ ବୈଠକ ଅବସରରେ ଗତବର୍ଷ ସେପ୍ଟେମ୍ବର 26 ତାରିଖ ଦିନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କୁ ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରିଦେଇଥିବା ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତିଙ୍କୁ ଧ୍ୱଜା ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍ ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଦ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ପ୍ରଶଂସା କରିଛନ୍ତି।
1: एनडीआरएफ को राष्ट्रपति निशान का सम्मान दिया गया, वो हम सब के लिए गौरव और प्रतिष्ठा की बात।
2: ये सम्मान एनडीआरएफ के समस्त बल के सेवा साहस शौर्य और समर्पण के संचित गुणों का सम्मान है। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500ରୁ ଅଧିକ କର୍ମଚାରୀ, 10,000ରୁ ନାଗରିକ ସେବା ପ୍ରଦାନକାରୀ ସୁରକ୍ଷା କର୍ମଚାରୀ ଏବଂ 2,20,000ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। ଦୁଇ ବର୍ଷ ମଧ୍ୟରେ 10,500ରୁ ଅଧିକ ନାବିକଙ୍କୁ ଏନ୍ଡିଆର୍ଏଫ୍ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତାଙ୍କର ପଞ୍ଚଦେଶୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୈତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର ସମ୍ଭାବନା ରହିଛି। ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ରାଷ୍ଟ୍ର ମଧ୍ୟରେ ଉଚ୍ଚସ୍ତରୀୟ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବ। ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପାକ୍ଷିକ ବୈଠକରେ ମିଳିତ ହୋଇଥିଲେ। ଗତ ଦଶନ୍ଧି ମଧ୍ୟରେ ଶେଖ୍ ମହମ୍ମଦ 5 ଥର ଭାରତ ଗସ୍ତ କରିଥିବାବେଳେ ଗତ ଜାନୁଆରୀରେ ତାଙ୍କର ଗସ୍ତ ୟୁଏଇ ରାଷ୍ଟ୍ରପତି ଭାବରେ ତୃତୀୟ ଥିଲା। ଦ୍ୱିପାକ୍ଷିକ ସହଭାଗିତାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଚଳିତ ବର୍ଷ ଆରମ୍ଭରେ ଏଡିଏନ୍ଓସି ଗ୍ୟାସ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ ମଧ୍ୟରେ ପ୍ରାୟ 3 ବିଲିୟନ୍ ଆମେରିକୀୟ ମୂଲ୍ୟର ଏକ 10 ବର୍ଷିଆ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ଯୋଗାଣ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। 2032 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $200 ବିଲିୟନ୍ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଭାରତରେ ଏକ ସୁପର କମ୍ପ୍ୟୁଟିଂ କ୍ଲଷ୍ଟର ସ୍ଥାପନ କରିବାରେ ସହଯୋଗ ପ୍ରଦାନ ନେଇ ୟୁଏଇ ସହମତ ହୋଇଥିବା ଜଣାପଡ଼ିଛି। ୟୁଏଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ କହିଛନ୍ତି, ୟୁଏଇ ହେଉଛି ଭାରତର ଦ୍ୱିତୀୟ ସର୍ବବୃହତ ରପ୍ତାନୀକାରୀ ରାଷ୍ଟ୍ର। ଏ କ୍ଷେତ୍ରରେ ଆର୍ଥିକ କାରବାର $37 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ବୋଲି ଶ୍ରୀ ମିତ୍ତଲ କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସରେ 4 ନିୟୁତରୁ ଅଧିକ ଭାରତୀୟ ବସବାସ କରୁଥିବାରୁ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଥିବା ଶ୍ରୀ ମିତ୍ତଲ କହିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲେମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକରେ ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। केरळर नूतन मुख्यमंत्री भाबे कांग्रेस विधायक भिडी सतीशन शपथ ग्रहण करिवे।

0: ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଶ୍ରୀ ସତୀଶଙ୍କ ନାମ ଘୋଷଣା କରାଯାଇଛି। ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଭାରତୀୟ ଖେଳାଳି ମହିଳା ଏକକ ବର୍ଗରେ ପିଭି ସିନ୍ଧୁ ଏବଂ ପୁରୁଷ ମିଳିତ ବର୍ଗରେ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଉନ୍ନୀତ ହୋଇଛନ୍ତି। ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ବିଶ୍ୱର 12 ନମ୍ଘର ମାନ୍ୟତାପ୍ରାପ୍ତ ଦୁଇଥରର ଅଲିମ୍ପିକ୍ସ ବିଜେତା ପିଭି ସିନ୍ଧୁ ଡେନମାର୍କର ଆମିଲିଏ ସ୍କୁଲ୍ସଙ୍କୁ ସିଧାସଳଖ 21-13, 21-15 ସେଟ୍ରେ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ସିନ୍ଧୁ ଜାପାନର ଆକାନେ ଆମାଗୁଚିଙ୍କୁ ଭେଟିବେ। ପୁରୁଷ ମିଳିତ ବର୍ଗରେ ସାତ୍ୱିକ ଏବଂ ଚିରାଗ ମାଲେସିଆ ପ୍ରତିପକ୍ଷଙ୍କୁ ହରାଇ ପ୍ରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ପାଇ ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛି। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତକୁ ନେଇ ବିଜେପି ଆପତ୍ତି ଉଠାଇଛି। ନୂଆଦିଲ୍ଲୀଠାରେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଗତ 22 ବର୍ଷ ହେଲା ଶ୍ରୀ ଗାନ୍ଧୀ ସାଧାରଣ ଜୀବନ ବିତାଉଥିଲେ ମଧ୍ୟ 54 ଥର ବିଦେଶ ଗସ୍ତ କରିଛନ୍ତି। ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି, ଶ୍ରୀ ଗାନ୍ଧୀ ବିଦେଶ ଗସ୍ତ ପାଇଁ ବ୍ୟକ୍ତିଗତ ଭାବେ ପ୍ରାୟ 60 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆସନ୍ତାକାଲିଠାରୁ ହେବ ଆରମ୍ଭ। କଂଗ୍ରେସ ବିଧାୟକ ଭିଡି ସତୀଶନ୍ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. India asserts BRICS expected to play a constructive role amid global uncertainty and economic challenges. Two-day BRICS foreign ministers meeting begins in New Delhi. India and UAE set to take bilateral ties to next level during Prime Minister Narendra Modi's visit to Abu Dhabi tomorrow. Congress leader V.D. Satheeshan to be Chief Minister of Kerala. Home Minister Amit Shah says India has emerged as a global leader and first responder in disaster management. U.S. President Donald Trump and Chinese President Xi Jinping hold crucial talks in Beijing. Iran war, global energy crisis, tariffs and trade tensions high on agenda. And in badminton, India's PV Sindhu and men's doubles pair of Sattvic Sairaj Rankireddy and Chirag Shetty enter quarterfinals of Thailand Open. India today asserted that expectations are growing for BRICS to play a constructive role amid global uncertainty and economic challenges. External Affairs Minister Dr. S. Jaishankar stated this in his opening remarks on the commencement of the two-day BRICS foreign ministers meeting in New Delhi today. The meeting is being chaired by Dr. Jaishankar. Foreign ministers and heads of delegation from BRICS member countries and partner nations are participating in the meeting. Speaking on the occasion, External Affairs Minister Dr. S. Jaishankar said many countries continue to face challenges on energy, food, fertilizer and health security, and BRICS can help them respond more effectively.
2: We meet at a time of considerable flux in international relations, ongoing conflicts, economic uncertainties and challenges in trade and technology and climate are shaping the global landscape. There is a growing expectation, particularly from emerging markets and developing countries, that BRICS will play a constructive and stabilizing role. In this background, our discussions today are an opportunity to reflect on global and regional developments and to consider practical ways to strengthen our cooperation.
1: Dr. S. Jaishankar said recent conflicts only underline the importance of dialogue and diplomacy.
2: Our discussions must advance sustainable development while upholding principles of equity and common but differentiated.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଖେଳିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପରିସ୍ଥିତିରେ NDRF କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ। ଜୁଲାଇ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ SIR ଏବଂ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି।

0: ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସ ଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କ ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରିଦେଇଥାଏ। ରାଷ୍ଟ୍ରପତିଙ୍କ ଧ୍ୱଜ ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଦ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି।
1: एनडीआरएफ को राष्ट्रपति निशान का सम्मान दिया गया, वो हम सब के लिए गौरव और प्रतिष्ठा की बात।
2: ये सम्मान एनडीआरएफ के समस्त बल के सेवा, साहस, शौर्य और समर्पण के संचित गुणों का सम्मान है। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500ରୁ ଅଧିକ କର୍ମଚାରୀ, 10,000ରୁ ନାଗରିକ ସେବା ପ୍ରଦାନକାରୀ ସୁରକ୍ଷା କର୍ମଚାରୀ ଏବଂ 2,20,000ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଆଭାସୀ ଜରିଆରେ ବୈଠକରେ ସାମିଲ ହେବେ। ସପ୍ତାହକ ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହା ଦ୍ୱିତୀୟ ସମୀକ୍ଷା ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ରମୁଖ ଉପସ୍ଥିତ ରହିବେ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ ଖର୍ଚ୍ଚ ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶବ୍ୟାପୀ ସମାଧାନ ସମାରୋହ ଅଦାଲତ ମାଧ୍ୟମରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ସମାଧାନ ପାଇଁ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଇନ ବିଭାଗର ସଚିବ ସମସ୍ତଙ୍କୁ ଅବଗତ କରାଇଥିଲେ। କୋରାପୁଟ ଜିଲ୍ଲାପାଳ ଜିଲ୍ଲାର ଉନ୍ନୟନ ସମ୍ପର୍କିତ ପ୍ରାୟ 25 ପ୍ରକଳ୍ପକୁ ବୈଠକରେ ଉପସ୍ଥାପନ କରିଥିଲେ। ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ପାଇଁ ସମ୍ପୃକ୍ତ ବିଭାଗର ସଚିବମାନେ ଆଲୋଚନା କରିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ରାଜ୍ୟରେ ବିଜେପି ସରକାରକୁ ଆସନ୍ତା ମାସ 12 2 ପୂରଣ ହେଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 2 ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଛି। ମନ୍ତ୍ରୀମାନେ ବିଗତ 2 ଉପଲବ୍ଧ କରିଥିବା ବିଭିନ୍ନ ସଫଳତାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବିଶ୍ୱବ୍ୟାପୀ ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେଟ୍ରେ ଗାଡ଼ିର ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନରେ ଯାତାୟତ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଜୁଲାଇ ମାସ 1 ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟ ଏସ୍ଆଇଆର୍ ନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବ। 3,94,000 ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ଯାଇ ସର୍ଭେ କରିବେ। ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନା ଓ ପଦକ୍ଷେପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଧାମନଗର ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଜନହିତକର ଯୋଜନାଗୁଡ଼ିକୁ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା।

ସୁରଜ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ବର୍ଷା ଋତୁ ଆସିବା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ଶିକ୍ଷାନୀତି ଦେଶରେ ଲାଗୁ ହେବା ପରେ ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଶିକ୍ଷାକୁ ଅଗ୍ରାଧିକାର ପ୍ରଦାନ କରାଯାଇ ଭିତ୍ତିଭୂମି ସୁଦୃଢ଼ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆଜି ନବରଙ୍ଗପୁର ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଆଜିର ଛାତ୍ର ଆସନ୍ତାକାଲିର ସୁନାଗରିକ, ସେମାନେ ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରୟାସ କରିବା ଆବଶ୍ୟକ। କାର୍ଯ୍ୟକ୍ରମରେ ମୋଟ 69 ଜଣ CBSE, ICSE ଓ 9 ଜଣ BSE ବୋର୍ଡର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। 3 ରଥର 32 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ୱଜ ରଥର 14 ଚକ ମଧ୍ୟରୁ 9 ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଦର୍ପଦଳନ ରଥର 10 ଚକ ଏବଂ ନନ୍ଦିଘୋଷ ରଥର 12 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ରଥର 3 ରଥର 4 ଲେଖାଏଁ ମୁହାଣ୍ଟ, 4 ଲେଖାଏଁ ନିରାଡ଼ି ଏବଂ 12 ଲେଖାଏଁ ଭୂଇଁ ଖମ୍ବିଗୁଡ଼ିକର ଚୌପଟ କାର୍ଯ୍ୟ ଶେଷ ହେବା ପରେ 3 ରଥର ଭୂଇଁ ଚଉତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରୂପକାର ସେବକମାନେ 3 ରଥର ସାଲଗୁଜରେ ନୃସିଂହ ରୂପ ଖୋଦେଇଗୁଡ଼ିକର ପଲିସ୍ କାର୍ଯ୍ୟ ଜାରି ରଖିଛନ୍ତି। ଗଞ୍ଜାମ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣାଧୀନ ଟିକା ଉତ୍ପାଦନ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ପଶୁପାଳନ ଓ ପ୍ରାଣୀଧନ ବିଭାଗର ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗି ସମୀକ୍ଷା କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଦ୍ୱିତୀୟ ପ୍ରାଣୀ ଟିକା ଉତ୍ପାଦନ କେନ୍ଦ୍ର ବ୍ରହ୍ମପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣ କରାଯାଉଛି। 52 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କେନ୍ଦ୍ର ଗାଈ, ଛେଳି ଓ ମେଣ୍ଢାଙ୍କ ଭଳି ବିଭିନ୍ନ ପଶୁଙ୍କୁ ସଂକ୍ରାମକ ଓ ବ୍ୟାକ୍ଟେରିଆ ଜନିତ ରୋଗର ପ୍ରତିକାର ପାଇଁ ଟିକା ପ୍ରସ୍ତୁତ ହେବ। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରିତା, ଟେଲି ଯୋଗାଯୋଗ, ଶୁଖିଲା ଖାଦ୍ୟ ମହଜୁଦ, ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଆବଶ୍ୟକ ଔଷଧ ମହଜୁଦ ଆଦି ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ସହରାଞ୍ଚଳରେ ଥିବା ନାଳନର୍ଦ୍ଦମାକୁ ଯଥାଶୀଘ୍ର ସଫା କରି ବର୍ଷା ଜଳ ନିଷ୍କାସନର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଳ ପରିମଳ ମିଶନର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବୃହତ୍ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ BDO-ମାନେ ପ୍ରତ୍ୟେକ ଗ୍ରାମ ତଦାରଖ କରି ବେଆଇନ ଭାବେ ପାଣି ପମ୍ପ ଜବତ କରିବା ସହ ସମୟକ୍ରମେ ପ୍ରତି ଗ୍ରାମରେ ହର୍ ଘର୍ ଜଲ୍ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାରେ 11ତମ ପଞ୍ଚବାର୍ଷିକ କୃଷି ଜନଗଣନାର ତୃତୀୟ ପର୍ଯ୍ୟାୟର ବିଶ୍ଳେଷଣାତ୍ମକ ତଥ୍ୟ ମଞ୍ଜୁରୀ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ କୃଷି ଜନଗଣନା ଅନୁସାରେ ଜିଲ୍ଲାର କୃଷି କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ଆଧୁନିକୀକରଣ, ଜଳସେଚନ ବ୍ୟବସ୍ଥା ଓ କୃଷି ଋଣ ପ୍ରାପ୍ତିରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହୋଇଛି। ଜିଲ୍ଲାରେ କୃଷକମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇଥିବା ବୈଠକରେ ମତ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର 17 ଜଣ ଗ୍ରହଣଖଣ୍ଡିଆ ଶିଶୁଙ୍କ ଅସ୍ତ୍ରୋପଚାର ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପଦକ୍ଷେପ ଗ୍ରହଣ କରିଛି। ସମସ୍ତ ଶିଶୁଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିପର୍ଯ୍ୟୟ ପରିସ୍ଥିତିରେ NDRF କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ July 1ରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ SIR। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ସମ୍ବଲପୁର ଏତେବେଳେ ଯାଏ ଶୁଣିଥିଲେ କାର୍ଯ୍ୟକ୍ରମ ନୀଳକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

ଶୁଣୁଛନ୍ତି ନୋଟବୁକ୍ କଥା ଚିତ୍ରର ଏହି ଗୀତଟି ସଲମାନ ଖାନଙ୍କ କଣ୍ଠରେ। ଗୀତ ରଚନା ମନୋଜ ମନ୍ତାଶିର, ସଙ୍ଗୀତ ବିଶାଲ ମିଶ୍ର।

କାର୍ଯ୍ୟକ୍ରମ ଶେଷରେ ଅକ୍ଟୋବର କଥାଚିତ୍ରର ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସୁନିଧି ଚୌହାନ, ଗୀତ ରଚନା ଶ୍ୱାନନ୍ଦ କିର୍କିରେ, ସଙ୍ଗୀତ ଶାନ୍ତନୁ ମୈତ୍ରା।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକା ଝକା। ପ୍ରଯୋଜନା ଉପସ୍ଥାପନା ସନ୍ତୋଷ ବିଙ୍ଗ।

0: ହେଲେ ଇନ୍ନ ଅଣ୍ଟା ଭାଇ ଘର ବାର୍ଚକାନା ରିସନ୍ ତମେ କଥାନ୍ ତାମ ହି ତେଙ୍ଗର ହେଲେ ଆ ଭାଇ ଘର ମନାଲ ନାର ତ୍ରିଲୋଚନ କିଷାନ ଆକୁନ୍ ତାମ ଇ ଯେନ୍ ସମ୍ବଲପୁର କୁଲୁତକାନି ସାନ୍ ଯେନ୍ ଚାରଭାଟି ଆତିଲି ଆସାନ୍ ତାମ ରାଲନାର ତମେ ଆଡ଼ପା ଆସାନ୍ ନାତିଲି ଆରୁ ତମେ ହନ୍ନେ ବୋଧ ହେଲେ ପଦ୍ଦାକି ଆଡ଼ପା ତା ଦୁସରା ତାରା ଆତିଲି ଦେଉ ହେଲେ ଇ ଯେତେ କଥା ବନ୍ ତାମାନ ନାମ ଅନୁରୋଧ କାମତ ଯେ ତାମ ତମେ ପରିଚୟ ବନ୍ ଝିଅର ଏକାସାନ୍ ରାଲନାର ଆର୍ଥରେ ତେଙ୍ଗର ଆରୁ ତମେ ଜନମ କରମ ଏକାସାନ୍ ଏନ୍ଦିର ନାଲଖୁ ନାନାଲିଆର ଆରୁ ଆକୁ ନେନ୍ଦିର ନାନାଲନାର ଇ କଥା ବନ୍ ଯେତେ ତାମ ଟିକେ ତେଙ୍ଗର ଆଉ ଆବନ୍ ନାମ ମେହନତ ହେଲେ ଇସାନ୍ ତ ଭାଇ ଘରାତନାର ଭାଇ ନିମାନ ଇସାନ୍ ସ୍ୱାଗତ ନାନାଲ ଦାମ ଇ ମାକା ପୁପୁ ଝକା ଝକା କାର୍ଯ୍ୟକ୍ରମ କେ
1: ଜୁହାର ଆଜ୍ଞା ଜୁହାର
0: ହଁ ଜୁହାର ଜୁହାର ଭଲ ଲାଗିଆ ନିମିନ୍ନା ବାର୍ଚକାର ଆଉ ନିମାନ ଏମ୍ ନିଉତା ଚିଚକା ଚିକାମ ମେହକା ଚିକାମ ଏମ୍ହେ ନିମନ୍ତ୍ରଣ ରକ୍ଷା ନାଞ୍ଜିକାର ଆରୁ ବାର୍ଚକାର କଥା ମାନଯା ଯେ ଇ ଯେନ୍ ମାକା ପୁପୁ ଝକା ଝକା ଆକାଶବାଣୀ ତାର୍ତି ପ୍ରଚାର ପ୍ରସାର ମନାଲି ନାମେ କୁଣା ସମ୍ପ୍ରଦାୟର ଗିଏ ଅଣ୍ଟା କାର୍ଯ୍ୟକ୍ରମ କୁଣା ଭାଷାନୁ ତା ନିମେ ଆଉ ଥରେ ଅଣ୍ଟା ପାଦାନ୍ତା ପରିଚୟ ଚିକିରି ନିମେ କଥାବନ ଟିକେ ଆମେ ଭାଇ ଭଉଣୀ ରିନ୍ ଟିକେ ତେଙ୍ଗର ବୋଲିକିରି ଅନୁରୋଧ ଆନନ୍ଦ ଦାମ
1: ଆଜ୍ଞା ସବୁନୁ ପହିଲେ ତାନେ ଆଜ୍ଞାଙ୍କୁ ଆଜ୍ଞାରେ ଜୁହାର କାମନ ଆର୍ ନାମେ ଭାଇ ସମାଜ ଭାଇ ଭଉଣୀ ଯେତକି ଆତନା କେଖେ ବଡ଼କାଟେ ପ୍ରୋଗ୍ରାମ ଆତିଲି ଯେନ୍ ମକା ପୋପୁ ଝକା ଝକାନୁ ଯେନ୍ ମେହକାନାର ଆଦିଲେନ ତାମାନ ଧନ୍ୟବାଦ ଚିଅନ୍ ଆଉ ନାମେ ଯେତକି ତାନେ ସମାଜତା ଭାଷା ଲାଗି ଯେତକି ଚେଷ୍ଟା କାମାନାର ନାମ ଜାମାର ଟିକେ ଟିକେ ବି ତାନେ ଚେଷ୍ଟା କାମ ଥିଲେ ଇ ନାମେ ଭାଷା ସଂସ୍କୃତି ସଂସ୍କାରବୋଧ ରଦ ଆଉ ନାମେ ଭାଷା ବନ୍ଧେ ନେମେ ପୁରୁ ଆଉ ପିଢ଼ିକେ ପିଢ଼ି ଚାରିନ୍ ବେନ୍ଦ ହୁଇସାବତେ ଏଙ୍ଗାର ମେହଚାର ଆଦି ଲାଗି ବହୁତ ବହୁତ ଧନ୍ୟବାଦ ଆଉ ଜାମାରେ ଯେତକି ନାମେ କୁଣା ବନ୍ଧୁ ଗୁଠିଆରେ ଆଉ ଥରେ ଜୁହାର କାମଲାନ ଆଉ ଏଙ୍ଗେ ପରିଚୟ ତି ଆରମ୍ଭ କାମନ ଏଙ୍ଗେ ନାମେ ତ୍ରିଲୋଚନ କିଷାନ ଦେନ୍

0: માર્ચ 1976 નો જન્મમંચ કાચકાન એંગે જન્મ પાદ્દા માનાલી ગુદરાપડા ભોજપુર ચાહા જેનટાકી કુચિંડા સબ ડિવિઝન નું બારાલી ડિસ્ટ્રિક્ટ સંબલપુર કિંતુ આકુન ને રાલાન સંબલપુર કુલુતકાની ચાહા ચારભાટી જેલ છક ચાહાનુ દેન આરમ કામચકાદાન એંગે સ્કૂલ પઢાઈ યુપીએમઈ સ્કૂલ એમ ગુદરાપડા ગુદરાપડાનુ હુબાકેન પૂરા એમ પેટુ અત્તાગી મલારુ એમ બાપા માં બહુત ગરીબ રાચાર હેસુ તિહાલ ભી માં માનાલિયા ફેર ભી વર્ષકે થોડે અંટા પેટુ ચિયાલિયાર જેનટાકે રાથી બાકેન ચેન્જ માનાલિયા હું ફટા પેટુતી રગડા રગડા હુતી નેમાકમ હુતી હિતાને પખારિસ્તી નણમ હુતીન બરાલકમ આ ધીરે ધીરે એમે પઢાઇ આરંભ માંજા એમે બાપા મેં બહુ ધન્યવાદ ચિયન જે એમાન પઢાબન કેભે ભી બંધ મારલા કામોર હુંતી નેતકી નેન મેટ્રિક બન ભોજપુર ગોપ્ટ હાઇસ્કુલ આશ્રમ સ્કુલ જેન્ડા બાનર હુન્નુ આરંભ કામચકાન આ ઉત્તીન મેટ્રિક પાસ કામચકાન 1992 મસિયાનુ 92 મસિયાનુ પાસ કામના પરે હુંતીન જમન કિરા નું પ્લસ ટુ બન કામચકાન 1994 મસિયાનુ હુંતી નેતકી 94 મસિયાનુ નેન આર્મીનું જોઇન કામચકાદાન 1 નવેમ્બર 1995 નું રિટાયર કામચકાન આર્મી સ્થિન 1 ફેબ્રુઆરી 1916 નું નેન ટીકે એંગે જીવની વિષય તીર આઉ ટીકે તેંગંચન નેન પૂર્વતી જેતેલે આરંભ કામચકાન એમે મા બાપા તા જમા ગરીબ રાજકાન નામ છે અમાર ગરીબ રાજકાત એને મેં ગરીબ રાજકાન 3 ટંગા થી નેન નિગે એંગે નાલખુ આરંભ કામચકાદાન હું બાકી નાલખુ તા હુંને મહા ખરાલિયા 3 ટંગા થી નેન છોટે રાજકાન એંગે 3 ક્લાસ 4 ક્લાસ પઢાલકાન હુબાકે ને નિંદે નાલખુ કામ માંગન એંગે બયસી ન રાજા ફેર બિંદ નાલખુ ના આથા નામે કેન્દુ આથા જેન્ટા એ કેન્દુ આથા આખુન ભી આલાર ચહનાર નામે કુણુ આલાર સબુન બેસી ચઢા ચહનાર તેલા આથા જેન્ટા તેલા આથા તાને ઉલ્ટાવા ગેલ ગાન જેન 21 લેખા હિયાલેર કેરા હુ કેરા કેરા તાને તેલા આથા બન ઉલ્ટા વાલ કામ તો ઉલ્ટાવા ગેલ ગાન ઉંદુલ ગેને મન ચિયાલેર તાને 3 રૂપિયા લેખા હુંતી નિત કી નાલખુ તો બહુત કામચકાદાન હુંને હાજુ ભી બહુત ચડકાદાન ને છોટે બાકે 3 ક્લાસ તીત નેન આરંભ કાંજ હાજુ ચડા ગેલાન ચિરખી ચડા જેન્ડા ચિરખી ચડા બના જેતકી ચિરખી ચડકાદાન જેન્ડા કે એમે પાદાન જેતકી મેટ્રિક ચાહે પ્લસ ટુ પડકાન હતકો ચિરખી નેધી હાજુ મલા ચેડુ એમે કુણા હિસાબ દિન અમે કિસાન લેખાવાલા કિસાન ર તાને તાંગે પરિચય બન દેન હુબાકેન તાને ઈકાદાન મને એતકી ચિરકી ચડકાન એતકી ચિરકી ચડકાન જે અમે હેસુ તાને મા પૂરેલે તાને એંગરા આવું તાને બછરા કેરા હુંને ચિરકાદાન હું તેને કે હુદાની નાલખુ માનલી યા પઢાવેગી તો બોન મારલા કમ મા બુઆર ગે તાને આશીર્વાદ રાચા જેનટા પઢા એકલા બોન મારલા કમર નેન ફેર હું તેને કે 1992 મસિયાનુ જેન મેટ્રિક પાસ કામચકાન હું તેને 2 માસ છુટી આકરે 2 માસ છુટી બાકેન દેન નામે હીરાકુદ ચાહનુ હિંડાલગો જેન ફેક્ટરી માનલી સ્ટાર્ટ માંજી ગેચા હુબાકેન એમબીએલ કંપનીનું સ્ટાર્ટ કામચકાન 2 માસ તાને નાલખુ નાલખુ હુબાકેન ફેર હુબાકેન ચાલે રુંદુલગે 25 રૂપિયા હુસે નાલખુ કામચકાન ફેર બારચકાન ફેર જમન કિરાનુ આડમિશન કામચકાન ફેર 1993 મસિયાનુ ઓરિયન્ટ પેપર મિલ હુબાકેન ચાલે જેનટાકે બજરાજગરનું આતલે ઓરિયન્ટ પેપરનું હુબાકેન ભી 25 રૂપિયા ચાલે હુબાકેન હુસા નાલખુ કામાલકાન હુસા નામે નાલખુ એરગીરે કુણા જમાર જેતકી રાજકામ એમગા ના મામ માલિયર તાને હુસા નિયા બેદાલિયર ફેર 2-4 લોક તાને નાણી મંજાર કરા જેનટાકે બુંકામ બારચકાન હુંતી 1994 મસિયાનુ ફેર પરીક્ષા ચ્યા પરે ઓપીજીસી બલહરપુર નું નાલખુ નાંચકા જેનટા કે તાને ચીમની નું અમે હીરાકુદતા ચીમની 130 ફૂટ રહી આદા તો રહી 280 ફૂટ રહી આનું નાલખુ નાંચકા ઓપીજીસી બલહરપુર નું નાલખુ નાંચકાન હુંતી 1994 મસિયાનું ફેર અંટા તાને સંસ્થાન ટાવરચા એસીસી સિમેન્ટ બ્લાનું કામ આગે લગાન આદ વચ્ચા કરા એંગાન તાને જબલપુર તાને જબલપુર સન આસન સિક્યુરિટી ડ્યુટી કામચકાન સિક્યુરિટી ડ્યુટી કામતે કામતે હુસાન એમે ચિઠી અંટા એંગે સંગે સન ચિકાન જિકાન વિજય ટપનુ બોલીકરી આ સેંગા ચિઠી લેખ ચાજે તિલોચન નિહે ઇંગ્લિશ નુ એંગે ભી કોમ્પાર્ટમેન્ટલ લગ્યા કરકીચી આબાર પરીક્ષા વંચિયત લાગ ની નાલકુ નાનો હેલે નાનો કિંતુ પરીક્ષા વંચિયા લાગે આસ ભલ તેંગિયાસ હું તેંત કી ફેર બારચકાન આઉ ફેર પરીક્ષા વંચિકાન આઉ ફેર પ્લસ ટુ ભી પાસ માંજકાન କିନ୍ତୁ ହୁ ପ୍ଲସ୍ ଟୁ ବନ ପାସ୍ ମାଞ୍ଜିକାନ ବୋଲିକିରି ତାନେ ଆର୍ମି ଚାକିରି ବି ବନେଇକିରି ନାଞ୍ଜିକାନ ଆଉ ଏଙ୍ଗେ କେରିଅର ବ ଆଉ ଟିକେ ବନେଇକିରି କାମଚିକାନ ଆକୁନ୍ ତେଙ୍ଗନ୍ ନେନ୍ ଏଙ୍ଗେ ଆର୍ମି ଜୀବନୀ ବିଷୟତି ପୋଷ୍ଟିଂ ଏକାଶେ ଏସ୍ କାଶେ ମଞ୍ଜା ଏସ୍ କିଏ ମଞ୍ଜା ପହିଲେ ତିନି ଟେଙ୍କା ଦେନ୍ ଆଜ୍ଞା ଗୋଟିଆର ନେନ୍କି 1 ନଭେମ୍ବର 1995 ନୁ ଭର୍ତ୍ତି ମାଞ୍ଜିକାନ ଭର୍ତ୍ତି ମାଞ୍ଜିକାନ ଆମେ ବିହାର ରେଜିମେଣ୍ଟ ନୁ ଯେନ୍ଟାକି ଆମେ ଆଦିବାସୀ ଗୋଟିଆରେ ଅଧିକାଂଶ ଓଡ଼ିଶା ସ୍ଥ ଆଦିବାସୀ ଏସ୍ ଟି ଗୁଠିଆରେ ଭର୍ତ୍ତି ଗେଲେଗାନ ଭେକେନ୍ସି ଚିଆନର ବିହାର ରେଜିମେଣ୍ଟ ନୁ ଆମେ ଓଡ଼ିଆ ଆଦିବାସୀ ଗୁଠିଆରେ ଆମେ କୁଣା ଆଦିବାସୀ ଅଣ୍ଟା ତାରା ଇନାର ଆଉ ତମେ ବିହାର ତା ତମେ ଅଲଗା 2ଟା କମ୍ପାନୀର ଆନାର ଇନେ 4ଟା କମ୍ପାନୀ ଆଉ ଯୋଡ଼େ ହେଡ଼କ୍ୱାର୍ଟର ଅଣ୍ଟା ତାନେ ସପୋର୍ଟ କମ୍ପାନୀ ନେଇକିରି 6ଟା କମ୍ପାନୀରେ ଅଣ୍ଟା ୟୁନିଟ୍ ଅଣ୍ଟା ବାଟାଲିଅନ୍ ଯେନ୍ଟା ବାନା ଆଦିଗେ ଲାଗନ୍ ପୂର୍ବ ଯୁଗରୁ ନେ ବି ସୋଚ ବିଚାର କାମଚ ନାମେ ଇତିହାସ ବନେ ଗଡ଼କାର ଅଛେ ବିହାର ରେଜିମେଣ୍ଟ କାମଚକାର 1943 ମସିହାନୁ କି 1940 ମସିହା ଗଠନ କାମଚକାର ବାକି ନ ତାନେ ତମେ ଇତିହାସ ରାଚା ହେତ୍କି ପ୍ରଚାର ପ୍ରସାର ମଲ୍ଲାରୁ ଫେର୍ ବି ତ ହୁବା କେମିତି ନାମେ କୁଣାବନ ଏକ କାମିକିରି ଝାଡ଼ଖଣ୍ଡ ସାଙ୍ଗେ କମ୍ପାନୀ କାମିକିରି ଚଲାବାଲିଆର ଫିର୍ ଆରମ୍ଭ କାମ ନେଇ ଫାଷ୍ଟ ଟ୍ରେନିଂ ମାନଯା ଏମ୍ ଦାନାପୁର ନୁ ଦାନାପୁର ଟ୍ରେନିଂ ମାନଯା ଟ୍ରେନିଂ ପରେ ନେନ୍ ଫାଷ୍ଟ ପୋଷ୍ଟିଂ 1997 ଆସାମ ରଙ୍ଗିଆଗେ ଯେନ୍ଟାକି ତାମିଲପୁର ବାନାର ତାମିଲପୁର କେରକାଦନ ବହୁତ କୁଣାଗୁଠାର ନାମ ହେ ଉଷାନ ବି ଆତନାର ଆସାମନୁ ନାମ ହେ ଇସ୍ତାର ବି ଆତନାର ତାମିଲପୁର ଆସାମ କେରକାନାର ଆଉ ବି ଫୌଜି ଭାଇ ଗୁଟେର ଆତନାର ତାମି କେରକାନାର ତ ଏହେ ଚାକିରି ଜୀବନ ଷ୍ଟାର୍ଟ କାମଚକାଦନ ଆସାମ ରଙ୍ଗିଆ ଯେନ୍ଟାକି ତାମିଲପୁର ବାନାର ହୁ 1998 ମସିହାନୁ ଫେର୍ ଆଉ ଥରେ ପୋଷ୍ଟିଂ କେରକାନ ଅରୁଣାଚଳ ଯେନ୍ଟାକି ତାନେ ତୱାଙ୍ଗ ବାନାର ତୱାଙ୍ଗ ଯେନ୍ଟାକି ତାନେ ଚାଇନା ବର୍ଡ଼ର ଚାଇନା ବର୍ଡ଼ରନୁ ରାଜକାଦନ ଯେନ୍ଟାକି ତାନେ 20-30 ଫୁଟ ହୁସାନ ବି ତାନେ ବରଫଗା ଖାତିରି ହୁସାନ ରାଇକିରି ଫେର୍ ବାର୍ଚିକାଦନ ହୁନ୍ତେନ୍ ଏତ୍କି ଫେର୍ ହୁସ୍ତିନ୍ ପୋଷ୍ଟିଂ ମୁଞ୍ଜରା ମୁଞ୍ଜରା ପରେ ହୁସାନ ତ ଆସାମ ଆକାଦାର ଜାମର ହୁବାକେ ତାନେ ବୋଡ଼ୋଲ୍ୟାଣ୍ଡକେ ତାନେ ବହୁତ ତାନେ ଚାରାଲିଆ ବୋଡ଼ୋଲ୍ୟାଣ୍ଡ ଅଲଗା ଚାରାଲିଆ ଇଆ ଆସାମକେ ଅଲଗା ଚାରାଲିଆ ବହୁତ ତାନେ ମାର୍ କାଟ ହୁବାକେ ବହୁତ ଚାରାଲିଆ ହବାକେ ହୁବା କେମିତି ତମେ ସାଙ୍ଗେ ସିନିୟର ବା ଗୁଟିଆର ସାଙ୍ଗେ ରାଇକିରି ତମେ ଗାଇଡ଼ଲାଇନ୍ ମାନିକିରି ବଢ଼ିଆସେ କାଇ ବିକିରି ପେଟ୍ରୋଲିଂ ଅମ୍ବୁଜ ଜାମା କାମିକିରି ଜୀବନ ବନ୍ଦ ଫେର୍ ତାନେ ବଛା ବିକିରି ଫେର୍ ଆଉ ଘଣ୍ଟା ପୋଷ୍ଟିଂ ଗଲେ ଫେର୍ ରେଡ଼ି ମାଞ୍ଚିକାମ ଦୁଇ ନମ୍ବର ଯାଙ୍କେ ପୋଷ୍ଟିଂ ମାନଯା 1998-2001 ଯାକର ଯେନ୍ଟାକି ଫାଇଜାବାଦ ନୁ ଆକୁନ୍ ହୁଦାନ ବାନାର ଅଯୋଧ୍ୟା ହୁସ୍ତିନ ଫେର୍ ଆଉନ୍ଟା ହୁବାକିନ ମାନଯା ନାମ ହେ 1999-99 କାରଗିଲ ଯୁଦ୍ଧ କାରଗିଲ ଯୁଦ୍ଧ ମାନଯା ହୁସ୍ତିନ ନେମ୍ ହୁସାନ ରାଜକାମ ଏମେ ହୁନ୍ତିନ ଏତ୍କି ଡାକୁଆ ବାର୍ଚା ଯେ ତାନେ କାରଗିଲ ଯୁଦ୍ଧ ଗେଲାଗା ତ ଏମେ ତାନେ ଆଗ୍ଲି କାଲାଗେ ମେଚାର ନେ ପରିଲେ ପହିଲେ ସ୍ତିନ ଯେ ଫରୱାର୍ଡ଼ ପୋଷ୍ଟ ନୁ ରାଚାର ଆର୍ ଏନ୍ ଖାଲି ଲଢ଼ା ଗେଲା ଚିତ୍ଚାର ଆଉ ଏମାନ ରିଜର୍ଭ ପଲଟନ୍ତି ଇୟର ତ ନେମ୍ ହୁବାକିନ ରାଜକାମ ନାମ ହେ ବିଡ଼ିବାରି ବିଡ଼ିବାରି ଜାମ୍ମୁଗେ ଚାହାନୁ ଯେନ୍ଟାକି ତାନେ ଯେନ୍ଟା ନର୍ଥ ଏରିଆନୁ ନେକ୍ ବାନାର ଚିକେନ୍ ନେକ୍ ବାନାର ଯେନ୍ଟା ତାନେ ରହି ଆମର ସିଲିଗୁଡ଼ି ହୁନେ ନ୍ୟୁ ଜଲପାଇଗୁଡ଼ି ହୁନେ ତାନେ ଇସାନ ପଠାନକୋଟ ଚାହାନୁ ଟିକେ ନେକ୍ ଆତିଲି ତାନେ ଚିକେନ୍ ନେକ୍ ଟାଇପ୍ର ହୁସାନ ଏମାନେ ଚିକାଚା ରିଜର୍ଭ ପଲଟନ୍ ହିସାବତି ଆଉ ମୌକା ମାହାକରା ଦୁଃଖ ରାଚା ହୁବାକେନ୍ ଆମେ ଜୁନୁନ୍ ଯାଜିବା ବଢ଼ିଆ ରାଚା ଶରୀର ବି ରାଚା ହୁବାକେନ୍ ତାନେ ଦେଶକେ ଜୀବନ ପ୍ରତି ତାନେ ଆଉ ପାଛିଲି ହେର୍ନାଗେ ହାନି ମଲାରୁ ହୁବାକି ଯଦି ଆଉ ଲଢ଼ା ବି ମୌକା କ୍ଷୀର ଦେନେ ଆଉ ଟିକେ ବଢ଼ିଆ ହେଲା କ୍ଷୀର ଦେନେ ନିଜର କିସାନ ହିସାବତି ଆଉ ଟିକେ ନାମ ରୋସନ କାମାଗିଲେ ଗାଁ ମନ ରାଜା ହୁନ୍ତିନ୍ ତିନ ନମ୍ବର ପୋଷ୍ଟିଂ କେରକାମ 2001-2003 ଯାକର ଏମ୍ହେ ଆଉଟା ବଡ଼କା ପୋଷ୍ଟିଂ ଯେନ୍ଟାକି ତାନେ ନୌଗାଁ ସେକ୍ଟର ଯେନ୍ଟାକି ନୌଗାଁ ସେକ୍ଟର ହୁବାକି ଜାମ୍ମୁ କାଶ୍ମୀରନୁ ଖାତିରି ତାଙ୍କେ ଚାହାନୁ ତଙ୍ଗଧାର ଆତିଲି ଆଉ ଉଡ଼ି ସେକ୍ଟର ମାଝାନୁ ରାଜା ତଙ୍ଗଧାଙ୍ଗ ସେକ୍ଟର ଇ ନୌଗାଁ ସେକ୍ଟର ହୁସାନ ତାନେ ମିଲଟେନ୍ ଏତ୍କି କ୍ରସ୍ ବୋର୍ଡ଼ିଂ ମାନାଲିଆ ତାନେ ପାକିସ୍ତାନୀ ମିଲିଟେଣ୍ଟି ତ ବହୁତ ବାରାଲିଆର ହୁବାକେନ୍ ତାନେ ଇଗଲ ପାସ୍ ଅଣ୍ଟା ବୋଲିକିରି ରାଚା ଯେନ୍ଟାକି ଇଗଲ ପାସ୍ନୁ ତାନେ ମିଲିଟେନ୍ ହର୍ ତାନେ ତିନି ଦିନରୁ ତାନେ କ୍ରସ୍ କାମାରିଲା ଇନ୍ଫିଲ୍ଟ୍ରେସନ୍ ମାନାଲିଆ ହୁବାକେନ୍ ତାନେ ଏମ୍ହେ ବହୁତ ହୁସାନ କ୍ୟୁଆଟିନ୍ ରାଚା ରାଜକାମ 36 ମିଲିଟେନ୍ ହୁବାକେନ୍ ମାରକାଁ ଯିକାମ ତ ଇଏ ଏଙ୍ଗା ହୁଦ୍ଗେଲେ ଗାଁ ତ ଏମ୍ହେ କାର୍ଡ଼ ହାକରା ଏମ୍ହେ ୟୁନିଟ୍କେ ଏମ୍ହେ ପଲଟନ୍କେ ହାକରା ଯେନ୍ଟାକି ଆମେ ବିଦେଶ କା ଲାଗି ଲାଗନ୍ ମୌକା ହାକରା ଆଫ୍ରିକା ମହାଦେଶନୁ ଅଣ୍ଟା କାଙ୍ଗୋ ବୋଲି ଅଣ୍ଟା ଦେଶ ଆସିଲି ଆସାନ 2010-11 ଏମା ମୌକା ଚିକାଚାର ଆଉ ହୁସାନକେ ୟୁଏନ୍ ମିଶନ ହିସାବତି ତାନେ ଶାନ୍ତି ସେନା ହିସାବତି କେରକାମ ଯିକାମ ହେ ପଲଟନ୍ ସେ ପୁରା ପଲଟନ୍ କେରକିଚେ ହୁନ୍ତିନ ତେଙ୍ଗ ନେଇ ହେ 4 ନମ୍ବର ପୋଷ୍ଟିଂ କେରକାମ ଯିକାମ ହୁନ୍ତିନ ଏତ୍କି ୟୁ ଫୋର୍ସ ଯେନ୍ଟାକି 2003-04 ଯାକର ରାଜକାନ ବୈଷ୍ଣୋଦେବୀ ଚାହାନୁ ଅଣ୍ଟା ରିଆସି ବୋଲି ଗାଥିଲି ଆସାନ କେରକାମ ଚିକାମ ଆସାନ ପୋଷ୍ଟିଂ ବାନିକିରି ଫେର୍ ହୁନ୍ତିନ ବାର୍ଚିକାନ୍ 2004-2006 ଅମୃତସର ତ ଜାମା ଗୁଠି କୁଣାଗୁଠାର ବି ଆହାଦାର ଜାମା ଦେଶାହି ଅମୃତସର ଅଣ୍ଟା ତାନେ ନାମେ ଶିଖ ଧର୍ମକେ ଅଣ୍ଟା ତାନେ ବହୁତ ବଡ଼ା ତାନେ ହାନି ମନ୍ଦିର ଅଣ୍ଟା ଥିଲି ଗୋଲ୍ଡେନ୍ ଟେମ୍ପୁଲ୍କେ ନାମେନୁ ତାନେ ପୁରା ୱାର୍ଲଡ଼ ଆହି ଯେ ତମେ ହୁସ୍ତା ସଂସ୍କାର ଶାନ୍ତି ଶିଖ ଗୁଠିଆରେ ତାନେ ସଂସ୍କାର ଆଥିଲି ଚପଲ ବନ୍ନ ନିମ୍ ଯଦି ଦର୍ଶନ କାମ ଇକର ଚପଲ ବନ୍ନ ସାଫା କାମ ରିଅର ପୁରା ଯତନ୍ତି ଇଅର ଡେବା ଏକାତି ମେଲା ତିନା ଏକାତି ଇଅର ତମେ ଯତ୍ନ ଏରିକିରି ତାନେ ସଂସ୍କାର ଏରିକିରି ଏତ୍କି ବଢ଼ିଆ ଲାଗି ବହୁତ ବଢ଼ିଆ ତାନେ ଯେତ୍କି ଗରିବ ଧନୀ ମାନଲା ନାମ ଟିକେ ତାନେ ଗରିବ ଧନୀ ବଟ ଟିକେ ବାରଦାର ନାମ ଓଡ଼ିଆ ଗୁଠିଆତ କି କୁଣା ଗୁଠିଆତ କିନ୍ତୁ ତମେ ସାନେ ବାରଣ ମାଲା ଦିନ ଧନୀ ଗୁଠିଆରେ ଗରିବ ଆଉ ଗରିବ ଗୁଠିଆରେ ମନ୍ଦିର ସାନ ନେଧି ତାନେ ଧରି ଗନିବ ଧରିନ ମାନଲା ଅଣ୍ଟାରି ମାନନାର କେନ ଆଉ ଉଲ୍ଲା ଦର୍ଶନ କାମର କାପଡ଼ା ତାନେ ହିଅରଚର କାପଡ଼େନୁ ଆଉ ତମେ ଯେନ୍ ଭକ୍ତିଭାବ ଉଲା ରହି ପୁରା ଆମ୍ମୁକେ ଜଲ୍ଗେ ସ୍ଥଳର ଯେନ୍ତା ରହି ହୁନେ ପୁରା ବହୁତ ବଢ଼ିଆରେ ବହୁତ ତାନେ ହାନି ଆଥିଲି ତମେ ଚାହାନୁ ଆଉ ଅଣ୍ଟା ଥିଲି ତାନେ ଜାଲିୱାନା ବାଗ ଯେନେଶ 1919 ଯେନ୍ ତାନେ ହତ୍ୟାକାଣ୍ଡ ମାଞ୍ଜିକି ଯା ଯେନ୍ତା ଜେନେରାଲ ଡାୟର କାମ କାଚାର ଆଦେଶ ତାମେ ଆଦେଶ ତି ମାଞ୍ଜିକା ଯେ ଜାମା ଦରବାଜା ବନ୍ଦ କାମ ଚାର ଚାରି ଦରବାଜା ଯେନ୍ ମିଟିଂ ଚାରା ଲିଆ ଉଲା ତାନେ ଅନ୍ଧାଧୁନ୍ ତାନେ ଗୁଲି ଚାଲନ୍ କାଞ୍ଚ କାଚେର୍ ଯେନ୍ଟାକି ତାନେ ଆମେ ଇଣ୍ଡିଆ ତାର ବହୁତ ତାନେ ଦେଶ ଲାଗାନ୍ ଯେନ୍ ଲଢ଼େଇ କାମାଲାର ହୁ ତାନେ କେଚ୍ କାଚାର ହୁ ବୋଧ ଆକୁଞ୍ଜୁଟି ବି ତାଙ୍କେ ଜୀବନ ବି ଆସିଥିଲି ହୁ ଦିଗେ ଲାଗାନ୍ ଶିଖ୍ ରେଜିମେଣ୍ଟକେ ତାନେ ତିନିଟା ଚାରିଟା ପଲଟନ୍ ତାନେ ହୁ ବନ୍ ବିରୋଧ କାମାଗିଲା ତାମେ ଶିଖ୍ ରେଜିମେଣ୍ଟ ଶିଖିଲା ରେଜିମେଣ୍ଟ ପଞ୍ଜାବ ରେଜିମେଣ୍ଟ ଡୋଗ୍ରା ଜମାନୁ ତାନେ ପଞ୍ଜାବୀ ଗୁଠାରେ ତାମେ ଛୋଟିଆଟେ ରାଜ୍ୟ କିନ୍ତୁ ଏମ୍ଏସ୍ ତିନି ଓଡ଼ିଶା ତିନି ବେଶୀ ଆର୍ମି ଫୌଜ ଦେଶ ଲାଗାନ୍ ହତକୁ ଏମ୍ଏସ୍ ତିନି ବେଶୀ ଆତନାର ତା ତାମେ ଆଦିକି ଲାଗେ ଜୀବନୀ ବୋଧ ଆଉ ଟିକେ ତାନେ ଦେଶକେ ଲାଗନ୍ ବେଶୀ ମାନ ଯାକର ନାମେ ଛଅ ନମ୍ବର ପୋଷ୍ଟିଂ ମାଞ୍ଜା 2006-08 ଯାକର ଆସାମ ଠାକୁରବାଡ଼ି ଯେନ୍ଟାକି ଦିମାପୁର ବାନାର ତାନେ ନାଗାଲାଣ୍ଡ ବର୍ଡର୍ ବି ବାରିକାଇ ହୁସାନ କେରକାମ ହୁସାନ ବି ତାନେ ନାଗା ବର୍ଡର୍ ତାନେ ନାଗା ବର୍ଡର୍ ସାନ୍ ତା ମିଲଟେନ୍ ତାମେ ବି ଆଉ ଖତରନାକ ମିଲଟେନ୍ ରାନାର ତାମେ ଆକୁଞ୍ଜୁଠି ବି ଚାରାଲି ମଣିପୁର ଆକୁନ୍ ବି ଚାରାଲି ତ ହୁଦା ଦି ଦିମାପୁର ସାନ୍ ନେନ୍ ପୋଷ୍ଟିଂ କେରକାମ ଚିକା ହୁଁ ତିନି 2008-10 ଯାକର ଫିର୍ ଦିଲ୍ଲୀ ବୁଙ୍କା ହୋଇଛେ ଆମେ ବୁଲାବା ବୁଙ୍ଗା ବାର୍ଚା ଆଉ ଯେନ୍ ତେଙ୍ଗାଲକାନ ୟୁଏନ୍ ମିଶନ କେ ଲାଗାନ 2010 ୟୁଏନ୍ ମିଶନ କେରକାନ ଆଫ୍ରିକା ମହାଦେଶନୁ ଯେନ୍ଟାକି କଙ୍ଗୋ ଦେଶନୁ ଆମେ ମୌକା ହାକରିକି ଯା ଆନି ଶାନ୍ତି ସେନା ହିସାବ ତି ହେନ୍ତି 9 ନମ୍ବର ପୋଷ୍ଟିଂ 2001-2013 ଯାକର ହାଇଦ୍ରାବାଦ ଏନ୍ସିସି ଏନ୍ସିସି ନୁ ଟ୍ରେନିଂ ଚିଆଗି ଲାଗନ୍ ନେନ୍ ତାନେ ହେବା କେନ୍ ଟ୍ରେନିଂ ଟ୍ରେନର ରାଜକାନ ଏଙ୍ଗେ ତାନେ ଆନି ହତିଆର ଗେ ସ୍ମଲ ଆର୍ମସ ତାର ପଛେ ମିଡ଼ିୟମ ଆର୍ମସ ତି ତାନେ ଏଙ୍ଗେ ତାନେ କୋର୍ସ କ୍ୱାଲିଫାଏଡ଼ ରାଜକାନ ଦେନ୍ ତାନେ ପିଟି ଇବିଡ଼ା ଗୁଠିନୁ ତାନେ ପ୍ୟାରାସିଲିଂନୁ ଏଙ୍ଗେ ତାନେ ମାରାତ୍ମକ ରାଚା ଯେନ୍ଟାକି ଏଙ୍ଗା ଏନ୍ସିସି ତାୟାର ହୁସେନ ଏନ୍ସିସି କଲେଜ 5ଟା କଲେଜ ଚିକାଚାର ଆଉ ତାନେ 16ଟା ତାନେ ହାଇସ୍କୁଲ ଚିକାଚାର ତାମେ ଟ୍ରେନିଂ ଚିଆଲଗାନ 10 ନମ୍ବର ପୋଷ୍ଟିନୁ 2013 ବାର୍ଚିକାନ ମିରଟ ଗେ ବାର୍ଚିକାନ ମିରଟ ତି ସାଙ୍ଗେ ସାଙ୍ଗେ 2 ମାସ ପରେ ଏମାନେ ଫେର ତାୟାର ଚାର ତାନେ 2013-2015 ଗୁଲମାର୍ଗ ସେକ୍ଟର ଯେନ୍ଟାକି ଗୁଲମାର୍ଗ ସେକ୍ଟରନୁ 30-25 ଫୁଟ 30 ଫୁଟ ତାନେ ବରଫ ଖାତିରି 25-30 ଫୁଟ ଥି ତାନେ ଏମ୍ ହୁସାନ ରାଇକିରି ତାନେ ନ ପାଥେଟିକ ଜୀବନ୍ତି ରହିକିରି ତାନେ ନିଜର ଦେଶ ମାଟିକେ ଲାଗା ରକ୍ଷାକେ ଲାଗାନ୍ ତାନେ କେବେ ବି ପଛଘୁଚି ଆମର ଲାଚିମ ଆସାନ ରାଇକିରି ନିଜର ଦେଶ ମାଟି ବନ ରକ୍ଷା କାମ କାମ ଆଉ ହୁସାନ ବି ମିଲଟେନ୍ ତାନେ ବାରାଲିଆର କିନ୍ତୁ କେବେ ବି ଏମ୍ଏ ପର ଆଟେକ୍ ମାରିଲା କାମରୁ ହୁ ବାକେନେ 2014 ତାନେ ଏମ୍ଏ ନୂଆ ସରକାର ତେନେ ବିଜେପି ସରକାର ବାର୍ତିକିଚା ଆଉ ଫାଷ୍ଟ ଏମ୍ଏ ଆରମ୍ଭ ମାଞ୍ଜିକିଚା ସବୁସ୍ତୁ ଜାମାର ଭଲେ ମାରିଲାର ଇ ସିକ୍ରେଟ୍ ଜିନିଷ ବନ୍ କିନ୍ତୁ 2014 ଯେତେବେଳେ ବିଜେପି ସରକାର ବାର୍ତିକିଚା ହୁ ବାକେନି ଏମ୍ଏ ତାନେ ୱିନିଟ୍ ତି ଫାଇରିଂ ମାଞ୍ଜିକିଚା ଯେନ୍ଟାକି ତାନେ 3ଟା ପାକିସ୍ତାନୀ ଆହ୍ଲାର ତାନେ କେଚ୍ କାଚାର ଆଉ ହୁବାକେ ନେ ସିଓସ୍ ତିନ୍ ମେହାଲିଆର ଯେ ତାନେ ସିଓସ୍ ଏନ୍ ତାନେ ରେଙ୍କ ଡାଉନ୍ କାମ ବୋଲିକିରି ତାନେ ଇନ୍ଦରକେ ଫାଇରିଂ ଏତିକି କାମ ଚିକା ତାନେ ମଟରକେ ତାନେ 59 ରାଉଣ୍ଡ ଆଉ ତାନେ ସ୍ମଲ ଆର୍ମସ କେତିନି କେତିନି ଫାୟର କାମ ଚିକାଚାର ତା ହୁଦାନ ଏରିକିରି ଏମାନେ ସିଓସ୍ ଏନ୍ ମେହକାଚାର ପେଶିକି ଲାଗାନ ତ କି ୟା ମୋଦୀ ସରକାର ମେନିକିରି ଇଆ କରିଥିନ୍ ତେଙ୍ଗିଆ ଯେ ତାନେ ନମାଲା ନେ ଫାୟର କାମ ଚିକାନ ବଢ଼ିଆ କାମ ଚିକାନାର ଆଉ ଭଲ ମାଞ୍ଜା ଆଉ 3ଟା ଆଲକେର କାରଣାର ତବ ଯାଇକିରି ଆମେ ଆଉ ଟିକେ ବାଜୁନୁ ଦମ ବାର୍ଛେ ଆଉ ଆଉ ଟିକେ ତାନେ ଏତିକି ଗୌରବ ମାଞ୍ଜିକା ଏମ୍ଏ ସିଓ ଉପର ଆଉ ଏମ୍ଏ ଉପର ଏତିକି ବହୁତ ବଢ଼ିଆ ଲାଗନ୍ ଦେନ୍ ଆର୍ମି ତ ଯେତିକି ଚାକିରି କାମ ଚିକାଦାନ ଫେର୍ ବି ଜୀବନ ଗେମତି ଆଉ ଟିକେ ସମର୍ପିତ ମାଞ୍ଜିକାନ ହୁସ୍ତି ହୁନ୍ତିନ କେରକାମ ଏମ୍ଏ 2015 ତି ପଠାନକୋଟ ବୁଙ୍ଗା କରିଛିକା ଇଦା ଦେଙ୍ଘେ ଲାଷ୍ଟ ପୋଷ୍ଟିଂ ଦୁ ପଠାନକୋଟ ସେ ହୁଆକେ ଦେନ୍ ଯେତେବେଳେ ଗୁଲମାର୍ଗନୁ ରାଜକାନ ଆଉ ଟିକେ ତେଙ୍ଗା ଚାଲାନ ଏଙ୍ଗେ ହୁସାନ କ୍ୟୁଆର୍ଟି ନୁ ଚିକାଚାର ଏଙ୍ଗେ ସିଓ ସେ ପ୍ରୋଟେକ୍ସନ୍ କେ ଲାଗାନ ଏକାତରା କେରକୁନ୍ 3ଟା ଗାଡ଼ି ଥି ତାନେ 3ଟା ଯୋଡ଼େ ମେସିନ୍ ଗନ୍ ଲାଗିର ତାନେ 2ଟା ଗାଡ଼ି ତାନେ ଏକାତରା ସିଓ କସ୍ ଆଇଆ ତାନେ ଏରୋପ୍ଲେନ୍ ତି ହେଲିକପ୍ଟର ତି କସ୍ ଚାହେ କୁଦା କେ ଲାଗାନ କସ୍ ଚାହେ ଏକା ମିଟିଂ କେ ଲଗ କସ୍ ତାମେ ସାଙ୍ଗେ ହୁବାକେନ୍ କ୍ରାଉଡ଼ ଯେ ଏନ୍ କେସ୍ ତା କ୍ରାଉଡ଼ ସବୁସ୍ତୁନ ଖରାପ କ୍ରାଉଡ଼ ହୁ କ୍ରାଉଡ଼ ବନ୍ ନେ ତାନେ କାମ ଚାର ଚାର ବାକି ବନ୍ଧୁକ ଗୁଲି ତି ମାରା ପଡ଼ଲାର ଏତିକି ଜଲ୍ଦି ଆଦେଶ ନିଆ ଏ ଖାତର ଜବ ତକ୍ ତାନେ ବନ୍ଧୁକ ମାଇକୁନ୍ ତାନେ ମାରା ପଡ଼ଲାର ହୁବା କେନ୍ ତାନେ ସି କେସ୍ ବି ଯେନ୍ଟା ରାଚା ଯେନ୍ଟା ତାମେ ସାଙ୍ଗେ କୁକା ଆଧାରେ ତାନେ ଡାଇରେକ୍ଟ ଏରା ପଡ଼ଲାର ତାନେ ଚଷମା ଆର ତର ଆଦାନି କାଢ଼ିଆ ଚଷମା ତର ତ ବହୁତ ଗୁଡ଼ିଏ ରେଷ୍ଟ୍ରିକ୍ସନ୍ ରାଚା ଫିର୍ ବି ରେଷ୍ଟ୍ରିକ୍ସନ୍ ନୁ କେବେ ବି ଏମ୍ଏ ଉପର ଏତିକି ଏଲର୍ଟ ରାଜକା ଆମେ ଟିମ୍ ବନ୍ ଏତିକି ଏଲର୍ଟ ଇ କାଞ୍ଚି କାନ୍ କେବେ ବି ଏମ୍ଏ ଉପର ତାନେ କ୍ରାଉଡ଼ ଡିଷ୍ଟର୍ବେନ୍ସ ମାରିଲା କାମ୍ବୁର ନା ତାମ କାମଚାର ନା ଏମ୍ କାମାଗେ ମୌକା ଜିଚାର କାଇଁ ହେ ଗାଡ଼ି ବନ୍ କେବେ ଏଙ୍ଗେ ସିଓ ସେ ଗାଡ଼ି ବନ୍ ଏକଲା ରୋକାଗେ ଚେଷ୍ଟା ମାରିଲା କାମର ହେତ୍କି ଆକ୍ଟିଭ୍ ରାଚ କି ଫାଇରିଂ ଅଣ୍ଟା କାମାଗେ ଲେଖାନ୍ ତାମେ ସାହସ ବି ମାମନ ଯା ତା ଜାମା ବନ୍ଧୁ ଗୁଟେ ଅନୁରୋଧ କାମନ ଯେ ନେ ବି କୁଣା ଗୁଠା ନାମା ବି ଆର୍ମି ନୁ ଆତଲାର ଜାମା ଟିକେ ଟିକେ ତାନେ ନେ ଲଟର ନାମେ କୁଣା ବନ୍ କେବେ ବି ବଦନାମ ମାମା କାମା ନାମେ ଇ କୁଣା ସମାଜ କିଷାନ ସମାଜ ମିର୍ଦ୍ଧା କୁଡ଼ା ମାଟିଆ ନାମ ନିଜର ଜୀବନ ମାଟିକେ ଲାଗାନ୍ ଚେଷ୍ଟା କାମତ ଆଉ ବି ଆଲାର ଯେତିକି ଭାଇ ବନ୍ଧୁ ମେନାନାର ଆର୍ ବି ଇ ଅଲ୍ ଇଣ୍ଡିଆ ରେଡ଼ିଓ ଗେ ହାନିନୁ ନେନ୍ ଜାମାରେ ନିବେଦନ କାମାଲାନ୍ ନିମ୍ ଦେଶ ଲାଗିନ୍ କାଲା ଦେଶ ଲାଗିନ୍ କଥ ହେଲେ ଯାଇକିରି ନାମେ ଭାଷା ବଧ ସଂସ୍କୃତି ବଧ ନାମେ ଇଦାଦି ବାଛର ଖାଲି ନାମ ଇଆ ହେଇଆ ଖାଲି ଅଲଗା ଚାକିରି କାମ ଚିକିନ୍ ମାରିଲା ଆର୍ମିନୁ ବି କାଲା ତବ ଯାଇକିରି ଆଲାର ତାନେ ଆହର जे नाम है किसान कुणा गुठियार तन मृदा गुठियार चाहे नाम है जाति के आउ टिके नामे मानो पठानकोट तुन टिके अंबकान जगन आज्ञा गुठियार पठानकोट नु जेते ले दाने ने राजकान पोस्टिंग हुसान भी क्यूआरटी नु राजकान 28/12/2015 नु एन सेंटर गे पेंशन पीरियड गे लगन एंगर बुलावा बंगावर छ किंतु देन बार्चकान आउ हुंतिन 31/12/2015 नु आउ उनटा ताने घटना मान किचा दुई दिन परे यारबेस ताने पठानकोट यारबेस नु हानि हमला मान किचा जेनटा कि नेन एन पहले तीन दिन क्यूआर टीम राजकन क्यूआर टी राते राते नेन तेंका जिकन हमें टीम नुजे नेम जब तक रन तब तक यह टीम के ताने टिके भी उणा मामानी नेन दुई दिन बुंकान करकन तब ताने हुसन यारबेस नु हमला मान जा तो नेन बड़ाई मल्ला कमन भगवान के आशीर्वाद दू नामे नामे धर्मे बेलासु आशीर्वाद दू सूर्यदेवगा से आशीर्वाद दू तमे नेन एका भी कन नालखु कामलकान नेन गुलमार सेक्टर नु राजकन धर्मे बेलासेन सौबा केन ताने प्रार्थना कामलकान एमे नेन एका सन रहलन नेमे भी चाहे एहे टीम भी चाहे एमे जितकी आला रत इंदिरी मामन्ना त इन बहुत गुड़े राजा आ उनटा ने फास्ट फायरिंग कम काचार गुलमार नु आसी आसी नामे कुणा तंगे नामे भी तेंगा चलन आज फास्ट स्टार्ट काम काचास दीपक किसान बुली करे नाम है लयकरा चाहस्तास तंगे पादा के नाम है सोर मल्ला बारु आज फास्ट फायरिंग काम काचास पाकिस्तान में है होंतिन जाय करे आराम मान जा एम है इतकी जोर फायरिंग मान की चाह होदन ने तंगा के मोदर कांज के जिगन बंदूक उठार इने करे है आर्मी जीवन मन आराम कांज कांज के ना आ कुन चार भाटी नो सेटल मान के आठ पार्टी के काम करे आराम से बढ़िया से रालन
1: निश्चित भाबे नाम कुनहात नाम हजुंता हद्दूत नामे हज्जुगे लगन नाम जिया चियागे लगन भी नाम तियार अतलदात नाम खाली नालखु नंदात हज्जु चढ़दात आरु ई चासबास कमदात हेतकी मान ली नाम देशर लगन भी लड़दात नाम लड़ुआ जातीत भी नामे हद्दुगे लगन नामे माने देश के लगन नामे समाज के लगन नाम जिया चियागे लगन भी तियार मानदात आउ आकत्थावन नीम निमे जिया नु घटाबाज कादार नीम विभिन्न भिन्न जगह के केरकादार आरो नामे देश के लगान देश एक कानिकिरी सुरक्षित रो देश ता नामे आला रे कानिकिरी ठीक हिसाब नु रोर आदगे लगान निमे जेन परिश्रम रचा निश्चित भावे नामे संप्रदायर नामे इदान याद इयर बरना पीढ़ी के लगान आरो निमे उनटा बढ़िया कथा तेंकर जे नामे कुणा संप्रदायर अंतर जेन कुकु गुठियार बरानार जुआन जुआन कुकु गुठियार बरानार आरी भिन्न भिन्न चाकरी संगेन इ जेन मिलिट्री चाकरी अतली आदगे उनटा महत्व आतली आबन भी बुझरना कथा आर जेहेतु नाम परिश्रमी आलात कुणा संप्रदायर गे आलात परिश्रमी आरु ताकतदार भी आरु नामे मनोबल भी बहुत माने ताकतदार रही नाम केभे भी पचघुचा माल चीदा तेंगना रालार जे आदिवासी कुणार जेती सरल निष्कपट बानार नाम जेतकी सरल हेतकी रागी भी हेतकी ताकतदार भी आर नामे मन जदि एकावन भावचत आदान कामत ही कामत इबड़ार नेखे क्षतिमा कामनारे किंतु नामे कुणा संप्रदायर के मियाँ का नामे देश के आलार के मियाँ जदि नेक जदि होने नुकसान माने काम आगे लगन चेष्टा काम रहले आगे जवाब ची आगे लगन भी ताकत इनार नामे कुणा संप्रदायर के ये चो हाँ गुठियार आय कमला आ कथा निम कामचकादार हेले अंटा कथा निमेस्ती फिर आगे लगम नेम चाहो जे निम पद्दानु जन मंचकार पद्दंता माने जन अन्ना मोहनांती बड़का मंचकार तार पर भिन्न भिन्न जगह के निम केरकादार बिहार केरकादार आसाम केरकादार या निम
0: जम्मू केरकादार
1: जम्मू काश्मीर केरकादार भिन्न भिन्न जगह नु केरकादार आरु जगह चेंज मंच की तंगे संगे संगे जन नाम भिन्न भिन्न जगह नु आसन जे बरफ खतरा लिया या जे गरम तो इन्ने आउ भिन्न भिन्न आलार गेल संगन भी निम राजकादार हु बकेन निमा एक्काने लगा लिया का जे नैन अड़पानु राजकान पद्दनु राजकान बकेन इन्ने हिसाब रालकान अकुन इन्ने जगह नु माने बरफ खतरा ली जगह नु राल दम त एकने कने कष्ट मांजकी चनी मा
0: कष्ट तो आज्ञा बंधु भेटर बहुत ताने मांजकी छि जीवन नु बहुत कष्ट ताने केतेले ताने जेतेले नौगां सेक्टर नु राजकाम बकेन अनिन थरगे 8 फुट 9 फुट 10 फुट जाकर ताने बरफ खतरा लिया उदान जेतेले पोस्ट बन क्लियर काम आय खातिर तांगे टाइमिंग 24 घंटा भितर मानले ताने राशन पत्र मंडी तिहाल अंटा जगह नु रेडी मानी फिर आमु अंदरा खातिर हुबकेन बरफ पिघले कि ताने मंडी तिहाल आउ निजर रेडी गेला निजर कपड़ा नणा गेला काम आय खातिर त हुबकेन सरकार बढ़िया योजना अंटा इ किचा अंटा भुखारी बानार भुखारी चिक्काचर अति इसुंग बारी इसुंग उदान ने निजे चढ़दा मल्लाले ताने खचड़ दूरिये ताने चढ़ता बना जेते ले हानी ग्रीष्म सीजन बारी ताने ई मई जून आकुन सीजन आते ई सीजन नु ताने पूरे की तीन ताने खचड़ती घोड़ाती चढ़ा बनार ମାନେ ପୋଟର ବାନାର ପୋଟର ଦି ଚାଡ଼ା ବାନାର ଆଉ ଯଦି ତମେ ଦୂର ଯଦି ଆର୍ଗୋ ଯେତକି ତାନେ ଲିମିଟ୍ରେ ଅଣ୍ଟା ପୋଷ୍ଟ କି ଯେତକି ଯେତକି ଲିଟର ତ ଏମାନ ବି କେତେବେଳେ କେତେବେଳେ ଛେଡ଼ତାନା ନିଜ ରାସନ ପତ୍ର ଅନ୍ଦ୍ରାଗି ଲାଗନା ତ ହୁସାନି ଅଣ୍ଟା ପୋଷ୍ଟ ତାନେ ଦୁସରା ପୋଷ୍ଟ ଯେତେବେଳେ କାଲା ବାକେନ୍ ଯେତେବେଳେ ବରଫ ଖାତିରି ସାଙ୍ଗେ ସାଙ୍ଗେ ତାନେ ରେଡ଼ି କ୍ଲିୟର କାମାଇ ଖାତିରି ତାଙ୍କେ ବାବୁ ଗୁଟେ ରେଡ଼ି କାମାଇ ଖାତିର ତାକି ଯେତେବେଳେ ଲଢ଼େଇ ମାନ ଯଦି ମାନଲାଲେ ତା ପାକିସ୍ତାନ ଆର୍ଗର କର ଅଣ୍ଟା ପୋଷ୍ଟ ବନ୍ କ୍ୟାପଚର କର ଅଣ୍ଟା ପାଡ଼ା ଲେଖାର ଇଆଟା ଦୁଇ ଘର ଇଆ ଦୁଇ ଘର ହୁନେ ଦୁଇ ଘର ହୁନେ ରାନାର ତାନେ ଅଲଗା ଅଲଗା ତାନେ ଏକାଥର ମୋଟର ପୋଷ୍ଟର ଏକାଥର 81 ମୋଟର ଏକାଥର 51 ମୋଟର ଏକାଥର MMG ଏକାଥର CMG EMG ହୁନେ ଅଲଗା ଅଲଗା ତାନେ ର AGL ତ ହୁଦିଗେନ ବାଚାବାକେ ଲାଗାନ ହୁ ପାବୁ ବନ ସାଙ୍ଗେ ସାଙ୍ଗେ କ୍ଲିୟରାନ୍ସ କାମା ଏକାଥରେ
1: କମ୍ୟୁନିକେସନ
0: ଫେଲ ମାନେ ଲଢେଇ ଫେଲ ଦୁ ବାନର ଆକୁନ ଯେନ୍ତା ଆମେ ଆକୁନ ଯେନ୍ ମାଞ୍ଜା ଆକୁନ ଯେନ୍ ଲଢେଇ ଯେନ୍ ମାଞ୍ଜା ଯେ ଆକୁନ ଅପରେସନ ସିନ୍ଦୁର ମାଞ୍ଜା ନାମେ ସବୁନୁ ପହିଲେ ନାମେ ତାନେ କମ୍ୟୁନିକେସନ ବନେଇ ଇୟାର ତମେ ଏକା ସାନ କମ୍ୟୁନିକେସନ ତମେ ନାମେ ଦୁଶ୍ମନ ଦେଶନୁ ଏକା ଏକା ସାନ ରାଚା ହୁଦାନ ପହିଲେ ତାନେ ରାଡାର ବନ ତାନେ କ୍ଷତିଗ୍ରସ୍ତ କାମଚାର ତବ ଯାଇକିରି ତାନେ ତମେ ସକ୍ସେସ ମିଳିଯା ତବ ଯାଇକିରି ତାନେ 800 ଯେନ୍ ତାନେ ତମେ ତାର୍ତି ଯେନ୍ତା ଏକାଚାର ମାର ଗିରାବାଚାର ଇଣ୍ଡିଆ ବାଲା ମିଜାଲ ବନ ତା ଏମେ ଲାଇନ ପହିଲେ ତିନ ବିଛାବିକିରି ହେଡ଼କ୍ୱାର୍ଟର କମ୍ପାନୀ ତିନ ପ୍ଲାଟୁନ ପ୍ଲାଟୁନ ତିନ ତାନେ ଫେର କମ୍ପାନୀ ତିନ ତାନେ ବାଟାଲିଅନ୍କେ ବାଟାଲିଅନ୍ ତିନ ବ୍ରିଗେଡ୍ ବ୍ରିଗେଡ୍ ତିନ ତାନେ ଉପର ଲେବୁଲ୍କେ ତମେ କାଇ ତାନେ କମ୍ୟୁନିକେସନ୍କେ ଲାଗି ଯଦି କିଛି ଅସୁବିଧା ମାନ ଯାକେ ବ୍ୟାଟେରୀ ଚାର୍ଜିଂ ହେଲା କେନ୍ ଅତଲି ସ୍ପେଶାଲ ଆଉ ବ୍ୟାଟେରୀ ତି ତାନେ ଆକୁନ୍ ତ ସୋଲାର ସିଷ୍ଟମ୍ ବି ଚିଚା ଲାଗିଆ ତା ହୁତି ବ୍ୟାଟେରୀ ତି ଚାର୍ଜ ମାନେ ଆମର ସେଟ୍ ରହି ମୋଟରଲା ସେଟ୍ ଯେମିତିକି ସେଟ୍ ତି ତାନେ କଥାବାର୍ତ୍ତା ମାନ
1: ହେଲେ ନିମ୍ ଟିକେ ଆଗ୍ଲିନ୍ ତେଙ୍ଗାଲକାର ଯେ ନିମ୍ ଟ୍ରେନିଂ ବି ଚାଲକାର ବୋଲିକି ଟ୍ରେନିଂ ଚାଲକାର ଆର୍ ନିମ୍ ଇ ଯେନ୍ ଯୁଦ୍ଧ କାମନା ବା କେନ୍ ଯେନ୍ ଅସ୍ତ୍ରଶସ୍ତ୍ର ଚାଲାବନା
0: ଆଜ୍ଞା
1: ଏକାନେ ଏକାନେ ମୁଁ ଟ୍ରେନିଂ ଅଚକାଚକାର
0: ନେମ୍ ସ୍ମଲାର୍ସ ବି ଅଚକାଚ କାଁ ଟ୍ରେନିଂ ଯେନ୍ଟାକି ଆମେ ଟ୍ରେନିଂରେ ତାନେ ଆତିଲି ଆମେ ମଉନୁ MHOW ଜାନା ମିଲିଟ୍ରୀ ହେଡ଼କ୍ୱାର୍ଟର ପୁଆର ହୁଦାନ ସର୍ଟ ତି ମଉ ବାନାର ଆସାନ ଟ୍ରେନିଂ ଆସାନ ସାଠି ପଡ଼ିଛି ନା ତମେ ହିଁ ହାନି ଆତିଲି ପରମିସନ ଆତିଲି ତ ଯେତିକି ବାହାରିଥିନି ଇଣ୍ଡିଆ ସ୍ତମାରଲା ବାହାରିଥିନି ବି ନେପାଲ ଭୁଟାନ ଶ୍ରୀଲଙ୍କା ଆଉ ବି ବାହାରି ଦେଶ ତାର ବାର୍ନର ହୁସାନକେ ଟ୍ରେନିଂ ହୁଆଗଲେ ଅଫିସର ବି ହୁସାନ 9 ଟ୍ରେନିଂ ଗଲାକାନ NDA ମଞ୍ଜୁକୁନ ବି ହୁସାନ ତାନେ 9 ଟ୍ରେନିଂ କାମଣ 52 ଦୁଟା ତ ଏମ୍ ହୁସାନ ତାନେ ଟ୍ରେନିଂ ଗଲାକାନ ସ୍ମଲ ଆର୍ମସ୍ ଗଲା କାଦାମ ତ ହୁସାନ ଟ୍ରେନିଂ ନୁ ତାନେ ଯେନ୍ ପୁଲିସ ଗୁଠାରେ ବି ଚାଲା ବାନାର ତାନେ ଇନ୍ସାସ ହତିଆର ବାନାର CMG ବାନାର 81 ଇ ତାନେ 51 ମୋଟର ବାନାର ତାର ପଛେ ହୁଦାନ ଟ୍ରେନିଂ କାମ ସ୍ମଲ ଆର୍ମସ୍ ଥିବାର ହୁଦକି ପଛେ ଫିର MMG AGL କାମ ଚିକା ଅଣ୍ଟା ଅଣ୍ଟା ତାନେ କୋର୍ସ 2 ଆଦନ ତାନେ ମିଡ଼ିୟମ ମେସିନ ଗନ୍ ଆଉ ଅଣ୍ଟା ତାନେ AGL 30 ଅଟୋମେଟିକ ଇନର ଲଞ୍ଚର ବାନର ଆଦକେ ଟ୍ରେନିଂ ଅଲଗା କାମ ଚିକ ସ୍ମଲ ଆମ୍କେ ତାନେ ଯୋଡ଼େ ଟ୍ରେନିଂ କାମ ଚିକା 2-2 4 ତବ ଯାଇକିରି ତାନେ ନେଙ୍ଗା ଟ୍ରେନିଂକେ ମୌକା ଜିତିଚାର ଆଉ ତାନେ ବାକି ହାତଦାରେ ବି ନେମେ ତାନେ ଯବାନ ଗୁଠିଆରେ ବି ତାନେ ହୁ ହତିଆର ବିଷୟ ତି ଟ୍ରେନିଂ ଚିକା
1: ଟ୍ରେନିଂ ଚାଲକାର ହେଲେ ଅରୁଣଟା କଥା ଯେ ନିମ୍ତା ନିମେ ଯେନ୍ ଉସାନ ରାଜକାର ନିମେ ଯେତେ ବେଟାଲିଅନ ରାଜକାର କା ନିମେ ଯେନ୍ ଟିମ୍ ରାଜକାର ବତ ଯଦି ବି
0: ହେଲେ
1: ଆସନ ନିମାନ ସିଲେକ୍ସନ ନାଞ୍ଜାର ଆରୁ ନିମ ଯେହେତୁ ଅଣ୍ଟା ବଢ଼େଇଟେ ନାଲକୁଣ୍ଟା ଉସନ କାମକାଜକାର ବୋଲିକିରି ପ୍ରଶଂସା ବି ନାଞ୍ଜାର ଆରୁ ନିମାନ ବିଦେଶ ବି ତାୟାର ସାଉଥ ଆଫ୍ରିକା ବୋଲିକିରି ତେଙ୍ଗାଲକାର
0: ତ
1: ସାଉଥ ଆଫ୍ରିକାନ୍ ତା ଟିକେ ଏକ୍ସପିରିଏନ୍ସ ତେଙ୍ଗର ନିମ ଯେ ଏକାନେ କେରକାର ଏକାନେ ନିମାନ ଲାଗିଆ ହୁ କଥା ଟିକେ ଟିକେ ତେଙ୍ଗର
0: ଏମେ ଇସ୍ତିନ ଦିଲ୍ଲୀ ସ୍ତିନ ତାନେ ଫ୍ଲାଇଟ ମଞ୍ଜା ସ୍ପେଶାଲ ଫ୍ଲାଇଟ ରହି ତାଙ୍କ ହେଲାଗାନ ଅନିନ୍ଦରକେ 300-400 ତାନେ 300-350 ତାନେ ହାନି ପେସେଞ୍ଜର ରକନାର କାନାର ଅନିନ୍ଦରକେ 8 କି 9 ରହି ତା ଅନାମ ଆଗେ ଚିନାର ଚାହାନୁ ଅଣ୍ଟା ତାନେ କାଙ୍ଗୋ ଦେଶ ଡାଇରେକ୍ଟ ମାନଲା ଏତୁର ଇନ୍ଦରକେ ହୁସାନ ତାନେ ବହୁତ ଗରିବତା ଆଥିଲେ ଟିକେ ଗଲା ଖାନ ତାନେ ଲଢ଼େଇ କାମନାର ଚିନ୍ କ୍ରାଉଡ଼ ହୁସାନ ବହୁତ ଆଥିଲେ କ୍ରାଉଡ଼ କେସିସ ତ କିନ୍ସାସା ବୋଲି ଅଣ୍ଟା ଆଥିଲେ ତାଙ୍କେ ଚାହାନୁ ଆଉ କିନ୍ସାସା ଷ୍ଟେସନ ଅତ୍ତାବାଚାର ଆଉ ହୁସାନ ଅଣ୍ଟା କିନ୍ସାସା ଚାହାନୁ ଅଣ୍ଟା ବହୁତ ବଢ଼ିଆ ଅଣ୍ଟା ନାମେ ଇଣ୍ଡିଆନୁ ଏକା ସାନ ହେଲେ ଆସେ ନାଲା ନୌକା ସାଇଡ଼ ନୁ କି ମାନୁ ଚାହାନୁ ନେମ ଏକ କାମା ଚାଲାର କିନ୍ତୁ ହୁସାନ ତାନେ ଏକ କାମାକେ 2 କାମାକେ ମାଚିନାର ସାଫ ସୁତୁରା ତାନେ ବହୁତ ମହତ୍ତ୍ୱ ଯଦି ପୁଲିସ ଏରିଆ କରା ଯଦି ଏକ କାମଲାର ଫାଇନ୍ ଲାଗାବର ଚ ତାନେ ଯେତିକି ତମେ ହିସାବ ବି ଦେଉଥିଲେ ଟ୍ରାଫିକ ରୁଲ୍କେ ବହୁତ ବଢ଼ିଆ ଥିଲେ 2 ହୁସ୍ତିନ ଏତିକି ଆମେ କାଙ୍ଗୋ କି ଅଚାର କାଙ୍ଗୋ ନୁ ତାନେ ବଢ଼ିଆ ହୁସାନ ଜାମାତିନ ଆମେ ୱାର୍ଲଡ ତି ବେଶୀ ତାନେ ହୁସାନ ସୁନା ଆଉ ନାମେ ହାନି ଦ୍ରବ୍ୟ ଆଥିଲି ନାମେ ଯେନ୍ତା ଇଆ ଆଥିଲି ନାମେ ୱେଷ୍ଟର୍ଣ୍ଣ ଓଡ଼ିଶାନୁ ଯେନ୍ତା ଆଥିଲି ସୁନା ରୂପା କୋଇଲା ଯେନ୍ତା ଆଥିଲି ହୁନେ ହୁସାନ ବହୁତ ତାନେ ସୁନା ଆଥିଲି ପ୍ରାକୃତିକ ସମ୍ପଦ ଭରପୁର ଆଥିଲି ତା ପୁରା କିଆ ଗରମ ମାନାଲି ଏତିକି ଗରମ ମାନେ ଯେ ଲାଭା ମାନିକିରି ପୁରା ତାନେ ପାର୍ତାକେ ଉର୍ଖାଲି ଆର୍ ଲାଭା ବନ ତାନେ ଉର୍ଖାଲି आ लाभातीन आलर इसके बचावा गे लगन ताने एम गुठिया तलाम आ हुत्ती ताने हुस्ता आलर इतकी गरीब आतलान हेसु तिहाल भी कामा बाले चास कामा बाले नेम है जाकर एम है पल्टन जाकर उसान हेसु चास काम आगे सिखावा चिकानार उनटा यूनिवर्सिटी भी उनटा काम चार चार पढ़ा लिखर वाले की परिवर्तन मान के लिए तमें संता साइकिल इन्ने माला कांकू के साइकिल रहे दी चौकी आगे ताने टी भी गुटे ने गूगल ने मार्कुन बार दू हु साइकिल चलावानार आउ ओना मुहागे कादली बन ताने ठेसनार आ हुदान सुखावानार आ हुदान ताने पाछली नाम है हन्नी लेखा नाम इंदिर बादान सूजी लेखा पाछली काम नार आमनु गोड़ी किरी गरम काम किरी मोहनार
1: तो हन्ने ओंटा राजकीय में करकर आरु आसन यो मास राज कच कर
0: आसन छ मास राज कम छ आगे
1: अस्ता अलर्गी कने कथावार्ता एक कने
0: तमे कथावार्ता बढ़िया नामे आदिवासी लेखारिन तमे नामे बर्णता ने जब ब्लैक रनर तने काड़िया ही रनर मोरो ही रनर किंतु तने तमे कथावार्ता भल किंतु तमे एतकी तने अट्रैक्टिंग आतली जे यदि माने नामे इस्ता आदिवासी नाम भी हुने मिसरदा सुदा टिके टिके यदि तमे एका जिनवर ठानर चर लदन कामर ही कामर ता हुदगे लगन तमे टिके तने आक्रोश बेसी आतली तमें देश तीन ने भल भल बेचानार खिलाड़ी ताने बास्केटबॉल खिलाड़ी चाहे एथलेटिक ताने उस दिन भी चुनाव काम कर अमेरिका बड़का बड़का देश हुआ कर ली नाम है देश तीन भी हुआ लिया उनने इंजीनियर उठारे ताने वैज्ञानिक उठारे साइंटिस्ट उठारे
1: ठीक ठीक ठीक हाँ तीन भी उनका बड़े टे एक्सपीरियंस अतली मैंने फॉरेन की मैंने विदेश की भी कहकर आरो निम्न में चाकरी जीवन फिर किरदार आउ बढ़े टे कथत मंजा जे निम एतकी चाकरी कमचार हले भी नाम है कुनार के जन भाषा साहित्य संस्कृति अतली अन्नु ही निम शामिल मानलदार आउ नाम है आलार जनता करी फिर नाम है अगली के कौर आ कथन भी निंद तंगलदार ता जाहु इन वर्षकार आरो निम है जो जियान ता जन एक्सपीरियंस अतली जे मिलिट्री बद एक्का ने दू आउ अन्नु केरकुन नाम है इंदिर फायदा अतली नाम जितेर ता ओनालार मोहानार आर जितेर इन्ने सांसारिक जीवन जापन कमानार किंतु बढ़ेटे अवदान जे नाम निजर देश के लगान निजर माटी के लगान नाम सबु बले जेन तैयार मानिक आदत बढ़ेटे जिनिस आदान निम काम चकादार आरो निमे उनटा बढ़ेटे कथा एमा भी भल लग्या जे नाम जहाँ भी मानना मिलिट्री नलखुबन कमना कथा बोलिकी निमटा जेन आह्वान चलदार आदान नाम कुणा संप्रदायर के जेन जोहार आतनार निश्चय हेजर भावर आदान नाम आशा कम आरो तमें पाड़ा पाटकिनु का तमें पद्दानु चाहानु जितकी भी आतनार जोहार गुठी अबड़ार भी कथान तेंगर ताकि तम ही इन शामिल मनांगर आर नाम जिते कट्ठा हेकरी अंटा हेकरी जदि चल रहा नाम नामे भाषा साहित्य संस्कृति बन निम जनता तेंकार अगली हुआंगत आरु नाम मजबूत हेकरी इ देश के लगन सेवा भी कमांगत आरु नाम खांटी कुनाद बोलिकरी नाम गर्वित भी मनांगत
0: गर्वित भी मनात
1: धन्यवाद इन निम बार्चकार दीपद
0: जय धार्मिक कुनाय
1: जय धार्मिक
0: जोहार आज्ञा
1: जोहार जोहार जोहार
2: ଶୁଣିଲି କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପପୁ ଝକା ଝକା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏଥିରୁ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ।

ଏଥର ଶୁଣୁଛନ୍ତି ଅରିଜିତ ସିଂଙ୍କ କଣ୍ଠରେ ପଠାକା କଥାଚିତ୍ରର ଏହି ଗୀତଟି। ଗୀତ ରଚନା ଗୁଲଜାର, ସଙ୍ଗୀତ ବିଶାଲ ଭରଦ୍ୱାଜ।

ଶୁଣୁଛନ୍ତି ସାଟେଲାଇଟ୍ ଶଙ୍କର କଥାଚିତ୍ରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ମିଥୁନ ଅରିଜିତ ସିଂ ଏବଂ ଆକାଂକ୍ଷା ଶର୍ମା। ଗୀତ ରଚନା ଏବଂ ସଙ୍ଗୀତ ମିଥୁନ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଏଥିରେ ଶୁଣନ୍ତୁ ଜିନ୍ଦିଗି ନ ମିଳିଲେ ଦୁବାରା କଥାଚିତ୍ରର ଏହି ଗୀତଟି ଗୀତ ରଚନା ଜାଭେଦ୍ଙ୍କ ସଙ୍ଗୀତ ଶଙ୍କର ଏଶାନ ରୟ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅଲିସା ମେଣ୍ଡସ ଏବଂ

ଶୁଣିଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ସନ୍ଦେଶ ଟୁ ସୋଲଜର୍ସ ରିଲି କରିବୁ କିଛି ସମୟ ପରେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶ୍ରୋତାମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଇବା କାଲିନୁ ମୂଲ ହେବା ପାଞ୍ଚଟା ରାଷ୍ଟ୍ରର ଗସ୍ତ। ଭିନ୍ ଭିନ୍ ଆନ୍ତର୍ଜାତିକ ସମସ୍ୟା, ଦ୍ୱିପାକ୍ଷିକ ପ୍ରସଙ୍ଗ, ରଣନୈତିକ ଭାଗିଦାରୀ ଉପରେ କରିବେ ରାଷ୍ଟ୍ରମାନଙ୍କ ସଙ୍ଗେ ଆଲୋଚନା ଆଉ ମତ ବିନିମୟ। ବୈଦେଶିକ ମନ୍ତ୍ରୀ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କର ଦୁଇଦିନିଆ ସମ୍ମିଳନୀର କରୁଛନ୍ ଅଧ୍ୟକ୍ଷତା। ବ୍ରିକ୍ସ ବିଦେଶ ମନ୍ତ୍ରୀମାନେ ନୂଆଦିଲ୍ଲୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ ସାକ୍ଷାତ। କେରଳର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକେ ଯାଉଛନ୍ କଂଗ୍ରେସ ବିଧାୟକ ଭି ଡି ସତୀଶନ। ରାଜ୍ୟ ଆଇନ ଶୃଙ୍ଖଳା ସ୍ଥିତିକେ ନେଇକରି ଆଜି ସଞ୍ଜେ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଟି ହେବା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇ ଦେଶବ୍ୟାପୀ ଅଦାଲତମାନଙ୍କେ ବିଚାରାଧୀନ ମାମଲାମାନଙ୍କର ଆପୋଷ ସମାଧାନ ସମାରୋହ କରବାର ଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସଚିବସ୍ତରୀୟ ବୈଠକଟି ଦେଲେ ନିର୍ଦ୍ଦେଶ। ବିଶ୍ୱର ତେଲ ଗ୍ୟାସ ଯୋଗାଣ ସଙ୍କଟ ସ୍ଥିତି ଭିତରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକେ ଯାଉଛନ୍ ବୋଲି ଆଜି ସଚିବସ୍ତରୀୟ ବୈଠକ ଉତାରୁ ଗଣମାଧ୍ୟମକେ ନିଜର ପ୍ରତିକ୍ରିୟା ଦେଲେ ମୁଖ୍ୟ ଶାସନ ସଚିବ। ରାଜ୍ୟ ଆଇବା ଜୁଲାଇ ମାସ ପହିଲାନୁ ଭୋଟର ତାଲିକାର ତିନି ନମ୍ବର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ହେବା ମୂଲ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ରଥ ନିର୍ମାଣ ଜାରି ରହିଛେ। ତିନି ରଥର 32 ଚକା ନିର୍ମାଣ ଶେଷ ହୋଇକରି ଏଛେନ୍ ଜାରି ରହିଛେ ଭୂଇଁ ଚଉତା ତିଆରା କାମ। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଜଳ ପରିମଳ ମିଶନର ସମୀକ୍ଷା ବୈଠକ ହୋଇଛି ଅନୁଷ୍ଠିତ। ଜିଲ୍ଲାପାଳ ଜିଲ୍ଲାନ ହେଉଥିବାର ସବୁ ବୃହତ୍ ପାନୀୟ ଜଳ ପ୍ରକଳ୍ପ କାମ ତୁର୍ତ୍ତି ସାରବାକେ ଅଧିକାରୀମାନଙ୍କୁ ଦେଇଛନ୍ ପରାମର୍ଶ। ଝାରସୁଗୁଡ଼ା ବିମାନ ବନ୍ଦରନୁ ଆଇବା 21 ତାରିଖନୁ ମୂଲ ହେଉଛେ ଷ୍ଟାର ଏୟାର ବିମାନ ସେବା। ଝାରସୁଗୁଡ଼ା ଭୁବନେଶ୍ୱର ହାଇଦ୍ରାବାଦ ଝାରସୁଗୁଡ଼ା ଭିତରେ ବୁଧବାରକେ ଛାଡ଼ିକରି ବାକି 6 ଦିନ ଯାକ କରବା ବିମାନ ଚଳାଚଳ। ଆଇପିଏଲ୍ କ୍ରିକେଟ୍ଟି ଆଜି ସଞ୍ଜେ ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମ୍ନ ପଞ୍ଜାବ କିଙ୍ଗ୍ସ ଆଉ ମୁମ୍ବାଇ ଇଣ୍ଡିଆନ୍ସ ଭିତରେ ଖେଳାଯିବା ମ୍ୟାଚ୍। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା ଶନିବାର ତକ ପଶ୍ଚିମ ବଙ୍ଗୋପସାଗର ଆଉ ଆଣ୍ଡାମାନ ସାଗର ଇଲାକାକେ ପହଞ୍ଚିବା ମୌସୁମୀ। ଏଚ୍ନିର ମୁଖ୍ୟ ଖବର ଶେଷ ହେଲା। ଏତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସଞ୍ଚାର ଶୁଣନ୍ତୁ। ପରିବେଷଣ କରିଛନ୍ତି ଦୁଃଖନାଶନ ବେହେରା ଏବଂ ସାଥୀମାନେ।

0: କୃଷ୍ଣ ଗୋଟେ ମାୟା କଲେ,
1: କିପରି
0: ଅଷ୍ଟପାଠ ବଂଶୀଙ୍କର କଥା ଶୁଣି ସେ ଗୋଟେ ମାୟା ଆରମ୍ଭ କଲେ,
1: କିପରି ମାୟା କଲେ ଗୁରୁ?
0: ଏହି ସମୟରେ ଦେବର୍ଷି ନାରଦ ସ୍ୱର୍ଗପୁରରୁ ଆସୁଛନ୍ତି କୃଷ୍ଣଙ୍କୁ ଦର୍ଶନ କରିବା ପାଇଁ।

0: ଯେତେବେଳେ କୃଷ୍ଣଙ୍କୁ ଦେଖି ତାଙ୍କର ମନଟା
1: ଦୁଃଖିତ ହେଇଗଲା
0: ଦୁଃଖିତ ହେଇଗଲା ସେଇ ସମୟରେ କୃଷ୍ଣଙ୍କୁ ପଚାରୁଛନ୍ତି
1: ଆଚ୍ଛା
0: ଶ୍ରୀକୃଷ୍ଣ ମୁଖକୁ ଚାହିଁ ନାରଦ।

0: କୃଷ୍ଣଙ୍କର ଏଇ ମଳିନ ଅବସ୍ଥା ଦେଖିକିରି କୃଷ୍ଣଙ୍କୁ ପଚାରୁଛନ୍ତି ନାରଦ।
1: ଆଚ୍ଛା କ'ଣ ବୋଲି ପଚାରୁଛନ୍ତି ଗୁରୁ?
0: ତାହେଲେ କୃଷ୍ଣ କହୁଛନ୍ତି।

ପ୍ରଭୁଙ୍କର କଥା ଶୁଣି ନାରଦ ଦୁଃଖିତ ହେଲେ, ତାପରେ ବିଚାର କଲେ ନାରଦ ଅଷ୍ଟପାଠ ବଂଶୀଙ୍କ ସଙ୍ଗେ ଭେଟ ହେବା ପାଇଁ ଗଲେ।

ଏଇ କଥା ନାରଦଙ୍କ ଠାରୁ ଶୁଣି ନାରୀମାନେ ଭୁଳି ଦେବାକୁ ମନା କଲେ। ଏ କଥା ଶୁଣି ନାରଦ ମଧ୍ୟ ଦୁଃଖିତ ହେଲେ। ଏ କଥା ଶୁଣି ନ ସର୍ବ

ଯେତେବେଳେ ନାରଦ ଗୋପପୁରକୁ ଯାଇଛନ୍ତି ସେହି ସମୟରେ ପଚାରୁଛନ୍ତି ଗୋପୀମାନେ, ନାରଦ ତାଙ୍କର ଉତ୍ତର ଦେଉଛନ୍ତି, କୃଷ୍ଣଙ୍କର କଥା କହୁଛନ୍ତି।

0: ରାଧା କହିଲେ,
1: ହଁ
0: କୃଷ୍ଣ ବଞ୍ଚି ଯାଆନ୍ତୁ,
1: ମୁଁ
0: ନର୍କରେ ପଡ଼ିଲେ ମଧ୍ୟ ମୋତେ ଚିନ୍ତା ନାହିଁ,
1: ମୋର ଦୁଃଖ ନାହିଁ।
0: ଏଇଆ ଭାବି ତାଙ୍କର ପାଦର ଧୂଳି ନାରଦଙ୍କୁ ଦେଇଛନ୍ତି। ନାରଦ ବହୁତ ଆନନ୍ଦିତ ହେଇ ସେଇ ଧୂଳି ଘେନିକରି ଆସୁଛନ୍ତି, ଧନ୍ୟବାଦ ଦେଇ ଆସୁଛନ୍ତି ରାଧାଙ୍କୁ। ଧନ୍ୟବାଦ।

0: ବିପରୀତ ରାଧାଙ୍କର ବିପରୀତ ଧାରାରେ ଯଦି ଆମେ ସମସ୍ତେ ଚାଲିଥିବା,
1: ରାଧାଙ୍କର ବିପରୀତ ଧାରାରେ କିପରି ଯିବା ଗୁରୁ?
0: ରାଧାଙ୍କର ବିପରୀତ ନାମ ଓଲଟା ହିସାବରେ ପଢ଼, ରାଧାକୁ ଓଲଟେଇ ପଢ଼ିଦେଲେ ଧାରା ହେଇଯିବ ସେ। ଆମେ ମନୁଷ୍ୟ ଜୀବନରେ ଯଦି ଧାରା ଉପରେ ନ ରହୁ, ତାହେଲେ ଆମର ମନୁଷ୍ୟ ଜନ୍ମଟା ହଉଛି ଧୀକି। କିନ୍ତୁ ଯଦି ଆମେ ଶ୍ରୀ ରାଧା କୃଷ୍ଣଙ୍କର ପାଦ ପଦ୍ମରେ ମନୋନିବେଶ କରିଥିବା, ତେବେ ସେ ନିଶ୍ଚୟ ଦୁଃଖ ନାଶନ କରିବେ। କି ପାଇଁ ମୋହନ, ନିଶ୍ଚୟ ସେ ଆମମାନଙ୍କର ଦୁଃଖ ନାଶନ କରିବେ।
2: ଶେଷ ହେଲା ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସଞ୍ଚାର ଶୁଣୁଥିଲେ, ପରିବେଷଣ କଲେ ଦୁଃଖନାଶନ ବେହେରା ଏବଂ ତାଙ୍କର ସାଥୀମାନେ। ସାଥୀମାନେ ହେଲେ ବିରାଜ କୁମାରୀ ତାଣ୍ଡି, ଦାଫିଣ୍ଡର ସାହା ଏବଂ ବୀର ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ଅଛି ବୋଲି କି ଏମିତି ଜଣେ ବ୍ୟକ୍ତି ଥିଲେ କି
1: ନା
0: ଆପଣଙ୍କ
1: ମ୍ୟାଡ଼ାମ
0: ଜୀବନରେ?
1: କ୍ଷମା କରିବେ, ମୋ ଲାଇଫରେ ସେମିତି କିଛି କେହି ଗୁରୁ ନାହାନ୍ତି।
0: ଆଜ୍ଞା
1: ମୁଁ ନିଜେ ଦେଖିକି, ମୁଁ ଲୋକମାନଙ୍କୁ ଦେଖିକି, ଆମ ରେଙ୍ଗାଲିରେ ଗୋଟେ NCC ଥିଲା,
0: ଆଜ୍ଞା
1: ସେଠି ମୁଁ ଦେଖିଥିଲି କି ନା NCCରେ ଗଲେ ଲୋକମାନେ କେମିତି ଫିଟ୍ ରହନ୍ତି, ଦେଶ ପାଇଁ ସେବା କରନ୍ତି, ସେକୁ ମୁଁ ଦେଖି ଏଇ କ୍ଷେତ୍ରରେ ଯିବା ପାଇଁ ମୁଁ ନିଜକୁ ଆଗ୍ରହ ପ୍ରକାଶ କଲି।
0: ଏଟା ତ ବହୁତ ସୁନ୍ଦର କଥା ଆଜ୍ଞା। ମାନେ ଗୁରୁର ତ ଆବଶ୍ୟକତା ରହିଥାଏ ଆମକୁ ଗାଇଡ୍ କରିବା ପାଇଁ ପ୍ରତ୍ୟେକଟି କ୍ଷେତ୍ରରେ। ଆପଣଙ୍କ ସେମିତି କିଛି ନଥିଲା ଓ ଆପଣଙ୍କର ଆଗ୍ରହ ଆଜି ଆପଣଙ୍କୁ ଏହି ସ୍ଥାନରେ ଆସିକି ପହଞ୍ଚାଇଛି, ଏଇଟା ବହୁତ ବଡ଼ କଥା। ଆପଣ ଜଣେ ଫିଟନେସ୍ ଟ୍ରେନର, ତ ଆପଣ ସୁସ୍ଥ ଜୀବନ ପ୍ରତି, ସୁସ୍ଥ ଶରୀର ପ୍ରତି ପ୍ରତ୍ୟେକଟି ସମୟରେ ଧ୍ୟାନ ଦେଉଛନ୍ତି। ଯଦି ଆପଣଙ୍କ ଜୀବନରେ ଫିଟନେସ୍ର ଗୋଟିଏ ସରଳ ପରିଭାଷା ଦେବାକୁ କୁହାଯାଏ, ତ କ'ଣ କହିବାକୁ ଚାହିଁବେ?
1: ପ୍ରଥମ ତ ମ୍ୟାଡ଼ାମ ହେଲା ନିଜର ଗୋଟେ ଡେଡିକେସନ।
0: ଆଜ୍ଞା,
1: ଆମେ ଯଦି ଗୋଟେ ଜିନିଷକୁ କଣ୍ଟିନ୍ୟୁ ଭାବରେ ତାକୁ ଆମେ ପ୍ରକାଶ କଲା, ତାପରେ ହିଁ ଆମେ ଗୋଟେ ସଫଳ ସଫଳ ମଣିଷ ହେବା ଆଉ ନିଜ ପ୍ରତି ଆମେ ନିଜ ଶରୀର ପ୍ରତି ଯତ୍ନବାନ ହେବା।
0: ଆଜ୍ଞା,
1: ଡେଲି ଆମେ ସକାଳୁ ଉଠିବା ପ୍ରଥମ କଥା, ତାପରେ ଆମେ ଆମ ନିଜକୁ ସକାଳରୁ ଗୋଟେ ସେଡ୍ୟୁଲ୍ ଆମ ପାଇଁ ଆମର ସେଟିଂ କରିବାର ଅଛି, ଯାହାକୁ କୁହାଯାଏ ଡିସିପ୍ଲିନ୍। ଯଦି ଆମ ଲାଇଫରେ ଡିସିପ୍ଲିନ୍ ନାହିଁ, ତେଣୁ ଆମେ ଆମେ କୌଣସି କାର୍ଯ୍ୟ କରିବା ପାଇଁ ଅସମର୍ଥ ହେଉ।
0: ନିଶ୍ଚିତ ଭାବରେ ଆଜ୍ଞା। ମାନେ ଆଜିକାଲି ମାନେ ଯୁବପିଢ଼ିଙ୍କୁ ତ ଆପଣ ଦେଖୁଛନ୍ତି, ସେମାନେ ଆଜିକାଲି ଯେଉଁ ଲୋକମାନେ ଅଛନ୍ତି ଫିଟନେସ୍କୁ କେବଳ ଗୋଟିଏ ଶାରୀରିକ ସୌନ୍ଦର୍ଯ୍ୟ ସହ ଦେଖୁଛନ୍ତି। ମାନେ ସୋସିଆଲ ମିଡ଼ିଆରେ ବଡି ଟ୍ରାନ୍ସଫର୍ମେସନ୍ ହଉ କି ଏକ୍ସପେକ୍ଟ ଦେଖି ଅନେକ ଯୁବପିଢ଼ି ଅତ୍ୟନ୍ତ ଶୀଘ୍ର ଫଳ ଚାହୁଁଛନ୍ତି କି ଆମକୁ ଏପରି ବନିବାର ଅଛି ବୋଲି, ଆଉ ଏଭଳି ତୁରନ୍ତ ପରିବର୍ତ୍ତନ ଆକାଂକ୍ଷା ରଖିକି ସେମାନେ ବିଭିନ୍ନ ଦ୍ରବ୍ୟ ମଧ୍ୟ ଗ୍ରହଣ କରୁଛନ୍ତି। ତ ଜଣେ ଶାରୀରିକ ପ୍ରଶିକ୍ଷକ ଭାବରେ ଏଇଟା କେତେ ଦୂର ପର୍ଯ୍ୟନ୍ତ ଠିକ୍, ଆଉ କ'ଣ ଆଗକୁ ଯାଇକି ଏହା ଆମ କୁପ୍ରଭାବ ପଡ଼ିବ କି ଆମ ଶରୀର ଉପରେ?
1: ଆଜ୍ଞା ମ୍ୟାଡ଼ମ, ଆପଣ ଦେଖିଥିବେ ଆଜିକାଲି ଯୁବପିଢ଼ି
0: ଆଜ୍ଞା
1: ସପ୍ଲିମେଣ୍ଟ ବାବଦରେ ସେମାନେ ବେଶୀ ଆଜିକାଲି ଗୁଗୁଲରେ ସର୍ଚ୍ଚ କରୁଛନ୍ତି, କିନ୍ତୁ ସେଇଟା ଗୋଟେ ଲିମିଟେଡ୍ ଟାଇମ୍ ପାଇଁ।
0: ଆଜ୍ଞା,
1: ଆପଣ ଆଜିକାଲି ଦେଖିଥିବେ ଯେଉଁମାନେ ବି ଜିମ୍ ଯାଉଛନ୍ତି, ମୁଁ ବି ଯେ ଜିମ୍ ଯାଉଛନ୍ତି, ସେମାନେ ସପ୍ଲିମେଣ୍ଟ ୟୁଜ୍ କରୁଛନ୍ତି, ଆଉ ସେଇଟା ଗୋଟେ ଲିମିଟେଡ୍ ପାଇଁ ତାଙ୍କର ବଡ଼ିରେ ଥାଏ। ଲେକିନ୍ ଆପଣ ଦେଖିଥିବେ ଆଜିକାଲିରେ ଆଗକାଳର ମଣିଷମାନେ ଯେଉଁମାନେ ଥିଲେ, ସେମାନେ ଏବେ ବି ସୁସ୍ଥ ସୁସ୍ଥ ତାଙ୍କ ଶରୀର ଅଛି, କାହିଁକି ନା ସେମାନେ ନେଚୁରାଲ୍ ଜିନିଷ ଗ୍ରହଣ କରୁଥିଲେ। କିନ୍ତୁ ଆଜିକାଲି ଯୁବପିଢ଼ିମାନେ ସେଟାକୁ ଗୋଟେ ସୋ ଅଫ୍ କରିଦେଲେଣି ଫିଟନେସ୍ ପାଇଁ, କି ଆମେ ଆମେ ଲୋକଙ୍କୁ ଦେଖେଇବୁ। ଏଇଟା ଦେଖେଇବା କଥା ନୁହଁ, ଏଇଟା ହେଲା ଆମ ନିଜ ଭିତରେ ଗୋଟେ ଫିଟନେସ୍ ଓ ଆମ ଲାଇଫ୍ ଟାଇମ୍ କେମିତି ଆମେ ଲଙ୍ଗ୍ ତାଙ୍କୁ ଜୀବନଯାପନ କରିବା, ଆମେ ସେପରି ଆମେ ତାଙ୍କୁ ନେବା କଥା। ଲେକିନ୍ ଯୁବପିଢ଼ି ଆଜିକାଲିର ଗୋଟେ ଆଟ୍ରାକ୍ସନ୍ ହେଉଛନ୍ତି ସୋସିଆଲ୍ ମିଡ଼ିଆ। ସୋସିଆଲ୍ ମିଡ଼ିଆ ପାଇଁ ଆମେ ଏ ଜିନିଷ ମାନେ ଦ୍ରବ୍ୟ ୟୁଜ୍ କରୁଛୁ, କିନ୍ତୁ ସେ ଜିନିଷ କରିବା କଥା ନୁହଁ।
0: ବହୁତ ଭଲ କଥାଟିଏ କହିଛନ୍ତି। ନିଶ୍ଚିତ ଭାବରେ ଆଜିକାଲି ସୋସିଆଲ ମିଡ଼ିଆ ଲାଇଫରେ, ମାନେ ସୋସିଆଲ ମିଡ଼ିଆ ଟାଇମରେ, ସମୟରେ କ'ଣ ହେଉଛି କି ମୋତେ ତାଠାରୁ ଆଗକୁ ବଢ଼ିବାର ଅଛି, ମୋତେ ଏମିତି ବନିବାର ଅଛି, ଏସବୁ ଚକ୍କରରେ କ'ଣ ହେଉଛି କି ଯୁବପିଢ଼ି ଯେଉଁ ଅଛନ୍ତି ସେମାନେ ଖରାପ ଜିନିଷ ପ୍ରତି ଆକର୍ଷିତ ହୋଇଯାଉଛନ୍ତି, ଯେଉଁଟାକି ଠିକ୍ ନୁହଁ। ଆଉ ଯେଉଁ କଥା ଆପଣ କହିଲେ କି ଆଜିକାଲି ଜିମ୍ ଯାଉଛନ୍ତି, ବିଭିନ୍ନ ପ୍ରକାର କସରତ କରୁଛନ୍ତି, ଆଗକାଳରେ ତ ସବୁ ନ୍ୟାଚୁରାଲ ଥିଲା, ମାନେ ଗାଁରେ ଦେଖିବାକୁ ଗଲେ ଏବେ ମଧ୍ୟ ସେମାନେ ବହୁତ ଫିଟ୍ ରହୁଥିଲେ। ତ ଯେଉଁ କଥା ଆପଣ କହିଲେ ବିଲକୁଲ ଠିକ୍ କହିଛନ୍ତି, ଆଜିକାଲି ଯୁବମାନେ ପ୍ରାୟ ଦେଖୁଛନ୍ତି କି ନିଜ ବଡିକୁ ଫିଟ୍ ରଖିବା ପାଇଁ ଜିମ୍ ଯାଉଛନ୍ତି ଯେମିତି କହିଲେ, କିନ୍ତୁ ଜିମ୍ ତ ଯାଉଛନ୍ତି ସହରାଞ୍ଚଳରେ ପ୍ରାୟତଃ, କିନ୍ତୁ ସମସ୍ତଙ୍କ ପାଇଁ ଏଇଟା ମାନେ ସମ୍ଭବ ନୁହେଁ କି ସଭିଏଁ ଜିମ୍ ଯାଇକି ନିଜ ସୁସ୍ଥ ଶରୀର କରିପାରିବେ। ତ ଯଦି ଜଣେ ଘରେ, ସାଧାରଣ ଲୋକ ଯଦି ଘରେ ରହିକି ତାର ସୁସ୍ଥ ଶରୀର ପାଇଁ କ'ଣ କଲେ ସେ ସବୁ ମାନେ ସେ ଫିଟ୍ ରହିପାରିବ ଘରେ ମଧ୍ୟ?
1: ଦେଖନ୍ତୁ ମ୍ୟାଡ଼ାମ, ମେନ୍ ଜିନିଷ ହେଲା ଆମେ ଆମ ଲାଇଫରେ ଗୋଟେ ସେଡ୍ୟୁଲ୍ ଫିଟ୍ କରିବା।
0: ଆଜ୍ଞା,
1: ସେ କ୍ଷେତ୍ରରେ ଆମେ ଡେଲି ସେଡ୍ୟୁଲ୍, ମାନେ ଏଇଟା ନୁହେଁ କି ଯେ ଆମେ ଆଜି ଗୋଟେ ସେଡ୍ୟୁଲ୍ ଫିଟ୍ କରିଦେଲା ସେଇଟା କାଲି କରିବାନି ନା, ଆମେ ଘର କାର୍ଯ୍ୟ କରିପାରିବା, ସେଇଟା ବି ଗୋଟେ ଫିଟନେସ୍ ଆମ ପାଇଁ। ଆପଣ ଆଜିକାଲି ଗୋଟେ ଜିନିଷ ଦେଖୁଥିବେ, ଆଗକାଳ ଲୋକମାନେ ଯେଉଁଟା ପ୍ରିଭିୟସ୍ ଯେଉଁ ଆମେ ଘର କାମ କରୁଥିଲା ସେ ଜିନିଷକୁ ଆଜିକାଲି ଆମେ ଜିମ୍ରେ ୱାର୍କଆଉଟ୍ କରୁଛୁ। ତ ଆମେ ଆମେ ପୁରୁଣା କାଳେ ଯେଉଁ ଯେଉଁ ଜିନିଷ ହେଉଥିଲା ଆମେ ସେ ଜିନିଷକୁ ଟିକେ ଧ୍ୟାନ କରିବା। ଯେଉଁ ଆମେ ସୋସିଆଲ୍ ମିଡ଼ିଆ ୟୁଜ୍ କରୁଛୁ, ସୋସିଆଲ୍ ମିଡ଼ିଆରେ ଆମେ ଦେଖିବା କି ଆଗକାଳ ଲୋକମାନେ କେମିତି ଫିଟ୍ ରହୁଥିଲେ, ସେଇ ଜିନିଷ ଆମେ ଏବେ ରିପିଟ୍ କରୁଛୁ, ଲେକିନ୍ ଗୋଟେ ସପ୍ଲିମେଣ୍ଟ ଜରିଆରେ। କିନ୍ତୁ ଆଗ ସେଇଟା ଆମେ ନେଚୁରାଲ୍ ଖାଦ୍ୟ ଖାଇବା ପାଇଁ ଖାଉଥିଲା, ସେଥିପାଇଁ ଆମେ ଆଜିକାଲି ମୁଁ ନିଜେ କହୁଛି ମୁଁ ବାହାର ଜିନିଷ କେବେ କିଛି ୟୁଜ୍ କରେନି, ଯାହା ଖାଇବି ନେଚୁରାଲ୍ ଖାଇବି। ନେଚୁରାଲ୍ ଜିନିଷ ଖାଇଲେ ଆମେ ଆମ ଲାଇଫ୍କୁ ଲଙ୍ଗ୍ ଟାଇମ୍ ଆଗକୁ ନେଇପାରିବା।
0: ଗୋଟେ ସୁସ୍ଥ ଶରୀର ପାଇଁ କସରତ ଯେତିକି ଜରୁରୀ ବା ୟୋଗା ଯେତିକି ଜରୁରୀ, ସେତିକି ସୁନ୍ଦର ଖାଦ୍ୟାଭ୍ୟାସର ମଧ୍ୟ ଆମକୁ ଆବଶ୍ୟକତା ରହିଛି। ତ ଆପଣଙ୍କ ନଜରରେ କେମିତି ଭାବରେ ଖାଦ୍ୟାଭ୍ୟାସ ରହିବା ଦରକାର? କ'ଣ ପାଇଁ ନା ଆଜିକାଲି ଦେଖୁଛନ୍ତି ଆମର ଯେଉଁ ଯୁବପିଢ଼ି ଅଛନ୍ତି ଜଙ୍କ୍ ଫୁଡ଼୍ ଆଡ଼କୁ, ମସଲା ଖାଦ୍ୟ ଆଡ଼କୁ ଆକର୍ଷିତ ହେଉଛନ୍ତି। ତ ଜଣେ ଫିଟନେସ୍ ଟ୍ରେନର ଭାବରେ ଆପଣ କ'ଣ କହିବାକୁ ଚାହିଁବେ, କେମିତି ପ୍ରକାର ଖାଦ୍ୟପେୟ ଖାଇଲେ ଆମର ଶରୀର ସୁସ୍ଥ ରହିବ ବୋଲି?
1: ଦେଖନ୍ତୁ ମ୍ୟାଡ଼ାମ, ଆମର ଗୋଟେ ହେଲା ମେନ୍ ଜିନିଷ ହେଲା ଆମେ ବାହାର ଜିନିଷକୁ ଆଜିକାଲି ବେଶୀ ପ୍ରଭାବ ପକାଉଛୁ, କାହିଁକିନା ସେଇଟା ଦେଖିବାକୁ ଭଲ ଲେଖି ତାହା ଭିତରୁ ଭଲ ନଥାଏ। ଦେଖନ୍ତୁ ଆଜି ବି ଯେଉଁମାନେ ନେଚୁରାଲ ଫିଟ୍ ରହିବା ଚାହୁଁଛନ୍ତି ସେମାନେ ସତୁ, ଆମର ଯେଉଁ ଚନା ପାଉଡ଼ର ରହେ, ସତୁ ଏବଂ ଗୋରସ, ସେଇଟା ଆମେ ମିଳେଇକି ଯଦି ପିଇ ପାରିଲା ତ ସେଇଟା ଆମ ବଡ଼ି ପାଇଁ ବହୁତ ଭଲ। ଆଉ ଏମିତି ବହୁତ ଜିନିଷ ଅଛି ଯେ ଆମ ଲାଇଫ୍ରେ ଆମେ ତାକୁ ଗ୍ରହଣ କରିପାରିବା, ଯେମିତି ଚଣା ହେଲା, ଗୋରସ ହେଲା, କେଲା ହେଲା, ଏଇ ଜିନିଷ ହେଲା ଆମ ବଡ଼ିକୁ ଫ୍ୟାଟ୍ ଦିଏ ଏବଂ ଷ୍ଟେମିନା ଦିଏ।
0: ଆଜ୍ଞା, ନିଶ୍ଚିତ ଭାବରେ। ହଁ, ଏଇଟା ତ ଠିକ୍ କଥା କହିଲେ, ଯେଉଁ ସବୁ ଆପଣ ଖାଦ୍ୟ ଅଭ୍ୟାସ କଥା କହିଲେ ସେସବୁ ବହୁତ ଆମ ଦେହକୁ ପ୍ରୋଟିନ୍ ଦେଇଥାଏ। ବହୁତ ଗୁଡ଼ିଏ କାର୍ଯ୍ୟରେ ଆପଣ ବ୍ୟସ୍ତ ରହୁଛନ୍ତି, ତ ଏଇ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ନିଜକୁ ମେଣ୍ଟାଲି ପଜିଟିଭ୍ ରଖିବା ପାଇଁ ଆପଣ କ'ଣ କ'ଣ କରନ୍ତି, ଯେମିତି ହେଲା କି ମ୍ୟୁଜିକ୍, ମେଡିଟେସନ୍ କିମ୍ବା କିଛି ହବି ରହିଛି କି ଆପଣଙ୍କର?
1: ମୋର ମ୍ୟାଡ଼ାମ୍ ଗୋଟେ ଜିନିଷ, ମୁଁ ଓନ୍ଲି ସକାଳୁ ଉଠେ ଆଉ ସକାଳୁ ମୁଁ ଗୋଟେ ମୋଟିଭେସନ୍ର ଗୋଟେ ଗୀତ ଶୁଣେ।
0: ଆଜ୍ଞା,
1: ଯେଉଁଟାକି ଆମ ଲାଇଫ୍ରେ ଆମେ ଡେଲି ଶୁଣୁ, ହନୁମାନ ଚାଲିଶା। ସେଇଠି ଆମ ଫିଟନେସ୍ ଲାଇଫ୍ରେ ହନୁମାନଙ୍କର ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି ତାଙ୍କ ନାଁଟା,
0: ନିଶ୍ଚିତ ଭାବରେ।
1: ତ ତାଙ୍କୁ ମୁଁ ସକାଳୁ ଧ୍ୟାନ ନେଇକି ତାପରେ ମୁଁ ଆଗ ଜୀବନ ସକାଳୁ ଷ୍ଟାର୍ଟ କରେ।
0: ବହୁତ ସୁନ୍ଦର କଥା ଆଜ୍ଞା କହିଲେ, ହନୁମାନ ଚାଲିଶା ଶୁଣୁଛନ୍ତି ଆପଣ। ସତ କହିଲେ ଭଗବାନ ଶ୍ରୀ ହନୁମାନ ଅଛନ୍ତି, ତାଙ୍କର ଯେଉଁ ଭଜନ ଅଛି ଏହାକୁ ମାନେ ସକାଳୁ ସକାଳୁ ଶୁଣିବାଟା ମାନେ ଦିନ ସାରା ଆମେ ଗୋଟେ ଅତ୍ୟନ୍ତ ବଡ଼ ଉର୍ଜାରେ ମାନେ ରହିବା, ଆମେ ଦିନଟା ଆମର ପୁରା ସୁଖମୟ ହେଇଯିବ ଆଉ ସବୁ କାର୍ଯ୍ୟରେ ଶାନ୍ତି ମିଳିବ। ବହୁତ ସୁନ୍ଦର କଥାଟିଏ କହିଲେ। ଆମେ ଜାଣିବାକୁ ଚାହିଁବୁ ଯେ ସାର୍, ଜୀବନରେ ଏମିତି କେବେ ହୋଇଛି କି ଯେ ଆପଣଙ୍କର କୌଣସି ଶିଷ୍ୟ କିମ୍ବା କ୍ଲାଏଣ୍ଟ ଆପଣଙ୍କ ପାଖକୁ କିଛି ଶିଖିବାକୁ ଆସିଛନ୍ତି, ଯେମିତି କହିଲେ ଆପଣ ଗୋଟେ ଫିଟନେସ୍ ଟ୍ରେନର ତ ଆପଣଙ୍କ ପାଖକୁ ଟ୍ରେନିଂ ପାଇଁ ଆସିଛନ୍ତି, ଆଉ ପୁଣି ତାଙ୍କର ଆସିବା ଠାରୁ ଯିବା ପର୍ଯ୍ୟନ୍ତ ତାଙ୍କର ପରିବର୍ତ୍ତନକୁ ଦେଖି ଆପଣ କେବେ ଏମିତି ଭାବୁକ ହୋଇଛନ୍ତି କି? ଆପଣଙ୍କୁ କେବେ ଏମିତି ଖୁସି ଲାଗିଛି ଯେଉଁଟା ଆପଣ କେବେ ଭୁଲି ପାରିବେନି?
1: ଆଜ୍ଞା, କାହିଁକି ମୁଁ ଯେବେ ଫିଟନେସ୍ ଟ୍ରେନିଂ 6 ମାସ ଆଗରୁ ଷ୍ଟାର୍ଟ କରିଥିଲି,
0: ଆଜ୍ଞା,
1: ମୋର ମୋତେ ବହୁତ ଖୁସି ଲାଗିଲା କି ଯେ ମୋର 3 ମାସର ଟ୍ରେନିଂରେ ମୋର 3ଟା ପିଲା ଏବେ ଅଗ୍ନିବୀରରେ ତାଙ୍କର ଟ୍ରେନିଂ ସରିସାରିଛି। ସେଇଟା ହେଲା ମୋ ପାଇଁରେ ଗୋଟେ, କାହିଁକି ମୁଁ ଯେଉଁ ଜିନିଷ ଏଚିଭମେଣ୍ଟ କରିବା ପାଇଁ ଚାହୁଁଥିଲି ମୋ ଷ୍ଟୁଡେଣ୍ଟମାନେ ସେ ଜିନିଷ ବହୁତ କମ୍ ଟାଇମ୍ରେ ଏଚିଭମେଣ୍ଟ କରିପାରିଲେ, ତ ସେଇ ଜିନିଷ ହେଲା ମୋ ଲାଇଫ୍ର ଗୋଟେ ଖୁସି, ବହୁତ ବହୁତ ବଡ଼ ଖୁସି ମୁହୂର୍ତ୍ତ। ମୁଁ ସେ ଟାଇମ୍ରେ ବହୁତ ଇମୋସନାଲ୍ ହୋଇଯାଇଥିଲି, କାହିଁକି ମୋର ଯେଉଁ ସ୍ୱପ୍ନଟା ଥିଲା ସେଇଟା ମୋ ଷ୍ଟୁଡେଣ୍ଟମାନେ ପୁରା କଲେ ବହୁତ କମ୍ ସମୟ ଭିତରେ।
0: ଗର୍ବର କଥା ଗୋଟେ ଗୁରୁ ପାଇଁ ଯେ ଆପଣ ଶିଖେଇଛନ୍ତି, ଆପଣଙ୍କର 3ଟି ଶିଶୁ ଇଣ୍ଡିଆନ୍ ଆର୍ମିରେ ଯାଇଛନ୍ତି, ତ ସେଇଟା ବହୁତ ଅତ୍ୟନ୍ତ ଗର୍ବର କଥା। ଆପଣଙ୍କ ଅନୁଭୂତି କେମିତି ଲାଗୁଛି ଗୋଟେ ଗୁରୁ ହିସାବରେ, ଯେତେବେଳେ ଆପଣଙ୍କୁ ଲୋକମାନେ କହୁଥିବେ ଯେ ଆପଣଙ୍କ ଶିଷ୍ୟ ଯାଇକି ସେଠି ପହଞ୍ଚିଛନ୍ତି, ଆପଣଙ୍କ ନାଁକୁ ଆଗକୁ ନେଇକି ଯାଇଛନ୍ତି, କେମିତି ଭାବରେ ଆପଣଙ୍କର ଅନୁଭୂତି ରହିଛି?
1: ଏଇ ଜିନିଷ ମ୍ୟାଡ଼ାମ୍, ମୁଁ ଷ୍ଟାର୍ଟ କଲା ପରେ ମୋତେ ଆମର ଅଞ୍ଚଳରେ, ଆମ ଡିଷ୍ଟ୍ରିକ୍ଟରେ, ଏହା ବ୍ୟତୀତ ଆମ ଓଡ଼ିଶା ବାହାରେ ବି ମୋତେ ଏବେ କଲ୍ ଆସିଛି କି ସାର୍ ଫିଟନେସ୍ର କିଛି ଟିପ୍ସ ଦେବା ପାଇଁ, ହାଇଟ୍ର କିଛି ଟିପ୍ସ ଦେବା ପାଇଁ, ବଡି ଫ୍ୟାଟ୍ ହିସାବରେ କିଛି ଟିପ୍ସ ଦେବା ପାଇଁ। ଏଇ ଜିନିଷ ପାଇଲା ପରେ, ମୋ ଷ୍ଟୁଡେଣ୍ଟମାନେ ପାଇଲା ପରେ ମୋତେ ଆମ ସମାଜରେ ମୋର ଯେଉଁ ଆମେ କହନ୍ତିନି କି କୌଣସି ଜିନିଷ ଏଚିଭମେଣ୍ଟ ନ ପାଇବା ପର୍ଯ୍ୟନ୍ତ ତାହା ପରିଶ୍ରମ ଦେଖାଯାଏନି, ତ ମୁଁ ମୋର ପରିଶ୍ରମ ଦେଖାଇଲା ପରେ, ମୋ ଶିଷ୍ୟମାନେ ପାଇଲା ପରେ, ସେ ଜିନିଷର ମୋତେ ଫଳସ୍ୱରୂପ ଆଜି ବହୁତ ଲୋକ ମୋତେ ଜାଣିପାରିଛନ୍ତି ଏବଂ ମୋ ଠାରୁ କିଛି ବହୁତ କିଛି ଶିଖୁଛନ୍ତି।
0: ଆଜ୍ଞା, ଅନେକ ଲୋକ ୱାର୍କଆଉଟ୍ କରିବା ଆରମ୍ଭ କରନ୍ତି, ଭାବନ୍ତି ଯେ ମୁଁ ଷ୍ଟାର୍ଟ କରିବି ଆଉ ସେ ସ୍ଥାନରେ ଯାଇକି ପହଞ୍ଚିବି, କିନ୍ତୁ ମଝିରେ ଟିକେ କଷ୍ଟ, ଆମକୁ ପରିଶ୍ରମ କରିବାକୁ ଅଛି ନା ଏଥିରେ, ତ ପୁଣି ମଝିରେ ତାଙ୍କର ମନୋଚିନ୍ତା ବଦଳିଯାଏ ଯେ ଆଉ ମୋ ଦ୍ୱାରା ହେବନି। ତ ଜଣେ ଶାରୀରିକ ପ୍ରଶିକ୍ଷକ ଭାବରେ ସେମାନଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ଆପଣ କିଛି ପରାମର୍ଶ ଦେବାକୁ ଚାହିଁବେ କି?
1: ଆଜ୍ଞା, ଦେଖନ୍ତୁ ଏଇ ଜିନିଷ ଆପଣ ବହୁତ ଆକ୍ଚୁଆଲିରେ ଏଇ ଜିନିଷଟା ବହୁତ ଭଲ, କାହିଁକିନା ଆମେ କଣ୍ଟିନ୍ୟୁ ଷ୍ଟାର୍ଟ କରିବା ଗୋଟେ ଜିନିଷ, କିନ୍ତୁ ଆମେ ଗୋଟେ ହପ୍ତା ଗଲାପରେ ସେ ଜିନିଷ ଆମ ମନରେ ଗୋଟେ ଆସି ଆସିଲେ ମୁଁ କରିପାରିବି କି ନାହିଁ,
0: ଆଜ୍ଞା,
1: ସେଇଟା ଆମ ଲାଇଫ୍ର ଟର୍ଣ୍ଣିଂ ପଏଣ୍ଟ ଥାଏ। ଯଦି ଆମେ ସେ ଜିନିଷକୁ ଆଗକୁ ନେଇକି ଗଲା ତ ଆମ ଲାଇଫ୍ରେ ସେଇଟା ବହୁତ ବଡ଼ ଜିନିଷ ଆମକୁ, ଯାହାକି ସଫଳତା ସହ ଆଗକୁ ବଢ଼େଇ ପାରିବ, କିନ୍ତୁ ସେହି ସମୟରେ ଯଦି ଆମେ ଆମକୁ ଯଦି ଚାପ ଅନୁଭବ କରିପାରିଲା ତ ସେ ଟାଇମ୍ରେ ଆମେ ଯେତିକି ଆମେ ସଂଘର୍ଷ କରିଥିବା ତାଠାରୁ ଆହୁ ତଳକୁ ଆମେ ଚାଲିଯିବା।
0: ନିଶ୍ଚିତ ଭାବରେ ଆଜ୍ଞା, ଶେଷରେ ଆଜ୍ଞା ଆମେ ଆପଣଙ୍କଠୁ ଜାଣିବାକୁ ଚାହିଁବୁ ଯେ ଜୀବନକୁ ସୁସ୍ଥ, ସୁନ୍ଦର ଏବଂ ସକାରାତ୍ମକ ରଖିବା ପାଇଁ ଶାରୀରିକ ପ୍ରଶିକ୍ଷକ ଭାବରେ ଆମ ଶ୍ରୋତାମାନଙ୍କୁ ଆପଣ କ'ଣ ସନ୍ଦେଶ ଦେବାକୁ ଚାହିଁବେ, କ'ଣ କ'ଣ ସବୁ କଲେ ଗୋଟିଏ ସୁସ୍ଥ ଜୀବନଯାପନ ଆମେ କରିପାରିବା?
1: ଫାଷ୍ଟ କଥା ତ ହେଲା କି ଯେ ଆମେ ଗୋଟେ ଲାଇଫ୍ରେ ଆମେ ଗୋଟେ ସେଡ୍ୟୁଲ୍ ବନେଇବା,
0: ଆଜ୍ଞା,
1: କି ଆମେ ସକାଳ ହେବା ମାତ୍ରେ ଆମେ କେଉଁ କେଉଁ ଜିନିଷକୁ ଆମ ଲାଇଫ୍ରେ ଆଗକୁ ନେବା, ଯେମିତି ଆମେ ସକାଳୁ ଉଠିବା ପ୍ରଥମ କାମ ହେଲା, ଆମେ ସକାଳୁ ଉଠିକି ଆମ ଶୌଚାଳୟ ଯିବା, ତାପରେ ଆମେ ଗ୍ରାଉଣ୍ଡ ଯିବା ନା ଘରେ ଆମ କସରତ କରିବା, ତାପରେ ଆମେ ଯେଉଁ ଯେଉଁ ଜିନିଷ ଲାଇଫ ଯେଉଁ ଯେଉଁ ଜିନିଷ ଆମେ ସକାଳେ ଯେଉଁ ଲେଖିଥିବା କି ଆମେ କେଉଁ କେଉଁ ଜିନିଷ କରିବା, ସେଇ ଜିନିଷରେ ଆମ ଲାଇଫକୁ ଆମେ ସିଡ୍ୟୁଲ୍ କରିକି ଆମେ ପ୍ରତିଦିନ ସେଇ ଜିନିଷକୁ ରିପିଟ୍ କରିବା। ରିପିଟ୍ କଲେ କ'ଣ ହୁଏ କି ସେଇଟା ଆମକୁ କିଛି ଆଗକୁ ଯିବା ପାଇଁ ବହୁତ ସହଯୋଗ କରେ।
0: ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଆପଣ ବହୁତ ସୁନ୍ଦର ସୁନ୍ଦର କଥା କହିଲେ। ଆଜି ଆମ କାର୍ଯ୍ୟକ୍ରମକୁ ଆସିକି ଆମ ସହିତ ଯୋଡ଼ି ହୋଇକି ଆମ ଶ୍ରୋତାବନ୍ଧୁମାନଙ୍କୁ ଯେଉଁ ସବୁ ବାର୍ତ୍ତା ଆପଣ ଦେଇଛନ୍ତି, ନିଶ୍ଚିତ ଭାବରେ ସେଇଟା ଶିକ୍ଷଣୀୟ କଥା ସବୁ ରହିଛି। ଆମେ ଆଶା କରିବୁ ଯେ ଆମର ଯେଉଁ ଶ୍ରୋତା ଭାଇ କିମ୍ବା ଭଉଣୀ ଅଛନ୍ତି ଏହାକୁ ଶୁଣିକି ନିଶ୍ଚିତ ଭାବରେ ତାଙ୍କ ଜୀବନ ପ୍ରତି ଲଗାଇବେ। ନମସ୍କାର।
1: ନମସ୍କାର।
2: ଆଶା କରୁଛୁ ଶ୍ରୋତାବନ୍ଧୁ ସାକ୍ଷାତକାରଟି ଆପଣଙ୍କୁ ଭଲ ଲାଗିଥିବ ଏବଂ ଆପଣ ଫିଟନେସ୍ ଉପରେ ନିଶ୍ଚିତ ଭାବରେ କିଛି ଜାଣିବାକୁ ପାଇଥିବେ। ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ଏକ ସୁମଧୁର ଗୀତ, କଥାଚିତ୍ର ଅବ୍ ତୁମ୍ହାରେ ହୱାଲେ ୱତନ ସାଥିୟୋଁ, କଣ୍ଠଦାନ ଅଲକା ୟାଗ୍ନିକ ଓ ଉଦିତ ନାରାୟଣ, ଗୀତି ରଚନା ସମୀର, ସଙ୍ଗୀତ ଅନୁ ମଲ୍ଲିକ।

ସର୍ବଧର୍ମ ସମନ୍ୱୟର ଦେଶ ଭାରତବର୍ଷ। ଏହି ଦେଶରେ ଅନେକ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଯେଉଁମାନେ ସଂଖ୍ୟା ଦୃଷ୍ଟିରୁ ତୁଳନାତ୍ମକ ଭାବେ କମ୍, ସେହିମାନଙ୍କୁ ଆମେ ସଂଖ୍ୟାଲଘୁ ବା ଅବହେଳିତ ସମୁଦାୟ କହିଥାଉ। ଏହି ଲୋକମାନଙ୍କର ସାମାଜିକ ଓ ଆର୍ଥନୈତିକ ଉନ୍ନତି ପାଇଁ ଆମ ଦେଶରେ କାର୍ଯ୍ୟକାରୀ ହେଉଛି ପ୍ରଧାନମନ୍ତ୍ରୀଙ୍କ 15 ସୂତ୍ରୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆସନ୍ତୁ କଥା ହେବା ପ୍ରଧାନମନ୍ତ୍ରୀଙ୍କ 15 ସୂତ୍ରୀ କାର୍ଯ୍ୟକ୍ରମ ପ୍ରାଇମ୍ ମିନିଷ୍ଟର୍ସ 15-point ପ୍ରୋଗ୍ରାମ୍ ଫର୍ ଦ ୱେଲ୍ଫେୟାର୍ ଅଫ୍ ମାଇନୋରିଟିସ୍ ଉପରେ। ଏହି 15 ସୂତ୍ରୀ କାର୍ଯ୍ୟକ୍ରମ ଭାରତ ସରକାର ଦ୍ୱାରା 2006 ମସିହାରେ ସଂଖ୍ୟାଲଘୁ ସମୁଦାୟଙ୍କ

ଶିକ୍ଷା, ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା କାରଣ ଅନେକ ସଂଖ୍ୟାଲଘୁ ସମୁଦାୟ ଶିକ୍ଷା, ଚାକିରି, ଘରବାଡ଼ି ଓ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ସମସ୍ତ ଧର୍ମକୁ ସମାନ ସୁଯୋଗ ଦେବା ଓ ସରକାରୀ ଯୋଜନାର ଲାଭ ସେମାନଙ୍କ ପାଖକୁ ପହଞ୍ଚାଇବା। ପନ୍ଦ୍ରସୂତ୍ରୀ କାର୍ଯ୍ୟକ୍ରମରେ ଶିକ୍ଷା, ଚାକିରି, କୌଶଳ ବିକାଶ, ଘର ଯୋଜନା, ବ୍ୟାଙ୍କ ଋଣ, ସାମ୍ପ୍ରଦାୟିକ ଶାନ୍ତି ଓ ଦଙ୍ଗା ପୀଡ଼ିତଙ୍କ ପୁନର୍ବାସ ସମ୍ପର୍କିତ ପରି ବିଭିନ୍ନ ବ୍ୟବସ୍ଥା ରହିଛି। ଏହି ପନ୍ଦ୍ରସୂତ୍ରୀ କାର୍ଯ୍ୟକ୍ରମଗୁଡ଼ିକ ହେଲା ଶିକ୍ଷାରେ ସୁଯୋଗ ବୃଦ୍ଧି ଅର୍ଥାତ୍ ଅବହେଳିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ଅଧିକ ସୁବିଧା ଓ ସହାୟତା ଦେବା, ଅର୍ଥନୈତିକ କାର୍ଯ୍ୟ ଓ ଚାକିରିରେ ସମାନ ଅଂଶଦାର ଅର୍ଥାତ୍ ସ୍ୱୟଂ ରୋଜଗାର, ଋଣ ସହାୟତା ଓ ସରକାରୀ ଚାକିରିରେ ଅବହେଳିତ ଲୋକମାନଙ୍କୁ ସ୍ଥାନ ଦେବା, ଜୀବନମାନର ଉନ୍ନତି ଅର୍ଥାତ୍ ଘର ଓ ମୌଳିକ ସୁବିଧା ଯୋଗାଇ ଜୀବନମାନ ଉନ୍ନତ କରିବା, ସାମ୍ପ୍ରଦାୟିକ ସମ୍ମିଳନ ଓ ଶାନ୍ତି ଅର୍ଥାତ୍ ସାମ୍ପ୍ରଦାୟିକ ହିଂସା ଓ ଅଶାନ୍ତିକୁ ରୋକିବା, ସରକାରୀ ଯୋଜନାର ଲାଭର କିଛି ଅଂଶ ଦରିଦ୍ର ଲୋକଙ୍କ ପାଖରେ ପହଞ୍ଚାଇବା। ଯେଉଁ ଅଞ୍ଚଳରେ ପଛୁଆ ବର୍ଗଙ୍କ ସଂଖ୍ୟା ଅଧିକ ସେଠାରୁ ହିଁ ବିକାଶ ପ୍ରକଳ୍ପ ଆରମ୍ଭ କରାଯିବା ଉଚିତ। ଯେଉଁ ଜିଲ୍ଲାରେ ଅତିକମ୍ରେ 15% ଲୋକ ସଂଖ୍ୟାଲଘୁ ଅଛନ୍ତି ସେହି ଅଞ୍ଚଳକୁ ସବଷ୍ଟେନ୍ସିଆଲ ମାଇନୋରିଟି ପପୁଲେସନ୍ ଏରିଆ କୁହାଯାଏ। ଏମାନଙ୍କ ଶିକ୍ଷା, ଆର୍ଥନୈତିକ ଏବଂ ଜୀବନଧାରା ମାନରେ ଉନ୍ନତି ଆଣିବା ପାଇଁ ପ୍ରଚେଷ୍ଟା କରାଯାଉଛି। ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ, ପାର୍ସୀ ଆଦି ସମୁଦାୟ ପାଇଁ ଶିକ୍ଷା, ଆର୍ଥିକ ସହାୟତା, ସାମାଜିକ ଜୀବନମାନର ଉନ୍ନତି କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଶିକ୍ଷାରେ ସୁଯୋଗ ବୃଦ୍ଧି ପାଇଁ ଅନେକ ନିୟମ କାର୍ଯ୍ୟକାରୀ ହେଉଛି। ICDS ଇଣ୍ଟିଗ୍ରେଟେଡ୍ ଚାଇଲ୍ଡ ଡେଭଲପମେଣ୍ଟ ସର୍ଭିସ୍ ଅର୍ଥାତ୍ ସମନ୍ୱିତ ଶିଶୁ ବିକାଶ ସେବାରେ ସମାନ ସୁବିଧା ଅର୍ଥାତ୍ ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ପୋଷଣ, ଟିକାକରଣ, ପ୍ରାଥମିକ ଶିକ୍ଷା ଇତ୍ୟାଦି ଉପରେ ସୁବିଧା ଯୋଗାଇବା, ସର୍ବଶିକ୍ଷା ଅଭିଯାନ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଯୋଜନା ମାଧ୍ୟମରେ ପଛୁଆବର୍ଗ ଲୋକଙ୍କୁ ଶିକ୍ଷା ଦେବା, ମଦର୍ସାରେ ଆଧୁନିକ ଶିକ୍ଷା ସହ 25% ପର୍ଯ୍ୟନ୍ତ ଉର୍ଦ୍ଦୁ ଶିକ୍ଷକଙ୍କର ନିଯୁକ୍ତି କରିବା, ପ୍ରି ମେଟ୍ରିକ୍ ଓ ପୋଷ୍ଟ ମେଟ୍ରିକ୍ ଛାତ୍ରବୃତ୍ତିର ଯୋଜନା। ଶିକ୍ଷାର ବିକାଶ ପାଇଁ ମୌଲାନା ଆଜାଦ ଏଜୁକେସନ୍ ଫାଉଣ୍ଡେସନ୍ ଦ୍ୱାରା ସହାୟତା ଯୋଗାଇବା, ଅର୍ଥନୈତିକ କାର୍ଯ୍ୟ ଓ ଚାକିରିରେ ସମାନ ଅଂଶଦାର SGSY ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ ସ୍ୱରୋଜଗାର ଯୋଜନା। ଏହା ଏକ ସ୍ୱୟଂ ରୋଜଗାର ଯୋଜନା। ଏହା ମାଧ୍ୟମରେ ସରକାର ବ୍ୟାଙ୍କ ଋଣ ଓ ଅନୁଦାନ ଦେଇ ଗରିବ ପରିବାରମାନଙ୍କୁ ଛୋଟ ବ୍ୟବସାୟ, ପଶୁପାଳନ, କୃଷି ଇତ୍ୟାଦି ଆରମ୍ଭ କରି ଆୟ ବଢ଼ାଇବାର ସୁଯୋଗ ଦିଏ। SJSRY ସ୍ୱର୍ଣ୍ଣ ଜୟନ୍ତୀ ସହରୀ ରୋଜଗାର ଯୋଜନା ଦ୍ୱାରା ଗରିବମାନଙ୍କୁ ସ୍ୱୟଂ ରୋଜଗାର, ଛୋଟ ବ୍ୟବସାୟ, ଦିନମଜୁରୀ ଓ କୌଶଳ ପ୍ରଶିକ୍ଷଣ ଦିଆଯାଏ। SGRY ସମ୍ପୂର୍ଣ୍ଣ ଗ୍ରାମୀଣ ରୋଜଗାର ଯୋଜନା। ଏହା ଏକ ଯୋଜନା ଯାହାଦ୍ୱାରା ଗ୍ରାମ ଲୋକଙ୍କୁ ଦିନମଜୁରୀ ଚାକିରି ଦିଆଯାଏ ଏବଂ ରାସ୍ତା, ପୋଖରୀ, ସେତୁ ଭଳି ଗ୍ରାମୀଣ ଢାଞ୍ଚାର ବିକାଶ କରାଯାଏ। ITI ଓ କୌଶଳ ବିକାଶ କେନ୍ଦ୍ର ଦ୍ୱାରା ପ୍ରଯୁକ୍ତି ଓ ବୃତ୍ତିମୂଳକ ଶିକ୍ଷା ପ୍ରଦାନ କରାଯାଏ। ନ୍ୟାସନାଲ ମାଇନୋରିଟିଜ୍ ଡେଭଲପମେଣ୍ଟ ଆଣ୍ଡ ଫାଇନାନ୍ସ କର୍ପୋରେସନ NMDFC ମାଧ୍ୟମରେ ଅବହେଳିତ ଲୋକମାନଙ୍କୁ ସ୍ୱୟଂ ରୋଜଗାର ଓ ତା ସହିତ ଛୋଟ ବ୍ୟବସାୟ ପାଇଁ ଆର୍ଥିକ ସହାୟତା ଓ ଋଣ ସୁବିଧା ପ୍ରଦାନ କରାଯାଇ ଆର୍ଥିକ ଉନ୍ନତି କରାଯାଏ। ପ୍ରାୟୋରିଟି ସେକ୍ଟର ଲେଣ୍ଡିଂ ଅଧୀନରେ ଥିବା ଅବହେଳିତ ବ୍ୟକ୍ତି ସମୂହକୁ କୃଷି, ଛୋଟ ବ୍ୟବସାୟ, ଶିକ୍ଷା, ଘର ଏବଂ ସ୍ୱୟଂ ରୋଜଗାର ପାଇଁ ଅଧିକ ବ୍ୟାଙ୍କ ଋଣ ସୁବିଧା ଯୋଗାଇବାକୁ ବିଶେଷ ଗୁରୁତ୍ୱ ଦିଆଯାଏ। ସୁବିଧାରୁ ବଞ୍ଚିତ ସମୁଦାୟଙ୍କୁ ସରକାରୀ ଚାକିରିର ଯଥୋଚିତ ସୁଯୋଗ ଦେବା ପାଇଁ ପୋଲିସ ବିଭାଗ, ରେଲୱେ, ଜାତୀୟକୃତ ବ୍ୟାଙ୍କ ଓ ସରକାରୀ କମ୍ପାନୀମାନଙ୍କରେ ନିଯୁକ୍ତି ସମୟରେ ବିଶେଷ ଗୁରୁତ୍ୱ ଦିଆଯାଏ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗ୍ରାମୀଣ ଅଞ୍ଚଳରେ ଗରିବ ପରିବାରକୁ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ସେମାନଙ୍କର ଜୀବନମାନ ଉନ୍ନତି କରାଯାଏ।

କଡ଼ା ଆଇନ ପ୍ରଣୟନ କରି ଶାସ୍ତି ଦିଆଯାଏ। ଯଦିଓ କୌଣସି ବ୍ୟକ୍ତି ଦଙ୍ଗାରେ ପୀଡ଼ିତ ହେଲା, ତାହାକୁ ଆର୍ଥିକ ସହାୟତା ଓ ସୁବିଧା ପ୍ରଦାନ କରାଯାଇ ସେମାନଙ୍କୁ ସାଧାରଣ ଜୀବନରେ ପୁନଃ ସ୍ଥାପିତ କରାଯାଏ। ଶ୍ରୋତାବନ୍ଧୁ, ଏହା ଥିଲା ପ୍ରଧାନମନ୍ତ୍ରୀଙ୍କ 15 ସୂତ୍ରୀ କାର୍ଯ୍ୟକ୍ରମ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ଉଦିତ ନାରାୟଣ ଓ କବିତା କୃଷ୍ଣମୂର୍ତ୍ତିଙ୍କ ଦ୍ୱୈତ କଣ୍ଠରେ ଶୁଣିବା ଏକ ଗୀତ। କଥାଚିତ୍ର କୁଛ ନା କହୋ, ସଙ୍ଗୀତ ଶଙ୍କର ଏହସାନ ଲୟ, ଗୀତି ରଚନା ଜାଭେଦ ଅଖ୍ତର।

ସମୟ ତ ଆମକୁ ହାତଠାରି ଇସାରା ଦେଲାଣି ଶ୍ରୋତାବନ୍ଧୁ। ଆଶା କରୁଛି ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମଟି ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛି। ବିଦାୟ ଦିଅନ୍ତୁ ଆଜି ସନ୍ଧ୍ୟାର ଉପସ୍ଥାପିକା ପ୍ରିୟା ଶତପଥୀଙ୍କୁ। ନମସ୍କାର।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ଓଡ଼ିଆ ଲୋକସଙ୍ଗୀତ, ରାତି 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଜିଲ୍ଲା ହାଲଚାଲ କ୍ରମରେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ଶୁଣିବେ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ସଂସାର କାର୍ଯ୍ୟକ୍ରମ ରାତି 7:30, କୁକୁଡ଼ା ଚାଷର ପଦ୍ଧତି ଓ ତା'ର ବିଭିନ୍ନ ରୋଗ ଓ ନିରାକରଣ ବିଷୟରେ କହିବେ ମନ୍ମିତା ପରିଡ଼ା। ରାତି 8:02 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ରାଜା ରଥ ଏବଂ ଶୁଭ୍ରା ନାୟକ। 8:15 ଆଲୋଚନା ବ୍ରହ୍ମବାଦୀ କବି ଚନ୍ଦ୍ରମଣି ଦାସ, ଆଲୋଚକ ହେଉଛନ୍ତି ଅନିରୁଦ୍ଧ କୁରକୁରିଆ। ରାତି 8:30 ଲଘୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ପରିବେଷଣ କରିବେ ବିଦୁଷୀ ଗିରିଜା ଦେବୀ। ରାତି 9:15 ସ୍ପଟଲାଇଟ୍ କାର୍ଯ୍ୟକ୍ରମ, ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। 9:30 ଅଖିଳ ଭାରତୀୟ ରୂପକ କାର୍ଯ୍ୟକ୍ରମ, ଏହି କାର୍ଯ୍ୟକ୍ରମଟି ମଧ୍ୟ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:02 ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ତ୍ରିଧାରା, ଆଜି ଏଥିରେ ରହିଛି ଡକ୍ଟର ଅଭୟ ନାରାୟଣ ନାୟକଙ୍କର କେତୋଟି କବିତା, ପ୍ରକାଶ କୁମାର ସେଠଙ୍କର କ୍ଷୁଦ୍ର ଗଳ୍ପ ଏବଂ ତା ସହିତ ଆଲୋଚନା ସବୁ ବିଫଳ କାହାଣୀ ସଫଳ ସହିତ, ଆଲୋଚକ ହେଉଛନ୍ତି ବିପିନ ମହାନନ୍ଦ। ରାତି 10:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି 6:30 ଆଜିର ଭାବନା ଉପସ୍ଥାପନା ସନ୍ତୋଷ ପିଂ। ସ୍ୱାସ୍ଥ୍ୟ ସୂଚନା 7:10 ପାଦ କିମ୍ବା ଗୋଇଠି ଫୁଲିବାର କାରଣ ଓ ପ୍ରତିକାର, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମିତା କୁମାରୀ ପଣ୍ଡା। ପରିବେଶ ସୂଚନା 7:30 ବାୟୁ ପ୍ରଦୂଷଣ ଓ ଯାନବାହନ, ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସମାପିକା ଦାସ। 7:35 ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ, କଣ୍ଠଶିଳ୍ପୀ ହେଲେ ବି ବୁଦ୍ଧ ପ୍ରସାଦ ରାଓ ଏବଂ ଗୀତ ରଚନା ଭୀମ ଭୋଇ, ସଙ୍ଗୀତ ଜି ନାରାୟଣ ରାଓ। 7:50 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ଦିଲୀପ କୁମାର ମହାନ୍ତି, ସୁକାନ୍ତି ସିଂ ଏବଂ ବଜରଙ୍ଗ ପ୍ରଧାନ। 8:30 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ଫକୀରମୋହନ ପଟ୍ଟନାୟକ ଏବଂ ନବୀନ କିଶୋର ଆଚାର୍ଯ୍ୟ। ସୁଗମ ସଙ୍ଗୀତ 8:45, କଣ୍ଠଶିଳ୍ପୀ ହେଲେ କଲ୍ୟାଣୀ ପାଣିଗ୍ରାହୀ ଏବଂ କବିତା ମିଶ୍ର। ସମ୍ବଲପୁରୀ ଗୀତ 11:00।

ପାଞ୍ଚ ମିନିଟ୍ରେ କଣ୍ଠଶିଳ୍ପୀ ହେଲେ ତେଜରାଜ ନାୟକ, ଗୀତାଞ୍ଜଳି ପୋଡ ଏବଂ ଭାରତୀ କର। ଏହି ଥିଲା ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ବୈଦ୍ୟନାଥ ଦାସ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଦାନ କରିଛନ୍ତି ହୁମାନେ ସାଗର। ଗୀତ ରଚନା ଏବଂ ସଙ୍ଗୀତ ରବି କୁମାର।

ମହମ୍ମଦ ଅଜିଜଙ୍କର କଣ୍ଠରେ ଏ ଗୀତଟି ଶୁଣୁଥିଲେ। ଗୀତ ରଚନା କରିଥିଲେ ପଞ୍ଚାନ ନାୟକ, ସଙ୍ଗୀତ ଦେଇଥିଲେ ବୈଦ୍ୟନାଥ ଦାସ। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତ, କଣ୍ଠଦାନ କରିଛନ୍ତି ସୁରେଶ ନାୟକ, ଗୀତ ରଚନା ତପୁ ନାୟକ, ସଙ୍ଗୀତ ନବ ସରୋଜ।

ଶେଷ ହେଲା ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

0: ଆଜି ଆମେ କଥାବାର୍ତ୍ତା ହେବା ଜଣେ ପ୍ରଗତିଶୀଳ ଚାଷୀ ଭାଇଙ୍କ ସହିତ, ଯିଏକି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି। ଧାନ, ମାଣ୍ଡିଆ, ପନିପରିବା, ଡାଲି ଜାତୀୟ ଫସଲ, ଏମିତି ଅନେକ ପ୍ରକାର ଚାଷ ସହିତ ସରକାରଙ୍କ ଯୋଜନାରେ ସାମିଲ ହୋଇ ମାଛ ଚାଷ ମଧ୍ୟ କରି ସଫଳ ଉଦ୍ୟୋଗୀ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟ ନେଇଯିବା। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ ଭାଇ।
1: ମୋ ନାଁ ଲକ୍ଷ୍ମଣ ନାୟକ।
0: କୋଉଠି ରହୁଛନ୍ତି ଭାଇ?
1: ବଦାପୁଟ, ଆମର ବଦାପୁଟ ପଞ୍ଚାୟତ ବଳକ ବୋଇପଡା।
0: ଆଜ୍ଞା, ବୟସ କେତେ ହବ ଭାଇ ଆପଣଙ୍କର?
1: ମୋର 61।
0: 61 ବର୍ଷ ହେଲାଣି। ଚଳାଚଳ କେମିତି ଭାଇ, କଣ କରିକି ଚଳିବାଟା?
1: ଚାଷ କରିକି ଚଳୁନି।
0: ନିଜର ଜମି କହିଲେ କେତେ ଅଛି?
1: 7-8 ଏକର କଲନି। କାଲ ଜମି ଆସେ, ଡେପ ଜମି ଆସେ, ଏମିତି ଆସେ, ଆମିଷ ଆମିଷି।
0: କି କି ଚାଷ ହଉଛି ଭାଇ ସେ ସବୁ ଜମିରେ?
1: ଧାନ ଚାଷ, ଛୋଟିଆ ଧାନ, ବଡ ଧାନ, ଏମିତି ଧାନ ଚାଷ ସବୁ।
0: ଏଥର ବି ଧାନ ଲଗେଇଛନ୍ତି?
1: ହଁ, ଧାନ।
0: କୋଉ ବିହନଟା ବ୍ୟବହାର କରୁଛନ୍ତି, ଆମର ଦେଶୀ ନା ହାଇବ୍ରିଡ?
1: ଏବେ ତ ହାଇବ୍ରିଡ ସବୁ ହେଇଗଲାଣି, ହାଇବ୍ରିଡ ଏକା।
0: କେତେ ବର୍ଷ ହେଲାଣି ଚାଷବାସ କଲେଣି ଭାଇ?
1: ଏମିତି ଚାଲିଲା ସେ ପରମ୍ପରା, ଜନ୍ମରୁ କଲୁଣି ଆର ଏମିତି।
0: ଯେବେଠୁ ତମେ ଚାଷ କରୁଛ, ସେବେ ମାଟିର ଅବସ୍ଥା କେମିତି ଥିଲା, ଏବେ ମାଟି କେମିତି ଅଛି, କଣ ତଫାତ ଦେଖୁଛ?
1: ଆଗେ ବୋଲେ ଆମେ ଗୋବର କାତ ଦେଇକରି ଚାଷ କରୁଥିଲା, ଭଲ କରବର। ଏବେ ୟୁରିଆ ଗୁରୁମୁର ମାଟି, ତ ମାଟି ମାନେ ଏମିତି ଆସ୍ତେ ଆସ୍ତେ ଆଣ୍ଟୋଇ ଆଣିଲାନି, ମିଠା ଅଂଶ ଗଲାନି।
0: ଆଗରେ ବାପା ଦାଦା ଅମଳରେ ଯେତେବେଳେ କରୁଥିଲ, କଣ କଣ ବ୍ୟବହାର କରୁଥିଲ ଭାଇ?
1: ଗୋବର ଖତ ଦେଇ କାଲି ବୁଣି ଦେଇଥିଲା ତମଣ କିଛି ନାଇଁ, ଆପକା କାଲି ଗୋବର ଖତ।
0: ସେତେବେଳେ ଆପକା ଗୋବର ଖତରେ ଭଲ ହଉଥିଲା?
1: ସେ ଏମିତି ଏବେ ପରା ଇନକମ ସେତେ ନାହିଁ ଆର।
0: ଏବେ ଟିକେ ଆୟ ଅଧିକ ହେଲା,
1: ସାର ପାର ଦେଇ ଆୟ କାଣ୍ଡା ଏବେ ବେଶୀ ହେଲାନି ଆର।
0: ଆଗର ପରା ଏମିତି ବୁଣି ଦଉଛ ନା ଏବେ ନୂଆ ପଦ୍ଧତିରେ ଚାଷ କରୁଛ?
1: ନାଇଁ ନାଇଁ, ନୂଆ ପଦ୍ଧତି ମ୍ୟାଡମ, ଏବେ ତ ପଲା କାରବାର, ପଲା ପକାଇ ତାକେ ଉପାଡି କାଲି ରୁଆ ଏକା।
0: ଧାଡି ରୁଆ କରୁଛ କି ମାମୁଲ ରୁଆ?
1: ଏମିତି ମାମୁଲ ରୁଆ କଲୁନି ମ୍ୟାଡମ।
0: ବିହନ କୋଉଠୁ ଆଣୁଛ ଭାଇ?
1: ବୋଇପଡା ନି ଏକା।
0: ସାର ବୋଇଲେ କି କି ସାର ବ୍ୟବହାର କରୁଛ ଭାଇ ଏବେ?
1: ଏବେ ଆମେ 28-28 ଗ୍ରୁମର ୟୁରିଆ ପଟାସ ତିନିଟା ଜିନିଷ ବ୍ୟବହାର କଲୁନି।
0: ଯେତିକି ବିକ୍ରି ବଟା ବୋଇଲେ ଧାନର କୋଉଠି କରୁଛ ଭାଇ?
1: ଆମେ ମାଣ୍ଡିରେ ଏକା।
0: ମାଣ୍ଡିର ବ୍ୟବସ୍ଥା ବୁଝି ହଉଛି ଭାଇ? ସୁବିଧାରେ ବିକ୍ରି ବଟା ହେଇପାରୁଛି?
1: ଆମ ପଞ୍ଚାୟତ ଭିତରେ ମାଣ୍ଡି ହେଲାନି ପାଇଁ ସୁବିଧାରେ ବିକିଲୁନି।
0: ଖାଲି ଧାନ ଚାଷ କରିବା ଜମି ଏକା ଅଛି କି ପନିପରିବା ମିଶା ହଉଛି?
1: ଏବେ ପିଆଜ, ବାଇଗଣ, କାରଲା, କଦଳୀ, କୁମୁଡା କେତେ ପ୍ରକାର ଆସେ ମ୍ୟାଡମ, ଏମିତି କଲି ହେଇଛି। ମରିଚ ବି ଗୋଟେ ଗୋଟେ ଆସେ ବୋଲେ ଯତ୍ନ ନେବି ମ୍ୟାଡମ, ସବୁବେଳେ ଭଲ ହେଲାନି।
0: ଯତ୍ନ ବୋଲେ କି କି ପ୍ରକାର ଯତ୍ନ ନଉଛ ଭାଇ ଯେ ତମର ଭଲ କିନା ଚାଷ ହଉଛି? ଏତେ ବର୍ଷର ତ ସିଆନ ଚାଷୀ ନା ତମେ?
1: ଯତ୍ନ ବୋଲେ ମ୍ୟାଡମ ଏବେ ଦେଖିବି, ଏବେ ପିଆଜ କି ସେ ବାଇଗଣ କି ଏବେ କରଲା ଏମିତି ବିଭିନ୍ନ ପ୍ରକାର ଲାଗିଲି ସି ତାକୁ ମଛି ମଛି ମଛା ବସିବା ବୋଲି ଗୋଟେ ପ୍ରିୟ କରିବି। ଗ୍ରାମ ସେବକ ପାଖରେ ବି କଣ ମେଡିସିନ କହିଛି, ସେ ମେଡିସିନ ରେ ପ୍ରିୟ କରିଦେଲେ ରୋଗ ପୋକ ବସ୍ତେନି।
0: ତମର ପନିପରିବା ବିକ୍ରି ବଟା ବୋଲେ କୋଉଠି ଭାଇ?
1: ଦରାଗୁଡା ସୋମବାର, ବୁଧବାର, ଦଶମନ୍ତପୁର।
0: ଆରେ ଗାଁ ବାଟେ ତମର ଅଧିକ ଯଦି ପନିପରିବା ହେଲା, ତାକୁ ସଂରକ୍ଷିତ କରି ରଖବାର ଅଛି, ତାକୁ ଯତ୍ନ କରି ରଖବାର ଅଛି, ଆଇଲା ଦିନକେ ବିକିବି ବୋଇଲେ ହଉଛି କି ନାଇଁ ଭାଇ?
1: ଆମର ବାଟେ ଶୀତଳ ଭଣ୍ଡା ରହିଲେ ଭଲ ହେଇଥା, ଏମିତି ଉତ୍ତର ବାଟେ ଆସେ, ଦକ୍ଷିଣ ବାଟେ ମାଲିମଣ ବେଶୀ ଚାଷ ଆସେ, ତାଙ୍କର ଏମିତି ଶୀତଳ ଭଣ୍ଡାର ନାଇଁ ପାଇ ବେଶୀ ଜୟପୁର ନେଲାନି, ଦରାଗୁଡା ବୁଧବାର ନାଇଁ ବେଶୀ କହି ବି ଗଲାନି।
0: ଯେତିକି ନୂଆ ସରକାରୀ ଯୋଜନାରେ କେବେ ସାମିଲ ହେଇଛ କି ନାଇଁ ସରକାର ବାବୁ ମଣ୍ଠୁ ମିଶିକିନା?
1: ସରକାର ସୁବିଧା ବୋଇଲେ ମାଛ ଚାଷରେ ପାଇଲି ମ୍ୟାଡମ।
0: ମାଛ ଚାଷ କରୁଛ?
1: ହଁ।
0: ହେଲେ ମାଛ ଚାଷ କରିବ ବୋଲିକି କେମିତି ମନରେ ଧାରଣା ଆଇଲା ଭାଇ?
1: ମାଛ ଚାଷ ବୋଇଲେ ଗୋଟେ ଉତ୍ତର ଏମିତି ସଟିଆ ଗୋଟେ କାଲି କମ ଡାବୁରେ ଛାଡ଼ିଲି, ଏତି ଗୋଟେ 800-900 ଏମିତି ବିକିଲି, ଗୋଟେ ଲାଭ ହେଲା। ଏତି ସେ ଆଜ୍ଞା ଧାରିଲି ଯେ ନାଇଁ ଲୋନ ଗୋଟେ କର ବନ୍ଦ ପାଇଁ ତୁ ଭଲ ସୁବିଧା ବୋଇଲା ଗେ। ମୁଇଁ ଲୋନ ବେଶୀ ଡାର ମ୍ୟାଡମ, ନିଶ୍ଚି ବୋଇଲି ସେ ଗ୍ରାମ ସେବା ଆଜ୍ଞା କହିଲା କି ନାଇଁ ମୁଇଁ ଲେଖାଲେଖି କରିବି, ଯେବେ ପଇସା ପାଇବୁ ସେଦିନ ଡାକି ନେବି ବୋଇଲା। ସବୁ କାରଣ ମୁଇଁ ଯାଇ ନାଇଁ ଟୋଟାଲ ବସେ, ଯେବେ ଡକୁମେଣ୍ଟ ଖାଇବା ସେଦିନ ନାଇଁ ଯୋଉ ବୋଇଲା, ଆଜି ଡକୁମେଣ୍ଟ ଖାଇଲୁ ବୋଲେ କାଲି ପରା ପଇସା ଦେଇଦେଲେ 25,000 ସିଭିଲ ଆକାଉଣ୍ଟ, ଅଧା ସାଢେ ଅଧା ବାନ୍ଧବାର
0: ବୋଲେ ସବସିଡି ମିଳିଲା ଅଧା।
1: ହଁ, ସେଇ ପଇସାରେ ଆଣି ଗୋଟେ 40 ସେଣ୍ଟ ନା 50 ସେଣ୍ଟ ପଇସି, 50 ସେଣ୍ଟ ଅଛି ଗୋଟେ ବନ୍ଧ ମାରିଲି। ମାଛ ଚାଷରେ ବହୁତ ଲାଭବାନ ପାଇଲିନି।
0: ଯାହା ହଉ ଭଲ କଥା ଭାଇ, ଚେଷ୍ଟା କଲ ନୂଆ ରକମର ଚାଷ କରିବି। ଆଗଠୁ କେବେ ମିଶାରୁ ମାଛ ଚାଷ କରିଥିଲ କି ନା କାଠ ଦେଖିକି ଶିଖିଲ ଭାଇ?
1: ଏମିତି ଇ ପିଆଜ କାଣ କାଣ ଲଗାଇବାର ପାଇଁ ଶିଖିଲି ମ୍ୟାଡମ, ପାଣି ଗୋଟେ ରଖିବି ବୋଲି ବୋଲି ଏକା ମାଛ କାଲ ମାଛ ଲାଭିଛି। ଏବେ ପିଆଜ କି ଏମିତି ପନିପରିବା ଲଗାଇଲି, ପିଆଜ ଏମିତି ପନିପରିବା ପାଇଛି, ଏଇ ପରିସ୍ଥିତି ଭାବିକରି ମୁଇଁ ଯେ ବନ୍ଦ ମାରିଲି।
0: ଭଲ
1: ପନିପରିବା ପାଇଲି ଏକା, ମାଛ ଚାଷରେ ଲାଭ ପାଇଲି ଏକା। ପିସ୍ତେର ଅଫିସର ସାନେ ଆମର ସେ ଯୋଗାଯୋଗ କଲି ମ୍ୟାଡମ, ବୈପାରଡା ଯାଇକରି ବିହନ ସେ ନିଜେ ଦେଲା ସବସିଡ୍ରେ, ଆରି ଚାଷ ଲୋନ 2 ବର୍ଷ ପିନ୍ଧିଲା, ଅଧା ଛାଡ଼ିଲା ଅଧା ବାନ୍ଧିଦେଲି, ପଛେ ମାଛ

0: ଅସୁବିଧା ହେଲା ମାଛ ବି ଦେଲା ଛାଡ଼ରେ ଜାଳ
1: ଜାଳ
0: ଜାଳ
1: ଦେଲେ ହେଲେ ଜାଳ ମିଶାରେ ଫିସରୀ ଅଫିସ ରୁ ପାଇଲ
0: ହଁ ପିସେ ରଖିତେ ନା ଯାଇପାରୁନି
1: ହଁ ହଁ ହେଲେ ତାକୁ ଯତ୍ନ ବୋଲେ କେମିତି ନେବାର ଭାଇ ଆଣିକିନା ଏମିତି ଛାଡି ଦେବାର କି ଆହୁରି ଧୀରେ ଧୀରେ ଛାଡ଼ବାର
0: ଜାଣିଲେ ଧୀରେ ଧୀରେ ଛାଡ଼ବାର ମ୍ୟାଡମ ଧୀରେ ଧୀରେ ଛାଡ଼ିକି ତାକେ ଗୋଟେ ମାସେ କି 15 ଦିନ କେ ଆମେ ଦାରି ଦେଖତେ ରହିବୁ ବେମାର ହେଲାନି କି କଣଟା ବଡ ଲାଗି ନାଇଁ ବୋଲି ଖାଦ୍ୟ ଦେଇତେ ରହିବୁ ଦେଖତେ ରହିବାର ସେ
1: ମଝିରେ ମଝିରେ ଦେଖୁଥିବାର ଅଛି
0: ହଁ ମଝିରେ ମଝିରେ ଦେଖତେ ରହିବାର ସେ ପର ବର୍ଷ ସେମିତି ହେଇଗଲା ମ୍ୟାଡମ ଆମର ପିସେ ଆଜ୍ଞା ଦାରି ଦାରି ଦେଖିଲା ବେଲେ ଉକୁଣି ହେଇଗଲା ପୁଣି ସେମିତି ମାସକେ ଉକୁଣି ହେଇଗଲା ସବୁ ମାସ ଦେଖିଲେ ଉକୁଣି ଏମିତି ସବୁ ମରିଯିବେ କହିଲୁ କେମିତି କାରୁ କେମିତି କାରୁ ବୋଲି ଗୋଟେ ଆମ ସେ ପୁଅ ଆସି ଫୋନ କଲା ପିସେ ଆଜ୍ଞା ଫୋନ କଲା ଆଜ୍ଞା ଆମର ମା ସେମିତି ଏମିତି ହେଇଗଲା କେମିତି କଲ ସି ବୋଇଲା ଆଜ୍ଞା ଫୋନ କଲା ଯେ ଅମକ ମେଡିସିନ ଗୋଟେ ଆଣ ବୋଲି ସେ ଫୋନ କଲା ଗୋଟେ ମେଡିସିନ ଦେଲା ମ୍ୟାଡମ ସେ ଉକୁନି କେନେ କାଇଟା କେନେ ନିର୍ମଳ ମାସ ବୋଲି ହେଇଗଲା
1: ସବୁ ଜାଳ ଏମିତି ମିଶାମିଶି କରିକି ଦେଲେ ନା ଗୋଟେ ରକମର ମାଛ ଏକା ଦେଲେ
0: ନାଇଁ ଏମିତି ମିଶାମିଶି କରି ମ୍ୟାଡମ ଭାକୁର ରୋହି କାର୍ପିଓ ଏମିତି ମିଶେଇକରି
1: ଖାଦି ବୋଲେ କିସ କିସ ଦେବାର ଭାଇ ମାଛ ଚାଷ କଲେ
0: ମାଛ ଦାନା ବୋଲି ଗୋଟେ ଆସେ ମ୍ୟାଡମ ସେ ପିଡିଆ ରୋଗଟା ସେଟା ଆଗାମ ଦେବାର ସେ କିଣି ଆଣିକରି ଆର ପିସେ ଆଜ୍ଞା 2 ବର୍ଷ ଦେଲା ସେଟା ବି
1: ସେଟା ବି ତମେ ସରକାର ସୁବିଧାରେ ପାଇପାରିଲ
0: ହଁ ସରକାର ସୁବିଧାରେ ପାଇଲୁ ନ କେଟେ ଏମିତି କିଣି ଆଣିଲୁ ନି ଆର
1: ବୋଲେ କେତେ ଦଫା ଦେବାର ମାଛ ମାନଙ୍କୁ ଖାଦି ବୋଇଲେ
0: ତିନି ମ୍ୟାଡମ ସକାଳେ ଗୋଟେ ତୋର ଦେବୁ 12ଟା ବେଲେ ସନ୍ଧ୍ୟା ବେଲେ ଏମିତି ଦେବୁ ଏସବୁ ବର୍ଷ ସେ ପିସେ ଆଜ୍ଞା ସେ ଯୋଗାଯୋଗ କଲା ଗୋଟେ 40,000 ଗୋଟେ ଦେଲା ସବୁ ସେଟାରେ ଏମିତି ଜାଲ ଗୋଟେ ପାଇବୁ ବୋଲି ତୁ ନିଜେ କିଣି ଆଣୁ ବୋଲେ ଆମେ 20,000 ଦେଇ ଜାଲ ଗୋଟେ କିଣିଲି
1: ଜାଲ କିଣିବା ପାଇଁ ମିଶନ ସୁବିଧା ହେଲା
0: ହଁ ଜାଲ କିଣିବା ପାଇଁ ପଛେ ଆରେ ଆଜ୍ଞା ସବସିଡ଼ିରେ ଆରି 20,000 ମୋର ଏକାଉଣ୍ଟରେ ଛାଡ଼ିଦେଲା
1: ଭଲ
0: ସେ ଜାଲ ବି ଫ୍ରିରେ ପାଇଲି 8 ଦିନ କି 15 ଦିନ ଧାରି ଧାରି ଦେଖତେ ରହିବୁ
1: ସେ ଜାଲ ପକେଇକି ଦେଖୁଥିବାର କେତେ ଲେଖା
0: ହଁ ହଁ
1: ବୋଲିକିନା ହେଲେ ଏସବୁ ଯୋଜନାରେ ସାମିଲ ହେଲେ ଲାଭ ହବ ବୋଲିକି ତମକୁ କିଏ କହିଲେ
0: ଆମର ଗ୍ରାମ ସଭା ଆଜ୍ଞା ଆର ପିସିଆର ଆଜ୍ଞା ସହିତ ମିଶିଲେ ମ୍ୟାଡମ 2 ଲୋକ କହିଲେ ଲାଭବାନ ହେଇଛି ତୁ ଏମିତି କର ବୋଲି ବୋଲି ଶିଖାଇଲେ ସେ କଥା ଆଗା
1: ଚାଷୀ ମାନଙ୍କର ମିଟିଂ ହଉଛି
0: ହଁ ହେଲାନି ମ୍ୟାଡମ
1: ଯାଉଛ
0: ହଁ ହଁ ହଁ
1: ମିଟିଂ ରେ କିସ କିସ ବିଷୟ ଶିଖୁଛ ଭାଇ କି କି କଥା ହଉଛ
0: ଟାଇମ ଦେଖି ବିରି ମୁଗ ସବୁ ଦେଲେ ନେବେ ଇଟା ବି କରିଥିଲି ବିରି ଦେଲା ଗ୍ରାମ ସଭା ମ୍ୟାଡମ ବିରି ଛାନା ମୁଗ ସେଟା ବି କରିଲେ ସେଟା ବି ଲାଭ ବାନେ ସବୁ ପାଇଲେ ସାନା ମୁଗ ବିରି ସବୁ କାଲି
1: କେବେ ମିଶାରୁ ଆର କିଛି ଲୋନ୍ ପାଇଛ କି ଭାଇ ସରକାର ତରଫରୁ ଆମର ଓଲେମ୍ସ ତରଫରୁ
0: ଲୋନ ଆଣିଲେ ମ୍ୟାଡମ ସବୁ ସୁଝିଦେଲି ଏବେ ଆଣି ନାହିଁ ଲୋନ ଆରି ଆଣି ନାହିଁ
1: ମାତ୍ର ଲୋନ ମନେ ଦେଲେ ଆହୁରି ଏତିକି ଯୋଉ ଛାଡ ଦଉଛନ୍ତି ଅଧା ତମର ଖର୍ଚ୍ଚ କର ଅଧା ଆମେ ସରକାର ବହନ କରିବୁ ତାହିଁରେ କି ସୁବିଧା ଅଛି ଭାଇ ଚାଷୀ ମାନଙ୍କୁ
0: ଚାଷୀ ଜାଣିଲେ ସୁବିଧା ଆସ ମ୍ୟାଡମ ବୋଲେ ଆମେ ଲୋନ ଆଣିକି ଅଧା ଛାଡ ଅଧା ବାନ୍ଧବାର ବୋଲେ ଆଣିକି ଚାଷରେ ଆଗ ଲଗାଇବାର ଆସେ ସୁବିଧା ଆଗା ସେଟା ବି
1: ଆଗକୁ ଆହୁରି କଣ ନୂଆ ଯୋଜନା ଅଛି ଭାଇ ଆହୁରି କି କି ରକମର ଚାଷ କରିବାର ଇଚ୍ଛା ଅଛି
0: ସୋଲାର ବୋରୱେଲ ହେଲେ ବୋଲିଥାନ୍ତା ମ୍ୟାଡମ ଗାଁରେ ଗୋଟେ ସବୁ ଡେପ୍ ଜମିରେ ବୋଲେ ସୋଲାର ରେ ସେଟା ଗୋଟେ ସୁବିଧା ହେଇଥାନ୍ତା ବୋଲେ ସେଠି ପନିପରିବା ଏମିତି ଲଗାଇ ସୁବିଧା ତିଆରି ବୋଲରେ ପାଇଥାନ୍ତି ବୋଲବାଟା
1: ହେଲେ ଆମର ଜମିକୁ ଉର୍ବର ରଖବାର ଅଛି ଆଗର ପରା ଆଗରେ ଯେମିତି ଥିଲା ଆମର ମାଟି ଫସଫସିଆ ଥିଲା ଆହୁରି ମାଟିରେ କେଞ୍ଚୁଆ ଥିଲେ ସେମିତି ରକମର ଆଣିବା ପାଇଁ ବୋଲେ ଆମେ ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ କଣ କରିବାର ଅଛି ଭାଇ
0: କୃଷି ବିଭାଗ ତରଫରୁ ଏବେ ଦନିଶା 12 ପ୍ରକାର ବିହାନ ଦେବୁ ବୋଇଲେ ଆସ ଏବେ ସେଟା ତୁମେ ସାର ମାରା ନାଇଁ 12 ପ୍ରକାର ବିହାନ ଦେବୁ ଏବେ କଷୁ କଷ ପାଣି ତ ପଡିଲା ମ୍ୟାଡମ ଏବେ ବୁନ୍ଦ ଦେଇକରି କଷି ଦିଆସ ରୁଆ ବେଲେ ସେଟା କଷିଲେ ସାର ଏସି ସେଟା ସାର ସେ ଜାଗାରେ ଦିଅ ନାହିଁ ସେଟା ଆସ୍ତେ ଗୋଟେ ବର୍ଷ ପାଇଁ ଦେଖା ଆର ଏମିତି ଆସ୍ତେ ଆସ୍ତେ ସବୁ ବର୍ଷ ଏମିତି ସାର ଅଲପ ଛାଡି ନିଆ କାଲି ବିଷାକ୍ତ ଜିନିଷ ଖାଇଲୁନି ଡାନରେ ବିଷାକ୍ତ ପନିପରିବା ଯାହା ବିଷାକ୍ତ ଜିନିଷ କିଣି ଆଣିଲେ ବିଷାକ୍ତ ଜିନିଷ ଖାଇଲୁନି ଏଟା କମାଇ କମାଇ କମାଇ ନାଇ ଜମିକି ଉର୍ବର କରିବୁ ବୋଲି ସେମିତି ମିଟିଂ ମାନେ ଡାକି ଡାକି କହିଲେନି ଏଟା
1: ଆମର ଅନୁଷ୍ଠାନ ପାଇଁ ସମୟ ଦେଲ ଆଉ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ନିଜର ଅନୁଭୂତିର କଥା କହିଲ ତେଣୁ ଆମ ଅନୁଷ୍ଠାନ ତରଫରୁ ଆଉ ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ଭାଇ ରହିଲୁ ନମସ୍କାର ଭାଇ
0: ନମସ୍କାର ନମସ୍କାର।

ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ଘୋଷଣା। ରାଜ୍ୟରେ ଜୁଲାଇ 1 ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ। ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଗୁରୁତ୍ୱ। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ରାଜ୍ୟରେ ବିଜେପି ସରକାରଙ୍କ 2 ପୂର୍ତ୍ତିକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି। ଏବଂ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ଆସନ୍ତା 31 ତାରିଖରୁ ଆରମ୍ଭ ହେବ ବିମାନ ସେବା। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଶାରେ ଆସନ୍ତା ଜୁଲାଇ 1 ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରଣ କରାଯାଇଛି। ରାଜ୍ୟରେ ହେବାକୁ ଥିବା ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000 ଅଧିକ ବୁଥ୍ ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍ତି। ସ୍ୱଚ୍ଛ ଓ ନିରପେକ୍ଷ ସଂଶୋଧନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ବୁଥ୍ରେ ଜଣେ ଲେଖାଏଁ ବୁଥ୍ ସ୍ତରୀୟ ଏଜେଣ୍ଟ ନିୟୋଜିତ ହେବେ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅପରାଧ ଓ ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇବା ଉପରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶେଷକରି ସଂଗଠିତ ଅପରାଧକୁ ରୋକିବା ଏବଂ ପୁଲିସ ବାହିନୀର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଉପରେ ବୈଠକରେ ଆଲୋଚନା ହେଉଛି। ବୈଠକରେ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଏବଂ ବରିଷ୍ଠ ଅଧିକାରୀ ଆବଶ୍ୟକ ତଥ୍ୟ ଏବଂ ରିପୋର୍ଟ ସହ ଆଭାସୀ ଜରିଆରେ ସାମିଲ ହୋଇଛନ୍ତି। ସପ୍ତାହକ ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହା ଦ୍ୱିତୀୟ ସମୀକ୍ଷା ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ଆସନ୍ତା ମାସ 12 ତାରିଖରେ 2 ପୂରଣ ହେବ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ସବ ପାଳନ ନ କରିବାକୁ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଆସନ୍ତା ମାସ 12-21 ତାରିଖ ପର୍ଯ୍ୟନ୍ତ ସରକାରଙ୍କ ସଫଳତା ନେଇ ତଥ୍ୟ ଓ ସୂଚନା ପ୍ରସାର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ 1 ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗର ରିପୋର୍ଟ କାର୍ଡ ଉନ୍ମୋଚନ କରିବେ ଏବଂ ମନ୍ତ୍ରୀ ଓ ସଚିବ ରିପୋର୍ଟ କାର୍ଡ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବେ। ବିଭିନ୍ନ ବିଭାଗର ସଫଳତାକୁ ଆଧାର କରି 7 ଥିମ୍ ଶକ୍ତି ଓଡ଼ିଶା, ସମୃଦ୍ଧ କୃଷି ଓଡ଼ିଶା, ସୁସ୍ଥ ଓଡ଼ିଶା, ନିର୍ମାଣ ଓଡ଼ିଶା, ଉତ୍କର୍ଷ ଓଡ଼ିଶା, ଜନଶକ୍ତି ଓଡ଼ିଶା ଏବଂ କୌଶଳ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ, ଖର୍ଚ୍ଚ, ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ଶ୍ରୀମତୀ ଗର୍ଗ କହିଛନ୍ତି,
1: ସୋ ଅଲ୍ ସେକ୍ରେଟେରୀ ମିଟିଂରେ ଆମେ ପ୍ରାୟ ଏଭ୍ରି 15 ଡେଜ୍ରେ ଆମର ଏକ୍ସପେଣ୍ଡିଚର୍ ଓ ରେଭିନ୍ୟୁ, କେତେ ଆମର ଏକ୍ସପେଣ୍ଡିଚର୍ ହେଉଛି, କେତେ ଆମର ରେଭିନ୍ୟୁ ବଢ଼ିଲା, ଘଟିଲା, କ'ଣ ହେଲା, ତ ସେଇଟା ଆମେ ରିଭ୍ୟୁ କରୁ ସବୁ ସେକ୍ରେଟେରୀମାନଙ୍କ ସାଙ୍ଗରେ, ସେଇଟା ପ୍ରଥମ। ଏବେ ସୁପ୍ରିମକୋର୍ଟ ଗୋଟେ ଅଦାଲତ ଭଳିଆ ଯେଉଁଥିରେ କେସେସ୍ ରିଜଲ୍ଭ କରିବେ, ତ ଆମେ ସମସ୍ତଙ୍କୁ ସେଟା ଜଣାଇଲେ, ଲ ସେକ୍ରେଟେରୀ ସେଟା ଜଣାଇଲେ।
0: ବିଶ୍ୱବ୍ୟାପୀ ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେଡ୍ରେ ଗାଡ଼ିର ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନରେ ଯାତାୟାତ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଝାରସୁଗୁଡ଼ାରୁ ଭୁବନେଶ୍ୱର ହାଇଦ୍ରାବାଦକୁ ବିମାନ ସେବା ଆସନ୍ତା 31 ତାରିଖରୁ ଆରମ୍ଭ ହେବ। ସପ୍ତାହକୁ 6 ଦିନ ବିମାନ ଚଳାଚଳ କରିବ। କେବଳ ବୁଧବାର ଦିନ ସେବା ବନ୍ଦ ରହିବ। ଝାରସୁଗୁଡ଼ାରୁ 11:10 ବିମାନ ଛାଡ଼ି 12:00 ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ 12:30 ବିମାନ ଛାଡ଼ି 12:20 ଝାରସୁଗୁଡ଼ାରେ ପହଞ୍ଚିବ। ଅନ୍ୟପକ୍ଷରେ ହାଇଦ୍ରାବାଦ

ହାଇଦ୍ରାବାଦରୁ 8:40 ବିମାନ ଉଡ଼ାଣ କରି ଝାରସୁଗୁଡ଼ାରେ 10:25 ପହଞ୍ଚିବ। ପୁଣି ଝାରସୁଗୁଡ଼ାରୁ 1:50 ବାହାରି 3:35 ହାଇଦ୍ରାବାଦରେ ପହଞ୍ଚିବ। ଏହାଦ୍ୱାରା ଯାତ୍ରୀମାନେ ଦୀର୍ଘ ସମୟ ଅପେକ୍ଷା ସମସ୍ୟାରୁ ମୁକ୍ତି ପାଇବେ ଏବଂ ଅଳ୍ପ ସମୟ ମଧ୍ୟରେ ସିଧାସଳଖ ଯାତ୍ରା କରିପାରିବେ। ରାଜ୍ୟରେ ଆଦୌ ତୈଳ ସଙ୍କଟ ନାହିଁ, ତେଣୁ ଲୋକମାନେ ଭୟଭୀତ ହୋଇ ତେଲ ନ କିଣିବାକୁ ଯୋଗାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ପରାମର୍ଶ ଦେଇଛନ୍ତି। ସମ୍ପ୍ରତି 22 ପେଟ୍ରୋଲ ଟାଙ୍କିରେ ତେଲ ନଥିବା ଅଭିଯୋଗ ହେବା ପରେ ସଚିବ ଶ୍ରୀ ସିଂ କହିଛନ୍ତି, ସ୍ୱାଭାବିକ ସ୍ଥିତିରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ରାଜ୍ୟରେ ଥିବା 2800 ତେଲ ଟାଙ୍କିରେ ସ୍ୱାଭାବିକ ଭାବେ ତେଲ ବିକ୍ରି ହେଉଥିବା ସେ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଥିବା କଟକ ଚାନ୍ଦବାଲି ରାଜ୍ୟ ରାଜପଥରେ 3 ସେତୁ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୃକ୍ତ ରାଜ୍ୟ ରାଜପଥରେ ଦୁର୍ଘଟଣା ହ୍ରାସ କରିବା ଓ ଗମନାଗମନ ସୁଗମ କରିବା ଲାଗି ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ ଉପରେ ସେତୁ ନିର୍ମାଣ କରାଯିବ। ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଗୋପାଳପୁର ଓ ପତ୍ରପୁର ପଞ୍ଚାୟତର ବିଲିକଣାଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ପ୍ରଭାବ ଆକଳନ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି 3 ସେତୁ ନିର୍ମାଣ ଦାୟିତ୍ୱରେ ଥିବା ରାଜ୍ୟ ସେତୁ ନିର୍ମାଣ ନିଗମର ଅଧିକାରୀ ଓ କେନ୍ଦ୍ରାପଡ଼ା ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଏବଂ ତହସିଲଦାର ଜମି ଅଧିଗ୍ରହଣ ସମ୍ପର୍କରେ ସ୍ଥାନୀୟ ଅଧିବାସୀମାନଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହେବାକୁ ଥିବା ସେତୁ ପାଇଁ 306.86 କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଖରସ୍ରୋତା ନଦୀ ଉପରେ ସେତୁ ପାଇଁ 284.56 କୋଟି ଓ ବୈତରଣୀ ନଦୀ ଉପରେ ସେତୁ ପାଇଁ 319.42 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆସନ୍ତା 3 ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶେଖରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଜଣେ ଦାୟିତ୍ୱବାନ ଅଧିକାରୀଙ୍କୁ ସ୍ୱଚ୍ଛତା ୱାର୍ଡେନ୍ ଭାବେ ମନୋନୀତ କରାଯିବ। ସମ୍ପୃକ୍ତ ଅଧିକାରୀ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା ତଦାରଖ କରିବା ପାଇଁ ମୁଖ୍ୟ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସମ୍ପୃକ୍ତ ସ୍ୱଚ୍ଛତା ୱାର୍ଡେନ୍ଙ୍କ ନାମ, ପଦବୀ ଏବଂ ମୋବାଇଲ୍ ନମ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାର୍ଯ୍ୟାଳୟରେ ଚିରନ୍ତନ ବାଡ଼ି ବଗିଚା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କୋମନା ବ୍ଲକର 5 ପଞ୍ଚାୟତର 17 ଗ୍ରାମରେ ଘରବାଡ଼ି ପଛପଟେ ଥିବା ଅଦରକାରୀ ଜମିର ସଦୁପଯୋଗ କରି ଚିରନ୍ତନ ବାଡ଼ି ବଗିଚା ସୃଷ୍ଟି କରିବା ନେଇ ସଚେତନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଡଙ୍ଗରଭେଜା ଏବଂ କୋଷାଗୁମୁଡ଼ା ବ୍ଲକର ବଡ଼ ଆମ୍ବଡ଼ାଠାରେ ଜନ ଆକ୍ରୋଶ ସମାବେଶ ଆୟୋଜିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀଙ୍କ ନେତୃତ୍ୱରେ ନାରୀବନ୍ଧନ ଅଧିନିୟମକୁ ବିରୋଧ ପରିପ୍ରେକ୍ଷୀରେ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ବର୍ଷା ଋତୁ ପୂର୍ବରୁ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ଲାଗି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏସ୍ଏଆଇ ପକ୍ଷରୁ ଦେଶବ୍ୟାପୀ ଜନସମ୍ପୃକ୍ତି ଅଭିଯାନ ଆରମ୍ଭ ହୋଇଛି। ଖେଳୁଆଡ଼ ମନୋଭାବ, ସୃଜନଶୀଳତା ଏବଂ ଯୁବ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି। ଅଭିଯାନ ଅଂଶସ୍ୱରୂପ ଅଂଶଗ୍ରହଣକାରୀମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ମଶାଲ ଡିଜାଇନ୍ ପ୍ରତିଯୋଗିତା, CWG ରିଲ୍ ଚ୍ୟାଲେଞ୍ଜ ଏବଂ କୁଇଜ୍ରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତା ପାଇଁ ମାଇ ଭାରତ ପୋର୍ଟାଲ ଉପଭୋକ୍ତାଙ୍କ ପାଇଁ ଖୋଲା ରହିଛି। ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ, ସୃଜନଶୀଳତା ଓ ଜାତୀୟ ଗୌରବର ଭାବନା ସୃଷ୍ଟି କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଫଳ ଆୟୋଜନ ପାଇଁ ସାମୂହିକ ଉତ୍ସାହକୁ ପ୍ରୋତ୍ସାହିତ କରିବା ଏହି 3 ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ମଧ୍ୟରେ କାଳବୈଶାଖୀ ନେଇ କେତେକ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ବଜ୍ରପାତ ସହ ବର୍ଷା ହେବା ନେଇ 7 ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି ଅପରାହ୍ନ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା 40°C ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଧାନ ସଂଶୋଧନ ପାଇଁ ଘୋଷଣା।
ରାଜ୍ୟରେ ଜୁଲାଇ ପହିଲାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରତି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ କୃତ୍ରିମ ବୁଦ୍ଧିମତା ଆଧାରିତ ଆର୍ଥିକ ସମାବେଶୀ ପଦକ୍ଷେପ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଦେଶର ଆର୍ଥିକ ସମାବେଶୀ ଯାତ୍ରା ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରୁଛି। ସଶକ୍ତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ କୃତ୍ରିମ ବୁଦ୍ଧିମତା ସମନ୍ୱୟ ଦ୍ୱାରା ଏହି ପରିବର୍ତ୍ତନ ଗତିଶୀଳ ହେଉଛି। ମୁଖ୍ୟତଃ ବ୍ୟାଙ୍କିଂ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ପାଇଁ ଆରମ୍ଭ ହୋଇଥିବା ଏଭଳି ପଦକ୍ଷେପ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଆଧାରିତ ଇକୋସିଷ୍ଟମରେ ବିକଶିତ ହୋଇଛି। ଦକ୍ଷ ସମାବେଶୀମୂଳକ ଏବଂ ବାସ୍ତବ ସମୟ ଆର୍ଥିକ ସେବା ପ୍ରଦାନ କରିବା ଉପରେ ଏହା କେନ୍ଦ୍ରୀଭୂତ। ଡିଜିଟାଲ ଭିତ୍ତିଭୂମି, ଉନ୍ନତ ବିଶ୍ଳେଷଣ ଏବଂ ସମ୍ମତି ଭିତ୍ତିକ ତଥ୍ୟ ଆଦାନ ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ କୃତ୍ରିମ ବୁଦ୍ଧିମତା ଏଆଇ ଆର୍ଥିକ ସେବାଗୁଡ଼ିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି ଏବଂ ପରିଚାଳନାର ବ୍ୟବସ୍ଥା କରୁଛି। ସେଗୁଡ଼ିକ ମଧ୍ୟରେ ଦକ୍ଷତା ବିକାଶ, କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରିବା ଏବଂ ବ୍ୟକ୍ତିଗତ ଆର୍ଥିକ କ୍ଷେତ୍ର ସମାଧାନକୁ ତ୍ୱରାନ୍ୱିତ କରିବା ଅନ୍ତର୍ଭୁକ୍ତ। ଏଭଳି ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ହୋଇପାରିଛି। ସୂଚନା ଅସମାନତାକୁ ହ୍ରାସ କରି ପାରମ୍ପରିକ କ୍ରେଡିଟ୍ ମୂଲ୍ୟାୟନ ମଡେଲକୁ ପରିବର୍ତ୍ତିତ ଢଙ୍ଗରେ କୃତ୍ରିମ ବୁଦ୍ଧିମତା ପ୍ରବର୍ତ୍ତନ କରିପାରୁଛି, ଫଳରେ ଆର୍ଥିକ ପରିଚାଳନା କ୍ଷେତ୍ରରେ ସୃଷ୍ଟ ଆହ୍ୱାନ ସମାଧାନ ହେବା ସହ ପରିଚାଳନାଗତ ଏବଂ ନିରନ୍ତରତା ଆଧାରିତ ବିକାଶ ସମ୍ଭବ ହୋଇପାରୁଛି। ଭାରତ ଏକ ଡିଜିଟାଲ ସଶକ୍ତ ଅର୍ଥନୀତି ଆଡ଼କୁ ଅଗ୍ରଗତି କରୁଥିବାରୁ କୃତ୍ରିମ ବୁଦ୍ଧିମତା ଆର୍ଥିକ ସମାବେଶୀ କ୍ଷେତ୍ରକୁ ତ୍ୱରାନ୍ୱିତ କରୁଛି। ଏଥିସହ ଆର୍ଥିକ ଇକୋସିଷ୍ଟମକୁ ଅଧିକ ପ୍ରତିକ୍ରିୟାଶୀଳ, ସୁରକ୍ଷିତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୂପରେଖ ନିର୍ମାଣ କରାଯାଇପାରୁଛି। ଆର୍ଥିକ ସମାବେଶ ହେଉଛି ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନକୁ ସୁନିଶ୍ଚିତ କରିବା। ମୁଖ୍ୟତଃ ସମାଜର ଦୁର୍ବଳ ବର୍ଗ ଏବଂ ନିମ୍ନ ଆୟକାରୀ ଗୋଷ୍ଠୀ ଏହାର ସୁଫଳ ପାଇପାରୁଛନ୍ତି। ସମୟୋଚିତ, ପର୍ଯ୍ୟାପ୍ତ ଏବଂ ସୁଲଭ ଢଙ୍ଗରେ ସେମାନେ ଋଣ ସୁବିଧା ଉପଲବ୍ଧ କରିପାରୁଛନ୍ତି। ଏହାଦ୍ୱାରା ଦେଶର ଡିଜିଟାଲ ପ୍ରଥମ ବାସ୍ତବତାରେ ପରିଣତ ହୋଇଛି। ଗତ ଦଶନ୍ଧି ମଧ୍ୟରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ପରିଚୟ ଯାଞ୍ଚଠାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ବିନା ପ୍ରତିବନ୍ଧକରେ ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଏହାର ଏକ ଉଦାହରଣ। ଜନଧନ ଆଧାର ମୋବାଇଲ JAN ହେଉଛି ଏକ ସାର୍ବଜନୀନ ବ୍ୟାଙ୍କ ଆକାଉଣ୍ଟ ଯାହା ବାୟୋମେଟ୍ରିକ୍ ପରିଚୟ ଏବଂ ମୋବାଇଲ ନମ୍ବର ସଂଯୋଗର ଏକ ମୂଳ ସଂସ୍କରଣ। ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କୁ ସ୍ୱତନ୍ତ୍ର ଆର୍ଥିକ ପରିଚୟ ପ୍ରଦାନ କରିବା ସହିତ ରାଜ୍ୟ ସହ ସମନ୍ୱୟ ମାଧ୍ୟମରେ ଏହାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା। ଗତ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ସୁରକ୍ଷିତ ପ୍ରମାଣୀକରଣ ପାଇଁ 144 କୋଟିରୁ ଅଧିକ ଆଧାର ନମ୍ବର ସୃଷ୍ଟି କରାଯାଇଛି। ଜନଧନ ଆକାଉଣ୍ଟଗୁଡ଼ିକର ସଂଖ୍ୟା 2015 14,71,00,000 ଥିବାବେଳେ ଗତ April 29 ସୁଦ୍ଧା ଏହା 58,16,00,000 ବୃଦ୍ଧି ପାଇଛି। ଏଥିସହ ଏହି ସମୟ ସୁଦ୍ଧା ମୋଟ ଜମା ପରିମାଣ 3,02,000 କୋଟି ପହଞ୍ଚିଛି। ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କୁ ଆନୁଷ୍ଠାନିକ ଭାବେ ଦେଶର ଅର୍ଥନୀତିରେ ସାମିଲ କରିବାରେ ଏହା ପ୍ରମାଣ କରୁଛି। ସେହିଭଳି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ UPI ମାଧ୍ୟମରେ ଆର୍ଥିକ କାରବାର ଅଧିକ ସହଜ ଓ ସୁଗମ ହୋଇପାରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା 2,264,11,00,000 UPI ମାଧ୍ୟମରେ ପ୍ରାୟ 29,53,00,000 ଆର୍ଥିକ କାରବାର ହୋଇଛି। ଏହି ପ୍ଲାଟଫର୍ମରେ 691 ବ୍ୟାଙ୍କ ସାମିଲ ହୋଇଛନ୍ତି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା DBT ମାଧ୍ୟମରେ ସରକାରୀ ସବସିଡି ଏବଂ କଲ୍ୟାଣକାରୀ ସୁଫଳ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେଉଛି। ଏହି ଯୋଜନା ଅଧୀନରେ ଗତ ଜାନୁଆରୀ ସୁଦ୍ଧା 49,09,000 କୋଟି ସ୍ଥାନାନ୍ତରିତ ହୋଇଛି। ବ୍ୟାଙ୍କିଂ ଏବଂ ଆର୍ଥିକ ସେବାରେ ଆଞ୍ଚଳିକ ଭାଷା ବ୍ୟବହାର ବୃଦ୍ଧି ଲକ୍ଷ୍ୟ ନେଇ ଗତ ଫେବୃଆରୀ ମାସରେ ଡିଜିଟାଲ ଇଣ୍ଡିଆ, ଭାଷିନୀ ବିଭାଗ ଏବଂ RBI ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦେଶର ସମସ୍ତ 22 ଅନୁସୂଚିତ ଭାରତୀୟ ଭାଷାରେ ବ୍ୟାଙ୍କିଂ ସେବା ପ୍ରଦାନ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ଗତବର୍ଷ ଅକ୍ଟୋବର ମାସରେ ଘୋଷିତ ହୋଇଥିବା ମିଶନ ଡିଜିଟାଲ ଶ୍ରମ ସେତୁ ହେଉଛି କୃତ୍ରିମ ବୁଦ୍ଧିମତା ଚାଳିତ ଏକ ବ୍ୟବସ୍ଥା, ଯାହାକି ଅଣସଂଗଠିତ କ୍ଷେତ୍ରର କର୍ମଚାରୀଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ କୃତ୍ରିମ ବୁଦ୍ଧିମତା ନେତୃତ୍ୱାଧୀନ ଆର୍ଥିକ ସମାବେଶୀ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

0: ଆଜିର ପ୍ରସଙ୍ଗରେ ଶୁଣିଲେ କୃତ୍ରିମ ବୁଦ୍ଧିମତା ଆଧାରିତ ଆର୍ଥିକ ସମାବେଶୀ ପଦକ୍ଷେପ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ।
1: ଶ୍ରୋତାମାନେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖିଆ ଖବର। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ NDRF 140 କୋଟି ଭାରତୀୟଙ୍କ ବିଶ୍ୱାସ ଜିତିପାରିଛେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜୁଲାଇ 1 ତାରିଖନୁ ଓଡ଼ିଶାନ ମୂଲ ହେବା ସ୍ୱତନ୍ତ୍ର ସଘନ ସଂଶୋଧନ SIR। ରାଇଜେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇକରି ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ଚାଲିଛେ ଜରୁରୀ ବୈଠକ। ଭୁବନେଶ୍ୱର ନ ହୋଇଛେ ସଚିବସ୍ତରୀୟ ବୈଠକ। ଆଉର୍ ବଙ୍ଗୋପସାଗରନ ସୃଷ୍ଟି ହୋଇଛେ ଲଘୁଚାପ କ୍ଷେତ୍ର। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସାଙ୍ଗେ ରାଜ୍ୟର ସବୁ ଜିଲ୍ଲାନ ହୋଇପାରେ ବର୍ଷା। ଏଥର ପୂରା ଖବର। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ NDRF 140 କୋଟି ଭାରତୀୟଙ୍କ ବିଶ୍ୱାସ ଜିତିପାରିଛେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍। ଉତ୍ତରପ୍ରଦେଶର ଗାଜିଆବାଦଠାରେ NDRFକେ ରାଷ୍ଟ୍ରପତିଙ୍କର ଧ୍ୱଜା ପୁରସ୍କାର ସମାରୋହକେ ସମ୍ବୋଧନ କରିକରି ଶ୍ରୀ ଶାହା କହିଛନ୍, ବିପର୍ଯ୍ୟୟ ସମୟାଥି NDRF କର୍ମଚାରୀ ଅଦମ୍ୟ ସାହସ ଆଉ ସମର୍ପଣ ଭାବ ସହିତ କାମ କରିକରି ଉତ୍କର୍ଷତା ଦେଖାଇଛନ୍। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକମାନଙ୍କର ମନେ ଆଶ୍ୱସ୍ତି ଭରିଦିଶି। ରାଷ୍ଟ୍ରପତିଙ୍କ ଧ୍ୱଜା ସମ୍ମାନ ପାଇବାରଟା ବହୁତ ଗର୍ବର ବିଷୟ। ଏହି ସମ୍ମାନ ଦେବାର ଜରିଏ ରାଷ୍ଟ୍ରପତି NDRF SDRF ଆଉ ଭିନ୍ ଭିନ୍ ସ୍ତରଥି ସେବା ଦେଉଥିବାର ଆପଦା ମିତ୍ରଙ୍କର ବିପର୍ଯ୍ୟୟ ସାହାଯ୍ୟକେ ଶ୍ରୀ ଶାହା ପ୍ରଶଂସା କରିଛନ୍।
1: NDRF को राष्ट्रपति निशान का सम्मान दिया गया, वो हम सब के लिए गौरव और प्रतिष्ठा की बात। ये सम्मान NDRF के समस्त बल के सेवा साहस शौर्य और समर्पण के संचित गुणों का सम्मान है। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम NDMA और NDRF ने किया है।
0: ଶ୍ରୀ ଶାହା କହିଛନ୍, NDRF ନିଜର 8,500 ଏତକା କର୍ମଚାରୀ 10,000 ଏତକା ନାଗରିକମାନଙ୍କୁ ସେବା ଦେଉଥିବାର ସୁରକ୍ଷା କର୍ମଚାରୀ ଆଉ 2,20,000 ଏତକା ସ୍ୱେଚ୍ଛାସେବୀମାନଙ୍କୁ ତାଲିମ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଭାରତ ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରଥି ଗୋଟିଏ ଆଗଧାଡ଼ିର ରାଷ୍ଟ୍ର ହୋଇଛେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା କହିଛନ୍। ଓଡ଼ିଶା ସହିତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳର ଭୋଟର ତାଲିକାଥି 3 ଖେପ୍ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ମୂଲ କରବାରକେ ଭାରତୀୟ ନିର୍ବାଚନ ଆୟୋଗଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଶାନ ଆଇବା 1 ତାରିଖନୁ ଏହି କାର୍ଯ୍ୟକ୍ରମ ମୂଲ ହେବା। ଜନଗଣନା ଲାଗି ଚାଲିଥିବାର ଘର ଗଣନା ପ୍ରକ୍ରିୟାକେ ନଜରଥି ରଖିକରି ସମୟସୂଚୀ ଧାରିଜ କରାଯାଇଛି। ରାଜ୍ୟ ହେବାରକେ ଥିବାର SIR ପ୍ରକ୍ରିୟାଥି 38,123 ଜନ ବୁଥ୍ ସ୍ତରୀୟ ଅଧିକାରୀ ଘର ଘର ବୁଲିକରି ମତଦାତାମାନଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସାହାଯ୍ୟ କରିବା ଲାଗି ଭିନ୍ ଭିନ୍ ରାଜନୈତିକ ଦଳ ତରଫରୁ 27,000 ଏତକା ବୁଥ୍ ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍। ସ୍ୱଚ୍ଛ ଆଉ ନିରପେକ୍ଷ ସଂଶୋଧନ ପ୍ରକ୍ରିୟା ସୁନିଶ୍ଚିତ କରିବାର ଲାଗି ଫି ବୁଥ୍ ନ ଜନେ ଲେଖା ବୁଥ୍ ସ୍ତରୀୟ ଏଜେଣ୍ଟ ନିୟୋଜିତ ହେବେ ବୋଲି ଆୟୋଗଙ୍କ ତରଫରୁ ସୂଚନା ଦିଆଯାଇଛି। ରାଇଜେ ଆଇନ ଶୃଙ୍ଖଳା ପରିସ୍ଥିତିକେ ନେଇକରି ଆଜି ବେଲବୁଡ଼େ ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଗୋଟିଏ ଜରୁରୀ ବୈଠକ ଚାଲିଛି। ଅପରାଧ ଆଉ ଅପରାଧୀମାନଙ୍କ ଲାଗି ଜିରୋ ଟଲରେନ୍ସ ନୀତି ଅପନାବାରଟା ହେଉଛି ବୈଠକର ମୂଲ ଆଭିମୁଖ୍ୟ। ହପ୍ତେ ଭିତରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବାବଦ ଇଟା 2 ବୈଠକ। ବୈଠକଟି ମୁଖ୍ୟ ଶାସନ ସଚିବ, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ADG, ଭୁବନେଶ୍ୱର କଟକ ପୁଲିସ୍ କମିଶନର ଆଉ RDC ସବୁ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକ ଯୋଗ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନର ଆଜି ମୁଖ୍ୟ

0: ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାତି ସଚିବ ସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ରାଜସ୍ୱ ସଂଗ୍ରହ ଖର୍ଚ୍ଚା ସମୀକ୍ଷା ଓ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ସୁପ୍ରିମକୋର୍ଟଙ୍କର ନିର୍ଦ୍ଦେଶଟି ସାରା ଦେଶରେ ସମାଧାନ ସମାରୋହ ଅଦାଲତ ଜରିଏ ବିଚାରାଧୀନ ମାମଲାମାନଙ୍କର ସମାଧାନ ଲାଗି ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍। ଇତାର କାର୍ଯ୍ୟକାରିତା ବାବଦେ ଆଇନ ବିଭାଗର ସଚିବ ସମକୁ ଜଣାଇ ଦେଇଥିଲେ। ରାଜ୍ୟ ବିଜେପି ସରକାରକେ ଆଇବା ମାସ 12 ତାରିଖ 2 ବଛର ପୁରା ହେଉଛି। ଇତାର ଆଗନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ନେଇକରି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ସରକାରଙ୍କର 2 ବଛରର ଭିନ୍ ଭିନ୍ ସଫଳତା ବାବଦେ ଆଲୋଚନା କରାଯାଇଛି। ମନ୍ତ୍ରୀମାନେ ଗଲା 2 ବଛରଥି ହାସଲ କରିଥିବାର ଭିନ୍ ଭିନ୍ ସଫଳତାକେ ମୁଖ୍ୟମନ୍ତ୍ରୀଙ୍କର ଆଗେ ଉପସ୍ଥାପନ କରିଥିଲେ। ଆଇବା ଦିନେ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାମାନଙ୍କୁ ଲୁକର ପାସେ ପହଞ୍ଚାବାର ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ବୈଠକଟି 2 ଉପମୁଖ୍ୟମନ୍ତ୍ରୀ ଆଉ ଅଲଗା ସଦସ୍ୟମାନେ ଉପସ୍ଥିତ ଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସାରା ପୃଥିବୀନ ଲାଗି ରହିଥିବା ତେଲ ସଙ୍କଟ ଭିତରେ ରାଜ୍ୟ ସରକାର ଜରୁରୀ ନିଷ୍ପତ୍ତି ନେଇପାରନ୍ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍। ସଚିବସ୍ତରୀୟ ବୈଠକ ଉତ୍ତରୁ ଭୁବନେଶ୍ୱରନ ଗଣମାଧ୍ୟମକେ ପ୍ରତିକ୍ରିୟା ଦେଇକରି ଶ୍ରୀମତୀ ଗର୍ଗ କହିଛନ୍, ପରିସ୍ଥିତିର ମୁକାବିଲା ଲାଗି ସରକାରୀ ସ୍ତରଥି ଭିନ୍ ଭିନ୍ ପଦକ୍ଷେପ ନିଆଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର କମ୍ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ୱାନଥି ବହୁତଟି ରାଜ୍ୟ ଇତାକେ କାର୍ଯ୍ୟକାରୀ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର କାର୍କେଟ୍ଥି ବ୍ୟବହାର ହେଉଥିବାର ଗାଡ଼ି ସଂଖ୍ୟାକେ କମ୍ କରିଛନ୍। ଆଇବା ଦିନେ ସରକାରୀ ଅଧିକାରୀ ଆଉ କର୍ମଚାରୀମାନଙ୍କ ଲାଗି ନୂଆ ନିର୍ଦ୍ଦେଶ ଜାରି କରିବାକେ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନଥି ଯାଆସ୍କେ ବାଧ୍ୟତାମୂଳକ କରାଯାଏ ବୋଲି ଶ୍ରୀମତୀ ଗର୍ଗ କହିଛନ୍।
1: ଅଲରେଡି ଆପଣ ତ ଶୁଣିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ଯୋ କ୍ୟାବେଲ କେଟ୍ ତାକୁ କମେଇ ଦେଇଛନ୍ତି। ତାପରେ ଆମେ ମାନେ ବି ଆମର ଭିତରେ ବି ବହୁତ ଜଣ ଅନ୍ୟାନ୍ୟ ଜିନିଷ ସବୁ କରୁଛନ୍ତି ଆଉ ଆଜି ଆଉ ଡିସିସନ୍ସ ହେବ ସେଇଟା ବି ଆମେ ଆପଣଙ୍କୁ ଜଣାଇବୁ।
0: ଦେଶରେ ଅଶୋଧିତ ତେଲ ଏଲ୍ପିଜି ଆଉ ପ୍ରାକୃତିକ ଗ୍ୟାସ୍ ଯୋଗାଣ ଲାଗି ପ୍ରଭାବୀ ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି। ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍, ଘରୋଇ ଏଲ୍ପିଜି ଯୋଗାଣ ସ୍ୱାଭାବିକ ରହିଛି ଆଉ କେନ୍ସିଭିଲ୍ ବିତରକଙ୍କର ନ ଷ୍ଟକ୍ ନାଇଁ ସରି। ଇତାର ସହିତ ରିଫାଇନାରୀମାନ ପୁରା କ୍ଷମତାଥି କାମ କରୁଛନ୍ ବୋଲି ଶ୍ରୀମତୀ ଶର୍ମା କହିଛନ୍। ଗଲା ମାର୍ଚ୍ଚ ମାସରୁ 7 ଲକ୍ଷରୁ ଅଧିକା ଏଲ୍ପିଜି ସଂଯୋଗ ଆଉ 7.5 ଲକ୍ଷରୁ ପିଏନ୍ଜି ଉପଭୋକ୍ତା ପଞ୍ଜୀକରଣ ହୋଇଛନ୍। ଗଲା 3 ଦିନ ଭିତରେ 1.40 କୋଟି ଏଲ୍ପିଜି ବୁକିଂ ଭିତରୁ 1.39 କୋଟି ପୁରା କରାଯାଇଛି। 90,000 ଅଧିକା ଏଲ୍ପିଜି ନେଇକରି 2 ଜାହାଜ ଗଲାକାଲି ହରମୁଜ ପ୍ରଣାଳୀ ପାର ହୋଇକରି ଆଇବା 16 ତାରିଖ ପହଞ୍ଚିବା ବୋଲି ବନ୍ଦର ଆଉ ଜାହାଜ ଚଳାଚଳ ସଚିବ କହିଛନ୍। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ରଥ ତିଆରି କାମ ଜାରି ରହିଛି। 3 ରଥର 32 ଚକା ତିଆରି ଶେଷ ହୋଇଛି। ତାଳଧ୍ୱଜ ରଥର 14 ଚକା ଭିତରୁ 9 ଚକା ବନା କାମ ଶେଷ ହୋଇଥିବାର ବେଳେ ଦର୍ପଦଳନ ରଥର 10 ଆଉ ନନ୍ଦିଘୋଷ ରଥର 12 ଚକା ବନା ସରିଛି। 3 ରଥର 4 ଲେଖା ମୁହାଣ୍ଟ 4 ଲେଖା ନିରାଡ଼ି ଆଉ 12 ଲେଖା ଭୂଇଁ ଖମ୍ବିମାନଙ୍କର ଚୌପଟ କାମ ଶେଷ ହେବାର ଉତ୍ତରୁ 3 ରଥର ଭୂଇଁ ଚୌତା ତିଆରା କାମ ମୂଲ ହୋଇଛି। ରୂପକାର ସେବକମାନେ 3 ରଥର ସାଲଗୁଜଥି ନୃସିଂହ ରୂପ ଖୁଦେଇମାନଙ୍କର ପଲିସ କାମ ଜାରି ରଖିଛନ୍। ଝାରସୁଗୁଡ଼ା ବିମାନ ବନ୍ଦରନୁ ଆଇବା 21 ତାରିଖନୁ ଷ୍ଟାର ଏୟାର ବିମାନ ସେବା ମୂଲ ହେବାରକେ ଯାଉଛି। ଏଥିର୍ଲାଗି ପ୍ରସ୍ତୁତି ଶେଷ ହୋଇଥିବାର ବେଳେ ଟିକେଟ୍ ବୁକିଂ ହପ୍ତେ ତଲୁ ମୂଲ ହୋଇସାରିଛି। ଝାରସୁଗୁଡ଼ା ଆଉ ଭୁବନେଶ୍ୱର ଭିତରେ ବୁଧବାର ଛଡ଼ା ବାକି 6 ଦିନ ବିମାନ ଚଳାଚଳ କରବା। ହାଇଦ୍ରାବାଦ ଝାରସୁଗୁଡ଼ା ଭିତରେ ଭିଲ୍ ବୁଧବାର ଛଡ଼ା ହପ୍ତାର ବାକି ସବୁଦିନେ ବିମାନ ଚଳାଚଳ କରବା ବୋଲି ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଜଳ ପରିମଳ ମିଶନର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବାର ସବୁ ବୃହତ୍ ପାନୀୟ ଜଳ ପ୍ରକଳ୍ପ କାମକେ ତୁର୍ତ୍ତି ଶେଷ କରବାର୍ ଲାଗି ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଇତାର ସହିତ ବିଡିଓମାନେ ସବୁ ଗାଁ ତଦାରଖ କରିକରି ବେଆଇନ ଭାବେ ବ୍ୟବହାର ହେଉଥିବାର ପାନ୍ ପମ୍ପ ଜବତ କରବାର ସହିତ ସମିଆ ଜାନିକରି ଫି ଗାଁନ ହର୍ ଘର୍ ଜଲ୍ ଯୋଜନାକେ କାର୍ଯ୍ୟକାରୀ କରବାର୍ ଲାଗି ପରାମର୍ଶ ଦେଇଛନ୍। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ନ ଇକ୍ରିସେଟ୍ ହାଇଦ୍ରାବାଦ ତରଫୁ ଚିରନ୍ତନ ବାଡ଼ି ବଗିଚା ସଚେତନ କାର୍ଯ୍ୟକ୍ରମ ହୋଇଯାଇଛି। କୋମନା ବ୍ଲକ୍ର 5 ପଞ୍ଚାୟତର 17 ଗାଁନ ଘର ପଛାଡ଼ର ପଡ଼ିଆ ଜମିଥି ପୁଷ୍ଟିକର ପନିପରିବା ଚାଷ କରବାର ଉପରେ ଜୋର୍ ଦିଆଯାଇଛି। ବୈଠକଟି ଯୋଜନାର ହିତାଧିକାରୀମାନଙ୍କୁ ମିଳୁଥିବାର ସୁବିଧା ଆଉ ସାହାଯ୍ୟ ବାବଦେ ସୂଚନା ଦିଆଯାଇଛି। ବୌଦ୍ଧ ଜିଲ୍ଲାର 11 ପଞ୍ଚବାର୍ଷିକ କୃଷି ଜନଗଣନାର 3 କ୍ଷେପ୍ର ତଥ୍ୟ ମଞ୍ଜୁରୀ ଲାଗି ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାତି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ହୋଇଯାଇଛି। ନୂଆ କୃଷି ଜନଗଣନା ଅନୁସାରେ ଜିଲ୍ଲାର କୃଷି କ୍ଷେତ୍ରଟି ଗଲା କିଛି ବର୍ଷ

ଭିତରେ ଆଧୁନିକୀକରଣ, ଜଲସେଚନ ବ୍ୟବସ୍ଥା ଆଉ କୃଷି ଋଣ ପାଇବାର୍ଥି ଉଲ୍ଲେଖନୀୟ ଅଗ୍ରଗତି ଦେଖବାର୍କେ ମିଳିଛି। ଜିଲ୍ଲାନ କୃଷକମାନଙ୍କର ଆର୍ଥିକ ସଶକ୍ତିକରଣ ହୋଇଥିବାର ବୈଠକଟି ଆଲୋଚନା କରାଯାଇଥିଲା। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ଆଇବା ଶନିବାର ତକ ଦକ୍ଷିଣ ବଙ୍ଗୋପସାଗର ଆଉ ଆଣ୍ଡାମାନ ସାଗର ସହିତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଇଲାକାକେ ପ୍ରବେଶ କରିବାର ସମ୍ଭାବନା ଅଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଲ ବୈଶାଖୀର ବଲେ ହୋଇଥିବାର ବର୍ଷା ଲାଗି ରାଜ୍ୟର ତାପମାତ୍ରା କମିଛି। ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରିକିରି ବର୍ଷା ହେବା ବୋଲି ରାଜ୍ୟର ସବୁ ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରଘାଏ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ NDRF 140 କୋଟି ଭାରତୀୟଙ୍କର ବିଶ୍ୱାସ ଜିତିପାରିଛେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜୁଲାଇ 1 ତାରିଖନୁ ଓଡ଼ିଶାନ ମୂଲ ହେବା ସ୍ୱତନ୍ତ୍ର ସଘନ ସଂଶୋଧନ SIR। ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇକରି ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ଚାଲିଛେ ଜରୁରୀ ବୈଠକ। ଭୁବନେଶ୍ୱରନ ହୋଇଛେ ସଚିବସ୍ତରୀୟ ବୈଠକ। ଆଉର୍ ବଙ୍ଗୋପସାଗରନ ସୃଷ୍ଟି ହୋଇଛେ ଲଘୁଚାପ କ୍ଷେତ୍ର। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସାଙ୍ଗେ ରାଜ୍ୟର ସବୁ ଜିଲ୍ଲାନ ହୋଇପାରେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବ୍ରିକ୍ସ ବୈଠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଘୋଷଣା କଲେ ନିର୍ବାଚନ କମିଶନ। ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳ ଏହି ପର୍ଯ୍ୟାୟରେ ସାମିଲ। ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆସନ୍ତାକାଲି UAE ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆମେରିକା ରାଷ୍ଟ୍ରପତି ଓ ଚୀନ୍ ପ୍ରତିପକ୍ଷଙ୍କ ମଧ୍ୟରେ ବେଜିଂଠାରେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ହ୍ୱାଇଟ୍ ହାଉସ୍ର ସୂଚନା। ଏବଂ IPL କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ।

ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ କେତେକ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରେ ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭାରୋଭ୍, ଇରାନ୍ର ବୈଦେଶିକ ମନ୍ତ୍ରୀ ଆବ୍ବାସ୍ ଅର୍ଘାଚି, ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ରୋନାଲ୍ଡ ଲାମୋଲା ଏବଂ ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା ଆଦି ଅନ୍ତର୍ଭୁକ୍ତ। ବ୍ରିକ୍ସ ବୈଠକରେ ପ୍ରାରମ୍ଭିକ ବକ୍ତବ୍ୟ ରଖି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଶାନ୍ତି ଏବଂ ସୁରକ୍ଷା ହେଉଛି ବୈଷୟିକ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଷୟିକ ସଂଘର୍ଷଜନିତ ପରିସ୍ଥିତିକୁ ପ୍ରତିହତ କରାଯାଇପାରିବ ବୋଲି ସେ କହିଛନ୍ତି। ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନ, ଆର୍ଥିକ ଅନିଶ୍ଚିତତା ଆଦି ବିଶ୍ୱ ପରିଦୃଶ୍ୟକୁ ମୁକାବିଲା କରିବାରେ ବ୍ରିକ୍ସ ଏକ ଗଠନମୂଳକ ଏବଂ ନିରନ୍ତର ଭୂମିକା ଗ୍ରହଣ କରିବ ବୋଲି ଡକ୍ଟର ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି। ଅଂଶଗ୍ରହଣକାରୀ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଡକ୍ଟର ଜୟଶଙ୍କର ସହଯୋଗିତା ଏବଂ ନିରନ୍ତର ଅଙ୍ଗୀକାରବଦ୍ଧତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଭାରତର ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆସନ୍ତାକାଲି ଦ୍ୱିତୀୟ ଦିବସରେ ବ୍ରିକ୍ସ @20 ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ ଶୀର୍ଷକ ଆଲୋଚନାରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ସହଯୋଗୀ ରାଷ୍ଟ୍ରର ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣ କରିବେ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି ପର୍ଯ୍ୟାୟରେ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ। ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାକୁ ମିଶାଇ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକ୍କିମ, ତ୍ରିପୁରା, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡ ରହିଛନ୍ତି। ଦିଲ୍ଲୀ, ଚଣ୍ଡିଗଡ଼, ଦାଦ୍ରା ଓ ନଗରହାବେଳି ଏବଂ ଦାମନ ଓ ଡିୟୁ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଏହି ପର୍ଯ୍ୟାୟରେ ଭୋଟର ତାଲିକା ସଂଶୋଧନ କରାଯିବ। ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ 394,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଏବଂ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିଯୁକ୍ତ 342,000 ବୁଥ୍ସ୍ତରୀୟ ଏଜେଣ୍ଟ ସାମିଲ ହେବେ। ଏହି ପର୍ଯ୍ୟାୟରେ 36,73,00,000 ଭୋଟରଙ୍କ ପାଖକୁ ଯାଇ ଗଣନା କାର୍ଯ୍ୟ ସମ୍ପନ୍ନ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ଏବଂ ଲଦାଖ ବ୍ୟତୀତ ଏହି ତୃତୀୟ ପର୍ଯ୍ୟାୟକୁ ମିଶାଇ ଦେଶବ୍ୟାପୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କାର୍ଯ୍ୟ ସମ୍ପନ୍ନ ହେବ। ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ଶେଷ ହେବା ପରେ ପାଗ ପରିସ୍ଥିତିକୁ ବିଚାରକୁ ନେଇ ଏହି 2 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ନେଇ କାର୍ଯ୍ୟସୂଚୀ ସ୍ଥିର କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ରାଜନୈତିକ ଦଳଗୁଡ଼ିକର ପୂର୍ଣ୍ଣ ଅଂଶଗ୍ରହଣକୁ ନିଶ୍ଚିତ କରିବା ଲକ୍ଷ୍ୟ ନେଇ କମିଶନଙ୍କ ପକ୍ଷରୁ ସବୁ ଦଳଗୁଡ଼ିକୁ ପ୍ରତ୍ୟେକ ପୁଲିଂ ବୁଥ୍ ପାଇଁ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ଅନୁରୋଧ କରାଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ପ୍ରଥମ 2 ପର୍ଯ୍ୟାୟରେ 13 ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ପ୍ରାୟ 69,00,000 ଭୋଟରଙ୍କ ଲାଗି 6,30,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଏବଂ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ 9,20,000 ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟ ବିଭିନ୍ନ ପର୍ଯ୍ୟାୟରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ UAEକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି UAE ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ UAE ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ବୈଷୟିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ଉପରେ ଉଭୟ ନେତା ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସ୍ ଗସ୍ତ କରିବେ। ସେଠାରେ ରାଜା ୱିଲେମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଓଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ ଯିବାର କାର୍ଯ୍ୟସୂଚୀ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ୍ ପ୍ରତିପକ୍ଷ ସି ଜିନ୍ପିଙ୍ଗ ଆଜି ଚୀନ୍ର ବେଜିଂଠାରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଆଞ୍ଚଳିକ ସୁରକ୍ଷା କ୍ଷେତ୍ରରେ ଆହ୍ୱାନ ସତ୍ତ୍ୱେ ଦ୍ୱିପାକ୍ଷିକ ତଥା ବୈଷୟିକ ସହଯୋଗିତା ନେଇ ଉଭୟ ନେତା ଗୁରୁତ୍ୱ ଆରୋପ କରିଥିବା ଜଣାପଡ଼ିଛି। ଶ୍ରୀ ଟ୍ରମ୍ପଙ୍କ ଦ୍ୱିତୀୟ ରାଷ୍ଟ୍ରପତିତ୍ୱ ଅବସରରେ ଏହା ହେଉଛି ପ୍ରଥମ ଚୀନ୍ ଗସ୍ତ। ହ୍ୱାଇଟ୍ ହାଉସ୍ ଦେଇଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀକୁ ଉନ୍ମୁକ୍ତ ରଖିବା ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ସକାରାତ୍ମକ ହୋଇଥିବା

0: ହ୍ୱାଇଟ୍ହାଉସ୍ କହିଛି। ବୈଠକ ପରେ ସମାବେଶକୁ ସମ୍ବୋଧନ କରି ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ କହିଛନ୍ତି, ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ନେଇ ସୃଷ୍ଟ ଆହ୍ୱାନର ମୁକାବିଲା ଦିଗରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚୀନ୍ ଏବଂ ଆମେରିକାକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର ନ କରି ଅଂଶୀଦାର ଭାବେ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହେବ। ଚୀନ୍ ସହିତ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ର ବୃଦ୍ଧି କରିବାକୁ ଆମେରିକା ଆଗ୍ରହୀ ବୋଲି ସେ କହିଛନ୍ତି। ଇରାନ ସଂଘର୍ଷ ପରିସ୍ଥିତି ଏବଂ ୱାଶିଂଟନ୍ ସହ ବୃଦ୍ଧି ପାଉଥିବା ରାଜନୈତିକ ଚାପର ପୃଷ୍ଠଭୂମିରେ ଚୀନ୍କୁ ଆମେରିକା ରାଷ୍ଟ୍ରପତିଙ୍କ ଏହି ତିନିଦିନିଆ ଗସ୍ତ ଗୁରୁତ୍ୱ ବହନ କରୁଛି। ଶ୍ରୀ ଟ୍ରମ୍ପ୍ଙ୍କ ସହ ସେଠାକାର ପ୍ରମୁଖ ବ୍ୟବସାୟିକ ନେତୃମଣ୍ଡଳୀ ଚୀନ୍ ଗସ୍ତରେ ଯାଇଛନ୍ତି। ଶ୍ରୀ ଟ୍ରମ୍ପ୍ଙ୍କ ଗସ୍ତ ପୂର୍ବରୁ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ତାଙ୍କର ପ୍ରଥମ ବେଜିଂ ଗସ୍ତ ଅବସରରେ ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ୱିଙ୍କ ସହ ଆଲୋଚନା କରିଥିଲେ। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, କୃଷି ଓ ଗ୍ରାମୀଣ ବିକାଶ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ ମନ୍ତ୍ରୀସ୍ତରରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସୁନା କ୍ରୟ ନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସାର୍ବଜନୀନ ଏବଂ ଜାତୀୟ ସ୍ୱାର୍ଥ ଆଧାରିତ ବିଦେଶ ଗସ୍ତ ବ୍ୟତୀତ ଅନ୍ୟ କୌଣସି ବିଦେଶ ଗସ୍ତ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ସାର୍ବଜନୀନ ପରିବହନକୁ ବ୍ୟବହାର କରିବା ଲାଗି ବିଭାଗୀୟ କର୍ମଚାରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଏଲ୍ପିଜି ଏବଂ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଘରୋଇ ଏଲ୍ପିଜି ଯୋଗାଣ ନିରନ୍ତର ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପ୍ରାୟ 70% ପହଞ୍ଚିଥିବା ସେ କହିଛନ୍ତି। 750,000 ନୂତନ ଗ୍ରାହକ ପିଏନ୍ଜି ସଂଯୋଗ ପାଇଁ ପଞ୍ଜୀକରଣ କରିଛନ୍ତି। ଶ୍ରୀମତୀ ଶର୍ମା କହିଛନ୍ତି, ଗତ ପହିଲାରୁ ଏପର୍ଯ୍ୟନ୍ତ ପ୍ରାୟ 83,500 ଟନ୍ ବାଣିଜ୍ୟିକ ଏଲ୍ପିଜି ବିକ୍ରି ହୋଇସାରିଛି। ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ସଚିବ ମୁକେଶ ମଙ୍ଗଲ କହିଛନ୍ତି, 90,000 metric tonରୁ ଅଧିକ ଏଲ୍ପିଜି ବହନକାରୀ ଦୁଇଟି ଜାହାଜ ଗତକାଲି ରାତିରେ ହର୍ମୁଜ୍ ପ୍ରଣାଳୀ ପାର କରିଛି। ଆସନ୍ତା 16 ତାରିଖରେ ଜାହାଜ ଦୁଇଟି ଭାରତରେ ପହଞ୍ଚିବାର ଆଶା କରାଯାଉଛି। ସୋମାଲିଆରୁ ସାରଜା ଅଭିମୁଖେ ଯାତ୍ରା କରୁଥିବା ଭାରତୀୟ ବାଣିଜ୍ୟ ଜାହାଜ MSV ହାଜି ଅଲି ଗତକାଲି ଭୋର ସମୟରେ ଓମାନ ଜଳସୀମାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଜାହାଜଟିରେ ନିଆଁ ଲାଗିଯିବା ସହ ସମ୍ପୂର୍ଣ୍ଣ ବୁଡ଼ିଯାଇଥିବା ଜଣାପଡ଼ିଛି। ତେବେ ଓମାନ ତଟରକ୍ଷୀ ବାହିନୀ ଦ୍ୱାରା ଜାହାଜର ସମସ୍ତ 14 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି। ଆଇପିଏଲ୍ କ୍ରିକେଟ୍ର ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବ୍ରିକ୍ସ ବୈଠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଘୋଷଣା କଲେ ନିର୍ବାଚନ କମିଶନ। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳ ଏହି ପର୍ଯ୍ୟାୟରେ ସାମିଲ। ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆସନ୍ତାକାଲି UAE ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆମେରିକା ରାଷ୍ଟ୍ରପତି ଓ ଚୀନ୍ ପ୍ରତିପକ୍ଷଙ୍କ ମଧ୍ୟରେ ବେଜିଂଠାରେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ହ୍ୱାଇଟ୍ ହାଉସ୍ର ସୂଚନା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ନୂଆପଡ଼ା ଜିଲ୍ଲା ନ୍ୟାସନାଲ୍ କଲେଜ ଅଡିଟୋରିୟମ୍ଠାରେ 10ମ ବୋର୍ଡ ପରୀକ୍ଷାରେ A1 ଗ୍ରେଡ୍ରେ ଉତ୍ତୀର୍ଣ୍ଣ 13 ଜଣ ଏବଂ A2 ଗ୍ରେଡ୍ରେ ଉତ୍ତୀର୍ଣ୍ଣ 226 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାସ ଓ SP

0: ଅମୃତପାଲ ସିଂ ଯୋଗ ଦେଇ ଜିଲ୍ଲା ଟପର ପୁନମ ମେହେର, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଅଂଶୁମାନ ବାରିକ ଏବଂ ତୃତୀୟ ସ୍ଥାନରେ ଥିବା ରାହୁଲ କାଣ୍ଡିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗତବର୍ଷ ଜିଲ୍ଲାରୁ ମାତ୍ର 2 ଜଣ A1 ଓ 13 ଜଣ A2ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ନିୟମିତ ଶିକ୍ଷାଦାନ, ସାପ୍ତାହିକ ପରୀକ୍ଷା ଏବଂ ଚାପମୁକ୍ତ ପରୀକ୍ଷା ପ୍ରଣାଳୀ ଫଳରେ ଉଲ୍ଲେଖନୀୟ ସଫଳତା ମିଳିଥିବା ଜିଲ୍ଲାପାଳ ମଧୁସୂଦନ ଦାସ କହିଥିଲେ।
1: ବର୍ଷ A1 13 ଜଣ ପାଇଛନ୍ତି, A2 226 ଜଣ ପାଇଛନ୍ତି, 249 ସଂଖ୍ୟା। ଗତବର୍ଷ 101ରୁ 249, ଗତବର୍ଷର ଆମର ସଫଳତାରେ ଷ୍ଟେଟ୍ ଲେବୁଲ୍ ପୋଜିସନ୍ ଥିଲା 14, ଏଥରକ ଇମ୍ପ୍ରୁଭମେଣ୍ଟ ହେଇକି 6 ହେଇଛି ଏବଂ ଏଥିପାଇଁ ଅଭିଭାବକଙ୍କୁ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏବଂ ଛାତ୍ରଛାତ୍ରୀଙ୍କୁ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି।
0: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଜିଲ୍ଲା ଧାନ କ୍ରୟ କମିଟିର ରବି ଫସଲ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଯଦୁମଣି ପାଣିଗ୍ରାହୀଙ୍କ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। କମିଟିର ଅନୁମୋଦନ କ୍ରମେ ଆସନ୍ତା 20 ତାରିଖରେ ଖରିଆରରେ ରବି ମଣ୍ଡିର ଉଦ୍ଘାଟନ କରାଯିବା ସହ 25 ତାରିଖରୁ ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ କ୍ରୟ ଆରମ୍ଭ କରାଯିବ। ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ରବି ଧାନ ବିକ୍ରୟ ପାଇଁ 19,347 ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଏହା ଗତବର୍ଷ ତୁଳନାରେ 6,050 ଜଣ ଅଧିକ ଏବଂ ପ୍ରାୟ 45% ବୃଦ୍ଧି ପାଇଛି। ଚଳିତ ବର୍ଷ ରବି ଧାନ ସଂଗ୍ରହ ପାଇଁ ପ୍ରଥମ କିସ୍ତିରେ ସରକାର 4,437 ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ସୂଚନା ମିଳିଛି। ଖଡ଼ିଆଳ କଲ୍ୟାଣ ମଣ୍ଡପରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ମହିଳା କମିଶନ ଓ ଖଡ଼ିଆଳ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳାମାନେ ନିଜ ଅଧିକାର ହାସଲ କରିବା ପାଇଁ ଆଇନ ସମ୍ବନ୍ଧୀୟ ସଚେତନତା ଅତ୍ୟନ୍ତ ଜରୁରୀ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ ସୁଭଦ୍ରା ଶକ୍ତି, ବେଟି ବଚାଓ ବେଟି ପଢ଼ାଓ, ନାରୀ ଶକ୍ତି ବନ୍ଧନ ଯୋଜନା ଏବଂ ବାଳିକା ସମୃଦ୍ଧି ଯୋଜନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଥିବା କୁହାଯାଇଥିଲା। ଏହି ସମସ୍ତ ଯୋଜନା ମାଧ୍ୟମରେ ମହିଳାମାନେ ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ଅତିଥିମାନେ କହିଥିଲେ। କାର୍ଯ୍ୟକ୍ରମରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ବିଶେଷ ଭାବେ ଯୋଗ ଦେଇଥିଲେ। ରାଜ୍ୟ ମହିଳା କମିଶନ ସଦସ୍ୟା ମୁକ୍ତା ସାହୁ ଯୋଗ ଦେଇ ମହିଳା ସୁରକ୍ଷା ଓ ଆଇନଗତ ଅଧିକାର ସମ୍ବନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
2: କମିଶନ ଦ୍ୱାରା ଆୟୋଜିତ ଆଇନ ସଚେତନା କାର୍ଯ୍ୟକ୍ରମ ନୂଆପଡ଼ା ଜିଲ୍ଲାର ଆମର ରାଜଖରିଆ ବ୍ଲକ ସାଙ୍ଗେ ହେଇଛେ। ଆମର କୋଡିନେଟ୍ କରିଛନ୍ DSW ମ୍ୟାଡମ୍ ନୂଆପଡ଼ା। ଆଜିକା ଆମର ମେନ୍ ଉଦ୍ଦେଶ୍ୟ ହେଉଛି ମହିଳାମାନେ ତାଙ୍କର ଆଇନ ଗୁଡାକ ଜାଣୁ, ଆଇନ ଜାଣିଲେ ପେଲେ ଯେ ତାମାନେ ଆଇନର ସାହାଯ୍ୟ ନେଇପାରିବେ। ଗ୍ରାସ୍ ରୁଟ୍ ଥି ଯେନ୍ ମହିଳାମାନେ ଅଛନ୍, କେନ୍ସି ବି ଡୋମେଷ୍ଟିକ୍ ଭାଇଲେନ୍ସର ଶିକାର ହଉଛନ୍, କେନ୍ ମହିଳା ଯେତେବେଳେ କାର୍ଯ୍ୟକ୍ଷେତ୍ର ଥି ଶିକାର ହଉଛେ, ତ ସେ ମହିଳାମାନେ ତାଙ୍କର ଆଇନର ଗୁଡାକ ଜାଣିବେ ବେଲେ ଯେ ତାହାକୁ ସାହାଯ୍ୟ ପାଇପାରିବେ।
0: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଦୌରାଜଜ ତଥା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରାଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ରାଜସ୍ୱ ବିଭାଗ ଓ ଖାଉଟି ଅଦାଲତର ଅଂଶଗ୍ରହଣରେ 5,796 ପାରିବାରିକ, ଚେକ୍ ବାଉନ୍ସ, ଦେୱାନୀ, ମୋଟରଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ, ଖାଉଟି ଓ ରାଜସ୍ୱ ମାମଲାର ବିଚାର କରାଯାଇଥିଲା। ଏଥିରୁ 1,83,24,020 ଆପୋଷ ସମାଧାନ ହୋଇଥିଲା। ସେହିପରି 178 ବ୍ୟାଙ୍କ ବକେୟା ଋଣ ଏବଂ ବିଦ୍ୟୁତ୍ ଶୁଳ୍କ ଦେୟ ମାମଲାର ଆପୋଷ ବୁଝାମଣା ମାଧ୍ୟମରେ 38,22,829 ଆଦାୟ କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନୂଆପଡ଼ାରେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ପକ୍ଷରୁ ଅନ୍ଲାଇନ୍ ସୁରକ୍ଷା, ସାଇବର ଅପରାଧ ଓ ଡିଜିଟାଲ୍ ବୁଲିଂ ବିଷୟରେ ଜିଲ୍ଲାସ୍ତରୀୟ କର୍ମଶାଳା ସଦ୍ଭାବନା ଗୃହଠାରେ ଅନୁଷ୍ଠିତ ହୋଇଥିଲା। ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅନ୍ତର୍ଗତ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ। କର୍ମଶାଳାରେ ସାଇବର ଠକେଇରୁ କିପରି ସଚେତନ ରହିହେବ ଓ ତା'ର ପ୍ରତିକାର ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ସହ ଜିଲ୍ଲାର 7 ସ୍ଥାନରେ ହେଲମେଟ୍ ହବ୍ର ଶୁଭାରମ୍ଭ କରାଯାଇଛି। ଖଡ଼ିଆଳ ନୂତନ ବସ୍ଷ୍ଟାଣ୍ଡରେ ଏହାର ଉଦ୍ଘାଟନ ହୋଇଥିଲା। ବାଇକ୍ ଚାଳକମାନଙ୍କୁ 50 ଦେଇ ହେଲମେଟ୍ ନେଇ ନିଜ କାର୍ଯ୍ୟରେ ଯିବାକୁ ଆହ୍ୱାନ କରାଯାଇଥିବା ବେଳେ କାର୍ଯ୍ୟ ସାରି ଫେରିବା ପରେ ହେଲମେଟ୍ ଜିମା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।
3: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ମାନଙ୍କର ପାଣି ପାତ୍ର ଏପରି ଥାଏ ଯେଉଁଥିରେ କି ସେମାନଙ୍କୁ ସବୁବେଳେ ପାଣି ପାତ୍ରରେ ପାଣିଟା ରହିପାରେ। ତାପରେ ସେମାନଙ୍କର ରହିଛି ବହୁତ ମୁଖ୍ୟ ଜିନିଷ ଯେ କି ଘର ବାହାରେ ଆପଣ ଗୋଟେ ପଦ ପ୍ରକ୍ଷାଳନ କୁଣ୍ଡ ମଧ୍ୟ ରଖିପାରିବେ, ଯେଉଁଥିରେ କି ଆମେ ପୋଟାସିୟମ ପରମାଙ୍ଗାନେଟ୍ ସଲ୍ୟୁସନ୍ ଟିକେ ପକେଇ ଦେଇଥାଉ, ଯାହାଦ୍ୱାରା ଆମର ଡିସ୍ଇନଫେକ୍ସନ୍ ଯେଉଁଟାକି କୁକୁଡ଼ାମାନଙ୍କ ପାଇଁ ନିହାତି ଜରୁରୀ ଅଟେ ସେଇଟା ହେଇପାରେ। ଆପଣ ଯେତେବେଳେ ଘର ଭିତରକୁ ପ୍ରବେଶ କରିବେ ସେତେବେଳେ ସେଥିରେ ପାଦ ଧୋଇକି କୁକୁଡ଼ା ଘର ମଧ୍ୟକୁ ପ୍ରବେଶ କରିବେ, ଏହାଦ୍ୱାରା ବାହାରର କୌଣସି ରୋଗ ଭିତରକୁ ପ୍ରବେଶ କରିପାରିବ ନାହିଁ। ଯଦି କୌଣସି କୁକୁଡ଼ାର ମୃତ୍ୟୁ ହଉଛି ତାର ଲାଗି ଆମକୁ ଗୋଟେ ବର୍ଜ୍ୟବସ୍ତୁ କୁଣ୍ଡ ରଖିବା ପାଇଁ ପଡିବ, ଖତ କୁଣ୍ଡ ମଧ୍ୟ ରଖିବା ପାଇଁ ପଡିବ, ଯାହାଦ୍ୱାରା କି କୁକୁଡ଼ାମାନଙ୍କ ରହିବା ପାଇଁ ଆପଣ ଯେଉଁ ଲିଟରଟେ ବିଛଉଛନ୍ତି ସେମାନଙ୍କର ଶୋଇବାର ଲାଗି, ସେଇ ଲିଟର ଯେତେବେଳେ କିଛି ଦିନ ପରେ ସପ୍ତାହ ପରେ ଖରାପ ହେଇଯାଉଛି କି ମାନେ ଓଦା ହେଇଯାଉଛି କାଠ ହେଇଯାଉଛି, ତ ସେ ଲିଟରକୁ ଆମେ ବାହାର କରିଦେବା ପାଇଁ କହିଥାଉ ଆଉ ନୂଆ ଲିଟର ପକେଇବା ପାଇଁ କହିଥାଉ। ତ ଏଇସବୁ ଛୋଟ ଛୋଟ ଜିନିଷ ପ୍ରତି ଆମକୁ ଧ୍ୟାନ ଦେବା ପାଇଁ ପଡିବ। ଏବଂ କୁକୁଡ଼ାମାନଙ୍କର ମୁଖ୍ୟତଃ ଯେଉଁଠି ବି କୁକୁଡ଼ା କରିବେ ସେଠି ଆମକୁ ବିଦ୍ୟୁତ ସଂଯୋଗ ଉତ୍ତମ ରୂପେ ରହିଥିବା ଦରକାର, ଏବଂ କୁକୁଡ଼ା ପାଳନ ପାଇଁ ଜଳ ଅଧିକ ପରିମାଣରେ ଲାଗିଥାଏ, ତେଣୁକରି ଜଳ ଯୋଗାଣର ସୁଲଭ ବ୍ୟବସ୍ଥା ରହିବା ବହୁତ ଆବଶ୍ୟକ ଅଟେ।
1: ଇନୁ ଗୋଟେ କଥା କହିବେ ଆଜ୍ଞା, ଆମେ ତ ଯେନ୍ ଘରଟା ବନେଇଥିମା ଆଲୋକର ବ୍ୟବସ୍ଥା ଠିକ୍ ଭାବେ ହେଇଥିବା, ଦିନର ବେଲି ସୂର୍ଯ୍ୟକିରଣ ପାଇପାରବା, ରାତିର କଥା ଯଦି ଲାସୁଛେ ରାତିର ତାପମାତ୍ରା ଆମେ କେମିତିକିରି କେତେ କେତେ ରଖମା ସେ ବାବଦରେ ଟିକେ କହିବେ।
0: ରାତିର ତାପମାତ୍ରା ମୁଁ ଆପଣଙ୍କୁ ଯେଉଁଟା କହି ରଖିଲି ଆମର ବ୍ରୁଡର୍ ସେଥିରେ ବହୁତ ଭଲ କାମ କରେ। ଆପଣ ଚିଆମାନଙ୍କର ଲାଗି କହୁଛି, ବ୍ରୁଡର୍ଟେ ଯଦି ପକେଇଦେବେ ଏବଂ ଉପରେ ଯଦି ଗୋଟେ ବଲ୍ବ ଜାଳିଦେବେ ତାହେଲେ ତାପମାତ୍ରା ବହୁତ ଭଲ ଭାବରେ ମିଳିଯାଏ। ଆଉ ଯଦି ବଡ଼ କୁକୁଡ଼ାମାନେ ଅଛନ୍ତି ବୋଲେ 4-5 ବଲ୍ବ ଆପଣ ଜାଳିବେ।
1: କୁକୁଡ଼ା ଆଉ ବଲ୍ବ ଭିତରେ ବ୍ୟବଧାନଟା କେତେ ରହିବାର କଥା, ଆମେ କେତେ ଉପରେ ଆମେ ଝୁଲାବାର କଥା ଆମେ ବଲ୍ବଟାକେ?
0: କୁକୁଡ଼ା ଚିଆଁ ଯେଉଁ ରହୁଛି ଚିଆମାନଙ୍କର ବୟସ ଅନୁସାରେ ସେମାନଙ୍କୁ ଉତ୍ତାପଟା ଜରୁରୀ ଅଟେ। ଯେତେବେଳେ ଚିଆଁ ଛୋଟ ରହିଥାନ୍ତି ସେତେବେଳେ ସେମାନଙ୍କୁ ଉତ୍ତାପଟା ଅଧିକ ଦରକାର, ଆଉ ଯେତେବେଳେ ଚିଆଁ ଟିକେ ବଡ଼ ହେଇ ଚାଲନ୍ତି ସେତେବେଳେ ସେମାନଙ୍କୁ ଉତ୍ତାପଟା କମ୍ ଜରୁରୀ ହେଇଥାଏ। ଆଉ ଗୋଟେ ଜିନିଷ ଆପଣ ଲକ୍ଷ୍ୟ କରିପାରିବେ, ଚିଆଁମାନଙ୍କୁ ଯେତେବେଳେ ଉତ୍ତାପଟା ଅଧିକ ହେଇଯିବ ସେତେବେଳେ ସେମାନେ ସେଇ ବଲ୍ବ ପାଖରୁ ଦୂରେଇ ଯିବେ, ଦୂରରେ ଯାଇକି କୋଣରେ ସେମାନେ ରହିବେ, ସେତେବେଳେ ଆପଣ ଜାଣିବେ କି ସେମାନଙ୍କୁ ଉତ୍ତାପଟା ଅଧିକ ହେଉଛି, ତ ସେତେବେଳେ ଆମେ ବଲ୍ବଟାକୁ ଟିକେ ଉପରକୁ କରିଦେବା। ଆଉ ଯେତେବେଳେ ଚିଆଁମାନଙ୍କୁ ଉତ୍ତାପ କମ୍ ହେଇଥାଏ ସେତେବେଳେ ସେମାନେ ସେଇ ବଲ୍ବ ତଳେ ଗୋଟେ ଉପରେ ଗୋଟେ ଗୋଟେ ଉପରେ ଗୋଟେ ହୋଇ ରହିଥାନ୍ତି, ତ ସେତେବେଳେ ଆପଣ ଜାଣିପାରିବେ କି ସେମାନଙ୍କୁ ଉତ୍ତାପଟା କମ୍ ହେଉଛି, ତ ଆମେ ବଲ୍ବକୁ ଟିକେ ତଳକୁ ଖସେଇ ଦେଇପାରିବା।
1: ଆଜ୍ଞା, ଏଇଟା ତ ଗଲା ଆମେ କୁକୁଡ଼ାମାନଙ୍କର ଲାଗି କେନ୍ ପ୍ରକାର ଉପକରଣ ଆମେ କେନ୍ଦ୍ରିକରି ବ୍ୟବହାର କରମା ସେ ବାବଦେ କହିଲେ, କିନ୍ତୁ ଯେତେବେଳେ ଆମେ ଭଲ ଭାବେ କୁକୁଡ଼ା ପାଳନ କରବା ବୋଲି ଯାଉଛୁ ସେତେବେଳେ ଘରଟେ ଦରକାର, ଜାଗା ଟିକେ ଦରକାର, ବିଦ୍ୟୁତ କଥା କହୁଥିଲେ ଆପଣ ବିଦ୍ୟୁତ ଦରକାର, ତେଣୁ ଟିକେ ଖର୍ଚ୍ଚା ନିହାତି ବଢ଼ବା ବୋଲେ ବେଳେ ବେଳେ ଚାଷୀମାନେ ଆଶ କରସନ୍ ଯେ ସରକାରଙ୍କ ତରଫରୁ କିଛି ସହାୟତା ମିଳିଥା ବୋଲେ ବଢ଼ିଆତା, ବୋଲେ ସରକାରଙ୍କର ତରଫରୁ କୁକୁଡ଼ା ପାଳନ ଲାଗି ସେନ୍ତା କିଛି ବ୍ୟବସ୍ଥା ହେଇଛେ କେଁ? ଆର୍ ଯଦି ବ୍ୟବସ୍ଥା ହେଇଛି କିନ୍ କିନ୍ ପ୍ରକାର ବ୍ୟବସ୍ଥା ହେଇଛି, କେନ୍ତା କଲେ ସେ ବ୍ୟବସ୍ଥାରେ ଆମେ ଲାଭ ଉଠେଇ ପାର୍ମା ସେ ବାବଦରେ ଟିକେ କହିବେ।
0: ସରକାରଙ୍କ ତରଫରୁ ବିଭିନ୍ନ ସରକାରୀ ଯୋଜନାମାନେ ରହୁଛି କୁକୁଡ଼ା ଘର କରିବାର ଲାଗି। ଆମର ଦୁଇ ପ୍ରକାର ଯୋଜନା ରହୁଛି, ଗୋଟେ ହେଉଛି ୱିଥ୍ ସେଡ୍ ମାନେ ଘର ସହିତ, ଏବଂ ଆଉ ଗୋଟେ ହେଉଛି ୱିଦାଉଟ୍ ସେଡ୍ ମାନେ ଘର ବ୍ୟତୀତ। ଯଦି ଆପଣଙ୍କ ପାଖରେ କୁକୁଡ଼ା ଘର ରହିଛି ତାହେଲେ ଆପଣ ୱିଦାଉଟ୍ ସେଡ୍ ବା ଘର ବ୍ୟତୀତ ଯୋଜନାରେ ମଧ୍ୟ ଆପ୍ଲାଏ କରିପାରିବେ। ୱିଥ୍ ସେଡ୍ ଯେଉଁ ଯୋଜନାଟି ରହୁଛି ସେଥିରେ ପ୍ରଥମତଃ ଆପଣଙ୍କୁ ଗୋଟେ କୁକୁଡ଼ା ଘର ବନାବାର ଲାଗି ପଡ଼ବା, ଯେମିତିକି ମୁଁ ଆପଣଙ୍କୁ କହି ରଖିଲି ଗୋଟେ ସ୍କୋୟାର ଫିଟ୍ ପର୍ ବର୍ଡ଼। ତ ଯଦି ଆପଣ 2000 ବ୍ରଏଲର ଆପ୍ଲାଏ କରୁଛନ୍ତି ତ 2000 ବ୍ରଏଲର ପାଇଁ ଆପଣଙ୍କୁ 2000 ସ୍କୋୟାର ଫିଟ୍ର ଗୋଟେ ଘର କରି ଲାଗିବ। ସେହିପରି ଯଦି 2500 or 3000 ବ୍ରଏଲର ଆପ୍ଲାଏ କରୁଛନ୍ତି ତ 2500 or 3000 ସ୍କୋୟାର ଫିଟ୍ର ଘର ଲାଗିବ। 2000 ବ୍ରଏଲର ପାଇଁ ଆମର ୟୁନିଟ୍ କଷ୍ଟ ରହୁଛି ପ୍ରୋଜେକ୍ଟ କଷ୍ଟ 7.2 lakh rupees। ସେଥିରେ ଆମର 60% ସବସିଡି ରହୁଛି ଅନୁସୂଚିତ ଜାତି, ମହିଳା, ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ, ଏବଂ 50% ଜେନେରାଲ ଲୋକମାନଙ୍କ ପାଇଁ ରହୁଛି। 7.2 lakh rupees ପ୍ରୋଜେକ୍ଟ କଷ୍ଟରେ ଆପଣଙ୍କୁ ସବସିଡି ମିଳିଯିବ 4.32 lakh ଯେଉଁଟାକି ଅନୁସୂଚିତ ଜାତି, ମହିଳା ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ରହିବ, ଏବଂ ଜେନେରାଲମାନଙ୍କ ପାଇଁ ଆମର 3.6 lakh ସବସିଡି ରହୁଛି। ସେହିପରି 2500 କୁକୁଡ଼ା ଫାର୍ମ ଲାଗି ୟୁନିଟ୍ କଷ୍ଟ ରହୁଛି 9 lakh rupees ଏବଂ ସବସିଡି ରହିବ 5.4 lakh rupees ମହିଳା, ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ଅନୁସୂଚିତ ଜାତିମାନଙ୍କର ଲାଗି ଏବଂ ସାଧାରଣ ବର୍ଗର ଲୋକମାନଙ୍କର ଲାଗି 4.5 lakh ର ସବସିଡି ରହିବ। 3000 କୁକୁଡ଼ା ଲାଗି ୟୁନିଟ୍ କଷ୍ଟ ରହୁଛି 10.8 lakh ଟଙ୍କା ଏବଂ ତାର ସବସିଡି ରହିବ ମହିଳା ଅନୁସୂଚିତ ଜାତି ଏବଂ ଦିବ୍ୟାଙ୍ଗମାନଙ୍କ ଲାଗି 6.48 lakhs ଏବଂ ସାଧାରଣ ବର୍ଗ ଲାଗି 5.4 lakhs ରହିବ। ଆଉ ଏକ ଯୋଜନା ଯେପରି ମୁଁ କହିଲି କି ୱିଦାଉଟ୍ ସେଡ୍ ରହିଛି, ଯଦି ଆପଣ 2000 ବ୍ରଏଲର ଆପ୍ଲାଏ କରିବା ଲାଗି ଚାହୁଁଛନ୍ତି ୱିଦାଉଟ୍ ସେଡ୍ରେ, ଆପଣଙ୍କ ପାଖରେ କୁକୁଡ଼ା ଘର ଥିବା ଦରକାର 2000 square feet ର, ତ ସେଥିରେ ଆମର ସବସିଡି ରହିବ। ୟୁନିଟ୍ କଷ୍ଟ ରହିବ 3.2 lakhs, ସବସିଡି ଦିବ୍ୟାଙ୍ଗ ମହିଳା ଏବଂ ଅନୁସୂଚିତ ଜାତି ଲାଗି 1.92 lakhs ଏବଂ ସାଧାରଣ ବର୍ଗ ଲାଗି 1.6 lakhs। ସେହିପରି 2500 square feet ରହିଲେ ସେମାନଙ୍କ ପାଇଁ ରହିବ ୟୁନିଟ୍ କଷ୍ଟ 4 lakhs, ଆଉ ସବସିଡି ରହିବ 2.4 lakhs ଏବଂ 2 lakhs। 3000 ବ୍ରଏଲର ଲାଗି ୟୁନିଟ୍ କଷ୍ଟ 4.8 lakhs ଏବଂ ସବସିଡି 2.88 lakh ଏଣ୍ଡ 2.4 lakhs। ସବୁବେଳେ କୁକୁଡ଼ା ଘର ଆପ୍ଲାଏ କରିବା ଆଗରୁ ବିଦ୍ୟୁତ ସଂଯୋଗର ବ୍ୟବସ୍ଥା ରଖିବା ଦରକାର, ଜଳର ବ୍ୟବସ୍ଥା ନିହାତି ଥିବା ଦରକାର ଏବଂ ଆପ୍ଲାଏ କରିବା ପାଇଁ ଡକ୍ୟୁମେଣ୍ଟସ୍ ଗୁଡ଼ିକ ରହିବ, ଆପଣଙ୍କର ଆଧାର କାର୍ଡ଼, ବ୍ୟାଙ୍କ ପାସ୍ବୁକ୍, ପାସପୋର୍ଟ ସାଇଜ୍ ଫଟୋ, ଆପଣଙ୍କର ଜମିର ପଟ୍ଟା ଏବଂ କାଷ୍ଟ ସାର୍ଟିଫିକେଟ୍, ଏତିକି ଡକ୍ୟୁମେଣ୍ଟ ନେଇକି ଆପଣ କୌଣସି ବି ଜନସେବା କେନ୍ଦ୍ର ହଉ, କୌଣସି ବି କମ୍ପ୍ୟୁଟର ସେଣ୍ଟରରେ ଆପଣ ଯାଇକି ଆପ୍ଲାଏ କରିପାରିବେ ଏବଂ କରିସାରିଲା ପରେ ଆପଣଙ୍କୁ 2 phase ସବସିଡି ମିଳିବାର ବ୍ୟବସ୍ଥା ରହିଛି। ଗୋଟେ ଫେଜ୍ ପ୍ରଥମ ଆପଣଙ୍କୁ ଘର କରିବା ପାଇଁ ପଡ଼ିବ, ସେଥିରେ 1st phase ସବସିଡି ଆପଣଙ୍କୁ ମିଳିବ ଏବଂ 2nd phase ଆପଣଙ୍କୁ କୁକୁଡ଼ା ସହିତ ତାର ଦାନା, ଦାନାପାତ୍ର, ମେଡିସିନ୍ସ ସବୁ ଆଣିବା ପାଇଁ ପଡ଼ିବ, ଆଉ ସେଥିରେ 2nd phase ସବସିଡି ରହିବ।
1: ସବୁନୁ ବଡ଼ କଥା ହେଉଛେ ରୋଗ ବାଗ, ଆଉ ରୋଗ ବାଗ ଯଦି ହେଲା ବେଲେ ଆମେ ଯେନ୍ ଚାଷ୍ଟା କରିଦେମା ସେଟା ଅଦନାଶ ହେଇଯିବା, ସବୁ ବରବାଦ ହେଇଯିବା। ବେଲେ କୁକୁଡ଼ା ଚାଷ ଯେନ୍ ଯେତେବେଲେ ଆମେ କରୁଛୁ, କେନ୍ କେନ୍ ପ୍ରକାର ରୋଗ ହେଉଛେ କୁକୁଡ଼ାମାନଙ୍କୁ ଆଉ ତାର ନିରାକରଣ କେନ୍ତି କରାଯାଇପାରବା, ଆମକୁ ସେ ବାବଦରେ ଟିକେ କହିଲେ ଭଲ ହେତା।
0: ସାଧାରଣ ରୋଗ ଗୁଡ଼ିକ ବିଷୟରେ ଟିକେ ଟିକେ ଜାଣିବା, ଯେପରିକି ରାଣୀକ୍ଷେତ ରୋଗ, ଏହା ଏକ ମାରାତ୍ମକ ଭୂତାଣୁ ଜନିତ ସଂକ୍ରାମକ ରୋଗ ଅଟେ, ଯେଉଁଥିରେ କି କୁକୁଡ଼ାମାନଙ୍କର ମୃତ୍ୟୁହାର 95-100% ହୋଇଥାଏ। ଏହି ରୋଗରେ ମୁଖ୍ୟତଃ ଲକ୍ଷଣ ନାକରୁ ଲାଳ ଛରିବା, ଶ୍ୱାସନଳୀରେ ଲାଳ ଛନ୍ଦି ହେବା, ଆଖି ପେଜୁଆ ଦେଖାଯିବା, ଆଖି ବୁଜି ହୋଇଯିବା, ନିଶ୍ୱାସ ନେବାରେ ଅସୁବିଧା ହେବା, କାଶ, ଧଇଁ ସଇଁ ହୋଇଯିବା, ଏପରି ଲକ୍ଷଣ ଦେଖାଯାଏ। ସ୍ନାୟୁଗତ ଲକ୍ଷଣ ମଧ୍ୟ ଏଥିରେ ଉପଲବ୍ଧ ହୁଏ, ଯେପରିକି ଉଭୟ ଡେଣା ଏବଂ ଗୋଡ଼ ଅଚଳ ହୋଇଯିବା, ବେକ ମୋଡ଼ି ହେବା ଇତ୍ୟାଦି। ଏହି ରୋଗର ପ୍ରତିଷେଧକ ବ୍ୟବସ୍ଥା କେବଳ ଟୀକାକରଣ ହିଁ ଅଟେ। ସେହିପରି ଗୁମ୍ବରୁ ନାମରେ ଏକ ରୋଗ ରହିଛି, ଯାହାକି 2-8 ସପ୍ତାହ ବୟସର ଛୋଟ ଛୋଟ କୁକୁଡ଼ାମାନଙ୍କ ପାଇଁ ଏକ ମାରାତ୍ମକ ସଂକ୍ରାମକ ରୋଗ ଅଟେ। ଏହି ରୋଗ ହଠାତ୍ ବ୍ୟାପିଥାଏ ଏବଂ 100% କୁକୁଡ଼ାମାନଙ୍କୁ ରାତାରାତି ଅସୁସ୍ଥ କରିଦିଏ। ଏହି ରୋଗରେ ଲକ୍ଷଣ ରହିଛି, ଯେପରି ଢୁଳେଇବା, କୁକୁଡ଼ାମାନେ ଟିକେ ମାନ୍ଦା ରହିବା, ଝୁଲି ଝୁଲି ଚାଲିବା ଏବଂ ପାଣି ଭଳି ଝାଡ଼ା ହେବା। ସେହିପରି ଫାଉଲ୍ ପକ୍ସ ନାମକ ଏକ ରୋଗ ରହିଛି, କୁକୁଡ଼ା ବସନ୍ତ ଏକ ଭୂତାଣୁ ଜନିତ ସଂକ୍ରାମକ ଏବଂ ବହୁତ ମାରାତ୍ମକ ରୋଗ ଅଟେ। ଏହାର ଲକ୍ଷଣ ରହିଛି ଚମଡ଼ାରେ ବସନ୍ତ ଫୋଟକା ଏବଂ ପାଟି ଓ ଶ୍ୱାସନଳୀ ଭିତର ପରଦାରେ ବସନ୍ତ ଫୋଟକା ଦେଖାଯାଇଥାଏ। ଏହି ରୋଗରେ କୁକୁଡ଼ାମାନଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୁଏ ଏବଂ ପକ୍ଷୀମାନେ କାଶନ୍ତି। ଟୀକାକରଣ ଏହାର ପ୍ରତିଷେଧକ ବ୍ୟବସ୍ଥା ରହିଛି। ଚୂନ ପରି ଧଳା ଝାଡ଼ା ହେବା, ଏହି ରୋଗଟିକୁ ଆମେ ସାଲମୋନେଲୋସିସ୍ ବୋଲି କହିଥାଉ। ଏହି ରୋଗରେ ମୃତ୍ୟୁହାର ମଧ୍ୟ ଅଧିକ ରହେ, କୁକୁଡ଼ାମାନେ ଟିକେ ମାନ୍ଦା ଦେଖାଯାଆନ୍ତି, ଚୂନ ଭଳି ଧଳା ଝାଡ଼ା ହୋଇଥାଏ, ଝାଡ଼ା ମଳଦ୍ୱାରରେ ଅଠା ଭଳି ଲାଗି ରହେ ଏବଂ ନିଶ୍ୱାସ ନେବାରେ ଏବଂ ଚାଲିବାରେ ଅସୁବିଧା ହୋଇଥାଏ। ଏହି ରୋଗରେ ଔଷଧ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ସୁସ୍ଥ ପକ୍ଷୀମାନେ ମଧ୍ୟ ଏହି ରୋଗରେ ବାହକ ହୋଇ ରହିଥାନ୍ତି। ଏହି ରୋଗର ପ୍ରତିଷେଧକ ବ୍ୟବସ୍ଥା ରହିଛି, ଆମେ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ବିଶୁଦ୍ଧ ପାନୀୟ ଜଳକୁ କୁକୁଡ଼ାମାନଙ୍କୁ ପିଇବାକୁ ଦେବା, ଲିଟରକୁ ଶୁଖିଲା ରଖିବା ଏହାର ମୁଖ୍ୟ ଉପାୟ ଅଟେ। ଆଫ୍ଲାଟକ୍ସିକୋସିସ୍ ନାମକ ଏକ ମାରାତ୍ମକ ରୋଗ କୁକୁଡ଼ାମାନଙ୍କୁ ହୋଇଥାଏ, ଯାହା ଏକ ଫିମ୍ପି ଜନିତ ରୋଗ ଅଟେ। ଏଥିରେ ମୃତ୍ୟୁହାର 90-95% ରହିଥାଏ। ଏହି ରୋଗର ଲକ୍ଷଣ ରହିଛି ମାନ୍ଦା ରହିବା, ଭୋକ ନହେବା, ଡେଣା ତଳକୁ ଓହଳିବା, ରକ୍ତହୀନତା ଏବଂ ମାଂସପେଶୀ ଗୁଡ଼ାକ ଟାଣୁଆ ହୋଇଯିବା। ଏହି ରୋଗରେ କୁକୁଡ଼ାମାନଙ୍କୁ ଟନ୍ ପିଛା 1220 gram ପ୍ରୋପିଓନିକ୍ ଏସିଡ୍ କିମ୍ବା 150 gram କପର ସଲଫେଟ୍ ଖାଦ୍ୟରେ ମିଶାଇ ଖାଇବାକୁ ଦିଆଯାଇଥାଏ। ଅନ୍ୟ ଏକ ପ୍ରୋଟୋଜୋଆନ ଜନିତ ରୋଗ ହେଉଛି କକ୍ସିଡିଓସିସ। ଏହି ରୋଗ ମୁଖ୍ୟତଃ 3 ସପ୍ତାହରୁ କମ୍ ବୟସର ଏବଂ ବଡ଼ କୁକୁଡ଼ାମାନଙ୍କୁ ହୋଇନଥାଏ, ବରଂ ମଧ୍ୟମ ଧରଣର କୁକୁଡ଼ାମାନଙ୍କୁ ଅଧିକ ଆକ୍ରାନ୍ତ କରିଥାଏ। ଏହି ରୋଗର ଲକ୍ଷଣ ହେଉଛି ମଳିନ ପଡ଼ିବା, ମୁଣ୍ଡ ତଳକୁ ଲଗାଇବା, ଖାଦ୍ୟ ଓ ପାଣି ଗ୍ରହଣ କମେଇଦେବା, ପତଳା ଝାଡ଼ା ହେବା ଏବଂ କୁକୁଡ଼ାମାନଙ୍କୁ ଜଳୀୟ ଅଂଶ ଶୁଖିଯାଇଥାଏ। ଏଥିରେ ଆମେ ମୁଖ୍ୟତଃ ସଲ୍ଫା ଗ୍ରୁପ୍ର ଔଷଧ ଏବଂ ଭିଟାମିନ୍ ଏଡିଇ କେ ଦେଇଥାଉ। ବାହ୍ୟ ପରଜୀବୀ ଜନିତ ରୋଗ ମଧ୍ୟ କୁକୁଡ଼ାମାନଙ୍କୁ ହେଇଥାଏ ଏବଂ ଅନ୍ତଃ ପରଜୀବୀ ଜନିତ ରୋଗ ମଧ୍ୟରେ ଗୋଲ୍ କୃମି, ଫିତା କୃମି ଭଳି ରୋଗ ରହିଥାଏ। ଗୋଲ୍ କୃମିରେ 2-3 ଇଞ୍ଚ ଲମ୍ବା ହୋଇ ଗୋଲ୍ କୃମି କୁକୁଡ଼ାମାନଙ୍କର ଇଣ୍ଟେଷ୍ଟାଇନ୍ କିମ୍ବା ଅନ୍ତଃ ନଳୀରେ ରହିଥାଏ ଏବଂ ଝାଡ଼ାରେ ମଧ୍ୟ ପଡ଼ିଥାଏ। ଏହି ରୋଗର ଚିକିତ୍ସା ହେଉଛି ପାଇପେରାଜିନ୍ ହାଇଡ୍ରେଟ୍ ଓ ସାଇଟ୍ରେଟ୍ 1 କେଜି ନିମନ୍ତେ 1 ମିଲିଲିଟର ବା 10 ଟୋପା। ସମସ୍ତ କୁକୁଡ଼ାମାନଙ୍କର ରୋଗ ନିମନ୍ତେ ମୁଖ୍ୟତଃ ଟୀକାକରଣ ବ୍ୟବସ୍ଥା ହିଁ କାର୍ଯ୍ୟକାରୀ ହୋଇଥାଏ। ଟୀକାକରଣରେ ପ୍ରଥମ ଦିନ, ଯାହାକି ହ୍ୟାଚେରୀରୁ ଆମେ ଯେଉଁଦିନ କୁକୁଡ଼ା ଆଣିଥାଉ ସେହିଦିନ କୁକୁଡ଼ାମାନଙ୍କୁ ଅଣ୍ଡା ଫୁଟା ସ୍ଥାନରେ ହିଁ ମାରେକ୍ସ ଟୀକା ଦିଆଯାଏ, ଯାହାକି ମାଂସପେଶୀରେ ଦିଆଯାଇଥାଏ। ତାପରେ 3-7 ଦିନରେ ସେମାନଙ୍କୁ ନାକ କିମ୍ବା ଆଖିରେ ବୁନ୍ଦା ଦିଆଯାଏ, ଲାସୋଟା ରାଣୀକ୍ଷେତ ଡିଜିଜ୍ ଲାଗି। 13-15 ଦିନରେ ତାଙ୍କୁ ଗୁମ୍ବୁର ରୋଗ ପାଇଁ ଟୀକାକରଣ ଦିଆଯାଏ, ଯାହାକି ନାକ କିମ୍ବା ଆଖିରେ ବୁନ୍ଦା ଆକାରରେ ଦିଆଯାଏ। 5-6 ସପ୍ତାହରେ ପାନୀୟ ଜଳରେ ସେମାନଙ୍କୁ ଟୀକା ଦିଆଯାଏ, ଯାହାକି ଲାସୋଟା ବା ରାଣୀକ୍ଷେତ ପାଇଁ ଦିଆଯାଇଥାଏ। 8-10 ସପ୍ତାହ ବୟସରେ ସେମାନଙ୍କୁ ମାଂସପେଶୀରେ R2B ରାଣୀକ୍ଷେତ ଟୀକା ଦିଆଯାଏ। 18 ସପ୍ତାହ ବୟସରେ ସେମାନଙ୍କୁ ଚମଡ଼ା କିମ୍ବା ମାଂସପେଶୀରେ ଫାଉଲ୍ ପକ୍ସ ରୋଗ ପାଇଁ ଟୀକା ଦିଆଯାଏ ଏବଂ 14-16 ସପ୍ତାହରେ ସେମାନଙ୍କୁ R2B ରାଣୀକ୍ଷେତର ବୁଷ୍ଟର ମାଂସପେଶୀରେ ଦିଆଯାଇଥାଏ।
1: ସେ ଯେନ୍ମାନେ କୁକୁଡ଼ା ପାଳନ କରିବା ଲାଗି ଚାହୁଁଛନ୍ ସେମାନଙ୍କ ଲାଗି ବାର୍ତ୍ତା କାଣା ଦେବେ?
0: କୁକୁଡ଼ା ପାଳନ ଏକ ନିହାତି ଲାଭଦାୟକ ଜୀବିକା ଅଟେ। କୁକୁଡ଼ା ମାନଙ୍କର ଘର ଠିକ୍ ଭାବରେ ଆପଣ କଲେ କୁକୁଡ଼ାମାନଙ୍କର ରୋଗ ନିରାକରଣ ବ୍ୟବସ୍ଥା କରିପାରିବା। ତେଣୁ ଘର ପ୍ରତି ଆମେ କୁକୁଡ଼ାର ଧ୍ୟାନ ଦେବା ଏବଂ ଆମେ ବର୍ଷକୁ 6-7 ବ୍ୟାଚ୍ କୁକୁଡ଼ା ଯଦି କାଢ଼ିପାରିବା ତାହେଲେ କୁକୁଡ଼ା ଚାଷୀଟି ନିହାତି ବହୁତ ଲାଭବାନ ହୋଇଥାଏ।
1: ଯାହା ହଉ ଆଜ୍ଞା, ଆଜ୍ ଆମର କୃଷି ସଂସାର ବୈଠକକୁ ଆସିକରି କୁକୁଡ଼ା ପାଳନ ବିଷୟରେ ବହୁତ କିଛି କହିଥିବାର ଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
0: ଜୁହାର
1: ନାନୀ, ଦାଦାକେ କହିବ ସିନେ।
2: ମୁଇଁ ତ ଶୁଣିଲି, ଯେତ୍କି ମନେ ରଖିଛେ ଯାଇକରି ତୋର ଦାଦାକେ କହିମି ବୋଲଛୁ, ହେଲେ ତୁଇ ଯେତେବେଳେ ଭେଟବୁ ନାଇଁ କେ ଇ କୁକୁଡ଼ା ଚାଷ ଦାଦା, ଇ ଦୁଇପଟ କୁକୁଡ଼ା ଆଣିକରି ଚାଷ କର୍ମି ବୋଲିକରି ଭାବୁଥିଲ କେଁ ବୋଲିକରି କହିବୁ, ଆଉ ଇ କଥାଟା ସବୁ କହିବୁ ବେଲେ ସେ ଫେର ଚାଷ କରବାର ବି ସେତି ଚିନ୍ତା କରବେ ବୋଲଛ।
1: ଗୀତ ଗୁଦା ପଦେ ଶୁଣ ନାନୀ,
2: ପୁରା ସିଧା ସିଧା କେନ୍ତା କହୁଛୁ? ଗୀତ ପଦେ ଶୁଣ, ଅଲ୍କେ ବୈଠକୀକେ ଆସିଲେ ତ ଗୀତ ଶୁନ୍ମା ହିଁ ଶୁନ୍ମା, ଇ କଥା ନୁ ସେ କଥାକେ ପୁରା ସିଧା ପଲି ଯାଏସୁ ଯେ ଶୁନ୍ ଶୁନ୍। ଇ ଗୀତଟାକେ ଗାଇଛନ୍ ସଂଯୁକ୍ତା ପାତ୍ର ଆର୍ ଲେଖିଛନ୍ ଭୋଜରାଜ ପରୁଆ।

0: பேச்சோரா சட்டினாய் பேச்சோரா சட்டினாய் பேச்சோரா ரே சட்டினாய் பேச்சோரா கருவாச்சி குப்ப குலரே சட்டினாய் பேச்சோரா சட்டினாய் பேச்சோரா சட்டினாய் பேச்சோரா ரே சட்டினாய் பேச்சோரா
1: ମୋର୍ ଲାଗି ଗୀତ ପଦେଇ ଥିଲା ବାଗି
2: ଲାଗୁଛେ
1: ବତର ଦେଖିରେ ଯେନ୍ ତୁଡେ ଖରା ବି ହଉଛେ ଖରାକେ ଜାନିକିରି ଗୀତ ପଦେଇ ଥିଲ ନା
2: ଆମର ଶ୍ରୋତା ଭାଇ ବହିନ ମାନେ ବି ଖରାର ଲାଗି କମ ହଇରାଣଟେ ହଉଛନ୍ ବୋଲୁଛୁ ଦେଖ ତ ଅଂଶୁଘାତ ହଉଛେ ଆଉ ହେଥିର୍ ଲାଗି ନ ବଞ୍ଚବାର୍ ଲାଗି ବୋଲିକରି ପାନ୍ ପିଅଜ ହ ବୋଲିକରି ସବୁବେଳେ
1: କହୁଛୁ
2: ଯେ ଶୁନ୍ ତ ତୁଇ ବି ହେନ୍ତା ପାନ୍ ପୁନା ସବୁବେଳେ ପିଉଥିବୁ ଆଉ ଯେନ୍ ଖେତକେ ଯାଏସ ପାନ୍ ବୋତଲଟେ ଧରିକି ଯାଉଥିବୁ
1: ବୋଲେ
2: ଶୁନ୍ ତ ଇହାଦେ ଜିମା କାଁ ବୋଲଛେ
1: ସମୟ ବି ହେଇଗଲା ଘର କାମ ବି ଅଛେ
3: ଏଥର ଶୁଣନ୍ତୁ ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା। ସମ୍ବଲପୁର ବଜାରରେ ମୋଟା ଚାଉଳର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 3,000 ରୁ 3,600 ଟଙ୍କା, ସରୁ ଚାଉଳ 4,800 ରୁ 5,500 ଟଙ୍କା, ଚିନାବାଦାମ 8,000 ରୁ 9,500 ଟଙ୍କା, ସୋରିଷ 10,000 ରୁ 11,000 ଟଙ୍କା, ସୋରିଷ ତେଲ 15,733 ରୁ 20,999 ଟଙ୍କା, ଗୁଡ଼ 4,000 ରୁ 4,900 ଟଙ୍କା, ଆଳୁ 850 ରୁ 1,100 ଟଙ୍କା। ଏଥର ଶୁଣନ୍ତୁ ସମ୍ବଲପୁର ବଜାରରେ ମୋଟା ଚାଉଳର ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି 35 ରୁ 40 ଟଙ୍କା, ସରୁ ଚାଉଳ 53 ରୁ 60 ଟଙ୍କା, ସୋରିଷ ତେଲ 162 ରୁ 215 ଟଙ୍କା, ଆଳୁ 15 ରୁ 18 ଟଙ୍କା, ଅଟା 33 ରୁ 48 ଟଙ୍କା, ମୁଗ ଡାଲି 95 ରୁ 108 ଟଙ୍କା, ହରଡ଼ ଡାଲି 103 ରୁ 125 ଟଙ୍କା, ବନସ୍ପତି ଘିଅ 146 ରୁ 152 ଟଙ୍କା, ପିଆଜ 15 ରୁ 25 ଟଙ୍କା ଏବଂ ଚିନି 46 ରୁ 50 ଟଙ୍କା। ଏଥିଲା ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା।

0: ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଆଶୁତୋଷ ପାଣିଗ୍ରାହୀ। ନୂଆଦିଲ୍ଲୀନ ଭାରତର ଅଧ୍ୟକ୍ଷତାନ ଚାଲିଛେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ଏଚ୍ନି ପୋର୍ଥିର ସଙ୍କଟକେ କୂଟନୀତି ଜରିଆନ ସମାଧାନ ଉପରେ ଜୋର ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। 140 କୋଟି ଭାରତୀୟଙ୍କର ବିଶ୍ୱାସ ଭାଜନ ହୋଇପାରିଛେ NDRF, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ 5ଟା ଦେଶ ଗସ୍ତ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେରଳର ନୂଆ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ବିଧାୟକ ଭିଡି ସତୀଶନ। ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇକରି ଏଛାନେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଅଧ୍ୟକ୍ଷତା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚୌଡ଼ମାଝୀ। ଭୁବନେଶ୍ୱର ଲୋକସଭା ଭବନ ହୋଇଯାଇଛି ସଚିବ ସ୍ତରୀୟ ବୈଠକ। ଅଧ୍ୟକ୍ଷତା କଲେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ। ଜୁଲାଇ ମାସର 1 ତାରିଖରୁ ରାଜ୍ୟ ମୂଲ ହେବା ସ୍ୱତନ୍ତ୍ର ସଘନ ସଂଶୋଧନ SIR। ଓଡ଼ିଶା ସହିତ 16 ରାଜ୍ୟ ଆର୍ 3 କେନ୍ଦ୍ରଶାସିତ ଅଞ୍ଚଳ ହେବା ଏହି ପ୍ରକ୍ରିୟା। ସବୁ ଯୋଜନା ଆର୍ ପଦକ୍ଷେପକେ ତଲ ସ୍ତର ତକ ପହଞ୍ଚାବାର ଲାଗି ପ୍ରୟାସ କରିବେ ରାଜ୍ୟ ସରକାର, କହିଛନ୍ ଉଚ୍ଚଶିକ୍ଷା ଆର୍ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଶିକ୍ଷାକେ ଅଗ୍ରାଧିକାର ଦେଇକରି ଭିତ୍ତିଭୂମି ବରକସ କରିବାକେ ପ୍ରତିଶ୍ରୁତିବଦ୍ଧ ସରକାର, କହିଛନ୍ ବିଦ୍ୟାଳୟ ଆର୍ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ଜାରି ରହିଛି ରଥ ବନାବାର କାମ। ସୁବର୍ଣ୍ଣପୁର ଜିଲ୍ଲାର ପଞ୍ଚାୟତିରାଜ ସାଧନ କେନ୍ଦ୍ର ଉଦ୍ଘାଟନ କରିଛନ୍ ପଞ୍ଚାୟତିରାଜ ଆର୍ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ। ପୁରୀନୁ କୋରାପୁଟକେ ଚାଲବାର ନୂଆ ଏକ୍ସ

0: ଏକ୍ସପ୍ରେସ୍ ଟ୍ରେନ୍ ଏବଂ 21 ତାରିଖ ନୁ ଝାରସୁଗୁଡ଼ା ବିମାନ ବନ୍ଦରନୁ ମୂଲ ହେବା ଷ୍ଟାର ଏୟାର ବିମାନ ସେବା। ଦେବଗଡ଼ ଜିଲ୍ଲାନୁ ହୋଇଯାଇଛି ବେଟି ପଢ଼ାଓ ବେଟି ବଚାଓ ଜିଲ୍ଲାସ୍ତରୀୟ ସମନ୍ୱୟ ସମୀକ୍ଷା ବୈଠକ। ବରଗଡ଼ନୁ ଚାଲିଥିବା ଲୋକରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଲା ଉଦ୍ଯାପିତ। ନୂଆପଡ଼ା ଜିଲ୍ଲାନୁ ମୂଲ ହେଲା 8 ନମ୍ବର ବୀରବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା। ଏବଂ 24 ଘଣ୍ଟା ଭିତରେ ଚଡ଼କ ମାରିକିରି ବର୍ଷା ହେବ ବୋଲି 15ଟା ଜିଲ୍ଲାକେ ସତର୍କ ସୂଚନା ଦେଇଛେ ପାଣିପାଗ ବିଭାଗ। ଏଚ୍ନିର୍ ମୁଖ୍ୟ ଖବର ନ ଶେଷ ହେଲା। ଇତର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
1: ସମ୍ବଲପୁରରେ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆଜିର କଣ୍ଠଶିଳ୍ପୀ ହେଲେ ରାଜା ରଥ ଏବଂ ଶୁଭ୍ରା ନାୟକ। ଗୀତଗୁଡ଼ିକ ରଚନା କରିଛନ୍ତି ନିରଞ୍ଜନ ଦାସ, ସଙ୍ଗୀତ ଜି ନାରାୟଣ ରାଓ। ପ୍ରଥମେ ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ଶୁଭ୍ରା ନାୟକ।

0: ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ଥିଲେ ରାଜା ରଥ ଏବଂ ଶୁଭ୍ରା ନାୟକ। ଗୀତଗୁଡ଼ିକ ରଚନା କରିଥିଲେ ନିରଞ୍ଜନ ଦାସ। ସଙ୍ଗୀତ ପରିଚାଳନା ଜି ନାରାୟଣ ରାଓ। ଆକାଶବାଣୀ ସମ୍ବଲପୁର। ଏଥର ଆଲୋଚନା ଶୁଣନ୍ତୁ, ବ୍ରହ୍ମବାଦୀ କବି ଚନ୍ଦ୍ରମଣି ଦାସ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଅନିରୁଦ୍ଧ କୁରକୁରିଆ।
1: ସତ୍ୟ, ଶାନ୍ତି, ଦୟା, କ୍ଷମା ଏବଂ ଅହିଂସା ଆଦି ମୂଲ୍ୟବୋଧରେ ବ୍ରତୀ ହୋଇ ସେଗୁଡ଼ିକର ପ୍ରଚାର ଏବଂ ପ୍ରସାର ପାଇଁ ପଞ୍ଚସଖାଙ୍କ ସାଙ୍ଗକୁ ଓଡ଼ିଶାରେ ଯେଉଁ କେତେ ସାଧୁ ଲେଖନୀ ଚାଳନା କରିଛନ୍ତି, ତନ୍ମଧ୍ୟରେ ସୁଧାସାର ଗୀତାକାର, ନିର୍ଗୁଣବାଦୀ ସନ୍ଥ ଚନ୍ଦ୍ରମଣି ଦାସ ଜଣେ ଅନନ୍ୟ ପ୍ରତିଭୁ। ତାଙ୍କର ଜନ୍ମସ୍ଥାନ ହେଉଛି ତତ୍କାଳୀନ ଘୁମୁସର ରାଜ୍ୟର ଆଠଗଡ଼ ନିକଟରେ ଥିବା ଜେମାଦେଇପୁର ଶାସନ। ଦୁର୍ଭିକ୍ଷ ପଡ଼ିଲାରୁ ସେ ସୋନପୁର ଷ୍ଟେଟ୍ର ବୀର ମହାରାଜପୁର ପାଖାପାଖି ବାଗବର ଗ୍ରାମକୁ ଆସିଥିଲେ। ଜାତିରେ ଦାନୁଆ ବ୍ରାହ୍ମଣ, ପିତା ତାଙ୍କର ଦୁର୍ଲଭ ଦ୍ୱିଜ ଓ ଅଜା ହେଉଛନ୍ତି ଭୁବନ ଦ୍ୱିଜ। ଲୋକମୁଖରେ ଶୁଣାଯାଏ ବାଳକ ଅବସ୍ଥାରେ ଚନ୍ଦ୍ରମଣି ନିଜ ମାଆଙ୍କ ସହ ଆସିଥିଲେ ବାଗବରକୁ। ପଡ଼ୋଶୀ ଗ୍ରାମ କୁମୁରସିଙ୍ଗାର ଗୋରୁଗାଈ ଚାରଣ କରୁଥିଲେ। ଟିକିଏ ବଡ଼ ହେଲା ପରେ ଭିକ୍ଷାବୃତ୍ତି କଲେ। ଥରେ ସାଙ୍ଗ ମେଳରେ ସେ ମାଛ ଧରିବାକୁ ଯାଇଥିଲେ ନିକଟସ୍ଥ ହରିହରଜୁଅରକୁ। ମାଛ ମାରି ଭାଗବଣ୍ଟା କଲାବେଳେ ଦେଖାଦେଲେ ଜଣେ ସନ୍ନ୍ୟାସୀ। ବାବାଙ୍କୁ ଦେଖି ବାକି ପିଲାଏ ପଳାଇଗଲେ। ଏକା ରହିଲେ କ୍ରନ୍ଦନରତ ଚନ୍ଦ୍ରମଣି। ବାବା ଜଣକ ଏଥର ମଲା ମାଛଗୁଡ଼ିକୁ ପାଣିରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ। ମଲା ମାଛଗୁଡ଼ିକୁ ପାଣିରେ ଛାଡ଼ିଦେବାରୁ ମାଛମାନେ ଜୀବନ ପାଇ ଫକ୍ ଫକ୍ ଡିଆଁ ଡିଁ କରି ଖେଳିବାକୁ ଲାଗିଲେ। ବଦଳିଗଲା ଚନ୍ଦ୍ରମଣିଙ୍କର ବିଚାରଧାରା ଓ ଭାବଧାରା। ସେଦିନରୁ ଓଡ଼ିଆ ଭାଗବତ ପୁରାଣ ଆଦି ପଠନ କଲେ କିଶୋର ଚନ୍ଦ୍ରମଣି। ହଠାତ୍ ଦିନେ ପୁଣି ବାଗବର ଶ୍ରୀ ଜଗନ୍ନାଥ ମଣ୍ଡପରେ ପଢ଼ାପଢ଼ି କଲାବେଳେ ସନ୍ନ୍ୟାସୀ ଜଣକ ଆବିର୍ଭାବ ହୋଇ ଏକ ବ୍ରହ୍ମଚାପୁଡ଼ାରେ ଚେତାଶୂନ୍ୟ କରି ଚନ୍ଦ୍ରମଣିଙ୍କ କାନରେ କ'ଣ ସବୁ ମନ୍ତ୍ର ଫୁଙ୍କି ଅନ୍ତର୍ଦ୍ଧାନ ହୋଇଗଲେ। ସେଇଠୁ ଶ୍ରୀଗୁରୁ କରୁଣା ଲାଭ କରି ଅପାଠୁଆ ଚନ୍ଦ୍ରମଣି ଆଜୀବନ ବ୍ରହ୍ମଚାରୀ ଭାବେ ଆତ୍ମସର୍ଗ କରି ସ୍ରଷ୍ଟା ଜୀବନରେ ପାଦ ଥାପିଲେ। ପୂର୍ବ କଥିତ ସନ୍ନ୍ୟାସୀ ବ୍ରଜବନ୍ଧୁ ଦାସଙ୍କଠାରୁ ଶିଷ୍ୟତ୍ୱ ଗ୍ରହଣ କଲେ ଚନ୍ଦ୍ରମଣିଙ୍କର ଚାରିଗୋଟି ମଠ, ବାଗବରର ସୃଜନୀ ମଠ, ବାରିଗାଁର କଲ୍ୟାଣ ମଠ, କୋଟସମଲେଇ ଗାଁର ନିକଟସ୍ଥ ଚାନ୍ଦିଲି ପାହାଡ଼ର ସାଧନା ପଥର, ଯେଉଁ ପଥର ଉପରେ ବସି ବାବା ସାଧିଥିଲେ ଅଷ୍ଟାଙ୍ଗ ଯୋଗ, ବ୍ରାହ୍ମଣୀ ତୀର୍ଥ, ଯେଉଁ ତୀର୍ଥରେ ଚନ୍ଦ୍ରମଣି ସ୍ନାନ କରିବାକୁ ଯାଉଥିଲେ, ଏବଂ ଶେଷତଃ ବାଘପାଲିର ମଠ, ଯେଉଁଠି ବାବା ସ୍ୱେଚ୍ଛାକୃତ ଭାବେ ସମାଧି ନେଇଛନ୍ତି। ସନ୍ଥ ଚନ୍ଦ୍ରମଣି ଦାସଙ୍କର ସମୟକୁ ନେଇ ଗବେଷକମାନେ ଅଲଗା ଅଲଗା ମତ ଦିଅନ୍ତି। ଓଡ଼ିଶାର ଜଣେ ପ୍ରଥିତଯଶା ଗବେଷକ ଭାଗୀରଥି ନେପାକ କବିଙ୍କୁ ଅଷ୍ଟାଦଶ ଶତାବ୍ଦୀର ସାଧକ ବୋଲି ଗ୍ରହଣ କରୁଥିବା ବେଳେ କବିଙ୍କର ରଚିତ ଅନନ୍ତ ଶୟନ ତାଣ୍ଡବ ନୃତ୍ୟର ମୁଖ୍ୟ ସମ୍ପାଦକ ବିଦ୍ୱାନ ଶ୍ରୀ ଈଶ୍ୱର ପଣ୍ଡା, ଯୋଗୀ ସଦାନନ୍ଦ ଦାସ, ପବିତ୍ର ଦାସ ପ୍ରମୁଖ ଚନ୍ଦ୍ରମଣିଙ୍କୁ ଉନବିଂଶ ଶତାବ୍ଦୀର କବି ବୋଲି ମତ ପୋଷଣ କରିଛନ୍ତି। ଗବେଷକ ଡକ୍ଟର ପବିତ୍ର ମୋହନ ନାୟକଙ୍କ ମତରେ ଚନ୍ଦ୍ରମଣି ଦାସ ସୋନପୁର ଜିଲ୍ଲାର କୁଟସୁମଲାଇ ନିକଟରେ ଥିବା ବାଘପାଲିଠାରେ

ଅଠରଶହ ସଇଁତିରିଶରୁ ଅଠରଶହ ଏକାନବେ ମସିହା ପର୍ଯ୍ୟନ୍ତ ରହିଥିଲେ। ଏ ସମୟ ମଧ୍ୟରେ ଚନ୍ଦ୍ରମଣିଙ୍କୁ ସାକ୍ଷାତ କରିଥିଲେ ମହିମା ଧର୍ମର ବାର୍ତ୍ତାବହ ସନ୍ଥ ଭୀମ ବହି, ଯେଉଁଠି ଚନ୍ଦ୍ରମଣି ସାହିତ୍ୟର ଶେଷ ତତ୍ତ୍ୱ ଅଛି ତହିଁରୁ ହିଁ ଆରମ୍ଭ ହେଉଛି ଭୀମଭୋଇ ସାହିତ୍ୟ। ଅତଏବ ଜଣେ ସଚ୍ଚା ବୈଷ୍ଣବ ଭାବେ ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱକୁ ଯେଉଁଭଳି ଭାବେ ଚନ୍ଦ୍ରମଣି ତଦୀୟ ସୁଧାସାର ଗୀତାରେ ବଖାଣ କଲେ ତାହା ପ୍ରବୃଦ୍ଧ କଲା ଭୀମଭୋଇଙ୍କୁ। କହିବା ବାହୁଲ୍ୟ, ଚନ୍ଦ୍ରମଣି ଦାସ ହିଁ ମହିମା ଧର୍ମର ମଞ୍ଜି ବୁଣିଥିଲେ ପ୍ରଥମ କରି ଓଡ଼ିଶା ମାଟିରେ। କାରଣ ସମାନ କ୍ଷେତ୍ରାଞ୍ଚଳରେ ଭୀମଭୋଇଙ୍କଠାରୁ ବହୁ ଆଗରୁ ଚନ୍ଦ୍ରମଣି ତଥାକଥିତ ବ୍ରାହ୍ମଣମାନଙ୍କର ଆଧିପତ୍ୟ, ପଶୁବଳି, ଅତିରଞ୍ଜିତ ପୂଜା ହୋମ ଜାଗ ଅରଚନା ବିଧିର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ତଦୀୟ ସୁଧାସାର ଗୀତାରେ ଲେଖିଲେ, ବେଦ ଯେ ବ୍ରହ୍ମକୁ ଚିହ୍ନି ନ ପାରିଲା ପ୍ରାଣୀ କି ଭୁଲାଏ, ଏଣୁ ତୀର୍ଥବ୍ରତ ଜାଗ ପୂଜା ଅରଚନା ଏମାନ ବତାଏ, ତେଣୁ ଏ ମାୟା ସଂସାର ତରିବ ଇଚ୍ଛଇ କୁକୁର ଲାଙ୍ଗୁଡ଼ ଧରି, ଶ୍ରମ ସିନା କ୍ଲେଶ ଲୋଭକୁ ସଞ୍ଚୟୀ ବେଦବଚନ ଏପରି, ବେଦବଚନକୁ ସତ୍ୟ ପ୍ରାୟ ମଣି ପଶୁବଧ କଲେ ଯଜ୍ଞେ, ଦିନା କେତେ ରହି ସ୍ୱର୍ଗ ଭୋଗ କରେ ପୁଣି ପଡ଼େ ଭୂମି ଭାଗେ, ଭୂମି ଭାଗେ ପଡ଼ି କର୍ମକୁ ସଂଖାଳି କରିଥାଇ ପ୍ରତିଦିନ, ମରଣ ପଥକୁ ଜହିଁରେ ଲଭଇ ଏହା ନ ଜାଣେ ଅଜ୍ଞାନ। ଚନ୍ଦ୍ରମଣି ଜନ୍ମରେ ବ୍ରାହ୍ମଣ ହେଲେ ମଧ୍ୟ ବୈଷ୍ଣବ ଦୀକ୍ଷାକୁ ଆଦରି ନେଲେ। ବାର ଜାତି ତେର ଗୋଲା, ବୈଷ୍ଣବ ହେଲେ ସବୁ ଗଲା। ବୈଷ୍ଣବର ଜାତି ବୋଲି କିଛି ହିଁ ନଥାଏ, ଏଣୁ ତ ବୈଷ୍ଣବମାନଙ୍କର ସଂଜ୍ଞା ଦାସ। ଏଣୁ ଚନ୍ଦ୍ରମଣି ଦ୍ୱିଜ ହେଲେ ପରବର୍ତ୍ତୀ ସମୟର ଚନ୍ଦ୍ରମଣି ଦାସ। ତଦୀୟ ସୁଧାସାର ଗୀତା ଅନୁସାରେ, ବିପ୍ରକୁଳ ଧର୍ମ କର୍ମକୁ ଏଣୀଣ ବୈଷ୍ଣବ ଦୀକ୍ଷା ନେଲି, ସାଧୁ ସନ୍ଥଙ୍କର ପାଦରେ ଭରସା ନିରତେ ଶରଣ ଗଲି, ବ୍ରାହ୍ମଣ କୂଳରେ ଜନ୍ମ ହୋଇକରି ଧର୍ମ କର୍ମ ମୋର ନାହିଁ, ନାହିଁ ଭକ୍ତିଭାବ ସରସ ବଚନ ବୁଦ୍ଧି ବିଧାନ ହିଁ କାହିଁ। ନିର୍ଗୁଣ ଏବଂ ନିରାକାର ବ୍ରହ୍ମବାଦୀ ଚନ୍ଦ୍ରମଣି ସ୍ଥୂଳଶୂନ୍ୟ ବ୍ରହ୍ମତତ୍ତ୍ୱ ସମ୍ବନ୍ଧରେ କହନ୍ତି, ଠୁଳକୁ ଚିହ୍ନିଲେ ବିଠୁଳ ନୁହଇ, ଠୁଳରୁ ହୁଅନ୍ତି ଜାତ, ଅନ୍ତକାଳେ ଯାଇ ଠୁଳରେ ମିଶନ୍ତି, ଠୁଳଟି ଅଟଇ ତତ୍ତ୍ୱ, ଏଣୁକରି ମନ ବୁଝାଇ କହୁଛି ଠୁଳଶୂନ୍ୟ ବ୍ରହ୍ମ ଥାଇ, ସେହି ଠୁଳଶୂନ୍ୟ ବ୍ରହ୍ମାଣ୍ଡ କରଇ ପାଳଇ ସଂସାର ସେହି। ପରମ ବୈଷ୍ଣବ ସନ୍ଥ ଚନ୍ଦ୍ରମଣିଙ୍କର ରଚନାଗୁଡ଼ିକ ସଗୁଣ ତତ୍ତ୍ୱରୁ ଆରମ୍ଭ ହୋଇ ନିର୍ଗୁଣ ତତ୍ତ୍ୱ ଆଡ଼କୁ ଗତି କରିଛି। ତାଙ୍କର ରଚନାଗୁଡ଼ିକ ହେଲା ସୁଧାସାର ଗୀତା, ହଳିଆ ଗୀତ, ନାରଦ ଗୀତା, ଶ୍ରୀକୃଷ୍ଣ ସୁଧାମୃତ, ଶ୍ରୀକୃଷ୍ଣ ରସାମୃତ, ଅନନ୍ତ ଶୟନ ତାଣ୍ଡବ ନୃତ୍ୟ, ଭବତାରକ, ଗୁପ୍ତ ଗୋପୀ ଭାଷା, ପ୍ରଭାତୀ ଚୌତିଷା, ବାଳକେଳି ଚୌତିଷା, ଉଦ୍ଧବ ଚୌତିଷା, କଳିଭିଆଣ ଗୀତା, ବୀଣା ଜନ୍ମ, ଦଣ୍ଡ ଜନ୍ମ, ଝାମୁଯାତ୍ରା, ଅନନ୍ତ ଗୀତା, ନିର୍ଗୁଣ ରାମାୟଣ, ଟୀକା ହରିବଂଶ, ପରମ ଗୁଢ଼ତତ୍ତ୍ୱ ମହାଭାରତ ଓ ଗରୁଡ଼ ଗୀତା। କବି ଜୀବନର ପ୍ରଥମ ପାହାଚରେ ସେ ରଚନା କରିଛନ୍ତି ସଗୁଣ ଏବଂ ନିର୍ଗୁଣ ଭକ୍ତି, ଏକଦମ ଛନ୍ଦାଛନ୍ଦି ଭାବେ ରସାଣିତ ହୋଇ ଓଡ଼ିଶୀ ବୈଷ୍ଣବ ଧାରାକୁ ବିଶେଷ ଭାବେ ପ୍ରଭାବିତ କରିଥିବା ବୈଷ୍ଣବ କାବ୍ୟ ଶ୍ରୀକୃଷ୍ଣ ସୁଧାମୃତ। ଗୋପୀମାନଙ୍କର କୃଷ୍ଣଙ୍କ ପ୍ରତି ଯେଉଁ ସଗୁଣ ଭକ୍ତି ରହିଛି ତାହା ବର୍ଣ୍ଣନା କରି କବି ଲେଖନ୍ତି, ଫୁଲ ଗୁନ୍ଥିଣ କରୁ ବେଶ, ସାଜି ତ୍ରିମୁଣ୍ଡ ଚୂଳ କେଶ, ପୀତବସନ ଅଳଙ୍କାର, କିଙ୍କିଣୀ କଙ୍କଣ ନୂପୁର, କର୍ପୂର ଚନ୍ଦନର ସଙ୍ଗେ, ଲେପୁ ଗୌର ଚନ୍ଦ୍ର ଅଙ୍ଗେ, କର ପଲ୍ଲବ ମଥାମଣି, ଏମାନ କରୁ ମୁଖଞ୍ଜଣି, ଗଳାରେ ସପ୍ତସରୀ ମାଳି, ଚୂଳରେ ଖଞ୍ଜୁ ଜାମୁଡାଳି, କର୍ଣ୍ଣରେ ସୁବର୍ଣ୍ଣ ଅଳକା, ତାଳୁରେ ମୟୂର ଚନ୍ଦ୍ରିକା, ଅର୍ଦ୍ଧଚନ୍ଦ୍ରିକା ଲଳାଟରେ, କରିଣ ବେଶ ମନୋହରେ, ଦଧି ଲବଣୀ ଦେଉଁ କରେ, ତା ସଙ୍ଗେ ଥାଉ ନିରନ୍ତରେ। ପୁନଶ୍ଚ କୃଷ୍ଣଙ୍କର ଗୋପୀଭାବ କଥା ବର୍ଣ୍ଣନା କରି ଲେଖନ୍ତି, ସିନ୍ଦୁର ପିତପଟ ଦେଖି ମାନନ କର ଚନ୍ଦ୍ରମୁଖୀ, ମୁଁ ସାଜି ଦେବି ତୋର ଚିତା, ଭୂମିକି ପୋତ ନାହିଁ ମଥା, ତୋହରି ପାଇଁ ଗୋପେ ଜାତ, ହୋଇଲି ଶୁଣରେ ସଙ୍ଗାତ, ମୁଠାରେ ମାନ କାହି ପାଇଁ, କରୁ ଶରଦ ଚାନ୍ଦ ମୁହିଁ, କିଣିଲା ଦାସ ମୁହିଁ ତୋର, ଶୁଣ ରମଣୀ ରାମାବର, ବୋଲେ ତୁ ମୋର ନିଜ ଦେହ, ଏଥିରେ ନାହିଁ ନା ସନ୍ଦେହ। ଯୋଗୀନ୍ଦ୍ର କବି ଚନ୍ଦ୍ରମଣି କର୍ମଯୋଗୀ, ହଳିଆ ମୂଲିଆ ଚାଷୀମାନଙ୍କର ସକାଶେ ଲେଖିଛନ୍ତି ମୁକ୍ତି ଓ ମୋକ୍ଷ ମାର୍ଗ ପ୍ରଦର୍ଶକ ହଳିଆ ଗୀତ ଚୌତିଷା, ଯାହାକି ଭଗବତ ପ୍ରେମୀ ଭକ୍ତମାନଙ୍କ ପାଇଁ ନିର୍ବାଣର ମୌଳିକ ମନ୍ତ୍ର ସଦୃଶ। ଚ ପଦ ଅନୁଯାୟୀ, ଚେତା ଘରେ ଚୈତନ ରହିବ ଯେତେବେଳେ, ଚୋର ପଳାଇବ ହୋଇଣ ଅନ୍ତରାଳେ, ଚିତ୍ତରେ ଚିନ୍ତିଲେ ରୂପରେ ନାରାୟଣ, ଚମକି ପଳାଇବ ଭାଇ ଯୋଗୀନ୍ଦ୍ର, ଐରି ଗଣ ମାନ ହୁ। ଶ୍ରୀକୃଷ୍ଣଙ୍କ ବାଳକେଳି ଚୌତିଷା କବିଙ୍କର ଭିନ୍ନ ଏକ ଭାବ ଉଦ୍ରେକକାରୀ ବାତ୍ସଲ୍ୟ ପ୍ରେମ ଗର୍ଭିତ କେଳି ଗୀତ।

0: ଏହା ଅତୀବ ରସଛନ୍ଦ ଏବଂ ଭାବଦାୟୀ। ଏହା ଗାନ କଲେ ଭଗବତ ପ୍ରେମ ସ୍ଥାୟୀ ଭାବେ ସଞ୍ଚରି ଯାଏ ଭକ୍ତର ହୃଦୟରେ। କିଛି ବାଲ୍ୟକେଳି ଗୀତ ହେଲା, କରନ୍ତି କେଳି ବାଳ ଗୋପାଳେ ମିଳି, କିରଙ୍ଗରେ କୃଷ୍ଣଚନ୍ଦ୍ର ନାଚନ୍ତି ଢଳି, ଖଳ ନାଶନ ଖଳ ବିନୋଦେ ମନ, ଖଣ୍ଡିବାକୁ ପୃଥିଭାର ଅର୍ଥେ ଜନମ। ଜ୍ଞାନୀ ଖୋଜନ୍ତି ଯାକୁ ଗମି ନାହାନ୍ତି, ଗୋପତରେ ବୃନ୍ଦାବନେ ବିହରୁଛନ୍ତି। କୃଷ୍ଣପ୍ରାଣା ସାଧୁ ଚନ୍ଦ୍ରମଣି ଯଶୋଦା ସାଜି ପୁତ୍ରବତ୍ ନିଦରୁ ଉଠାନ୍ତି, ପାହାନ୍ତିଆ ପହରରେ କୃଷ୍ଣଙ୍କୁ। ଏହି ପ୍ରଭାତିରେ ଯଶୋଦାରୂପୀ ଚନ୍ଦ୍ରମଣି କୃଷ୍ଣଙ୍କର ପୁତନାବଧ, କାଳୀୟ ଦଳନ, ଦାବାନଳ ଭକ୍ଷଣ, ବିଶ୍ୱରୂପ ଦର୍ଶନ ଆଦି ଅଲୌକିକ ସ୍ମୃତିଚାରଣ କରନ୍ତି। ଯଥା କୃଷ୍ଣ ନିଦ୍ରା ବିଭଞ୍ଜନେ କହନ୍ତି, ଯଶୋଦା ସସ୍ନେହ ମନେ କଳା କାହ୍ନୁରେ କିପା ଶୋଇଚୁ ମୌନେ, କ୍ଷଣେ ନ ରହୁ ସଦନ କ୍ଷୀଣ ହେଲା ତନୁ, ଦିନକୁ ଦିନ କଳା କାହ୍ନୁରେ ଖରା ତପତି ଲାଗିଣ। ବିବିଧ ବାଦ୍ୟ ତାଳ ନୃତ୍ୟର ସମାବେଶରେ ଆଧ୍ୟାତ୍ମିକ ସଙ୍ଗୀତର ସୃଜନ ଘଟିଛି ଚନ୍ଦ୍ରମଣିଙ୍କର ଅନନ୍ତ ଶୟନ ତାଣ୍ଡବ ନୃତ୍ୟରେ। ତ୍ରୟୋବିଂଶ ଅଧ୍ୟାୟ ବିଶିଷ୍ଟ ଏହି ଗ୍ରନ୍ଥରେ ଦେବତାମାନଙ୍କ ନୃତ୍ୟ ଘୋଷର ଗୀତ ଲେଖିଛନ୍ତି। ଗୀତର ଯେ ତାଳମାନ ତାଳର ଶବଦ, ମୃଦଙ୍ଗ ଯେ ତାତା ଧେଇ ଧେଇ କୀଟି ନାଦ, ତାଧିନା ତାଧିନା ତାତା ଧେଇ କୀଟି କୀଟି, ତ୍ରିଗିଡ଼ି ତ୍ରିଗିଡ଼ି ତାତା ଧେଇ କୀଟି କୀଟି। ବିଂଶ ଅଧ୍ୟାୟୀ ନାରଦ ଗୀତାଟି ଚନ୍ଦ୍ରମଣି ଦାସଙ୍କର ଏକ କାଳଜୟୀ ମୃତ୍ୟୁଞ୍ଜୟୀ ଗୀତା। ଏହି ଗ୍ରନ୍ଥରେ ଯମରାଜଙ୍କୁ ପରାସ୍ତ କରିଛନ୍ତି ମନୁରାଜା। ଏତଦ୍ବ୍ୟତୀତ ଯେଉଁଠି ଶ୍ରୀମଦ୍ ଭାଗବତ ମହାପୁରାଣ ଭକ୍ତି ଏବଂ ଜ୍ଞାନ ସମ୍ପର୍କୀୟ କିଛି ତତ୍ତ୍ୱ ବଖାଣ କରିପାରିନାହିଁ, ତାର ସମାଧାନର ସୂତ୍ର ଆବିଷ୍କାର କରାଯାଇଛି ନାରଦ ଗୀତାରେ। ଯଥା ଦ୍ୱାଦଶ ଅଧ୍ୟାୟରେ ଭଗବାନଙ୍କର ସ୍ଥିତି ସମ୍ବନ୍ଧରେ କୁହାଯାଇଛି, ସେ ଭାବଗ୍ରାହୀ ଆଦି ମୂଳ, ଭକତ ଭାବ ତାର ମୂଳ, ଭାବ ଦେଖଇ ଯାର ପାଶ, ନିରତେ ହୁଏ ତାର ଦାସ, ମାୟା ରୂପରେ ଲକ୍ଷ୍ମୀ ସଙ୍ଗେ ନିଜ ସ୍ୱରୂପ ଭୃତ୍ୟ ଆଗେ, ଲକ୍ଷ୍ମୀ ଯେ ତାହା ନ ଜାଣନ୍ତି ମାୟା ରୂପକୁ କରିପ୍ରୀତି, ସେବା କରନ୍ତି ନିରନ୍ତରେ ପ୍ରଭୁ ଯେ ଥାନ୍ତି ଭୃତ୍ୟଠାରେ। ଚନ୍ଦ୍ରମଣିଙ୍କର ଶ୍ରେଷ୍ଠ କୃତି ହିଁ ଅଷ୍ଟାଦଶ ବୋଲି ବିଶିଷ୍ଟ ଚତୁର୍ବର୍ଗ ଫଳଦାୟିନୀ ଭକ୍ତି ଜ୍ଞାନ ଯୋଗ ମାର୍ଗର କୋଠଭଣ୍ଡାର ସୁଧାସାର ଗୀତା। ଗବେଷକ ପ୍ରହ୍ଲାଦ ପ୍ରଧାନଙ୍କ ମତ ଅନୁଯାୟୀ ଓଡ଼ିଆ ଭାଷାରେ ଅଦ୍ୟାପି ଯେତେ ଖଣ୍ଡ ଗ୍ରନ୍ଥ ଶ୍ରୀମଦ୍ ଭାଗବତ ଗୀତାଶ୍ରୟୀ, ତନ୍ମଧ୍ୟରେ ସୁଧାସାର ଗୀତା ହିଁ ଶ୍ରେଷ୍ଠ ଗ୍ରନ୍ଥ। କବିଙ୍କର ଅନେକ ଗ୍ରନ୍ଥ ପ୍ରକାଶିତ ତଥା ଅନାଲୋଚିତ, କବିଙ୍କର କୃତିରାଜିର ଯଥାଯଥ ତର୍ଜମା କରି ସେଗୁଡ଼ିକର ପ୍ରକାଶନ, ତାଙ୍କର ଚାରିଗୋଟି ମଠ ଏବଂ ସାଧନା ପଥରକୁ ଯଦି ତୀର୍ଥସ୍ଥଳର ମାନ୍ୟତା ଦିଆଯାଆନ୍ତା, ତେବେ ଚନ୍ଦ୍ରମଣିଙ୍କର ବିଶ୍ୱଦୃଷ୍ଟି ସଞ୍ଚରି ପାରନ୍ତା ପ୍ରତିଟି ଜନମାନସରେ।
1: ଶୁଣୁଥିଲେ ଆଲୋଚନା ବ୍ରହ୍ମବାଦୀ କବି ଚନ୍ଦ୍ରମଣି ଦାସ। ଏ ସମ୍ପର୍କରେ ଆଲୋଚନା କଲେ ଅନିରୁଦ୍ଧ କୁରକୁରିଆ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ବିଦୁଷୀ ଗିରିଜା ଦେବୀଙ୍କ କଣ୍ଠରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ। ଶିଳ୍ପୀଙ୍କ କଣ୍ଠରେ ଏକ ମୌଳିକ ଅତ୍ୟନ୍ତ ଭାବପ୍ରବଣ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ରାଗ ସୁର ରାଣୀ, ରାଗ ଭୈରବୀ ଆଧାରିତ ଠୁମ୍ରି, ବୋଲ କୌନ୍ ଦେଶ ଗଏ ଛଲ୍ ବଲିଆ।

0: ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ତ୍ରିଧାରା ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଆମର ନମସ୍କାର। ଶ୍ରୋତାବନ୍ଧୁ, ଆଜି ରହିଛି କବି ଡକ୍ଟର ଅଭୟ ନାରାୟଣ ନାୟକଙ୍କର କେତୋଟି ସ୍ୱରଚିତ କବିତା, ଗାଳ୍ପିକ ପ୍ରକାଶ କୁମାର ସେଠଙ୍କର କ୍ଷୁଦ୍ର ଗଳ୍ପ ଏବଂ ବିପିନ ମହାନନ୍ଦଙ୍କ ଆଲୋଚନା ସବୁ ବିଫଳ କାହାଣୀ ସଫଳ ସାହିତ୍ୟ। ଏହି ସଂସାରରେ ଈଶ୍ୱରଙ୍କ ପ୍ରତ୍ୟେକଟି ସୃଷ୍ଟି ସୁନ୍ଦର, ସେହି ସୁନ୍ଦରତାକୁ ଆମେ ଉପଭୋଗ କରୁ, ତାକୁ ଦେଖି ଆନନ୍ଦିତ ହେଉ। ହେଲେ ଯେଉଁମାନେ ଈଶ୍ୱରଙ୍କର ସେହି ସୁନ୍ଦର ସୃଷ୍ଟିକୁ ଆହୁରି ସୁନ୍ଦର କରି ଗଢ଼ି ତୋଳନ୍ତି ଏବଂ ଆମମାନଙ୍କ ଆଗରେ ଉପସ୍ଥାପନ କରନ୍ତି, ସେମାନେ ପାଲଟି ଯାଆନ୍ତି ସୃଜନଶୀଳ ବ୍ୟକ୍ତି। ସେଇଥିପାଇଁ ତ ତାଙ୍କୁ କୁହାଯାଏ ଦ୍ୱିତୀୟ ଈଶ୍ୱର। ଆମ ସମସ୍ତଙ୍କ ଭିତରେ ସୃଜନାତ୍ମକ ଶକ୍ତି ଭରି ରହିଛି, ହେଲେ ଆମେ ସମସ୍ତେ କ'ଣ ସୃଜନଶୀଳ? ନୂତନ ଭାବରେ ସୃଷ୍ଟି କରିବାକୁ ହେଲେ ଈଶ୍ୱରଙ୍କର ଏହି ସୃଷ୍ଟିକୁ ସୃଜନାତ୍ମକ ଦୃଷ୍ଟିରେ ଦେଖିବାର ଆବଶ୍ୟକତା ରହିଛି। ଏଭଳି ଦୃଷ୍ଟିଭଙ୍ଗୀ ଆମ ସମସ୍ତଙ୍କୁ ଉଦ୍ବୁଦ୍ଧ କରୁ, ଏହି ଆଶା ସହ ଆରମ୍ଭ କରିବା ଏଥରର ସାହିତ୍ୟ ପତ୍ରିକା ତ୍ରିଧାରା। ଗୋଟିଏ ଆବେଗ ଯେତେବେଳେ କବି ହୃଦୟକୁ ଆନ୍ଦୋଳିତ କରେ, ତାକୁ ସେ ପରିପ୍ରକାଶ କରେ ତା ନିଜସ୍ୱ ଢଙ୍ଗରେ। କବିଟିଏ ରୂପ ଦିଏ କବିତାର, ପାଏ ସେ ଆତ୍ମସନ୍ତୋଷ। ତା ସହିତ ସେ ବାଣ୍ଟିବାକୁ ଚାହେଁ କବିତା ମନସ୍କ ବ୍ୟକ୍ତିବିଶେଷଙ୍କୁ। ସ୍ୱରଚିତ କେତେଗୁଡ଼ିଏ କବିତା ସହିତ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି କବି ଡକ୍ଟର ଅଭୟ ନାରାୟଣ ନାୟକ। ଶୁଣିବା ତାଙ୍କର କେତୋଟି କବିତା।
1: କବିତାର ଶୀର୍ଷକ ଅସମୟର ଲିପି। ଏ ସନ ଫେରିନାହିଁ ବର୍ଷାରେ ପହ୍ଲାରୁଆକୁ ବେଉଷଣକୁ ଦାଦନ ଯାଇଥିବା ସଂକର୍ଷଣ। ଏ ସନ ଫେରିନାହିଁ ବର୍ଷାରେ ପହ୍ଲାରୁଆକୁ ବେଉଷଣକୁ ଦାଦନ ଯାଇଥିବା ସଂକର୍ଷଣ। ଫେରିନାହିଁ ଗତାୟୁ ବସନ୍ତର କାଣା ହେଇଗଲା ସଜନିକେ ଗାଉଥିବା ଦିୱାନା ଭୁଏ ନିରଞ୍ଜନ। ଫେରିବ ଫେରିବ କହି ମୁକୁଳା ଛାତିରେ କ୍ଷତାକ୍ତ ହୋଇ ଫେରିଛି ଘନ କୁହୁଡ଼ିର ଉଚ୍ଛ୍ୱାସ ଓ ଉଦ୍ଭ୍ରାନ୍ତ ସମୟର ରାଣ। ଫ୍ଲାଏଓଭର ଉପରେ ଗଡ଼ୁଛି କଟା ମୁଣ୍ଡ, ଫେରାର ହୋଇଯାଉଛି ସବୁ ହତ୍ୟାର ଷଡ଼ଯନ୍ତ୍ରକାରୀ। ଏତେ ଅସମୟରେ ଏକା କ'ଣ ପ୍ରିୟ ପୃଥିବୀକୁ ଚିହ୍ନି ହୁଏ ଚିତ୍ରଲଗ୍ନା? କିଏ ଜାଣି ଚିତ୍ରକୁ ଚିହ୍ନୁ ଚିହ୍ନୁ ମୁଁ ତ ହଜାଇ ଦେଇଛି ଛଇଲି ଚିତ୍ରଲଗ୍ନାର ଏକାନ୍ତ ଠିକଣା। କାର ମାର୍ଫତ୍ରେ ଏବେ ସେ ଲେଖୁଛି ଯେ ମୋ ଉପେକ୍ଷିତ ପ୍ରେମର ନିବନ୍ଧ ଏଷଣା, ଛଳନାର ଚଳଚ୍ଚିତ୍ର ଚିତ୍ରନାଟ୍ୟ ପରିକଳ୍ପନା। ସେ କଳନା କରିବାକୁ ବାରଣ କଲାଣି ଶିଶିର ଓ ଫଗୁଣ, ବିଦାୟୀ ବସନ୍ତର ଗଞ୍ଜଣା ଘେରିଯାଉଛି ଅନାବନା କଥାକାରର ଉଚ୍ଚାରଣ, ହଜିଯାଉଛି ଅତୀତର ଶିଳାଲିପିର ଦୁର୍ବୋଧ୍ୟ ଲିପି ବ୍ୟାକରଣର ଅନାଥ କଳ୍ପନା। ଏତେ ଚରିତ୍ରହୀନ ଏ ଋଷି ପ୍ରତିମ ସମୟର ଆଚରଣ, ଏତେ ଚରିତ୍ରହୀନ ଏ ଋଷି ପ୍ରତିମ ସମୟର ଆଚରଣ। ରକ୍ତର ସନ୍ତରଣ ନୁହେଁ ସଜନୀ, ସପ୍ତଶିଳ୍ପୀଟିଏ ମାଗୁଛି ଅଦୃଶ୍ୟ ଲଲାଟ ପଟଳର ଦୃଶ୍ୟରେ କର୍ମ କବିତାର କାବ୍ୟିକ ଶତଭିସାର ଗଗନବ୍ୟାପୀ ବସୁଧାର ମୂର୍ତ୍ତିକା ଲଗ୍ନା ଉଜ୍ଜ୍ୱଳ ସ୍ୱର୍ଣ୍ଣାଭ ଶୁଭ୍ର ଆଭାମୟ କିରଣ। ବସୁଧାର ମୂର୍ତ୍ତିକା ଲଗ୍ନା ଉଜ୍ଜ୍ୱଳ ସ୍ୱର୍ଣ୍ଣାଭ ଶୁଭ୍ର ଆଭାମୟ କିରଣ। ଥରେ ତଥାସ୍ତୁ କହେ ପ୍ରିୟ ପ୍ରିୟତର ପ୍ରିୟତମ ନଗ୍ରଜନ। ଥରେ ତଥାସ୍ତୁ କହେ ପ୍ରିୟ ପ୍ରିୟତର ପ୍ରିୟତମ ନଗ୍ରଜନ। ପରବର୍ତ୍ତୀ କବିତାର ଶୀର୍ଷକ ଧାନ ପାଇଁ କବିତା। ବାହାଲ ଡୁଲିରେ ଲୋଟୁଛି କାଙ୍କ୍ରି ଝରା କଲିକତି ନମ୍ରି ଓ ସ୍ୱର୍ଣ୍ଣା ଧାନର ମହଲଣ। ଧାନ କେଣ୍ଡାରେ ବର୍ଷା ପାଣିର ଫିମ୍ପି ମରା ଗଜା ପ୍ଲାବନ।

0: ଭାଙ୍ଗି ଯାଇଥିବା ପରିପକ୍ୱ ଯୌବନ, ବିପନ୍ନ ଧାନର ଆକାର ଓ ଆବରଣ, କୃଷ୍ଣ ଭୁଏ ସୁରୁବାଲି ଡାଙ୍ଗ ଓ ଗଜପରିଡ଼ା ଅମଳ କରିଥିବା ଧାନ ଏବେ ଡିସ୍କଲର୍ ହଜୁର, କୃଷ୍ଣ ଭୁଏ ସୁରୁବାଲି ଡାଙ୍ଗ ଓ ଗଜପରିଡ଼ା ଅମଳ କରିଥିବା ଧାନ ଏବେ ଡିସ୍କଲର୍ ହଜୁର, କଟ୍ନି ଛଟ୍ନିରେ ବେହାଲ ପରିବାର, ଆହୁରି କେତେ ଯେ କେତେ ଲୋକଙ୍କର ସ୍ୱରୋଜଗାର, ବେର୍ଣ୍ଣା ମାଲ ପହ୍ଲାଘାରୀର ସୁବର୍ଣ୍ଣ ଅନ୍ନ, ବୋନସ ପାଣ୍ଟୁଥିବା ଅଧିକାରୀ ଝୁଣିଖାଏ ଡୁଲିର ଲାବଣ୍ୟ, କୃଷକ କିଏ କହେ ଜୟ କିଷାନ, କିଏ କହେ ଛାର ଛିକରା ଚାଷୀ ତାର ପୁଣି କି ପହଚାନ, ଦେଖାଉଛି ବହପ ଫୁଟାଣିର ଟାଣ, ପ୍ରଭୁ ବୋନସ ପାଇଁ ବିକି ହେବ କି ମା, ପ୍ରଭୁ ବୋନସ ପାଇଁ ବିକି ହେବ କି ମା, ବିକି ହେବ କି ମାଟି, ବିକି ହେବ କି ଘରର ଝାଟି ମାଟି, ନଡ଼ା ଛପରର ମାନ, ଅସ୍ମିତାର ଚିହ୍ନ ସ୍ୱାଭିମାନ, ଚାଷୀର କମରରେ ବଳ ନାହିଁ ହଜୁର, ଚାଷୀର କମରରେ ବଳ ନାହିଁ ହଜୁର, ଆମ କ୍ଷେତର ସ୍ୱର୍ଣ୍ଣାକୁ ନନିକୁ ବୁହାରିକୁ ମାଆକୁ କେବେ ମିଳିବ ବିନା ବୋନସରେ ସମ୍ମାନ, ଅଭିମାନୀ ସ୍ୱାଭିମାନୀ ସ୍ୱର୍ଣ୍ଣ ହେବ ଜୀବିକା ଓ ଜୀବନର ଜୟଗାନ, ଜୀବନର ଜୟଗାନ। ପରବର୍ତ୍ତୀ କବିତା କ୍ରମଶଃ। ମୁକୁଳି ଯିବା ବେଳକୁ ବେଳ ହୋଇଯାଏ ରତରତ, ମୁକୁଳି ଯିବା ବେଳକୁ ବେଳ ହୋଇଯାଏ ରତରତ, ମୁକୁଳି ଯିବା ବେଳକୁ ସ୍ୱପ୍ନ ହୋଇଥାଏ କୁସୁମିତ, ମୁକୁଳି ଯିବା ବେଳକୁ ଗାଢ଼ ହୋଇଥାଏ ଶ୍ରୁତିର କ୍ଷତ, ମୁକୁଳି ଯିବାର ଆକାଂକ୍ଷା ନେଇ ବହେ ବାଟ ମୁଁ ଚାଲେ ଏକାକୀ ଏକାନ୍ତପଣରେ, ମୋତେ ଘେରିଥାଏ ଗଭୀର ନିରବତା, ନିରବତାର କଲ୍ଲୋଳ, ମୁଁ ମୁକ୍ତ ହୁଏ ନିଜର ପାପାଗ୍ନିରୁ, ନିଜର ପରିତାପରୁ, ନିଜର ଭୁଲ ବ୍ୟାକରଣରୁ, ଖଣ୍ଡି ଉଡ଼ା ଦିଏ ମୋର ମୁକୁଳି ଯିବାର ଇଚ୍ଛିତ ଇଚ୍ଛା, ଖଣ୍ଡି ଉଡ଼ା ଦିଏ ମୋର ମୁକୁଳି ଯିବାର ଇଚ୍ଛିତ ଇଚ୍ଛା, ଏକାକିତ୍ୱ ମୋତେ ଘେରେ ଘାରେ ଉସୁକାଏ ଉଠାଏ ଜାଗ୍ରତ କରେ ପ୍ରହରୀ ସମ, ମୁଁ ମୁକୁଳିତ ହୁଏ, ମୁଁ ମୁକୁଳିତ ହୁଏ କ୍ରମଶଃ ସୂର୍ଯ୍ୟର କିରଣ ପରି, ପଦ୍ମର ପରାଗ ପରି, ଜହ୍ନର ଜ୍ୟୋତ୍ସ୍ନା ପରି, କୁରେଇ ଫୁଲର ମହକ ପରି, ମହୁଲ ଫୁଲର ମହୁଆ ନିଶା ପରି, ବନ୍ୟ ମଧୁମକ୍ଷିକାର ମିଠା ମହୁ ପରି, ଆଉ ଅପେକ୍ଷା ନଥାଏ, ଆଉ ଅପେକ୍ଷା ନଥାଏ ମୁକୁଳିବାର ମୁହୂର୍ତ୍ତକୁ, ମୁଁ ମୁକୁଳି ଯାଏ ଏକାକିତ୍ୱରୁ, ସ୍ୱପ୍ନର ମିଠା ରାଗରୁ, ଜଟିଳ ବାସ୍ତବତା ଆଡ଼କୁ କ୍ରମଶଃ କ୍ରମଶଃ। କବିତାର ଶୀର୍ଷକ ଅଫେରା ଦିନ। କେବେ ଦିନେ ଫେରିବ ନା ଶହୀଦ ହୋଇଯାଇଥିବା ସୈନିକର କୋହ ଲୁହ ଓ ରକ୍ତ, କେବେ ଦିନେ ଫେରିବ ନା ଶହୀଦ ହୋଇଯାଇଥିବା ସୈନିକର କୋହ ଲୁହ ଓ ରକ୍ତ, ମାଟିର ତାଜ ହୋଇ ଫୁଲେଇ ଫଗୁଣର ଅବିର ହୋଇ, ଆରିସିରେ ମୁହଁ ଦେଖି ସଧବା ବହୁଟିଏ ମାଖୁଥିବା ସିନ୍ଦୁର ହୋଇ, ସଧବା ବହୁଟିଏ ମାଖୁଥିବା ସିନ୍ଦୁର ହୋଇ, ସମୁଦ୍ରରେ ଫେରୁଥିବା ରତ୍ନ ଭର୍ତ୍ତି ଜାହାଜ ହୋଇ, ଦୁଃଖ ଗୀତର ଚମ୍ପା ଫୁଲ ହୋଇ, ବାଡ଼ିର କନିଅର କି ବଗିଚାର ଗୋଲାପ ହୋଇ, ଫେରିବ ଫେରିବ କହି ଫେରିବ କି ମୋର ଉଲ୍ଲାସ, ଫେରିବ ଫେରିବ କହି ଫେରିବ କି ମୋର ଉଲ୍ଲାସ, ଦେଶପ୍ରେମ ଦେଶାତ୍ମବୋଧ ଏଠେ ଏଠି ରମ୍ଭା ମେନକା, ଦେଶ ମାଟିରେ ଖଞ୍ଜି ସାରିଛନ୍ତି ଗୁପ୍ତ ବୋମା, ରମ୍ଭା ମେନକା ଏଠି ଦେଶ ମାଟିରେ ଖଞ୍ଜି ସାରିଛନ୍ତି ଗୁପ୍ତ ବୋମା, ପାସୋରି ଦେଇ କେଉଁ ବୁଣାକାରର ଠିକଣା, ପାସୋରି ଦେଇ କେଉଁ ବୁଣାକାରର ଠିକଣା, ଅନୁସନ୍ଧାନ ଚାଲିଛି ମିଛ ଅସ୍ମିତାର, ଅନୁସନ୍ଧାନ ଚାଲିଛି ମିଛ ଅସ୍ମିତାର, କେବେ ଫେରିବ ନା ତା ଉଲଗ୍ନ ଦେହରୁ, ଦେଶର ଶତ୍ରୁମାନଙ୍କୁ ସମର୍ପି ଦେଇଥିବା ସ୍ୱାଭିମାନ, ରାଣୀ ଲକ୍ଷ୍ମୀବାଈର ଧାରେ ରକ୍ତ ହୋଇ, ପଦ୍ମିନୀର ଲାଜ ହୋଇ, ପଦ୍ମିନୀର ଲାଜ ହୋଇ।
1: ଗଳ୍ପ କହିଲେ ସାଧାରଣରେ ଆମେ ବୁଝୁ ଆଇ ବୁଢ଼ୀ କହୁଥିବା କଳ୍ପନା ରାଇଜର କଥା, ହେଲେ ଆଜିର ଗାଳ୍ପିକମାନେ ଖୁବ୍ ବାସ୍ତବବାଦୀ, ସମାଜର ବାସ୍ତବତାକୁ ଚମତ୍କାର ଭାବରେ ଉପସ୍ଥାପନ କରନ୍ତି ଗଳ୍ପ ଭାବରେ। ସେହିଭଳି ଏକ ଗଳ୍ପ ଅନ୍ୟ ଏକ ରାଜଯୋଟକ, ଗାଳ୍ପିକ ପ୍ରକାଶ କୁମାର ସେଠ।
2: ଅନ୍ୟ ଏକ ରାଜଯୋଟକ। ପ୍ରଥମେ ଆଙ୍ଗୁଠିରେ ପଗ ଗଣିଲେ ପଣ୍ଡିତ ମିଶ୍ରେ, ତାପରେ ମୋଟା ଏକ ଫ୍ରେମ୍ର ଚଷମା ଲଗାଇ ଭ୍ରୁକୁଞ୍ଚନ କଲେ ଦୁଇଥର, ସାଦା କାଗଜରେ ଗାରଟଣା ହେଲା, ରବି ଶୁକ୍ର ଶନି ମଙ୍ଗଳ ଇତ୍ୟାଦି ଗ୍ରହମାନଙ୍କର ନାମ ଲେଖା ହେଲା ବିଭିନ୍ନ ସ୍ଥାନମାନଙ୍କରେ। ଗୁଣୁଗୁଣୁ ହୋଇ ସବୁକିଛି ଗଣନା କରିବା ପରେ ସେ ଅଚାନକ ଖୁସି ହୋଇଗଲେ, ବାହ ଗୋଟାପଣେ ରାଜଯୋଟକ ତ, ବର ନାମ ଲକ୍ଷ୍ମୀକାନ୍ତ, କନ୍ୟା ଅରୁଣା, କି ସୁନ୍ଦର ଯୋଡ଼ି, କ୍ୱଚିତ ଏମିତି ଦେଖାଯାଏ, ବୁଝିଲେ ଭାଗ୍ୟ ବୋଲି ଭାଗ୍ୟ ଅଭନ୍ୟନୀୟ। ସେଇଠୁ ଫେରି ଆସି ଘରେ ରାଜେଶ ସହିତ ବସି ପଡ଼ିଲୁ, ରାତି 11 ଯାଏଁ ଖାତାପତ୍ର ଆଣି ହିସାବ ଯୋଡ଼ିଲୁ, ବାସ୍ ଦୀର୍ଘ ବଜେଟ୍ଟିଏ ପ୍ରସ୍ତୁତ ହୋଇଗଲା। ଦୁଇ ପକ୍ଷରୁ ଦେଖାଦେଖି ପ୍ରସଙ୍ଗ ଚୂଡ଼ାନ୍ତ ହୋଇଗଲା, ନିମନ୍ତ୍ରଣ ପତ୍ର ଛପା ହେଲା, ପଠାଗଲା ବହୁ ଦୂରଦୂରାନ୍ତକୁ, ତା ସହ ଅନ୍ୟ ସାହି ପଡ଼ିଶା ବନ୍ଧୁ ପରିଜନଙ୍କ ପାଖକୁ। ବିବାହର ଦିନ ଯେତିକି ପାଖେଇ ଆସୁଥାଏ, ମୋ ଭିତରେ ଉତ୍କଣ୍ଠା ଆହୁରି ଚଳଚଞ୍ଚଳ ହୋଇ ଉଠୁଥାଏ। କେତେବେଳେ ବର ବେଶରେ ତ ଅନ୍ୟ କେତେବେଳେ ନବଦମ୍ପତି ଯୋଡ଼ିରେ ନିଜ କଳ୍ପିତ ଚେହେରାକୁ ଆବିଷ୍କାର କରୁଥିଲି। କେବେ ଗୋଟିଏ କୁନିପାଦରେ ଚାଲୁଥିବା ଶିଶୁର ବାପା ଭାବରେ ଅନେକ ସ୍ୱପ୍ନ ଦେଖିବା ଥିଲା ସେହିଦିନମାନଙ୍କରେ ମୋର ଚିହ୍ନା ପ୍ରବଣତା। ଏପଟେ ରାଜଯୋଟକର ମୋହର ଲାଗିଛି ମୋ ବାହାଘର ପ୍ରସ୍ତାବରେ, କୌଣସି ଦୈବୀ ଦୁର୍ଘଟଣାର ଯେମିତି ସମ୍ଭାବନା ନାହିଁ ଓ ଭବିଷ୍ୟତ ଦାମ୍ପତ୍ୟ ଜୀବନରେ ବି ଅଶାନ୍ତି ହେବାର ସମ୍ଭାବନା ନାହିଁ ବୋଲି ପଣ୍ଡିତ ମିଶ୍ରଙ୍କ ଦୃଢ଼ୋକ୍ତି ବେଳେବେଳେ ଏମିତି ସ୍ୱପ୍ନ ଦେଖିବା ପାଇଁ ବାଧ୍ୟ କରିଦିଏ। ବାହାଘର ଦିନ ଆସିଲା, ରମେଶ ପୁଣି ଥରେ ମୋତେ ସଜାଇବାକୁ ଲାଗିଲା, ପୁଣି ମୋ କପାଳରେ ସୂର୍ଯ୍ୟଟିଏ ଅଙ୍କନ କଲା। ତାକୁ ନିର୍ଦ୍ଦେଶ ଦେଉଥାନ୍ତି ମୋର ଆହୁରି ଅନେକ ବନ୍ଧୁ। ପ୍ରସେସନ ଆରମ୍ଭ ହେଲା, ବ୍ୟାଣ୍ଡ ବାଜାର ମଧୁର ତାଳରେ ସମସ୍ତେ ପ୍ରାୟ ନାଚିଲେ। କାର୍ର ଝରକା ବାଟ ଦେଇ ମୁଁ ଚାହୁଁଛି ସେହି ବର୍ଣ୍ଣାଢ୍ୟ ପରିବେଶକୁ ଫୁଲ ଝରି ଗୁଚ୍ଛ ଆଉ ଫୋଟକାର ଆବାଜ ଯେମିତି ମୋ ଦର୍ପିତ ବରବେଶକୁ ଆହୁରି ବୀରତ୍ୱରେ ସଜାଇ ଦେଇଥିଲା। ହଠାତ୍ ମୋତେ ଆଶ୍ଚର୍ଯ୍ୟ କରିଥିଲା ଗୋଟିଏ ନିଆରା ଦୃଶ୍ୟ। ଆମ ହାଇସ୍କୁଲର ସଂସ୍କୃତ ଶିକ୍ଷକ ପ୍ରାଣବନ୍ଧୁ ସାର୍ଙ୍କୁ ବାଧ୍ୟ କରୁଛନ୍ତି ତାଙ୍କ ବୟସର କେତେଜଣ ଭଦ୍ର ବ୍ୟକ୍ତି, ଓ ଶେଷରେ ସେମାନଙ୍କ ଦଳ ନାଚିଲେ। ଇଚ୍ଛା ହେଲେ ଯେମିତି ନାଚି ପକାନ୍ତି ତାଙ୍କ ସହ, ଫର୍ମାସ୍ ହୋଇ ଚାଲିଲା ଗୀତ ପରେ ଗୀତ, ସମ୍ବଲପୁରୀ ନାଗିନ ଅନେକ ସଦ୍ୟ ହିଟ୍ ହୋଇଥିବା ସମ୍ବଲପୁରୀ ଗୀତର ଧୁନ ସବୁ। ହଠାତ୍ ଏକ ଅଘଟଣ ଘଟିଗଲା, ମୋ ସାନ ଭାଇର ସାଙ୍ଗ ବୁଲୁ ଗୋଟିଏ ଝିଅକୁ ପିଣ୍ଡାପୁର ତଳକୁ ଟାଣି ଆଣି ତା ସହିତ ନାଚିଦେଲା ଦୁଇଥର, ବାସ୍ କଥା ସରିଗଲା ସେଇଠି। ସେଇଥିରୁ ଆରମ୍ଭ ହୋଇଗଲା ଗୋଟିଏ ଖଣ୍ଡଯୁଦ୍ଧ, କେଉଁଠି ଥିଲେ କେଜାଣି ଦଳେ ଟୋକା ଆସି ମାଡ଼ରେ ମାତିଗଲେ। ଦୁଇ ପକ୍ଷର ପ୍ରବଳ ହୋ ହାଲ୍ଲା, ମାଡ଼, ଠେଙ୍ଗାବାଡ଼ି, ଅଶ୍ଳୀଳ ଶବ୍ଦର ସମାହାରରେ କମ୍ପିଗଲା ଗାଁ ଦାଣ୍ଡ। ଧୀରେ ଧୀରେ ସବୁ ଶୀତଳ ହୋଇଗଲା, ଉଭୟ ପକ୍ଷର ବୟସ୍କ ଲୋକମାନଙ୍କ ଦ୍ୱାରା ଘଟଣାର ସମାଧାନ ହୋଇଗଲା। କେତେଜଣ ଡାକ୍ତରଖାନାକୁ ବୁହାଇ ଗଲେ, କେତେଜଣ ଭୋଜି ଖାଇବାକୁ ଗଲେ, କେତେଜଣ ନ ଖାଇ ନ ପିଇ ଘରକୁ ବାହୁଡ଼ିଲେ, ତା'ର କୌଣସି ହିସାବ ରହିଲା ନାହିଁ। ପୋଲିସ ହସ୍ତକ୍ଷେପ କଲା, ସବୁ କାମ ଚୁପଚାପ ହୋଇଗଲା। କଥାଟା ଏତେ ବଢ଼ିଗଲା ଯେ ବାହାଘର ବେଦୀରେ ବି ଦୁଇ ଜଣ ପୋଲିସବାଲା ଜଗି ରହିଲେ। ବ୍ୟତିକ୍ରମ ହୋଇଗଲା ଏକ ସୁସ୍ଥ ପରମ୍ପରାର। ବାହାଘର ସରିଗଲା, ଅରୁଣ ଆସିଲା ମୋ ସହ କାର୍ରେ ବସି। ପୂର୍ବ ରାତିର ଅଘଟଣକୁ ମୁଁ ଭୁଲିବାକୁ ଚେଷ୍ଟା କରୁଥିଲି ଅବଶ୍ୟ। ଅରୁଣକୁ ନେଇ ପୁଣି ଏକ ସ୍ୱପ୍ନ ଦେଖିବା ଆରମ୍ଭ କଲି। ମୋ ଗାମୁଛା ସହ ଅରୁଣାର ଶାଢ଼ୀର କାନିର ଗଣ୍ଠି ପଡ଼ିଛି, କେତେଗୋଟି ଗୁଆକୁ ପାଚେରି କରି ମୋ ଦେହ ସହ ତା ଦେହର ସ୍ପର୍ଶ ଯେମିତି ମୋତେ ପୌରୁଷତ୍ୱର ଆହ୍ୱାନ କରୁଥିଲା। ଭାବୁଥିଲି ଅନେକ ଦିନର ସ୍ୱପ୍ନ ସାକାର ହୋଇଗଲା କି, ମୋ ମନ ମୁତାବକ ଜିନିଷ କିଣି ଆଣିଲି କି ମୋ ଜୀବନ ତମାମ ରୋଜଗାରର ଅର୍ଥ ବିନିମୟରେ। କାର୍ରୁ ଓହ୍ଲାଇଲି କେହି ସମୟ ପାଇଁ, ସତେ ଯେମିତି କିଛିଟା ନୂଆ ନୂଆ ଲାଗୁଛି ଅନେକ ସମୟରୁ। ଗାଁର ପିଲାଏ ଖୁସି ହୋଇ ରୁଣ୍ଡ ହୋଇଗଲେ ନୂଆ ହୋଇ ଆସିଥିବା ଆଗନ୍ତୁକାର ମୁହଁ ଦେଖିବା ପାଇଁ। ଭିଡ଼ ଆହୁରି ବଢ଼ିଗଲା, ଯେମିତି ବଢ଼ିଯାଏ ଶୀତ ମାର୍ଗଶୀର ସନ୍ଧ୍ୟାରେ ତାରାଙ୍କ ଉପସ୍ଥିତିରେ ନିର୍ମଳ ଆକାଶର ଛାତିର ସାମ୍ରାଜ୍ୟରେ। ମନେ ହେଲା ଆମ ଗାଁର ସବୁ ମଣିଷ ଚାହୁଁଛନ୍ତି ବୋଧେ ମୋତେ ସେହି ବେଶରେ ବାରମ୍ବାର ଦେଖିବାକୁ। ଦୁଇଜଣ ପିଲା ଅତି ଖୁସିରେ ଦୌଡ଼ିଗଲେ ଘର ମୁହଁ ହୋଇ, ଗାଡ଼ି ଆସିଗଲା, ଗାଡ଼ି ଆସିଗଲା କହି କହି ନିଜ ନିଜ ଭିତରେ ପ୍ରତିଯୋଗିତା କଲେ। ଆହୁରି ଗୁଡ଼ାଏ ପିଲା ଦୌଡ଼ିଲେ ଆମ ଘରକୁ, ପୁଣି ନାରୀମାନଙ୍କ ଭିତରେ ଘୁରିବାକୁ ପ୍ରସ୍ତୁତ ହେଲି ମୁଁ। ଅରୁଣା ନିଜ ପାଟଶାଢ଼ୀ ଓ ଲାଲ ରଙ୍ଗର ଓଢ଼ଣୀର ଅବଗୁଣ୍ଠନ ଭିତରେ ସାଇତି ରଖିଥିଲା ତା ସୁନ୍ଦରୀ ମୁହଁକୁ। ଖୋଲି ଦିଅନ୍ତ କି ଅରୁଣା ମୁହଁ ଅଚାନକ, ମାଘ ମାସ ତିଳ ସପ୍ତମୀର ଚନ୍ଦ୍ରଭାଗାରେ ନବୋଦୟ ଅରୁଣକୁ ଦେଖିବା ଭଳି ହଜାରେ ଆକାଂକ୍ଷିତ ଆଖି ଏକାବେଳକେ ପଡ଼ିଯାଆନ୍ତା ଅରୁଣାର ଲାଜ ଲାଜ ମୁହଁରେ। ଯାହା ହେଉ, ଅଧାଅଧି ପାଳନ ହୋଇଯାଇଥିବା ଏକ ଆହତ ପରମ୍ପରା ଭିତରେ ସରିଗଲା ବାହାଘର, ଭୋଜି, ବନ୍ଦାପନା, କନ୍ୟା ସମର୍ପଣ ଇତ୍ୟାଦି। ଉଶ୍ୱାସ ମନେ ହେଲା ମୋତେ ଏକ ରକମର। ସମୟ ଯେତିକି ଗଡ଼ିଯାଉଥାଏ ମୋ ମନର ଉତ୍କଣ୍ଠା ତଦ୍ରୂପ ବଢ଼ିଯାଉଥାଏ। କେଉଁଥିପାଇଁ ତାହେଲେ ଏତେ ମୋର ବ୍ୟାକୁଳତା, ତାହା ଅବଶ୍ୟ ମୁଁ ନିଜେ ଜାଣିନି। ବାସର ରାତି, ପ୍ରତ୍ୟେକ ମଣିଷ ପାଇଁ ଅଚିହ୍ନା ଅଥଚ ପୁଲକିତ ରାତିଟିଏ, ବହୁମୂଲ୍ୟ ବହୁ ଆକାଂକ୍ଷିତ ରାତିଟିଏ। ଝରକା ସବୁ ବନ୍ଦ କରିଦେଇ ନିଷ୍ପ୍ରଭ ଆଲୁଅରେ ବସି ରହିଛି ଅରୁଣା, ଅପେକ୍ଷା କରି ତା ବସିଛି କୁମାରୀ କନ୍ୟାଟିଏ ନେଉଜିକୁ ପ୍ରସ୍ତୁତ କରିବା ପାଇଁ, ଭୁଲିଯିବା ପାଇଁ। ପୁଣି ଥରେ ଆଖି ପୁରାଇ ଦେଖିଲି ଅରୁଣାକୁ, ସାଲୁଆର ପଞ୍ଜାବୀର ପରିବେଷ୍ଟନ ଭିତରେ ନଥିଲା ସେ, ଆଉ ବରଂ ବସିଥିଲା ସେ କେବଳ ମୋତେ ହିଁ ଅପେକ୍ଷା କରି। ମୋର ପୁରୁଷ ପଣିଆକୁ ସମ୍ମାନ ଦେଇ ଧୀରେ ଧୀରେ ଖୋଲିଦେଲେ ତା'ର ଅବଗୁଣ୍ଠନ। ତମାମ ପୃଥିବୀ ସୁନ୍ଦରୀ ତରୁଣୀ ତୁଚ୍ଛ ମନ ହେଲେ ଅରୁଣାଠାରୁ ମୋ ପାଇଁ ଅନ୍ତତଃ ହଠାତ୍ ବୟସ୍କ ହୋଇଗଲୁ ଆମେ। ତାପରେ ଅନେକ କଥା ଭିତରେ ଫୁସ୍ଫାସ୍ ଚାଲିଲା ରାତି ଅନେକ ଯାଏ। ରୁଟିନ୍ ବଦଳିଲା, ଖାଇବା, ପିଇବା, ଶୋଇବା, ବିଛଣା ଛାଡ଼ିବା ଇତ୍ୟାଦି ଅନେକ କାର୍ଯ୍ୟକ୍ରମର ସମୟାନୁବର୍ତ୍ତିତା ଗୁଡ଼େଇ ହେଲା ଯେମିତି ମୋଠାରେ। ୟାର ଦୁଇ ଚାରି ଦିନ ପରେ ଅରୁଣାର ପେଟରେ ଏକ ପ୍ରକାର ଯନ୍ତ୍ରଣା ଏମିତି ବଢ଼ିଗଲା ଯେ ଶେଷରେ ଆମେ ଦୁଇ ଜଣ ଯାକ ସମ୍ବଲପୁର ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଲୁ। ଡାକ୍ତର ଏସ୍ଏନ୍ ଦାସଙ୍କ କ୍ଲିନିକ୍କୁ ପହଞ୍ଚିଲା ବେଳକୁ ଦିନ 11:00 ପ୍ରାୟ। ତିନି ଜଣ ରୋଗୀଙ୍କ ପରେ ଆସିଲା ଆମ ନମ୍ବର। ଅରୁଣା ଭିତରକୁ ଗଲା, ମୁଁ ସେଇଠି ଖବରକାଗଜରେ ଦୃଷ୍ଟି ଦେଉଥିଲି। ଭାବୁଥିଲି ଖାଇବା ଶୋଇବା ବ୍ୟତିକ୍ରମ ଉପବାସ ଆଦି ରହିଥିବାରୁ ପେଟ ଗରମ ହେବା ସ୍ୱାଭାବିକ, ତେଣୁ ପରୀକ୍ଷା ଆତିଥି କରିବା ହୁଏତ ଦରକାର ପଡ଼ି ନପାରେ। ସେହିଭଳି ତ ଦେଖିବାକୁ ଗଲେ ମୋ ପେଟ ଭିତରେ କିଛି ଯନ୍ତ୍ରଣା ବି ଅନୁଭବ କରୁଥିଲି ମୁଁ ସମୟ ସମୟରେ। ଲକ୍ଷ୍ମୀକାନ୍ତ ବାବୁ, ଡାକ୍ତର ଦାସ ହଠାତ୍ ତାଙ୍କ ରୁମ୍ରୁ ବାହାରି ଆସି ଚମକାଇ ଦେଲେ ମୋତେ। ବନ୍ଦ କରିଦେଲି ଖବରକାଗଜ। ଓ କଂଗ୍ରାଚୁଲେସନ୍, ଆପଣ ବାପା ହେବାକୁ ଯାଉଛନ୍ତି। 3 ମନ୍ଥସ୍ ପ୍ରୋଗ୍ରେସ୍ ନାଉ। ଆଗରୁ କ'ଣ କେଉଁଠି ଚେକଅପ୍ କରୁଥିଲେ ନା କ'ଣ? ହଉ ଛାଡ଼ନ୍ତୁ, ଆପଣ ଯେତେବେଳେ ମୋ କ୍ଲିନିକ୍କୁ ଆପଣେଇ ନେଇଛନ୍ତି ତେବେ ଆପଣ ପ୍ରତି ମାସରେ ଆସିଲେ ଭଲ ହୁଅନ୍ତା। ଆଜିକାଲି ତ ଜାଣୁଛନ୍ତି ଟିକିଏ ଅବହେଳା ହେଲେ ବି ବଡ଼ ବିପଦ ସୃଷ୍ଟି କରିଦେଇପାରେ, ଖର୍ଚ୍ଚ ବେଶୀ କିଛି ହେବନି ମ। କିନ୍ତୁ କସସ୍, ମା ପିଲା ଉଭୟଙ୍କ ଯତ୍ନ ନେବାର ଅଛି, ବାକି ସବୁ ଓକେ। ବଜ୍ରାଘାତ ଭଳି ଲାଗିଲା ଡାକ୍ତର ଦାସଙ୍କ କଥା ସବୁ। ତାଙ୍କ କଂଗ୍ରାଚୁଲେସନ୍କୁ ମୁଁ ଗ୍ରହଣ କରିବା ଭଳି ଧୈର୍ଯ୍ୟ ଆଉ ମୋର ନଥିଲା। ଦେଖିଥାନ୍ତେ କି ଡାକ୍ତର ବାବୁ, ମୋ ପ୍ରତ୍ୟେକ ଆଙ୍ଗୁଳିର ନଖରେ ନେଲ୍ ପଲିସ୍ ଲାଗିଛି, ମୋ ପାଦରେ ଲାଗିଥିବା ଅଳତା ଏବେ ବି ନିଷ୍ପ୍ରଭ ହୋଇନି, କିନ୍ତୁ ଜୋତା ଓ ସକ୍ସର ଦୁର୍ଭେଦ୍ୟ ପାଚରି ମୋର ଅଳତା ବଳା ପାଦ ଦୁଇଟିକୁ ସୁରକ୍ଷିତ କରି ରଖିଥିଲା। ପଚାରିଥାନ୍ତେ କି ଡାକ୍ତର ବାବୁ ମୋ ବାହାଘର ସମ୍ପର୍କରେ କିଛିଟା? ମୁଁ କିଛି କହିବାକୁ ଯାଉଥିଲି ମାତ୍ର ଅରୁଣାର କାକୁଷ୍ଠ ମୁହଁ ଓ ତାର ହାରିଯାଉଥିବା ଚେହେରାକୁ ଦେଖି ବନ୍ଦ ହୋଇଗଲା ମୋର ଉତ୍ତ୍ୟକ୍ତ ମୁହଁ। ଡାକ୍ତର ଦାସ ଯତ୍ନ ସହକାରେ ଲେଖିଦେଲେ ପ୍ରେସ୍କ୍ରିପ୍ସନ୍। କାଗଜ ଟୁକୁଡ଼ାଟିକୁ ଆଣିଲି ମୁଁ ମୋର ନିରୀହ ପଣିଆର ପରୱାନା ଭଳି। ଘରକୁ ପହଞ୍ଚିଲା ବେଳକୁ ସନ୍ଧ୍ୟା 7:45 ପ୍ରାୟ। ଯାହା ହେଉ, ଦୁଇ ଜଣଙ୍କ ଉଦାସ ମୁହଁ ଆଉ ଚେହେରା ହୁଏତ ଗାଁରେ କେହି ଦେଖିବାର ସୁଯୋଗ ପାଇନଥିଲେ। ଅରୁଣାର କାକୁଷ୍ଠ ମୁହଁରେ ବୋଧହୁଏ ଆଉ କିଛି ଭାଷା ନଥିଲା। ମୁଁ ନିଜ ଭିତରେ ଅଚିହ୍ନା ପାଲଟି ଯାଉଥିଲି କ୍ରମଶଃ, ଭାବନା ସବୁ ମୁଣ୍ଡ ଭିତରେ ବିଚରଣ କରୁ କରୁ କ୍ଷତାକ୍ତ କରୁଥିଲି। ତେବେ କାହାର ସେ ଅମାନତ ଯାହାକି ସମୟର ନିର୍ଦ୍ଦିଷ୍ଟ ଅଙ୍ଗୁଳି ନିର୍ଦ୍ଦେଶରେ ମୋର ହୋଇଯିବ, ମୋ ପରିଚୟରେ ବଞ୍ଚିବ, ଆଉ ଅଥଚ ମୁଁ ଅରୁଣା ଛଳନା କରି ଚାଲିଥିବୁ ସମାଜକୁ, ଆଉ ନିଜକୁ ନିଜେ ଛଳନା କରିବାର ପୃଥା ପ୍ରୟାସ କରୁଥିବୁ ତମାମ ଜୀବନ କାଳ। ପ୍ରତିଜ୍ଞା କରୁଥିବୁ ନିଜ ଭିତରେ ସବୁକିଛି ଶେଷ କରିଦେବୁ ବୋଲି, ହେଲେ ପାରୁନଥିବୁ। ମୋ ପୁରୁଷ ପଣିଆ ବାରମ୍ବାର ମୋତେ ବିଭିନ୍ନ କୈଫିୟତ ଦାବି କରୁଥିଲା। ମୁଁ ହାରିଯାଉଥିଲି ମୋ ନିଜ ଭିତରେ କ୍ରମଶଃ। ନା, ମୁଁ ସେତେ ବଡ଼ ତ୍ୟାଗ କରିପାରିବି ନାହିଁ, ମୁଁ ସେତେ ବଡ଼ ଆଶ୍ରୟଦାତା ହୋଇପାରିବି ନାହିଁ। ମୁଁ ଏ ସ୍ୱାର୍ଥପର ସମାଜ ଭିତରେ ବିଚରଣ କରୁଥିବା ଲଙ୍ଗଳା ଜାନୁଆରୀଟିଏ। ସମୟ ପଡ଼ିଲେ ମୁଁ ହିଂସ୍ର ହୋଇପାରେ, ପୁଣି ସମୟ ପଡ଼ିଲେ ମୁଁ ସାଲିସ୍ କରିପାରେ ସବୁକିଛି ଛ। ମୋ ଭିତରେ ଥାଇପାରେ ତୀବ୍ର ମାନବିକତା, ଥାଇପାରେ ବି ଉଗ୍ର ପୁରୁଷ ପଣିଆ, ସ୍ୱାଭିମାନର ଦୀପ୍ତିମନ୍ତ ଶୈଳୀଟାଟିଏ ଜଳୁଥାଇପାରେ। ସବୁକିଛି ସମ୍ଭବ ମୋ ଭିତରେ, କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ଧାଡ଼ିରେ ସଜାଇ ପାରୁନଥିଲି ମୋର ପ୍ରବୃତ୍ତି ସବୁକୁ। ଭାବୁଥିଲି କହିଦିଅନ୍ତି କି, ଆ ଅରୁଣା ମୋ ଛାତିରେ ଆଶ୍ରୟ ନେ, ଦେଖ ତୋ ପାଇଁ କେତେ ପରିବ୍ୟାପ୍ତ ହୋଇଯାଇଛି ମୋର ଛାତିର ପୃଥିବୀ, ମହାକାଶଠୁ ଆହୁରି ବିଶାଳ ହୋଇଯାଇଛି। ଧର୍ମ ଅଧର୍ମ ପାପ ପୁଣ୍ୟ ସବୁକୁ ଗୋଟେଇ ନେଇ ସାଇତି ରଖିବାକୁ ମୁଁ ଖୁବ୍ ବ୍ୟାକୁଳ ହୋଇଯାଇଛି ମୋ ହୃଦୟ। ଆ ଅରୁଣା, ଥରେ ମାତ୍ର ମୋତେ ପରୀକ୍ଷା କରି ଦେଖ। କିନ୍ତୁ ସେତେବେଳକୁ ଅରୁଣାର ଅସଜଡ଼ା କେଶର ଆସି ନୀରବ ହୋଇଯାଇଥିବା ଓଠ ଓ ଶୁଖିଲା ମୁହଁ, ଅନେକ ବେଳୁ ଶୁଖିଯାଇଥିବା ଆଖିର ଲୁହକୁ ଆପଣେ ନେଇ ଶୋଇଯାଇଥିଲା ଅରୁଣା ତତଲା କୋହର ସମୁଦ୍ର ଭିତରେ ଯେମିତି। ଜଗନ୍ନାଥଙ୍କ ଶୂନ୍ୟବାହୁ ଭଳି ପ୍ରସାରିଥିଲି ମୋ ହାତ, କିନ୍ତୁ ଆସିନଥିଲା ଅରୁଣାର କୌଣସି ଗୋଟିଏ ବି ଅଙ୍ଗ। ନିବିଳ ଆଶ୍ଳେଷରେ ବ୍ୟାକୁଳ ହୋଇ ପଡ଼ୁଥିବା ମୋ ଦଦରା ଛାତି ଯେମିତି ଫାଙ୍କା ରହିଯାଇଥିଲା ଅସହାୟତକୁ ଜାବୁଡ଼ି ଧରି। ସତେ ଯେମିତି କେହି ଜଣେ କହିଯାଉଥିଲା, ନା ଲକ୍ଷ୍ମୀକାନ୍ତ, ତମେ ସେତେବେଳେ ତ୍ୟାଗ କରିପାରିବନି, ବାସ୍ତବତାର ଯନ୍ତ୍ରଣା ଭିତରେ ତମେ ବଞ୍ଚିବା ଶିଖ, ଛଳନାର ବର୍ଣ୍ଣାଢ଼୍ୟ ପରିବେଷ୍ଟନରେ ନୁହେଁ। ସକାଳ ହେଲା, ଅରୁଣା ପୁଣି ନିଜକୁ ମିଶାଇଦେଲା ଆମ ପରିବାର ଚ ମୁରୁକି ହସ ଲାଜ ଲାଜ ଚାହାଣୀ ଭିତରେ ବିତିଗଲା 3-4 ଦିନ। ଦିନେ ହଠାତ୍ ସକାଳେ ସାନ ଭାଇର ଅପ୍ରତ୍ୟାଶିତ ଖବର, ଭାଉଜ ନାହିଁ ଭାଉଜ ନାହିଁ। ଚମକି ପଡ଼ିଲି ମୁଁ ପ୍ରଥମ ଥର ପାଇଁ ବାହା ହେବା ଦିନଠାରୁ, ଖୁବ୍ ବ୍ୟସ୍ତ ହୋଇପଡ଼ିଲି, ଏପଟ ସେପଟ ଧାଇଁଲି ଅଣନିଶ୍ୱାସୀ ହୋଇ। ପୋଖରୀ, କ୍ଷେତ, ବସ୍ଷ୍ଟପ୍, ରାସ୍ତାକଡ଼, ପାଖ ଗାଁ ସବୁଆଡ଼େ ଧାଇଁଲି ବ୍ୟାକୁଳ ହୋଇ। ଅରୁଣାର ସନ୍ଧାନ ମିଳିଲାନି କୌଣସି ବି ଜାଗାରେ। କଥାଟା ପ୍ରଚାର ନ କରିବା ପାଇଁ ବାପା ମନ୍ତବ୍ୟ ଦେଲେ, ଖବର ଦିଆଗଲା ଶ୍ୱଶୁରାଳୟକୁ, ତା ସହ ଅନ୍ତରଙ୍ଗ ବନ୍ଧୁ ପରିଜନଙ୍କୁ ନୀରବରେ। ହେଲେ ସବୁଠି ଯେମିତି ନିରାଶାର ଛାଇ ଖେଳିଗଲା। ଶ୍ୱଶୁର ଘର ଲୋକେ ଆହୁରି ବ୍ୟସ୍ତ ହେଲେ, ଆହୁରି ବିଭ୍ରାନ୍ତ ହେଲେ। ତାଙ୍କ ପଟରୁ ଆସୁଥିବା ସାନ୍ତନା ହଠାତ୍ ପ୍ରତାରଣାରେ ପରିଣତ ହୋଇଗଲା। ଦିନେ ଅଚାନକ ଦ୍ୱିପହର ସମୟରେ ଅରୁଣାର ଲାସ୍ ଆବିଷ୍କାର କରାଗଲା 4-5 ବର୍ଷ ଆଗରୁ ବ୍ୟବହାର ହୋଇନଥିବା ପରିତ୍ୟକ୍ତ କୂଅ ଭିତରେ। ତାହେଲେ ଆତ୍ମହତ୍ୟା କଲା କି ଅରୁଣା? ନିଜ ଭିତରେ ଭୀଷଣ କାକୁଷ୍ଠ ହୋଇ ଆହୁରି ରହସ୍ୟମୟ ହୋଇ ଉଠିଲି ମୁଁ। ତାପରେ ଚାଲିଲା ଆମ ଘର ଉପରେ ଅକଥନୀୟ ଅତ୍ୟାଚାର, ଗାଁବାଲା, ପୋଲିସ, ସାମ୍ବାଦିକମାନଙ୍କ ନାହିଁ ନଥିବା ଭିଡ଼ ଓ ଅନ୍ୟ ବିଭିନ୍ନ ଅବାନ୍ତର ପ୍ରଶ୍ନ। ସେହି ସମୟରେ ଯିଏ ଯାହା ପାରିଲା, ଯେଉଁ ଭାଷାରେ କହିପାରିଲା କହିଗଲା ଆମକୁ। ସତେ ଯେମିତି ଆମ ପରିବାରର ସଦସ୍ୟଙ୍କୁ ଦୁର୍ବ୍ୟବହାର କରିବାର ସରକାରୀ ବିଜ୍ଞପ୍ତି ଜାରି ହୋଇଗଲା। ଯେଉଁ ମଣିଷମାନେ ମୋ ବାପାଙ୍କୁ 4 ପାହୁଣ୍ଡ ଦୂରରୁ ନମସ୍କାର କରୁଥିଲେ, ସେମାନେ ଛେପ ପକାଇଲେ ବାପାଙ୍କ ଆଗରେ, ଘୃଣା କଲେ ଆମ ସଭିଙ୍କୁ, ମୋ ଚାକିରି ଉପରେ ବି ସନ୍ଦେହ କଲେ, ମୋ ମା ଭଉଣୀଙ୍କୁ ଏଭଳି ବ୍ୟବହାର ପ୍ରଦର୍ଶନ କଲେ ଯାହା ବର୍ଣ୍ଣନା କରିବା ବି ଶତ୍ରୁ ପକ୍ଷରେ ବି ଲଜ୍ଜାକର ବିଷୟ। କେଡ଼େ ବିଚିତ୍ର ଏ ମଣିଷ ସମାଜ! ଦିନ କେଇଟା ଆଗରୁ ଗାଁର ସବୁଯାକ ମୁରବୀ ପଣିଆ ସମ୍ମାନ ବାପାଙ୍କ ନାଁରେ ଥିଲା, ମାତ୍ର ଗୋଟିଏ ଘଟଣା ସବୁ ଟୁକୁଡ଼ା ଟୁକୁଡ଼ା କରିଦେଲା। ସତେ ଯେମିତି ସମସ୍ତଙ୍କର ସମସ୍ତ ପୁଞ୍ଜିଭୂତ ପ୍ରତିଶୋଧ ଏକାବେଳକେ ଆମ ପରିବାର ଉପରେ ନିଆଗଲା। ବିଭିନ୍ନ ଖବରକାଗଜମାନଙ୍କରେ ପ୍ରଥମ ପୃଷ୍ଠା ମଣ୍ଡନ କଲା ଆମ ପରିବାରର ସେହି ରୋମାଞ୍ଚକର ଘଟଣା। କେଉଁଠି ବାହାରିଲା ଆଉ ଏକ ଯୌତୁକ ଜନିତ ହତ୍ୟାକାଣ୍ଡ, ତ କେଉଁଠି କଲର୍ ଟିଭି ଓ ଫ୍ରିଜ୍ ପାଇଁ ନବବଧୂକୁ ହତ୍ୟା, ସ୍ୱାମୀ ଶ୍ୱଶୁର ନଡ଼ନ୍ଦ ଗିରଫ ଇତ୍ୟାଦି। ଆମ କଥା କେହି ବି ଜଣେ ବିଶ୍ୱାସ କରିବାର ତ ଦୂରର କଥା, ଦୂରରେ ଥାଇ ଶୁଣିବାକୁ ବି ଇଚ୍ଛା ପ୍ରକାଶ କରୁନଥିଲେ। ସେତେବେଳେ ମୁଁ ନିଲମ୍ବିତ ହୋଇସାରିଥିଲି ଚାକିରିରୁ, ହାଜତକୁ ଗଲୁ ସପରିବାର ଗିରଫ ହୋଇ। ଲଜ୍ଜା ବୋଲି କିଛି ନଥିଲା, ଆଉ ଆମ ସମ୍ବିଧାନରେ ବୋଧ ହୁଏ ଗୋଟିଏ ମଧ୍ୟବିତ୍ତ ଆଦର୍ଶ ପରିବାରର କୌଣସି ସୂଚନା ବି ପ୍ରଦର୍ଶିତ ହେଉନଥିଲା ଆମ ପରିବାର ସମ୍ପର୍କରେ କାହାରି ମୁହଁରେ। ଆହୁରି ଅନେକ କିଛି ଘଟିସାରିଥିଲା କଳ୍ପନା ବାହାରେ ସେତେବେଳେ, ସବୁକିଛିର ବ୍ୟତିକ୍ରମ ହୋଇଗଲା ଦିନ କେଇଟାରେ। ଆଗରୁ ପ୍ରସ୍ତୁତ କରି ରଖିଥିଲା କି ଅରୁଣା ଗୋଟିଏ ନିର୍ଦ୍ଦିଷ୍ଟ ଉଇଲ୍ ଆମ ପରିବାରକୁ ନର୍କରେ ପରିଣତ କରିଦେବ ବୋଲି, ବାହା ହେବା ବେଦୀରେ ପ୍ରତିଜ୍ଞା କରିଥିଲା କି ଏଭଳି ଘଟଣା ନିର୍ବିକାର ଭାବରେ ଘଟାଇଦେବ ବୋଲି। ଏମିତି ଅନେକ ପ୍ରଶ୍ନବାଚୀ ମୋତେ ଆହୁରି କ୍ଷତାକ୍ତ କରୁଥିଲେ ବାରମ୍ବାର। ବନ୍ଦ କାଠଗଡ଼ା ଭିତରେ ଅସହାୟ ମୁଦ୍ରାରେ ଓକିଲଙ୍କ ଅନେକ ମନଗଢ଼ା ପ୍ରଶ୍ନର ଜବାବ ଦେବା ସମୟରେ ମୁଁ ଭାବୁଥିଲି, ଆହ୍, ରାଜଯୋଟକ ପଡ଼ିନଥାନ୍ତା କି ମୋ ବାହାଘର ପ୍ରସ୍ତାବରେ।
1: ବସ୍ତୁବାଦୀ ସମାଜରେ ଅର୍ଥ ହିଁ ମଣିଷକୁ ପ୍ରତିଷ୍ଠିତ କରାଏ। ବାହ୍ୟ ଚାକଚକ୍ୟରେ ଏକ ଆଡ଼ମ୍ବର ଜୀବନଯାପନର ସୁଯୋଗ ସୃଷ୍ଟି କରେ, ତା'ର ବାହ୍ୟ ଜଗତକୁ ଆଲୋକିତ କରେ। ହେଲେ ତଥାକଥିତ ସେହି ବଡ଼ ଲୋକଙ୍କ ସେହି ସଫଳ କାହାଣୀରେ ସାହିତ୍ୟ ସେତେଟା ସଫଳ ହୋଇନପାରେ ଯେତିକି ବିଫଳ କାହାଣୀକୁ ନେଇ ସଫଳ ସାହିତ୍ୟ ସୃଷ୍ଟି କରାଯାଇପାରେ। ଶୁଣିବା ଆଲୋଚନା, ସବୁ ବିଫଳ କାହାଣୀ ସଫଳ ସାହିତ୍ୟ। ଆଲୋଚକ ବିପିନ ମହାନନ୍ଦ।
3: ଆମେ ସମସ୍ତେ ବଞ୍ଚିଛୁ ସମ୍ପର୍କ ସବୁ ଭାଙ୍ଗି ଯାଉଥିବାର ଗୋଟିଏ ଯୁଗରେ। ଶ୍ରଦ୍ଧା, ସମ୍ପର୍କ, ଭଲ ପାଇବା, ଅର୍ଥ, କ୍ଷମତା, ଅଧିକାର, ଯଶ କାହାର ବି ମୂଲ୍ୟ ନାହିଁ ଏଠାରେ। ସମୟ ଆସିଲେ ସବୁକିଛି ଭାଙ୍ଗିଯାଏ, ସବୁକିଛି ଚୁର୍ମାର ହୋଇଯାଏ, ସବୁକିଛି ଏଠି କ୍ଷଣଭଙ୍ଗୁର। ସ୍ୱାମୀ ସ୍ତ୍ରୀର ସମ୍ପର୍କ, ପିତାପୁତ୍ରର ସମ୍ପର୍କ, ମାଆର ମମତା, ଭଉଣୀର ସ୍ନେହ, ବନ୍ଧୁର ସଦିଚ୍ଛା, ପ୍ରଣୟର ମଧୁରତା, ସବୁକିଛି ଫିକା ପଡ଼ିଯାଏ କେତେଦିନ ପରେ। ଏବଂ ଏହା ହେବା ସ୍ୱାଭାବିକ ମଧ୍ୟ। ଜୀବନରେ ଅବଶୋଷ ନ ରହିଲେ, ଜୀବନରେ ସ୍ୱଗତୋକ୍ତି ନ ଆସିଲେ, ମଣିଷ ଜୀବନର ସବୁ ସ୍ୱପ୍ନ ସତ ହୋଇଗଲେ ବଞ୍ଚିବାର ଆବେଗ କାହିଁ? କାହିଁ ଆଉ ଭାବପ୍ରବଣତା? ତେଣୁ ଜୀବନର କିଛି ସ୍ୱପ୍ନ ଅଧୁରା ରହିଯାଏ। ଏଠି କାହାର ବି ସବୁ ସ୍ୱପ୍ନ ସତ ହୁଏ ନାହିଁ। ସ୍ୱପ୍ନ ସବୁ ବାସ୍ତବରେ ପରିଣତ ହୋଇଗଲେ କେହି ଜଣେ ବି ଜୀବନକୁ ଉପଲବ୍ଧି କରିପାରେ ନାହିଁ, ବଞ୍ଚିବାର ମୋହକୁ ଅନୁଭବ କରିପାରେ ନାହିଁ। ମିଳନ ତେଣୁ ପ୍ରକୃତିର ନିୟମ ହୋଇପାରେ, ବିଚ୍ଛେଦ କିନ୍ତୁ ଈଶ୍ୱରଙ୍କ ଆଶୀର୍ବାଦ। ଜୀବନର ଏହି ବିଚ୍ଛେଦ, ଜୀବନର ଏହି ବିଫଳତା ମଣିଷକୁ ଈଶ୍ୱରଙ୍କ ଆଡ଼କୁ ଯିବା ଲାଗି ପ୍ରୋତ୍ସାହିତ କରେ, ମଣିଷକୁ ଆଧ୍ୟାତ୍ମିକ ମୁଖୀ କରେ। ବିଫଳତା ଜୀବନକୁ ସୁନ୍ଦର କରେ, ବଞ୍ଚିବାଟାକୁ ସହଜ କରେ। ବିଫଳତା ନ ଆସିଲେ ମଣିଷ ନମ୍ର ହୋଇପାରେ ନାହିଁ, ଶାନ୍ତ ହୋଇପାରେ ନାହିଁ। ଈଶ୍ୱର ତେଣୁ କାହାକୁ ପୂର୍ଣ୍ଣାଙ୍ଗ କରନ୍ତି ନାହିଁ, ତାକୁ କେବଳ ଆଶାରେ ବଞ୍ଚାଇ ରଖନ୍ତି। ମଣିଷ ତେଣୁ ଭବିଷ୍ୟତକୁ ନେଇ ଆଶାକୁ ପାଥେୟ କରି ବଞ୍ଚେ। ଆଶାରୁ ମଣିଷ ବଞ୍ଚିତ ହେଲେ, ଆଶା ପୂରଣ ନ ହେଲେ ଆଶାର ପଛରେ କ'ଣ ଅଛି ମଣିଷ ଜାଣିପାରିବ କେମିତି? କାହା ପାଖରେ ସରସ୍ୱତୀ ଥାନ୍ତି ଲକ୍ଷ୍ମୀ ନଥାନ୍ତି, କାହା ପାଖରେ ଲକ୍ଷ୍ମୀ ଥାନ୍ତି ସରସ୍ୱତୀ ନଥାନ୍ତି। କିଏ ସନ୍ତାନ ଖୋଜୁଥାଏ, କିଏ ସମ୍ପତ୍ତି, କିଏ ଶାନ୍ତି, କିଏ ଦମ୍ପତି ଖୋଜୁଥାଏ। ଏମିତି ମଣିଷ ଜୀବନ ତମାମ ଅନ୍ୱେଷଣ କରୁଥାଏ, କିନ୍ତୁ ଶେଷକୁ ପାଏ କ'ଣ? ଜୀବନର ଶେଷ ସଫଳତା ହିଁ ଶୂନ୍ୟତା। ଆମେ ସମସ୍ତେ ଶେଷକୁ କିଛି ନ ପାଇବାଟାକୁ ହିଁ ପାଇବା। ଏଠି ପାଇବା ନ ପାଇବା ଭିତରେ ଏତେ ବେଶୀ ଦୂରତା ନାହିଁ। ତେଣୁ ବଞ୍ଚିବା ପାଇଁ ଏ ଦୁନିଆରେ ଯେତେ ବି ରାସ୍ତା ରହିଛି, ସବୁ ରାସ୍ତା ଦୁଃଖପୂର୍ଣ୍ଣ। ଜଣେ ସନ୍ନ୍ୟାସୀ ହୋଇଥାଉ କି ସମ୍ରାଟ, ଜଣେ ଗରିବ ହୋଇଥାଉ କି ପ୍ରତିପତ୍ତିଶାଳୀ। ତେଣୁ ସମଗ୍ର ପୃଥିବୀରେ ଯେତେ ବି ଭାଷା ରହିଛି, ସବୁ ଭାଷାର ସବୁ ସାହିତ୍ୟରେ ସେହି ଅପ୍ରାପ୍ତି ଏବଂ ବିଫଳତାର କଥା କେତେ ସୁନ୍ଦର ଏବଂ ଚମତ୍କାର ଭାବରେ ଉଲ୍ଲେଖ କରାଯାଇଛି। ଭାରତର ମହାନ ଶାସ୍ତ୍ର ମହାଭାରତ ଏବଂ ରାମାୟଣ କାହାଣୀଠାରୁ ଅୟବାରମ୍ଭ କରି ଆଧୁନିକ ସାହିତ୍ୟ ପର୍ଯ୍ୟନ୍ତ କବି ଓ ଲେଖକମାନେ ବିଫଳତାର କଥାକୁ ଯେତେ ମନୋଯୋଗ ସହକାରେ ଲେଖିଛନ୍ତି, ତାହା ପାଠକ ସମାଜ ପାଇଁ ଆଶୀର୍ବାଦ ସ୍ୱରୂପ। ରାସ୍ତା ସମାନ ଥିଲେ ବଞ୍ଚିବାର ମଜା ନଥାଏ, ତେଣୁ ଉତ୍ଥାନ ପତନ ନିହାତି ଦରକାର। ଜୀବନରେ ଦୁଃଖ ନଥିଲେ, ଜୀବନରେ ବିଫଳତା ନଥିଲେ ମଣିଷ ଈଶ୍ୱରଙ୍କୁ ସ୍ମରଣ କରେ ନା। ମହାଭାରତ କାହାଣୀର ମହାନାୟିକା କୁନ୍ତୀ ତେଣୁ ଶ୍ରୀକୃଷ୍ଣଙ୍କୁ ବର ମାଗିଥିଲେ ଜୀବନରେ ସବୁଦିନ କିଛି ନା କିଛି ଦୁଃଖ ଭୋଗିବାକୁ। ଦୁଃଖ ଜୀବନକୁ ପ୍ରାଣବନ୍ତ କରେ, ରୁଚିପୂର୍ଣ୍ଣ କରେ। ବଡ଼ ମାଛ ଯେପରି ଗଭୀର ଜଳରେ ବାସ କରେ, ମହାପୁରୁଷମାନେ ଠିକ୍ ସେଭଳି ବିଫଳତାକୁ ନେଇ ସଦାବେଳେ ଅଶ୍ରୁ ଓ କାରଣ୍ୟ ଭିତରେ ବଞ୍ଚି ରହନ୍ତି। ବିଚ୍ଛେଦ ଓ ବିଫଳତାକୁ ତେଣୁ ଜୀବନର ଚମତ୍କାର ଦୁଃଖ କୁହାଯାଏ। ବିଫଳତା ନଥିଲେ ପୃଥିବୀରେ ଭାଷା ଥିଲେ ମଧ୍ୟ ସାହିତ୍ୟ ଲେଖା ହୋଇନଥାନ୍ତା। ପୃଥିବୀର ସର୍ବଶ୍ରେଷ୍ଠ ନୋବେଲ ପୁରସ୍କାର ପ୍ରାପ୍ତ ଉପନ୍ୟାସଗୁଡ଼ିକ ଗୁଡ୍ ଆର୍ଥ, ପ୍ରିୟତମ, ମୃତ୍ୟୁର ଡାକ, ପାରିଜାତ, ଯାତ୍ରୀ କାମେନିତ ଇତ୍ୟାଦିଠାରୁ ଆରମ୍ଭ କରି ଯେତେ ସବୁ ଜ୍ଞାନପୀଠ

0: ପୁରସ୍କାରପ୍ରାପ୍ତ ସାହିତ୍ୟରେ ବି ସେହି ବିଫଳତାର କଥା। ପୃଥିବୀର ପ୍ରଥମ ସ୍ଥିତିବାଦୀ ଦାର୍ଶନିକ ସୋରେନ୍ କିର୍କେଗାର୍ଡ଼ଙ୍କ ଜୀବନୀ ହେଉ କି ଗ୍ରୀକ୍ ସାହିତ୍ୟ ହେଉ, ସବୁ ଦେଶର ସବୁ ସାହିତ୍ୟରେ ବିଫଳତାର କଥା ଲେଖାଯାଇଛି। ଅପ୍ରାପ୍ତିରେ ଯେଉଁ ଆନନ୍ଦ, ପ୍ରାପ୍ତିରେ ସେ ଆନନ୍ଦ କାହିଁ? ଯାହା ଘଟିବାର ଥିବ ତାହା ଯଦି ଘଟିଯିବ ସେଠି ଜୀବନ ନାହିଁ। ବଞ୍ଚିବାର ରସ ସେଠାରେ ହିଁ ଥାଏ ଯାହା ଘଟିବାର ନଥାଏ ଅଥଚ ଘଟିଯାଏ। ତାକୁ ସାହିତ୍ୟ ଧରି ରଖେ, ତାକୁ ନେଇ ସାହିତ୍ୟ ଆଗକୁ ବଢ଼େ। ସଙ୍ଗୀତ ହେଉ କି ସାହିତ୍ୟ ହେଉ, ସବୁବେଳେ ବିଫଳତାର ଜୟଗାନ କରେ। ସିନେମା ହଲ୍ରେ ବାଜୁଥିବା ସଙ୍ଗୀତ ପ୍ରିୟା ମୋର ଏକିକଲ, ଭଲ ପାଇ ଭୁଲିଗଲ ଠୁ ନେଇ ହିମାଳୟର ପାଦଦେଶରେ ଦ୍ରୌପଦୀ ଝୁଣ୍ଟି ପଡ଼ିବା ବା ଶେଷରେ ମାଟିରେ ମୂର୍ଚ୍ଛିତ ହୋଇ ପଡ଼ିବା ସୀତାଙ୍କ ଜୀବନ କାହାଣୀକୁ ପାଠକ ଆଗ୍ରହରେ ଗ୍ରହଣ କରେ। ଏ ବ୍ରହ୍ମାଣ୍ଡରେ ଯଦି ଏତେ ରଙ୍ଗ ରହିଛି, ଏତେ ସଙ୍ଗୀତ ରହିଛି, ପକ୍ଷୀର କାକଳି ଅବା ଝରଣାର କୁଳୁକୁଳୁ ନାଦ ମଣିଷକୁ ଯଦି ସତରେ ବିଫୋର କରେ, ଗୋଟେ ସୁନ୍ଦର ସକାଳ ମଣିଷକୁ ବଞ୍ଚିବା ଲାଗି ଯଦି ଅନୁବନ୍ଧିତ କରେ, ଶ୍ରାବଣର ବର୍ଷାଭିଜା ସଞ୍ଜ ଯଦି ପ୍ରକୃତରେ ମଣିଷକୁ ଅନ୍ୟମନସ୍କ କରେ, ତାର କାରଣ ସେହି ବିଫଳତାର ଇସ୍ତାହାର। ଯେମିତି ପେଟ ପୋରିଥିବା ଲୋକ ଖାଦ୍ୟର ସ୍ୱାଦକୁ ଉପଲବ୍ଧି କରିପାରେ ନାହିଁ, ଖାଦ୍ୟର ସ୍ୱାଦ କେବଳ ଭୋକିଲା ଲୋକ ହିଁ ବୁଝିପାରେ। ଯାହା ଜୀବନରେ ଦୁଃଖ ନାହିଁ, ଯାହା ଜୀବନରେ ବିଫଳତା ନାହିଁ, ସେ ଜୀବନକୁ ଚିହ୍ନିପାରେ ନାହିଁ, ସେ କବି ହୋଇପାରେ ନାହିଁ, ଲେଖକ ହୋଇପାରେ ନାହିଁ, ଦାର୍ଶନିକ ହୋଇପାରେ ନାହିଁ। ମଣିଷ ଜୀବନର କି ଚମତ୍କାର ବିଡ଼ମ୍ବନା! ଏଠି ଯିଏ ଯେମିତି ଜୀବନଟିଏ ବଞ୍ଚୁଥାଏ, ସେ ବଞ୍ଚିବାରେ ସେ ଖୁସି ହୋଇପାରେ ନା। ଏମିତି ଜୀବନଟି ସେ ଚାହୁଁନଥିଲା, ସେ ଚାହୁଁଥିଲା ଅଲଗା କିଛି। ସେ ଦେଶର ରାଷ୍ଟ୍ରପତି ହୋଇଥାଉ କି ହୋଇଥାଉ ଜଣେ ସାଧାରଣ ନାଗରିକ। ତେଣୁ ସବୁ ବିଫଳ କାହାଣୀ ସଫଳ ସାହିତ୍ୟ। ରାମଚନ୍ଦ୍ର ଯଦି ରାଜା ହୋଇଥାନ୍ତେ ଏବଂ ବନବାସ ଯାଇନଥାନ୍ତେ, ରାମ ଏବଂ ସୀତାଙ୍କ ଭିତରେ ଯଦି ବିଚ୍ଛେଦ ଘଟିନଥାନ୍ତା, କୃଷ୍ଣ ଯଦି ରାଧାଙ୍କୁ ବିବାହ କରିଥାନ୍ତେ, ସାହିତ୍ୟ ଏତେ ଶ୍ରୁତିମଧୁର ହୋଇପାରିନଥାନ୍ତା। ରାମ ସୀତା କଥା ହେଉ କି ରାଧାକୃଷ୍ଣଙ୍କ କଥା ହେଉ, ସାହିତ୍ୟରେ ସ୍ଥାନିତ ହୋଇପାରିନଥାନ୍ତା। ଆଜିର ସାହିତ୍ୟ ବି ସେହି ବିଫଳତାର କଥାକୁ ନେଇ ଲୋକପ୍ରିୟ ଏବଂ ସମ୍ମାନିତ ହୋଇଥାଏ। ରାସ୍ତାକଡ଼ରେ ପଡ଼ିଥିବା ଗୋଟିଏ ଶୁଖିଲା ରୁଟିକୁ ଗୋଟିଏ ପାଖରେ କୁକୁର ଖାଉଥିବା ବେଳେ ଆଉ ଗୋଟିଏ ପାଖରେ ଭିକାରୀ ଖାଉଥାଏ। ଏ ଦୁନିଆର ଏ ଯେଉଁ ସମ୍ବେଦନଶୀଳ ଦୃଶ୍ୟକୁ ନେଇ ସାହିତ୍ୟ ଯେତେ ଗତିଶୀଳ ଏବଂ ମର୍ମସ୍ପର୍ଶୀ ହୋଇପାରେ, ଜଣେ ଧନଶାଳୀ ଲୋକର ଜୀବନକୁ ନେଇ ଗଢ଼ି ଉଠିଥିବା ସାହିତ୍ୟ ସେତେ ହୃଦୟକୁ ଛୁଇଁପାରେ ନାହିଁ। ସାହିତ୍ୟରେ ତେଣୁ ଧନୀ ବ୍ୟକ୍ତିର ଗେଳବସରରେ ଗଢ଼ି ଉଠିଥିବା ଯୁବତୀ ଝିଅର କଥା ଯେତେ କମ୍ ଲେଖାଯାଏ, ବସ୍ତି ଇଲାକାରେ ଝୁପୁଡ଼ି ଘରେ ରହି ଚିରାଶାଢ଼ୀ ପିନ୍ଧି ବଞ୍ଚୁଥିବା କିଶୋରୀ ଝିଅର କାହାଣୀ ସେତେ ବେଶୀ ଅଧିକ ଲେଖାଯାଏ। ଗୋଟେ ମଜଦୁର ମଣିଷର ଜୀବନ କାହାଣୀ ପୃଥିବୀକୁ ଯେତେ ଦୋହଲାଇପାରେ, ଗୋଟେ ବିଳାସ ଜୀବନ ବଞ୍ଚୁଥିବା ଅର୍ଥଲୋଭୀର କଥା କାହାର ଅନ୍ତରକୁ ଛୁଇଁପାରେ ନାହିଁ। ସାହିତ୍ୟ ମଣିଷକୁ ସବୁବେଳେ ବଞ୍ଚିବା ପାଇଁ ଉଚିତ ଶିକ୍ଷା ପ୍ରଦାନ କରେ। ଗତକାଲି ବଞ୍ଚି ରହିଥିବା ଗୋଟେ ମଣିଷର ଜୀବନ କାହାଣୀକୁ ଯଦି ସାହିତ୍ୟ ରେକର୍ଡ କରି ରଖିପାରିବ ନାହିଁ, ତେବେ ଆସନ୍ତାକାଲି ବଞ୍ଚିବାକୁ ଯାଉଥିବା ମଣିଷଟିଏ କେମିତି ଶିଖିପାରିବ ତାର ଜୀବନ ଜିଇଁବାର ଶୈଳୀକୁ? ଗୋଟେ ବିଫଳ ମଣିଷର ଜୀବନ କାହାଣୀ ଆର ଜଣକୁ ଯେତେ ପ୍ରବୋଧିତ କରିପାରେ, ସଫଳତାର କାହାଣୀ ଆଉ କାହାକୁ ସେତେ ବେଶୀ ଭାବପ୍ରବଣ କରିପାରେ ନାହିଁ। ସେଥିପାଇଁ ଯେ ଖବରକାଗଜ ବିଷୟରେ କିଛି ହେଲେ ଜାଣିନଥାଏ, କେବେ କେବେ ସେ ଖବରକାଗଜର ପ୍ରଥମ ପୃଷ୍ଠା ମଣ୍ଡନ କରେ। ଯେ କେବେ ସାହିତ୍ୟ ଲେଖେ ନାହିଁ, ସାହିତ୍ୟ ପଢ଼େ ନାହିଁ, ସାହିତ୍ୟକୁ ନେଇ ଯାହାର କୌଣସି ରୁଚି ବୋଲି ନଥାଏ, ସେମାନେ ବି ସାହିତ୍ୟର ନାୟକ ନାୟିକା ହୋଇଯାଆନ୍ତି କେବେ କେବେ। ସମାଜ ବା ବ୍ୟକ୍ତି ଜୀବନର ଯେକୌଣସି ଘଟଣା ହେଉ, ସେଥିରେ ଯଦି କିଛି ଅଭାବନୀୟ ଘଟଣା ଅଛି, ଯଦି କିଛି ଶୂନ୍ୟତା ବା ବିଫଳତା ରହିଛି, ତାକୁ ନେଇ ସାହିତ୍ୟ ରଚନା କରାଯାଏ। ଏବେ ତ ଆଧୁନିକ ଗଳ୍ପ ଓ କବିତାରେ କେବଳ ନିସଙ୍ଗତା, ନିପାରିଲାପଣ, କ୍ଷୋଭ ଏବଂ ସ୍ୱଗତୋକ୍ତିର କଥା ଭରପୁର ହୋଇ ରହିଛି। ସମୟ ବଦଳି ଯାଇଛି, ତେଣୁ ମଣିଷର ରୁଚି ବଦଳି ଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଛାଡ଼ିଦେବା ପରେ ମଣିଷ ଧୀରେ ଧୀରେ ସବୁଥିରେ ବିଫଳ ହୋଇଯାଉଛି। ପରିବେଶ ଧ୍ୱଂସ ହୋଇଯାଉଛି, ସମ୍ପର୍କ ଉଜୁଡ଼ି ଯାଉଛି, ପରିବାର ବୋଲି ଆଉ କିଛି ରହୁନାହିଁ, ସମାଜର ନିୟମ ବ୍ୟକ୍ତି ମାନୁନାହିଁ, ଆଇନ କଳୁଷିତ ହୋଇଯାଉଛି। ତେଣୁ ମଣିଷର ମନ ବିଷାଦିତ ହୋଇଯାଉଛି। ତେବେ ବିଷାଦିତ ମଣିଷ ଜୀବନରେ ସଫଳ ହେବ ବା କେମିତି ଓ କେତେବେଳେ? ଜଣେ ସମାଲୋଚକଙ୍କ ମତରେ ଜଣକୁ କବି ହେବା ପାଇଁ ନିଜ ଜୀବନକୁ କିଛି ଅଧିକ ଦୁଃଖ ଓ ବଞ୍ଚନା ସବୁବେଳେ ସହାତ କରିଥାଏ। ଶୁଦ୍ଧ କବିତା ତେଣୁ କାରଣ୍ୟକୁ ଜନ୍ମଲାଭ କରେ। ସେ ଲେଖାର ଭାବ ଓ ଭାଷା ପାଠକକୁ ଖୁବ୍ ନିବିଡ଼ ଏବଂ ଜୀବନମୟ ଲାଗେ। ପାଠକ ନିଜର ସୁଖ ଦୁଃଖକୁ ବାରମ୍ବାର ସେ ଲେଖାରେ ଆବିଷ୍କାର କରେ। ନୋବେଲ ବିଜେତା ପ୍ରଖ୍ୟାତ ଲେଖକ ଖଲିଲ ଜିବ୍ରାନ୍ ତେଣୁ ନିସଙ୍ଗ ପ୍ରେମିକମାନଙ୍କୁ ନେଇ ଭଙ୍ଗା ଡେଣା ବା ବ୍ରୋକନ୍ ୱିଙ୍ଗ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ସାଧୁ ପ୍ରେମିକଙ୍କ ବେଦନାଭରା କାହାଣୀ ଖୁନ୍ଦି ହୋଇ ରହିଛି। ଜୀବନର ପ୍ରଚୁର କବିତା, ପ୍ରଚୁର ଜହ୍ନରାତିକୁ ବିଫଳତା ଦେଇ ହିଁ ଉପଲବ୍ଧି କରାଯାଇପାରେ। ଜୀବନରେ ବିଫଳତା ଅଛି ବୋଲି ହୃଦୟର ରକ୍ତ, ସାହିତ୍ୟ, ସଙ୍ଗୀତ ଏବଂ ହସ ହୋଇ ଝରିପଡ଼େ। ଜଣେ ବିଫଳ ମଣିଷ ହିଁ ବେଶ୍ ଆତ୍ମମଗ୍ନ ହୋଇ ବଞ୍ଚିବାରେ ସମର୍ଥ ହୁଏ, ତେଣୁ ସାହିତ୍ୟକୁ ଆସିବା ଲାଗି ସେ ଯୋଗ୍ୟ ହୋଇପାରେ। ଏବଂ ବେଶିକରି ମଣିଷ ପ୍ରେମରେ ହିଁ ବିଫଳ ହୁଏ। ତେଣୁ ବିଫଳ ପ୍ରେମିକ ହିଁ ସଫଳ କାହାଣୀର ନାୟକ ସାଜିପାରେ। ତାପରେ ସବୁ ବିଫଳ କାହାଣୀ ସଫଳ ସାହିତ୍ୟ ହୋଇପାରେ ପାଠକ ସମାଜ ପାଇଁ।
1: ଶ୍ରୋତାବନ୍ଧୁ, ଆଜିର ସାହିତ୍ୟ ପତ୍ରିକାରେ ଶୁଣିଲେ କବି ଡକ୍ଟର ଅଭୟ ନାରାୟଣ ନାୟକଙ୍କର କେତୋଟି ସ୍ୱରଚିତ କବିତା, ଗାଳ୍ପିକ ପ୍ରକାଶ କୁମାର ସେଠଙ୍କର କ୍ଷୁଦ୍ର ଗଳ୍ପ ଅନ୍ୟ ଏକ ରାଜଚୋଟକ ଏବଂ ବିପିନ ମହାନନ୍ଦଙ୍କର ଆଲୋଚନା ସବୁ ବିଫଳ କାହାଣୀ ସଫଳ ସାହିତ୍ୟ। ଏଥିସହିତ ଆଜିର ତ୍ରିଧାରାକୁ ଏଇଠି ରଖିବା। ନମସ୍କାର।
2: ଶେଷ ହେଲା ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ତ୍ରିଧାରା। ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ତିସ୍ରୀ ମଞ୍ଜିଲ କଥାଚିତ୍ରରୁ, ଦ୍ୱୈତକଣ୍ଠରେ ଗାଇଛନ୍ତି ଆଶା ଭୋସଲେ ଏବଂ ମହମ୍ମଦ ରଫି। ଗୀତ ରଚନା ମଜରୁ, ସଙ୍ଗୀତ ଆର୍ ଟି ବର୍ମନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ପ୍ରିନ୍ସର ଏହି ଗୀତଟି କଣ୍ଠଦାନ କରିଛନ୍ତି ମହମ୍ମଦ ରଫି। ଗୀତ ରଚନା ହସରତ ଜୟପୁରୀ, ସଙ୍ଗୀତ ଶଙ୍କର ଜୟକିଶନ।

ଶ୍ରୋତାମାନେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବ୍ରହ୍ମଚାରୀ କଥାଚିତ୍ରରୁ ଏହି ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଏବଂ ସୁମନ କଲ୍ୟାଣପୁର। ଗୀତ ରଚନା ହସରତ ଜୟପୁରୀ, ସଙ୍ଗୀତ ଶଙ୍କର ଜୟକିଷାନ।

ସାଗିର୍ଦ୍ଦ କଥାଚିତ୍ରରୁ ଏହି ଗୀତଟି ଲତା ମଙ୍ଗେସ୍କରଙ୍କର କଣ୍ଠରେ, ଗୀତ ରଚନା ମଜରୁ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଆରାଧନା କଥାଚିତ୍ରର ଏହି ଗୀତଟି କଣ୍ଠଦାନ କରିଛନ୍ତି କିଶୋର କୁମାର। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଏସ୍ ଟି ପରମାନ।

ଏଥର କାର୍ଯ୍ୟକ୍ରମର ଶେଷ ଗୀତ। କଥାଚିତ୍ର ଅନ୍ଦାଜର ଏହି ଗୀତଟି କଣ୍ଠଦାନ କରିଛନ୍ତି କିଶୋର କୁମାର। ଗୀତ ରଚନା ହସରତ ଜୟପୁରୀ, ସଙ୍ଗୀତ ଶଙ୍କର।

ଏବଂ କବିତା ମିଶ୍ର। ସମ୍ବଲପୁରୀ ଗୀତ ଶୁଣିପାରିବେ ଦିନ 11:05। ଶିଳ୍ପୀ ହେଲେ ତେଜରାଜ ନାୟକ, ଗୀତାଞ୍ଜଳି ପୋଡ଼ ଏବଂ ଭାରତୀ କର। ଦିନ 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଏବଂ ଦିନ 12:00 ବାତାୟନ। 12:30 ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ପ୍ରମୋଦ କୁମାର ପଣ୍ଡା ଏବଂ ଦେବକୀ ପୋଥାଳ। ଦିନ 1:20 ଖରସଂସାର କାର୍ଯ୍ୟକ୍ରମର ତନ୍ ମନ୍ ଧନ୍ରେ ରହିଛି ଟିକାକରଣର ମହତ୍ତ୍ୱ, ଏ ସମ୍ପର୍କରେ ଗୁରୁବାରୀ ମିଶ୍ରଙ୍କ ସହିତ କଥାବାର୍ତ୍ତା। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପପୁ ଛକା ଛକା। ଏଥିଲା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ 11:09:30। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:53। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।